ଶୁଣନ୍ତୁ, ଶୁଣିବା ନାସିବ ଚଳଚ୍ଚିତ୍ରର ଏହି ଗୀତଟି, ଯାହାକୁ ଗାଇଛନ୍ତି କମଲେଶ ଅବସ୍ଥି, ଅନୱର ଏବଂ ସୁମନ କଲ୍ୟାଣପୁର।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶକାବ୍ଦ ଆଷାଢ଼ ଦୁଇ ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 23 ତାରିଖ ସମୟ ସକାଳ 5:58 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ବନ୍ଦିନୀର ପରବର୍ତ୍ତୀ ଭକ୍ତି ଗୀତ ଗୌରହରି ଦଳାଇଙ୍କ ରଚନାର ଅନ୍ତର କଥା ଜାଣୁଅଛ ବୋଲି ତୁମି ତ ଅନ୍ତରଜାମୀ ମୁଛାର ଅଧମ ଅନାଇ ବସିଛି ଆନଗତି ନାହିଁ ମୋହର। ଗାଇଛନ୍ତି ବାଦଲ କୁମାର ଆଚାର୍ଯ୍ୟ।

ଆକାଶବାଣୀ କଟକ କେନ୍ଦ୍ରରୁ ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ବାଗ୍ମୀ ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ସାଲବିକଙ୍କ ରଚନା। ସତେ କି ମୋ ଭାଗ୍ୟ ହେବ ଯିବି ବୃନ୍ଦାବନ, ଦର୍ଶନ କରିବି ଯାଇ ନନ୍ଦର ନନ୍ଦନ।

ପ୍ରଭୁ କି ସୁନ୍ଦର ଦିଶ ବସି ରତ୍ନ ସିଂହାସନ, ପାପୀମାନେ ତରି କଲେ କରି ତୁମ୍ଭ ଦରଶନ। ପୁରାତନ ରଚନାରୁ ଗାଇଛନ୍ତି ସୁବୀର କୁମାର ଦାସ।

ସମବେତ କଣ୍ଠରେ ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ। ଗୀତରଚନା ଭିକାରୀ ଚରଣ ପଟ୍ଟନାୟକ। ନଜାଣି ପ୍ରଭୁ ବିଶ୍ୱବିଶ୍ୱେଶ୍ୱର କେଉଁ ରୂପେ କାହିଁକି ଥାଅ, କେମାନ ସେ ଅବା ସୃଜିଲି ଏ ବିଶ୍ୱ, କେଉଁ ନ ପାଇଁ ତୋ ଉପାୟ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ ଶୁଣୁଥିଲି ଭିକାରୀ ଚରଣ ବଳଙ୍କ କଣ୍ଠରେ ରାଧା ମୋହନ ପଣ୍ଡାଙ୍କ ରଚନା, ସୁମତୀ ଦେବୀ ଗାଇଥିଲେ କୃଷ୍ଣବଲ୍ଲଭ ରଥଙ୍କ ରଚନା, ଗୌରହରି ଦଳେଇଙ୍କ ରଚନାରୁ ଗାଇଥିଲେ ବାଦଲ କୁମାର ଆଚାର୍ଯ୍ୟ, ବାଗ୍ମୀ ମିଶ୍ରଙ୍କ କଣ୍ଠରୁ ଶୁଣୁଥିଲେ ସାଲବିକଙ୍କ ରଚନା, ସୁବୀର କୁମାର ଦାସ ଗାଇଥିଲେ ପୁରାତନ ରଚନାରୁ। ଶେଷରେ ଭିକାରୀ ଚରଣ ପଟ୍ଟନାୟକଙ୍କ ରଚନାରୁ ସମବେତ କଣ୍ଠରେ କଳା ବିକାଶ କେନ୍ଦ୍ରର ଶିଳ୍ପୀମାନଙ୍କ କଣ୍ଠରୁ ଶୁଣୁଥିଲେ କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 74ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମା ଭଗବାନଙ୍କର ଅନନ୍ତ ମହିମା ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି। ମହାଜଳରେ ବ୍ରହ୍ମାଙ୍କର ମନ ଜାଣି ଭଗବାନ ସୃଷ୍ଟି ସର୍ଜନା କେମନ୍ତେ ହେବ ତାହା ଜଣାଉଛନ୍ତି। ଅଗ୍ନି ଭିତରେ ଯେପରି ଇନ୍ଧନ ଥାଏ, ସର୍ବପ୍ରାଣୀ ଭିତରେ ସେପରି ଭଗବାନଙ୍କର ସତ୍ତା ବିଦ୍ୟମାନ। ତାଙ୍କ ପ୍ରତି ନିଶ୍ଚଳ ପ୍ରୀତି ଭାବରେ ତାଙ୍କର ଉପଲବ୍ଧି ମିଳେ। ଋଷି ମୈତ୍ରେୟ ସର୍ଜନା ପ୍ରକ୍ରିୟାରେ ବ୍ରହ୍ମା କର୍ମ ଅନୁସାରେ କିପରି ନାନା ଜୀବ ସୃଷ୍ଟି କଲେ ତାହା ବିଦୁରଙ୍କୁ ଜଣାଉଛନ୍ତି।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 74ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ଷା ଉପରେ ନିର୍ଭର କରୁଥିବା ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ତଳିଘେରା ପ୍ରସ୍ତୁତି କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ, ତେଣୁ ସଦାସର୍ବଦା ପଟାଳି ତିଆରି କଲାବେଳେ କ୍ଲୋରୋପାଇରିଫସ୍ ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଏହାର ଗଜା ପରୀକ୍ଷା କରାଇ ନିଅନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ଆଚ୍ଛାଦୀକରଣ କରନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବୁଣାଧାନ ପାଇଁ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3 ରୁ

0: ଚାରିଆଡ଼ ଚାଷ କରି ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷଉଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% ଏଫ୍ଏସ୍ କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ, କାଦ୍ରି 6, କାଦ୍ରି 9, ଟିଜି 37 ଏ, ଟିଏଜି 38, ଟିଏଜି 24, ସ୍ମୃତି, ସିଓ 7, ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ। ଆଖୁ ଫସଲରେ ଘାସୁଆରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌ ପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ର ଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 ppmକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ।
1: ଶୁଣିଲି କୃଷି ସୂଚନା, ଏଥିରୁ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲି ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। भारतस्य द्रुतगत्या वर्धमानस्य विश्वसनीय वैश्विक शक्तिरूपेण परिवर्तनस्य प्रेरक शक्तिः राष्ट्रप्रथमस्य सिद्धान्तः एव अस्तीति प्रधानमन्त्रिणा नरेन्द्रमोदिना उक्तम्। नवदिल्ल्याम् एकेन निज वार्तावाहिन्या आयोजिते सम्मेलने सम्बोधयन् प्रधानमन्त्री श्रीमोदी अवदत् यत् विगत दशके देशस्य उपलब्धयः विश्वासे स्थिरतायां बृहत्तर वैश्विक कल्याणाय प्रतिबद्धतायां च निहिताः सन्ति।
3: भारत जो कर रहा है वो आने वाले 1000 वर्ष का फ्यूचर लिखने वाला है और यही दुनिया के लिए सबसे बड़ी भारत की गारंटी है। भारत फास्ट ग्रोइंग इकोनॉमी भी है, एक क्रेडिबल इकोनॉमी भी है।
2: संप्रति G7 शिखर सम्मेलने स्वस्य सहभागिता

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମ ବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଓ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ୍ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ଏକ ସମ୍ପୂର୍ଣ୍ଣ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିଛି। ଏହାକୁ ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମାଝି ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷାର ଆଶଙ୍କା ଥିବାରୁ ଖରିଫ୍ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି, ଜଳସେଚନ ତଥା ଅନ୍ୟ ବିଭାଗଗୁଡ଼ିକୁ

0: ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10ଟି ନୂତନ ଓଡ୍ରାପ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳ ଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟଲା ପଞ୍ଚାୟତର ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ, ଭୋକ ଓ ଦୁର୍ନୀତିମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ପୋଲିସ ପଡ଼ିଆଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବିଭିନ୍ନ ଯୋଜନାର 295 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ 91 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ସହାୟତା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍କାର୍ଟଫୋନ୍ ବିତରଣ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନ ବାଦଲି ପାହାଡ଼ ଜଙ୍ଗଲରୁ କୋରାପୁଟ ପୁଲିସ୍ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ଜବତ କରିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ଯାଞ୍ଚ ବେଳେ ଅନେକ ଅସ୍ତ୍ରଶସ୍ତ ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 29 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷା ଋତୁରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପ୍ରଜନନ ଋତୁ ପାଇଁ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତ ଶୁଣିବା ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ, ଡାକ୍ତର ରବି ରଞ୍ଜନ ସାହୁ।
2: ମୁଖ ଗହ୍ୱରର ଯତ୍ନର ଅବହେଳା ଯୋଗୁଁ ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ବିଡ଼ି ସିଗାରେଟ୍ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ୍ ଧୂଆଁପତ୍ର, ବାଇଗଣୀ ପତ୍ରକୁ ଶୁଖାଇ ସୁଗନ୍ଧଯୁକ୍ତ ରାସାୟନିକ ଦ୍ରବ୍ୟର ସମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡ଼ାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳ ଭାବରେ ବ୍ୟବହାର କରିବା, ଦୀର୍ଘଦିନ ଧରି ପାଟି ଭିତରେ ଧାରୁଆ କିମ୍ବା ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ

ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି, ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖ ଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖ ଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା

0: ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥାନ୍ତି। ମୁଖଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ୍ ଓ ଖଣିଜ ତତ୍ତ୍ୱ ଥିବା କ୍ଷୀର, ମାଂସ, ଅଣ୍ଡା, ମାଛ, ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ ଦୁଇଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରସ୍ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରସ୍ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନ କରି ଉତ୍ତମ ମାନର ପେଷ୍ଟ ଓ ବ୍ରସ୍ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ଥିଲେ ନରମ ବ୍ରସ୍, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରସ୍ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରସ୍କୁ ଅତିବେଶରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରସ୍ ମୋଡ଼ି ହୋଇଯାଏ କିମ୍ବା ବ୍ରସ୍ର ଅଗ୍ରଭାଗ ବଙ୍କା ହୋଇଯାଏ, ତେବେ ତାକୁ ବଦଳାଇ ନୂଆ ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରସ୍ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2 ଥର ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରସ୍ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇ ହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ଓ ମୁଖଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 ବର୍ଷର କାର୍ଯ୍ୟକାଳ

0: କଳା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ସ୍ୱଚ୍ଛ ଭାରତ ମେକ୍ ଇନ୍ ଇଣ୍ଡିଆ ଖଦୀ ସାମଗ୍ରୀର ପ୍ରୋହାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
1: ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ और यही दुनिया के लिए सबसे बड़ी भारत की गारंटी है। भारत फास्ट ग्रोइंग इकोनॉमी भी है, एक क्रेडिबल इकोनॉमी भी है।
0: ଶ୍ରୀ ମୋଦି କହିଛନ୍ତି ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ୍ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା, ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନମ ଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିଭିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 17 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ ଆଲିଗଞ୍ଜସ୍ଥିତ ପୁରୋନିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ୍ ପକ୍ଷରୁ କଥିତ 6 ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ମସିହାରେ ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯିବା ସହ 7 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 16ତମ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଗଠନମୂଳକ, ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶା ଆଶା ବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍କରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ମଧ୍ୟରେ

0: ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲ୍ର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ୍ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କେନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ୍ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ଜଣଙ୍କର ମୃତ୍ୟୁ ହେବା ସହ 66 ଜଣ ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ୱଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4 ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ୍ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିୟନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ ଇରାକ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲ୍ଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଗୋଲ୍ରେ ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲ୍କୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ।
2: ନମସ୍କାର, ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।

0: ଆମ ଭିତରେ ଅନେକ ପ୍ରକାର ଲୋକ ଅଛନ୍ତି। ଯଦି ଏଠି ବୟସ କଥା ବିଚାରକୁ ନବା, ପ୍ରଥମେ ଆସିବେ ଆମ ଭିତରେ ଥିବା ବୟୋଜ୍ୟେଷ୍ଠ ମାନେ, କିନ୍ତୁ ସେମାନେ ଦେଶ, ଜାତି, ସମାଜ ଓ ବ୍ୟକ୍ତି ପାଇଁ ମାଇଲ ଖୁଣ୍ଟ ତୁଲ୍ୟ। ଅଭିଜ୍ଞତା ପରିପକ୍ୱତାରେ ଭରା ହୋଇଥାନ୍ତି ସେହି ପ୍ରଣମ୍ୟମାନେ। ଦୁନିଆକୁ ନେଇ ତାଙ୍କର ଥାଏ ଦୀର୍ଘ ଅନୁଭୂତି। ସେମାନେ ଇତିହାସ ଆଉ ବର୍ତ୍ତମାନକୁ ନେଇ ବଞ୍ଚିଥାନ୍ତି। ଆଜି ପ୍ରଭାତରେ ଶୁଣିବା ସେମିତି ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଅନିରୁଦ୍ଧ ମହାନ୍ତିଙ୍କୁ।
1: ଅନେକ ସମୟରେ ମନେ ପଡ଼େ ସେ ସମୟ ଓ ଆଜିର ସମୟ ମଧ୍ୟରେ ପାର୍ଥକ୍ୟ କେତେ।

0: ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଜୀବନଚର୍ଯ୍ୟା କଥା ଚିନ୍ତା କଲେ ମନେ ହୁଏ ଗାଁକୁ ରାସ୍ତା ନଥିଲା। 2-3 କିଲୋମିଟର ଚାଲି ଚାଲି ଆମେ ଭିଡ଼ ଉପରେ ପାଠ ପଢ଼ିବାକୁ ଯାଉଥିଲୁ। କଦମା କେମିତି ଏମି ସ୍କୁଲଟି ଥିଲା, ତାହା ପୁଣି 4-5 କିଲୋମିଟର ଦୂରରେ ହାଇସ୍କୁଲ ନଥିଲା। ବର୍ଷା ଦିନେ ଭିଡ଼ ଉପରେ କାଦୁଆ ପଙ୍କରେ ଚାଲି ଚାଲି ଯାଇ ଦୂର ସ୍କୁଲରେ ପାଠ ପଢା କି କଷ୍ଟ ଭୋଗିଛେ ତାହା ଏବେକାର ପିଲାଙ୍କୁ ସ୍ୱପ୍ନବୋଧ ହେବ। ପକ୍କା ଘର ତ ଦୂରର କଥା, ଟାଇଲ ବା ଖପର ଘରଟିଏ ମଧ୍ୟ ଗାଁରେ ନଥିଲା। ଗାଁରେ ଶିକ୍ଷିତଙ୍କର ସଂଖ୍ୟା ସେତେବେଳେ ଅତି ନକଲ୍ୟ ଥିଲା। ଏପରିକି ଆମ ସମୟରେ ସାଇକେଲଟିଏ ମଧ୍ୟ ଦୁଷ୍ପ୍ରାପ୍ୟ ଥିଲା ସରକାରଙ୍କ ତରଫରୁ। ଆମ ଗ୍ରାମରେ ଯୁବକ ସଂଘକୁ ଦିନ ଏକ ରେଡିଓ ଆସିଲା। ରେଡିଓର ଖୁସି କହିଲେ ନ ସରେ, ଦଳ ଦଳ ହୋଇ ଲୋକେ ଗୀତ ଶୁଣୁଥାନ୍ତି, ସମ୍ବାଦ ଶୁଣନ୍ତି, ଖୁସି ହେଉଥାନ୍ତି। କେହି କେହି ଅତି ବୟସ୍କ ଲୋକ ଉହାକୁ ହେଉଛନ୍ତି, ସେ ରେଡିଓ ଭିତରେ କିଏ ରହି କଥା କହୁଛି କିଛି ଜଣାପଡୁ ନାହିଁ। ଗାଁରେ ଥିଲା ପାନୀୟ ଜଳର ଘୋର ଅଭାବ, ଲୋକେ ନାନା ରୋଗରେ ପଡୁଥିଲେ। ହଇଜା, ବସନ୍ତ, ମିଳିମିଳା ଆଦିକୁ ଠାକୁରାଣୀ କହି ପୂଜା ବଳି ଦେଉଥିଲେ। କୁଷ୍ଠ ରୋଗକୁ ଅଭିଶାପ କହି କୁଷ୍ଠ ରୋଗୀକୁ ସାମାଜିକ ବାସନ୍ତ କରୁଥିଲେ। ସେ ଧାରଣା ଆଜି ଆଉ ନାହିଁ, ସେ ଅବସ୍ଥା ବି ଆଜି ଆଉ ନାହିଁ। ଝାଟି ମାଟିର ଘର ପରିବର୍ତ୍ତେ ଅନେକ ପକ୍କା ଘର ଠିଆ ହୋଇଛି। ରନ୍ଧନ ଆଲୁଅ ପରିବର୍ତ୍ତେ ଘରେ ଘରେ ବିଜୁଳି ଆଲୁଅ ଝରି ପଡୁଛି। ପାଠ ପଢିବା ପାଇଁ ହାଇସ୍କୁଲ କଲେଜ ଆଦିର ଅଭାବ ନାହିଁ। ଗାଁକୁ ଗାଁ ସଡକ ସଂଯୁକ୍ତ, ଖବର କାଗଜ, ଟିଭି, ରେଡିଓ ଆଦିର ଅଭାବ ନାହିଁ। ବୈଷୟିକ ଅଭିବୃଦ୍ଧି ଘଟିଛି, ଶିକ୍ଷିତ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି, ମାତ୍ର ଗାଁର ସରଳ ସାବଲୀଳ ଜୀବନ ଉଭେଇ ଯାଇଛି। ଭାଇଚାରା ଅନ୍ତର୍ହିତ ହୋଇଛି, ପୂଜ୍ୟ ପୂଜାର ବ୍ୟତିକ୍ରମ ଘଟିଛି, ଆଧ୍ୟାତ୍ମିକତାର ମଧୁରତା, ବାତ୍ସଲ୍ୟ ପ୍ରେମର ଅତୁଟ ବନ୍ଧନ, ଗୁରୁ ଗୁରୁଜନଙ୍କ ପ୍ରତି ସମ୍ମାନବୋଧ ଆଜି ଅନ୍ତରରୁ ଅନ୍ତର୍ହିତ ପ୍ରାୟ। ମୋ ମତରେ ବୈଷୟିକ ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଆତ୍ମ ଚେତନାର ବିକାଶ ଘଟିଲେ ସ୍ୱର୍ଗର ଅମୃତ ସୁଖ ମର୍ତ୍ତକୁ ଝରି ପଡନ୍ତା।
1: ଏଥର ଗାଁର କଥା, ଚାଲ ଗାକୁ ଯିବା ଫେରି। ଅତି ଆପଣାର ଭୂମିଖଣ୍ଡେ ସିଏ ଶାନ୍ତ ଶୀତଳ ପ୍ରକୃତି କୋଳର ଅନୁଭବ, ବାତାବରଣର ବିଶୁଦ୍ଧତା କେତେ ଆକର୍ଷଣୀୟ ସତେ। ଯିଏ ଥରେ ପାଇଛି ସେହି ସବୁର ସ୍ପର୍ଶ ସେ କେବେ ଭୁଲିପାରେ ନା। ନିଜ ଗାଁର ଗୌରବ ଗାରିମାକୁ ସମସ୍ତଙ୍କ ଆଗରେ ବ୍ୟକ୍ତ କରିବାକୁ ଖୁସି ପାଏ।

ତେବେ ଆଜିର କାର୍ଯ୍ୟକ୍ରମକୁ ନିଜ ଗାଁର କଥା ଲେଖି ପଠାଇଛନ୍ତି ରବୀନ୍ଦ୍ର କୁମାର ସାହୁ ବାରାଖାଇ ଯାଜପୁରରୁ। ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରଣାଗୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରାଖାଇ ଗ୍ରାମଟିର ନାମକରଣରେ ଏକ ଲୋକକଥା ଅଛି। ଅତୀତରେ ଏହା ଏକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଜଙ୍ଗଲରୁ ବାରାହାମାନେ ଆସି କ୍ଷେତରୁ ଧାନ ସବୁ ଖାଇଯାଉଥିଲେ, ସେଥିପାଇଁ ଗ୍ରାମଟିର ନାମ ବାରାଖିଆ ହୋଇଥିଲା। ସମୟକ୍ରମେ ଏହା ଅପଭ୍ରଂଶ ହୋଇ ବାରାଖାଇ ହୋଇଯାଇଛି। ଗାଁଟିକୁ ଦୁଇଟି ୱାର୍ଡରେ ବିଭକ୍ତ କରାଯାଇଛି। ଗ୍ରାମର ଦକ୍ଷିଣ ଦିଗରେ ଗ୍ରାମଦେବତୀ ମା ଖଣ୍ଡୁରାଇ ପୂଜା ପାଆନ୍ତି। ଗ୍ରାମଦେବତୀ ମା ଖଣ୍ଡୁରାଇଙ୍କ ପୀଠ ପାଦ ତଳେ ପଦ୍ମ ପୁଷ୍ପ ମଣ୍ଡିତ ଏକ ସୁନ୍ଦର ପୋଖରୀ ଅଛି। ଭୌଗୋଳିକ ଦୃଷ୍ଟିକୋଣରୁ ପୂର୍ବ ଦିଗରେ ବିସ୍ତୀର୍ଣ୍ଣ ଚାଷଭୂମି ଅବସ୍ଥିତ, ଉତ୍ତର ଦିଗରେ ପ୍ରକୃତି ଭରା ଝରଣାଟିଏ କୁଳୁକୁଳୁ ହୋଇ ବହିଯାଉଛି। ହରିଣମାନଙ୍କ ବାସସ୍ଥଳୀ ଭାବେ ଜଣାଶୁଣା ବିରାଟ ଘଞ୍ଚ ଜଙ୍ଗଲ ଗାଁର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ପଶ୍ଚିମ ଦିଗରେ ଇସ୍ପାତ ରାଜଧାନୀ ରୂପେ ପରିଚିତ ନୀଳାଚଳ ଇସ୍ପାତ ନିଗମ କାରଖାନା ଓ ଟାଟା ଷ୍ଟିଲ୍ କାରଖାନା ଏବଂ ତା ସହିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ରହିଛି। ଗ୍ରାମର ଅଧିକାଂଶ ଲୋକ ଉଚ୍ଚ ଶିକ୍ଷିତ। ଗ୍ରାମର ମୁଖ୍ୟ ଜୀବିକା ଚାଷ। ଗାଁରେ ଏକ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟଟିଏ ମଧ୍ୟ ଅଛି। ଗାଁର କୁନି କୁନି ପିଲାମାନଙ୍କ ପାଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଛି। ଗ୍ରାମରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ସମସ୍ତଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ। ଗାଁର ପ୍ରତ୍ୟେକ ଲୋକ ମିଳିମିଶି ଏହି ପର୍ବଗୁଡ଼ିକୁ ପାଳନ କରିଥାନ୍ତି। ଏଥିସହିତ ଗାଁରେ ଥିବା କ୍ଲବ ମାଧ୍ୟମରେ ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟ କରାଯାଇଥାଏ। ବନ୍ଦେ ମାତରମ୍, ମା ତୁମକୁ ପ୍ରଣାମ। ଭାରତର ପ୍ରସିଦ୍ଧ ଔପନ୍ୟାସିକ ତଥା କାଳଜୟୀ କବି ବଙ୍ଗଳାର ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏହି ଶୀର୍ଷକକୁ ଆଧାର କରି ଲେଖିଥିଲେ ଗୋଟିଏ ଗୀତ, ଯାହା ଭାରତୀୟମାନଙ୍କ ପାଇଁ ମନ୍ତ୍ରତୁଲ୍ୟ ହୋଇ ରହିଆସିଛି।

0: 150 ବର୍ଷ ଧରି ଦେଶର ମୁକ୍ତି ପାଇଁ ବନ୍ଦେ ମାତରମ୍ ଧ୍ୱନି କେତେ ଯେ ସାମର୍ଥ୍ୟ ଯୋଗାଇଥିଲା ତାହା ବର୍ଣ୍ଣନା କରିବା ସମ୍ଭବପର ନୁହେଁ। ଏହି ସଙ୍ଗୀତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ। କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ସଙ୍ଗୀତ ପାଇଁ ନିଜର ଅଭିବ୍ୟକ୍ତି ବାଢ଼ନ୍ତି ଓଡ଼ିଶା ନାଗରିକ ମହାମଞ୍ଚର ସଭାପତି ପ୍ରଦ୍ୟୁମ୍ନ ଶତପଥୀ।
1: 1882 ମସିହାରେ ଯେତେବେଳେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଓଡ଼ିଶାରେ ଉପଜିଲ୍ଲାପାଳ ଥିଲେ, ସେତେବେଳେ ତାଙ୍କର ଯୋଉ ଉପନ୍ୟାସ, ସେ ଉପନ୍ୟାସରେ ଏ ସଙ୍ଗୀତଟି ସଂଯୁକ୍ତ କରିଥିଲେ। ଏବଂ ବିଶେଷ କରି 1896ରେ ଯେତେବେଳେ କଂଗ୍ରେସ ଅଧିବେଶନ କୋଲକାତାରେ ହେଲା, ସେତେବେଳେ କବିଗୁରୁ ରବୀନ୍ଦ୍ର ଟାଗୋର ଗାୟନ କଲେ, ସମସ୍ତଙ୍କ ଭିତରେ ଗୋଟିଏ ଭାବନା ସୃଷ୍ଟି ହେଲା। ଯେତେବେଳେ ଆମେ 1950 ମସିହାରେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲେ, ସେତେବେଳେ ଏ କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ରଗାନ କରିବା ପାଇଁ ନିଷ୍ପତ୍ତି ହେଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଯେତେବେଳେ କୋଲକାତା ବିଶ୍ୱବିଦ୍ୟାଳୟର ସ୍ନାତକ ଛାତ୍ର, ସେହି ସମୟରେ 1857 ପରେ ବ୍ରିଟିଶ ଶାସକମାନେ ଶାସନ ଭାର ଗ୍ରହଣ କରିବା ପରେ ଗଡ୍ ସେଭ୍ ଦି କୁଇନ୍, ଏକୁ ଗୋଟେ ରାଷ୍ଟ୍ର ଗୀତ କରିବା ପାଇଁ ସେ ଉଦ୍ୟମ କଲେ ଏବଂ ପ୍ରଚାର ପ୍ରସାର କଲେ, ତାର ବିରୁଦ୍ଧରେ ବିରୋଧ ହେଲା, ସେହି ବିରୋଧର ପ୍ରଭାବ ତାଙ୍କ ଉପରେ ପଡିଥିଲା। ସ୍ୱାଧୀନତା ଆନ୍ଦୋଳନ ବେଳେ ଏହି ବନ୍ଦେ ମାତରମ୍ ଗାନ କରିକି ଅନେକ ଶହୀଦ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଛନ୍ତି। ଏପରିକି ଯେତେବେଳେ ଫିରିଙ୍ଗ ମାନେ ବଙ୍ଗଭଙ୍ଗ ଆନ୍ଦୋଳନ ସମୟରେ ଏ ସଙ୍ଗୀତକୁ ଆବୃତ୍ତି କରି ବିପ୍ଳବୀ ମାନେ ରାଜରାସ୍ତା ପ୍ରକମ୍ପିତ କରୁଥିଲେ, ସେତେବେଳେ ତାକୁ ବେଆଇନ ଘୋଷଣା କଲେ। ଏହା କେବଳ ଏତିକି ନଥିଲା, ଯେତେବେଳେ ଲାଲା ଲଜପତ ରାୟ ଲାହୋର ଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାମ ଥିଲା ବନ୍ଦେ ମାତରମ୍। ଆଉ ଗୋଟିଏ ଏଇଠି କଥା ମନେ ପଡ଼େ, ହୀରାଲାଲ ସେନ 1905ରେ ଏକ ରାଜନୈତିକ ଚଳଚ୍ଚିତ୍ରରେ ବନ୍ଦେ ମାତରମ୍କୁ ତାଙ୍କର ପ୍ରାରମ୍ଭିକ ସଙ୍ଗୀତ କରିଥିଲେ। ଏପରିକି 1907 ମସିହାରେ ଯେତେବେଳେ ଭିକାଜୀ କାମା ଡର୍ମାନ୍ଠାରେ ଭାରତର ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ, ତା ମଝିରେ ଥିଲା ବନ୍ଦେ ମାତରମ୍। ଗୋଟିଏ ପ୍ରଶ୍ନ ହଉଛି, ଭାରତ ମାତା ଭାରତର ଚିରନ୍ତନ ଅବଧାରଣା, ଇଏ ହଉଛି ପ୍ରତିଧ୍ୱନିତ କରେ ବନ୍ଦେ ମାତରମ୍ ଗାନ ସମୟରେ। ଯୋଉ ଉପନିବେଶବାଦୀ ଯୁଗରେ ବନ୍ଦେ ମାତରମ୍ ତାର ଯୋଉ ସଂକଳ୍ପ ଘୋଷଣା, ସେ ସଂକଳ୍ପ ଘୋଷଣା ତାର ଥିଲା ଭାରତ ମାତାର ବନ୍ଧନ ମୁକ୍ତ ହେବ, ଭାରତର ଜନସାଧାରଣ ଭାରତର ଭାଗ୍ୟ ନିର୍ମାତା ହେବେ। ତେଣୁ ସ୍ୱାଧୀନତା ସଂଗ୍ରାମର ସ୍ୱର ଥିଲା ବନ୍ଦେ ମାତରମ୍। ପ୍ରତ୍ୟେକ ବିପ୍ଳବୀଙ୍କ ମୁଖରେ ଏହା ଯେତେବେଳେ ପ୍ରତିଧ୍ୱନିତ ହଉଥିଲା, ସେତେବେଳେ ଅନନ୍ତ ପ୍ରେରଣାର ସ୍ରୋତ, ଆମର ଯୋଉ ଜାତି ପ୍ରେମ ବନ୍ଧି ପ୍ରଜ୍ୱଳିତ ହଉଥିଲା। ତା ଭିତରେ ଆପଣ ଚିନ୍ତା କରିବେ, ବନ୍ଦେ ମାତରମ୍ ର ସାମୂହିକ ଯୋଉ ଗାନ, ତାର ଯୋଉ ଅଭିବ୍ୟକ୍ତିର ସୀମା ବାହାରେ ଏକ ପ୍ରକୃତ ଅନନ୍ୟ ଅଭିଜ୍ଞତା ଭାବରେ ବର୍ଣ୍ଣନା କରି ଯେତେବେଳେ ଆମର ସଂସଦରେ ପ୍ରଧାନମନ୍ତ୍ରୀ ସେତେବେଳେ ସେ ଚିନ୍ତା କରିଥିଲେ, କହିଲେ ଯେ ଭାରତ ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର, ଏ ରାଷ୍ଟ୍ର 140 କୋଟି ଜନସାଧାରଣଙ୍କ ସ୍ୱର ହଉଛି ବନ୍ଦେ ମାତରମ୍।
0: ତେବେ ଶ୍ରୋତା ବନ୍ଧୁ, ସମୟ ହେଇଯାଇଛି ଆପଣଙ୍କଠାରୁ ବିଦାୟ ନେବା ପାଇଁ। କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖୁଛୁ। ନମସ୍କାର।

0: ସେଶୈଳ ପ୍ରଭାତ ପରିକ୍ରମା ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ ଆକାଶବାଣୀ କଟକ କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ଓଡ଼ିଆ ଲିପିର କ୍ରମବିକାଶ କହିଛନ୍ତି ଭାରତୀ ପାଲ
1: ଦେଶ ଓ ଜାତିର ଇତିହାସ କ୍ଷେତ୍ରରେ ପୁରାଭିଲେଖର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରାଚୀନ ଘଟଣାବଳୀର ପୁନରୁଦ୍ଧାର ପାଇଁ ଏ ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ ଭାରତ ଇତିହାସର ବହୁ ଲୁପ୍ତ ଅଧ୍ୟାୟର ପୁନରୁଦ୍ଧାର ପ୍ରାଚୀନ ଅଭିଲେଖ ସାହାଯ୍ୟରେ ହିଁ ସମ୍ଭବ ହୋଇଅଛି ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାର ସର୍ବପ୍ରାଚୀନ ଅଭିଲେଖଗୁଡ଼ିକ ପ୍ରାକୃତ ଭାଷାରେ ଉତ୍କୀର୍ଣ୍ଣ ଓଡ଼ିଆ ଲିପିର ମୌଳିକ ଆକୃତି ତାହାର ବିକାଶ ଏବଂ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିବାକୁ ହେଲେ ଆମକୁ ପ୍ରାୟ 3000 ବର୍ଷ ତଳେ ଯେଉଁ ଅକ୍ଷର ପ୍ରଚଳିତ ଥିଲା ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାର ମଧ୍ୟ ସର୍ବପ୍ରଥମେ ବ୍ରାହ୍ମୀ ଲିପିର ପ୍ରଚଳନ ହୋଇଥିଲା ଖ୍ରୀଷ୍ଟପୂର୍ବ 3rd ଶତାବ୍ଦୀରେ ମୌର୍ଯ୍ୟବଂଶୀୟ ରାଜା ଅଶୋକ କଳିଙ୍ଗ ଜୟ କରି ଭୁବନେଶ୍ୱର ସ୍ଥିତ ଧଉଳି ଓ ଗଞ୍ଜାମ ଜିଲ୍ଲା ସ୍ଥିତ ଜୌଗଡ଼ଠାରେ ତାଙ୍କର ଧର୍ମ ଅନୁଶାସନ ଶିଳାଗାତ୍ରରେ ଖୋଦନ କରାଇଥିଲେ ଏହି ଲିପିର ଅଧିକାଂଶ ଅକ୍ଷର କୋଣ ବିଶିଷ୍ଟ ଏବଂ ସରଳ ବା ଗୋଲ ରେଖାରେ ଅଙ୍କିତ ହୋଇଥିଲା କାଳକ୍ରମେ ସମଗ୍ର ଭାରତବର୍ଷରେ ପ୍ରାଚୀନ ବ୍ରାହ୍ମୀ ଲିପିର ପ୍ରାଦେଶିକ ଭେଦରେ ସାମାନ୍ୟ ପରିବର୍ତ୍ତନ ଘଟିଲା ଏହି ଲିପିକୁ ପରବର୍ତ୍ତୀ ବ୍ରାହ୍ମୀ ବୋଲି କୁହାଯାଏ ଓଡ଼ିଶାରେ ସାଧାରଣତଃ ଖାରବେଳଙ୍କ ସମୟରେ ଲିପି ଏହି ପରବର୍ତ୍ତୀ

0: ବ୍ରାହ୍ମୀ ଲିପିର ଅନ୍ତର୍ଗତ ବୋଲି ଧରାଯାଏ। ପରବର୍ତ୍ତୀ ବ୍ରାହ୍ମୀ ଲିପିରେ ଚୋଳ ଅର୍ଥାତ୍ ଶୀର୍ଷ ଦେଶରେ ଗୋଟିଏ ବିନ୍ଦୁ ସଂଯୁକ୍ତ କରାଯାଇଥାଏ। ଭୁବନେଶ୍ୱର ଉଦୟଗିରି ପାହାଡ଼ରେ ଥିବା ହାତୀଗୁମ୍ଫାରେ ଖାରବେଳଙ୍କ ଦୀର୍ଘ ଅନୁଶାସନଟି ଏହି ଲିପିରେ ଖୋଦିତ ହୋଇଅଛି। ସେଥିରେ ଖାରବେଳଙ୍କ ରାଜତ୍ୱର 13 ବର୍ଷର କାର୍ଯ୍ୟାବଳୀ ବିବରଣୀ ବର୍ଣ୍ଣନା କରାଯାଇଅଛି। ତୃତୀୟ ଓ ଚତୁର୍ଥ ଶତାବ୍ଦୀରେ ଉତ୍ତର ଭାରତରେ ଗୁପ୍ତ ଯୁଗର ଆରମ୍ଭ। ସେହି ସମୟରେ ଅକ୍ଷରଗୁଡ଼ିକର ବହୁ ପରିବର୍ତ୍ତନ ଦେଖିବାକୁ ମିଳେ। ଏହାକୁ ସାଧାରଣତଃ ଗୁପ୍ତ ଲିପି ନାମରେ ଅଭିହିତ କରାଯାଇଛି। ଏହି ଲିପିଗୁଡ଼ିକ ଗୋଟିଏ ସୁନ୍ଦର ତ୍ରିକୋଣ ବା ଚତୁଷ୍କୋଣ ଆକୃତି ଧାରଣ କରୁଥିଲେ। ଗୁପ୍ତବଂଶର ରାଜାମାନେ ଉତ୍ତର ଭାରତରେ ରାଜୁତି କରୁଥିଲା ବେଳେ ଦକ୍ଷିଣ ଓଡ଼ିଶା ଅର୍ଥାତ୍ କଳିଙ୍ଗରେ ମହେନ୍ଦ୍ର ପର୍ବତର ପାରପାର୍ଶ୍ୱିକ ଅଞ୍ଚଳରେ ମାଠୁରବଂଶୀୟ ରାଜାମାନେ ଶାସନ ବିସ୍ତାର କରିଥିଲେ। ସେମାନଙ୍କର ଆଧିପତ୍ୟ ଖ୍ରୀଷ୍ଟାବ୍ଦ 6ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ସେହି ସମୟରେ ଉତ୍ତର ଗଞ୍ଜାମ ତଥା ପୁରୀ ଜିଲ୍ଲାରୁ 3ଟି ତାମ୍ରଶାସନ ମିଳିଥିଲା। ଏହି 3ଟି ତାମ୍ରଶାସନରେ ଯେଉଁ ଲିପି ବ୍ୟବହୃତ ହୋଇଛି ତାହା ମାଠର ବଂଶର ଲିପିର କ୍ରମିକ ବିକାଶ ବୋଲି ଜଣାପଡ଼େ। ମୌର୍ଯ୍ୟ ଯୁଗରେ କଳିଙ୍ଗର ପ୍ରସାର ସମ୍ଭବତଃ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା। ଶାସନଗତ ସୁବିଧା ପାଇଁ ଏହା ଦୁଇ ଭାଗରେ ବିଭକ୍ତ ହୋଇଥିଲା ଯଥା କଳିଙ୍ଗ ଓ ତୋଷାଳୀ। ଖ୍ରୀଷ୍ଟାବ୍ଦ 7ମ ଶତାବ୍ଦୀରେ କଳିଙ୍ଗ ଓ ତୋଷାଳୀ ମଧ୍ୟରେ କଙ୍ଗଦ ନାମକ ଏକ ରାଜ୍ୟ ଗଠିତ ହୋଇଥିଲା। ଏଠାରେ ଶୈଳଦେବ ବଂଶୀୟ ଶାସକମାନେ ଖ୍ରୀଷ୍ଟାବ୍ଦ 7ମ ଶତାବ୍ଦୀଠାରୁ 8ମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରୁଥିଲେ। ଏହି ରାଜାମାନେ ଅଶ୍ୱମେଧ ଓ ବାଜପାୟଦି ଯଜ୍ଞ ଅନୁଷ୍ଠାନ କରିଥିବାର ପ୍ରମାଣ ମିଳେ। ଏଥିପାଇଁ ସମ୍ଭବତଃ ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କୁ ଅଣାଇ କଙ୍ଗଦରେ ଗ୍ରାମଦାନ କରାଯାଇଥିଲା। ଫଳତଃ ସେହି ନୂଆ ହୋଇ ଆସିଥିବା ଶିକ୍ଷିତ ବ୍ରାହ୍ମଣ ସମ୍ପ୍ରଦାୟ ଦ୍ୱାରା ଏ ସ୍ଥାନରେ ଭାଷା ଓ ଲିପି ଉତ୍ତର ଭାରତୀୟ ଭାଷା ଓ ଲିପି ସଙ୍ଗେ ସମ୍ବନ୍ଧ ରକ୍ଷା କଲା। ସେହି ସମୟରେ ଉତ୍ତର ଭାରତରେ କୁଟିଳ ବା ସିଦ୍ଧ ମାତୃକା ନାମକ ଏକ ଲିପିର ବହୁଳ ପ୍ରଚାର ଘଟିଥିଲା। ଏହି ଅକ୍ଷରଗୁଡ଼ିକ ଅପେକ୍ଷାକୃତ ସୁନ୍ଦର ତଥା ଅଳଙ୍କୃତ ଅଟେ। ଏହି କୁଟିଳ ଲିପିର ପ୍ରଭାବ ଶୈଳଦେବ ଏବଂ ଭୌମକରଙ୍କର ତାମ୍ରଶାସନରେ ଦେଖିବାକୁ ମିଳେ। ମଧ୍ୟ ଭାରତ ଅର୍ଥାତ୍ ଦକ୍ଷିଣ କୋଶଳ ଏବଂ କଳିଙ୍ଗର ଖ୍ରୀଷ୍ଟାବ୍ଦ 5ମ ବା 6ଶ ଶତାବ୍ଦୀରେ ପେଟିକା ଶୀର୍ଷକ ଲିପି ପ୍ରବର୍ତ୍ତନ ହୋଇ 8ମ ଶତାବ୍ଦୀରେ ତାହା ଲୁପ୍ତ ହୋଇଥିଲା। ଏହି ବର୍ଣ୍ଣମାଳା ଅନ୍ତର୍ଗତ ପ୍ରତି ଅକ୍ଷରର ଶିରଦେଶକୁ ପେଡ଼ି ପରି ଚାରିକୋଣିଆ କରାଯାଇଥିବାରୁ ଏହାକୁ ପେଟିକା ଶୀର୍ଷକ ଆଖ୍ୟା ଦିଆଯାଇଅଛି। ସର୍ବପ୍ରଥମେ ବାକତୀୟ ବଂଶ ମହାରାଜା ପ୍ରବରସେନଙ୍କ ତାମ୍ରଫଳକରେ ଏହି ଲିପିର ପ୍ରୟୋଗ ଦେଖିବାକୁ ମିଳେ। ପରେ ପରେ ଏହା ସର୍ବପରିଆ ରାଜା ମହା ସୁଦେବ ରାଜା ଏବଂ ତାଙ୍କ ପରେ ଦକ୍ଷିଣ କୋଶଳର ଶିରିପୁରଠାରେ ପାଣ୍ଡୁବଂଶୀୟ ରାଜା ମହାଶିବ ତିବର ଦେବଙ୍କର ତାମ୍ରଶାସନରେ ଏହି ଧରଣର ଲିପି ବ୍ୟବହୃତ ହୋଇଥିବାର ଜଣାଯାଏ। ଏହି ରାଜାମାନଙ୍କର ସମସାମୟିକ କଳିଙ୍ଗର ଗଙ୍ଗବଂଶୀୟ ରାଜା ଇନ୍ଦ୍ରବର୍ମ ସାମନ୍ତବର୍ମ ଏବଂ ହସ୍ତିବର୍ମ ସେମାନଙ୍କର ତାମ୍ରଶାସନରେ ଏହି ପେଟିକା ଶୀର୍ଷକ ଲିପି ପ୍ରବର୍ତ୍ତନ କରିଥିବାର ପ୍ରମାଣ ମିଳେ। ଖ୍ରୀଷ୍ଟାବ୍ଦ 10ମ ବା 11ଶ ଶତାବ୍ଦୀରେ ସୋମବଂଶୀ ଶାସକମାନଙ୍କର ଅଭିଲେଖରେ ପ୍ରତ୍ନନଗରୀର ପ୍ରଭାବ ଦେଖିବାକୁ ମିଳେ। ଏହି ସମୟର ଅକ୍ଷରଗୁଡ଼ିକ ବୃତ୍ତଳ ଏବଂ ପରସ୍ପର ସଂଯୁକ୍ତ ହୋଇଥିବାର ଦେଖିବାକୁ ମିଳେ। କିନ୍ତୁ ପ୍ରାୟ 13ଶ ଶତାବ୍ଦୀ ବେଳକୁ ଏହାର ପ୍ରଭାବ ଧୀରେ ଧୀରେ ଲୋପ ପାଇବାକୁ ଲାଗିଲା। ସେହି ସମୟରେ ପ୍ରତ୍ନ ଓଡ଼ିଆ ଏବଂ ଓଡ଼ିଆ ଲିପିର ଅଭ୍ୟୁଦୟ ଘଟିଲା। ଖ୍ରୀଷ୍ଟାବ୍ଦ 15ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀୟ ରାଜାମାନେ ଏହାର ପ୍ରସାର ଘଟାଇଥିଲେ। ଓଡ଼ିଶାର ମହାକବି ସୁଦ୍ରମଣି ସାରଳା ଦାସ ଏ ସମୟରେ ମହାଭାରତକୁ ଓଡ଼ିଆ ଭାଷାରେ ରଚନା କରିଥିଲେ।
1: କଥିକେରି ଶୁଣିଲି ଓଡ଼ିଆ ଲିପିର କ୍ରମବିକାଶ, କହିଲେ ଭାରତୀ ପାଲ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ପଲ୍ଲୀ ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ, ଶୁଣିପାରିବେ ଟିକେ ପରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ବଲ୍ଲୀ ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ପ୍ରଯୋଜନା ଅଭୟ କୁମାର ଦାସ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀ ଗୀତ, ପଲ୍ଲୀ କବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷା ରାତିରେ ଜେଜା ହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ରହ ଆରେ କାଠୁରିଆ ନପକା ଓହାଣି ଶୁଣ କାନ ଡେରି ଥରି ଏ ଗଛ କାହାଣୀ କାର୍ଯ୍ୟକ୍ରମର ଶେଷ ପଲ୍ଲୀ ଗୀତ ଶିଳ୍ପୀ ଅର୍ଜୁନ ଚରଣ ସାମଲ।

0: ଶିଳ୍ପୀ ଅର୍ଜୁନା ଚରଣ ସାମଲ, ଗୀତ ରଚନା ପଲ୍ଲୀକବି ନନ୍ଦକିଶୋର ବଳ, ପ୍ରଯୋଜନା ଅଭୟ କୁମାର ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ଓମପ୍ରକାଶ ମହାନ୍ତି, ରବିଶଙ୍କର ପ୍ରଧାନ, ବାବୁଲି ଚରଣ ବେହେରା, କୁମାର ଚନ୍ଦ୍ର ମହାନ୍ତି ଏବଂ ପ୍ରଦୀପ୍ତ ଶେଖର ମହାପାତ୍ର।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ।

ଏଗାରଟା ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ପାଞ୍ଚଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣିଥରେ ସେହି ରବିବାର ରାତି 8ଟା ସମୟରେ ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

ଏରା ମହାନ୍ତିଙ୍କ କଣ୍ଠରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ରଚନା ହରେକୃଷ୍ଣ ସାହୁ, ସଙ୍ଗୀତ ସିଦ୍ଧାର୍ଥ ମିଶ୍ର।

ଶୁଣିଥିଲି ଓଡ଼ିଆ ଆଲବମ୍ରୁ କେତୋଟି ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 63ତମ ଭାଗ ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନ କୁମାର ରଥ ସଙ୍ଗୀତ ଅଖିଳ କୁମାର ଲେଙ୍କା

ପଚିଶି ଛାନ୍ଦ ଆରମ୍ଭରେ ବାଜିବା ସ୍ୱର ବାଜିବାରୁ ମାୟା ମାରିଚ ତ୍ରାହି ଲକ୍ଷ୍ମଣ ଶବ୍ଦ ଉଚ୍ଚାରଣ କରିବାରୁ ରାମ ସ୍ତବ୍ଧ ହୋଇଗଲେ। ରାମ ଭାବିଲେ ଚନ୍ଦ୍ର ମୃଗ ମାରିନଥିଲେ ଆପେ ମରି ସେ ଚନ୍ଦ୍ରଙ୍କର କଳଙ୍କ ହେଲା। ମୁଁ ତ ସହଜରେ ରାମଚନ୍ଦ୍ର, ଏ ମୋ କଳଙ୍କ ହେବ ନାହିଁ ତ। ମାୟା ମୃଗ ଦେହରୁ ଜ୍ୟୋତି ବାହାରି ଦୂଷଣ ରିପୁ ଅର୍ଥାତ୍ ଦୂଷଣ ରାକ୍ଷସ ବଧକାରୀ ରାମଙ୍କର ବପୁବା ଦେହରେ ମିଶିଗଲା। ବାଟରେ ଅନୁଜ ଲକ୍ଷ୍ମଣଙ୍କୁ ଭେଟି ପଚାରିଲେ, ସୀତାଙ୍କୁ ଏକତା ବା ଏକାକୀ କରି କିପରି ଆସିଲୁ? ଲକ୍ଷ୍ମଣ କହିଲେ, ତାଙ୍କ ନାମ ସୀତାର ଅର୍ଥ ହେଉଛି ଲଙ୍ଗଳ ମୁନ, ଏହା ସତ୍ୟ। କଟୁକଥା କହି ମୋ ହୃଦୟ କ୍ଷେତ୍ରକୁ ସେ ବିଦାରଣ କରିଦେଲେ। ତୁମେ ବିଜ୍ଞ ଓ ଯୋଗୀ ମଧ୍ୟ, ସ୍ତ୍ରୀର ଶ୍ରଦ୍ଧା କଥା ନ ଶୁଣିଥିଲେ ଭଲ ହୋଇଥାନ୍ତା। ରାମ କହିଲେ, ଶିବଙ୍କଠାରୁ ବଡ଼ ଯୋଗୀ କେହି ଅଛି କି? ସେ ଅର୍ଦ୍ଧ ଅଙ୍ଗରେ ପାର୍ବତୀଙ୍କ କଥା ରାତିଦିନ ଶୁଣୁଛନ୍ତି। ରାମ ଲକ୍ଷ୍ମଣଙ୍କ ସଂଳାପରେ ସ୍ତ୍ରୀ ବାକ୍ୟ ପ୍ରତି ସମ୍ମାନର ସୂଚନା ଭଞ୍ଜଙ୍କର ଏକାନ୍ତ ନିଜସ୍ୱ। ସୀତା ନ ଆସିବା ଦେଖି ରାମ କହିଲେ, ବିନା ଦୋଷରେ ବିମନା ହେଲୁ କାହିଁକି? କରୁଣା ବୃକ୍ଷରେ ନିରାଶ ଫଳ ଫଳେ ନାହିଁ। ବିକଳ ହୋଇ ରାମ କହିଲେ, ମୁଁ ତତେ ଯେତେବେଳେ ସ୍ୱାଧୀନ ଭର୍ତ୍ତୃକା ନାୟିକା ବୋଲି କହେ, ତୁ ତାର ପ୍ରତିବାଦ କରୁ, କାରଣ ଏ ନାୟିକାର ଅଧୀନ ହେଉଛି ସ୍ୱାମୀ। ତୁ ସଂଶୋଧନ କରି ମୋତେ କହୁ, କୁହ ହେ ଭର୍ତ୍ତା, ମୁଁ ତୁମର ଅଧୀନା। ସେ ନାଗରୀ ଶ୍ରେଷ୍ଠା ସୀତା ବିରହୋତ୍କଣ୍ଠିତା ଅର୍ଥାତ୍ ବିରହରେ ବ୍ୟାକୁଳିତା ନାୟିକାମାନଙ୍କ ମଧ୍ୟରେ ଶ୍ରେଷ୍ଠା। ମୋ ବିରହରେ ତା ମନରେ ନୂଆ

ନୂଆ ଭାବ ଉଦୟ ହୋଇଥାଏ। ତାର ପଦେ କଥାରେ ତାର କବରିବା କେଶ ବନ୍ଧନ ପାଇଁ ମୁଁ ମୃଗ ଚଉଁରୀ ନେଇ ଫେରିଲି। ମୋ ପାଖରୁ ଗଲାବେଳେ ବାସକ ସଜ୍ଜା ନାୟିକା ହୋଇ ନିଜେ ବେଶ ହୁଏ, ନିଜେ ସଜ୍ଜା ସଜାଡ଼ି ମୋତେ ଅପେକ୍ଷା କରେ। ପୁଷ୍ପବତୀ ହେବା ସମୟରେ ବିପ୍ରଲବ୍ଧା ବା ମାନିନୀ ନାୟିକା ଭଳି ସଙ୍ଗ ତ୍ୟାଗ କରେ। ଆଜି ତ ସେ ଅବସ୍ଥା ନାହିଁ, ସୀତାଦେବୀ ଦିଶୁନାହିଁ କାହିଁକି। ଅଭିସାରିକା ନାୟିକା ଭଳି ସୀତା ମୋ ପାଖକୁ ବାରମ୍ବାର ଆସିବାରେ ନିପୁଣା। ପୁରୁଷ ଭୂମିକାରେ ମୋ ସହ ମିଳିତ ହେବାକୁ ଅନୁରୋଧ କରନ୍ତେ ସେ କୃତ୍ରିମ କୋପ କରି କୋପନା ବା ଖଣ୍ଡିତା ନାୟିକା ହୋଇଯାଏ। ଏବେ ବିଧାତା ତାକୁ ପ୍ରୋଷିତ ଭର୍ତ୍ତୃକା ନାୟିକା ଅର୍ଥାତ୍ ପ୍ରବାସୀ ସ୍ୱାମୀ ବିରହରେ ଦୁଃଖିନୀ ସ୍ତ୍ରୀ ଭଳି କରାଇଦେଲା କି। ମୋ ଜୀବନେଶ୍ୱରୀ ସୀତା ଜିଇଁଥିବା ଯାଏ କଳହାନ୍ତରିତା ନାୟିକା ଭଳି କଳହ କରି ମୋଠାରୁ ଦୂର ହେବ ନାହିଁ। ତା ହୃଦୟରେ କପଟ ନାହିଁ, ଏବେ ସେଠି ଛଳନାକୁ ଆଶ୍ରା ଦେଲା କିପରି। ଦୁଆରବନ୍ଧ ପାଖକୁ ଆସି ମୃଗ ଭାର ଥୋଇ ରାମ କହିଲେ, ମୋ ବିଳମ୍ବ ପାଇଁ ହଟକପଟ କରି ଲୁଚିଛୁ, ତୁ ତ ସୁଗନ୍ଧା, ଦୂରରେ ଥିଲେ ବି ସୁବାସ ଋତୁର ଉପସ୍ଥିତି ମୁଁ ଜାଣିପାରିବି।

ପ୍ରାଚୀରକାଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 63ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ରାମହରି ଦାସ, ଭିକାରୀ ଚରଣ ବଳ, ସଙ୍ଗୀତା ଗୋସାଇଁ ଏବଂ ମମତା ସାହୁ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଅଖିଳ କୁମାର ଲେଙ୍କା, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷ କରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5 ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତ ବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା। ଏଥର ଅନେକ ସୂଚନା। ଚୁକ୍ତିଭିତ୍ତିକ ସାମୟିକ ସମ୍ବାଦଦାତା ନିମନ୍ତେ ସୂଚନା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସି ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା କିଛି କଥା କିଛି ଗୀତ ସହ ଆପଣଙ୍କ ମୁହଁରେ ଲେଖିଦେବାକୁ ଦୁଇଧାର ମିଠା ହସ ହୃଦୟରେ ଭରିଦେବାକୁ ସନ୍ତୋଷ ଭୁଲି ଭୁଲାଇବାକୁ ବିଗତ ଦିନର ମାନ ଅଭିମାନ ରାଗରୁଷ ଅବିରତ ଗୀତ ଗୀତିକାର ଏହା ହିଁ ତ ପ୍ରୟାସ ତେବେ ଚାଲନ୍ତୁ ନା ପାଦେ ଆଗେଇବା ମନେ ଭରି ସ୍ନେହ କରୁଣା ପ୍ରୀତିର ଆବେଗ ଭରି

ସାଙ୍ଗ ହୋଇ ବାଟ ଚାଲିବା ଭଲ ମନ୍ଦ କଥା ଚିନ୍ତା କରିବା, ହଁ ସୂକ୍ଷ୍ମ ହୃଦୟରେ ଅନେକ ଭଲ ପାଇବା, ସେହି ଭଲ ପାଇବା ସହ ଆମ ପରସ୍ପର ଜୀବନ ଆତ୍ମୀୟତା ପୁଣି ସମ୍ପର୍କର ସେତୁ, ଯେଉଁ ସମ୍ପର୍କକୁ ଆପଣାର କରିବାର ପ୍ରତିଶ୍ରୁତି ସହ ଦିନେ ବାପଘର ଅଗଣାଟେଇ ଆସି ଝିଅଟିଏ ବାଡ଼ୁଅରୁ ବୋଲାଏ ବିବାହିତ।

ଅନେକ ସାନ୍ତ୍ୱନା ଭରସା ପୁଣି ଆତ୍ମବିଶ୍ୱାସ ନେଇ ଆସେ ଝିଅଟିଏ ଗଢ଼ିବାକୁ ସଂସାର। ମିଳିଥିବା ସଂସ୍କାରର ପେଡ଼ିକୁ ସମ୍ପତ୍ତି ମଣି ଦେଖି ଅଜସ୍ର ସ୍ୱପ୍ନ। ସମୟ ବଦଳୁଛି, ହଁ ସମୟ ବଦଳୁଛି, ବଦଳୁଛି ପାରସ୍ପରିକ ବ୍ୟବହାର, ବ୍ୟବହାରରେ ମିଠାପଣ, ସ୍ୱାର୍ଥନ୍ଦ ମଣିଷ ଭୁଲୁଛି ସହନଶୀଳତା, ସମ୍ବେଦନ ପ୍ରବୃତ୍ତିକୁ। ଦୂରେଇ ଯାଇ ଏଠୁ ଲେଖୁଛି ନିଜ ଜୀବନର କାହାଣୀ।

ସମୟ ବଦଳୁଛି, ବଦଳୁଛି ପାରସ୍ପରିକ ବ୍ୟବହାର, ବ୍ୟବହାରରେ ମିଠାପଣ, ସ୍ୱାର୍ଥନ୍ଦ ମଣିଷ ଭୁଲୁଛି ସହନଶୀଳତା, ସମ୍ବେଦନ ପ୍ରବୃତ୍ତିକୁ। ଦୂରେଇ ଯାଇ ଏଠୁ ଲେଖୁଛି ନିଜ ଜୀବନର କାହାଣୀ। ତ୍ୟାଗ ସେବା ସହଯୋଗରୁ ମୁହଁ ଫେରେଇ ହଜାଇ ବସୁଛି ସେ ସୁନ୍ଦର ଘର ପରିବାରର ସ୍ୱପ୍ନ, ଝରୁଛି ଆଜି ମଣିଷତାକୁ।

କେତେ ଆଶା ନେଇ ଘର ସଂସାରର ସ୍ୱପ୍ନ, ଯଦି ହଜିଯାଏ ସଂସ୍କାର ଶିକ୍ଷା, କାଲି ନୂଆ କରି ବାପା ମା ବୁଲାଇଥିବା ଦମ୍ପତି କି ଶିକ୍ଷା ଦେବି ନିଜ ପିଲାକୁ, ଯେଉଁ ବାପା ମା ଆଦର୍ଶର ନିଚ୍ଛକ ଛପି, କେମିତି ଶିଖାଇବି ନିଜ ପିଲାକୁ କାହାର ଦୁଃଖରେ ଦୁଃଖୀ ହେବ, ଗୋପବନ୍ଧୁ ପରି ସେବା କରିବ, ଗାନ୍ଧୀଙ୍କ ପରି ଅହିଂସାର ମାର୍ଗ ଧରିବ, ପୁଣି ଅସହାୟକୁ ସହାୟ ହେବାର ପାଠ, ଯାହା ଦିନେ ନିଜେ ଶିଖିଥିଲେ ମା, ପୁଣି ଜୀବନର ଆଦର୍ଶ ବାପାଙ୍କଠାରୁ।

ଜୀବନରେ ଛୋଟିଆ ପାଠ କେତେ ସୁଖ ଦିଏ, କେବଳ ନିଜର ନୁହେଁ ସମାଜରେ ମଧ୍ୟ ଆଣେ ଅନେକ ପରିବର୍ତ୍ତନ। ଜୀବନରେ ଧନ ସମ୍ପତ୍ତି ପଦ ପ୍ରତିଷ୍ଠା ଅନେକ କିଛି ମିଳିପାରେ, କିନ୍ତୁ ଅନ୍ୟର ଦୁଃଖକୁ ଅନୁଭବ କରିବାର ବିଶେଷ ଯୋଗ୍ୟତା କ୍ଷମତା ସେହି ସମ୍ବେଦନଶୀଳ ମନୋଭାବ ମାନବିକ ଗୁଣ ମନୁଷ୍ୟର ସବୁଠାରୁ ବଡ଼ ଅଳଙ୍କାର। ଗୋଟିଏ ଛୋଟ ହସ ସାନ୍ତ୍ୱନାର କଥା ସହାୟତାର ହାତ କାହା ଜୀବନରେ ନୂଆ ଆଶାର ଆଲୋକ କିରଣ ଆଣିପାରେ। ସମ୍ବେଦନା ହେଉଛି ଏମିତି ଏକ ଗୁଣ ମଣିଷ ମନର ଯାହା ହୃଦୟ ସହିତ ହୃଦୟକୁ ଯୋଡ଼େ। ସେହି ପାଠ ଶ୍ରୋତାବନ୍ଧୁ ମିଳେ ଆରମ୍ଭ ଘରଠୁ। ଯେଉଁ ଘର ଗଢ଼ିଥାଏ ସେହି ଶିଶୁକୁ, ଯେଉଁ ଶିଶୁ ହୋଇଥାଏ ଦେଶର ଭବିଷ୍ୟତ।

ଅନ୍ଧାରୀ କୋଠରୀରେ ସେ ଠିକଣା ନିଜର ଭରସା ହରାଇ ବସୁଛି ଭାଇଟିଏ ଭଉଣୀ ଉପରୁ ଅବା ଭଉଣୀ ଭାଇ ଉପରୁ କେତେବେଳେ ଏ ସାମାନ୍ୟ ସମ୍ପତ୍ତି ସମ୍ପର୍କରେ ଆଣୁଛି ଫାଟ ପୁଣି ରାସ୍ତାରେ ସମାଜକୁ ଏହା ଏତେ ମାତ୍ରାରେ ବ୍ୟାପି ଯାଉଛି ଯେ ମନର ସେହି ଭାବନା ସମାଜରେ ପ୍ରତିଫଳିତ ହେଉଛି ଜଣଙ୍କ ରାଗ ଆଉ ଜଣଙ୍କ ଉପରେ ସୁଝାଇ ଏଠି ମଣିଷ କେତେ କ'ଣ କରୁଛି ହେଲେ ହେଲେ ସରିନି ସରିନି ଲଢ଼େଇ ମନ୍ଦ ସହ ଭଲର ମିଥ୍ୟା ସହ ସତ୍ୟର ସମ୍ବେଦନଶୀଳ ହୃଦୟ ଧରି ଉଭୟ ହେଉଛନ୍ତି ଆଜି ବି ଦେବତୁଲ୍ୟ ମହାନାୟକ କୋଉଠି ନା କୋଉଠି ଦେବାକୁ ଶିକ୍ଷା ହଜିନିଏ ଯେ ମାନବିକତା

ଶ୍ରୋତାବନ୍ଧୁ, କର୍ମ ଏମିତି ହେବା ଦରକାର ଯେମିତି ଏ ଦୁନିଆରେ ଥାଅ ଅବା ନଥାଅ, ମନେ ରଖିଥିବେ ସଭିଏ। ହଁ, କିନ୍ତୁ ଆଜିର ବ୍ୟସ୍ତ ଜୀବନରେ ଆମେ ପ୍ରାୟତଃ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛୁ ଯେ ଅନ୍ୟର ଯନ୍ତ୍ରଣାକୁ ଅନୁଭବ କରିବାକୁ ମଧ୍ୟ ସମୟ ପାଉନେ। କିନ୍ତୁ ଯେଉଁ ସମାଜରେ ସମ୍ବେଦନ ଥାଏ, ସମ୍ବେଦନଶୀଳତା ଥାଏ, ସେଠାରେ ଥାଏ ଭଲ ପାଇବା, ସହଯୋଗ, ଆଉ ବଞ୍ଚି ରହି ମାନବ ପଣିଆ।

ଓଠରେ ଟିକିଏ ହସ ଭରିଥିଲି। ଲାଗେ ଜୀବନର ବଞ୍ଚିବା ଏଇଠି ହିଁ ସାର୍ଥକ ହୋଇଛି। ହଁ ଶ୍ରୋତା ବନ୍ଧୁ, ସମାଜ ସାମାଜିକ ଜୀବନ ଶୃଙ୍ଖଳିତ ହେଲେ, ପାରସ୍ପରିକ ସହଯୋଗ ରହିଲେ ହିଁ ସମ୍ଭବ ଏକ ସୁନ୍ଦର ଘର ଆଉ ସମାଜ ବୁଣି ରାଷ୍ଟ୍ର। ରାତି ପାହିଲେ ଅନେକ ସମ୍ବେଦନଶୀଳ ଖବରରେ, ରଙ୍ଗୀନ ସମ୍ବାଦପତ୍ରର ଖବର ଦୁନିଆ, ଟେଲିଭିଜନର ପରଦା, ପୁଣି ହାତ ଧରିଥିବା ମୋବାଇଲ ଫୋନ୍ର ସେହି ସାମାଜିକ ଗଣମାଧ୍ୟମରେ ରିଲ୍ସ ଆଉ ଜୀବନ୍ତ ଚିତ୍ରମାନ। ଭାବନ୍ତୁ ତ କିପରି ପ୍ରଭାବ ପକାଉଛି ମନରେ ଛୋଟ ପିଲାଟିର। କାହିଁକିନା ଆଜି ତ ସବୁ ବର୍ଗର ଲୋକଙ୍କ ପାଖରେ ହାତରେ ସେହି ଫୋନ୍, ଆଉ ସମସ୍ତେ ସେହି ସାମାଜିକ ଗଣମାଧ୍ୟମରେ ଏତେ ମାତ୍ରାରେ ଜଡ଼ିତ ଯେ ସେଇଠୁ ହିଁ ଚଟାପଟ ଖବର ପାଇଯାଆନ୍ତି କ'ଣ ଘଟୁଛି ଏ ଦେଶ ଦୁନିଆରେ। ଯଦି ତା ମଧ୍ୟରେ ହଜିଯାଉଛି ସେ ସମ୍ବେଦନଶୀଳ ମନୋଭାବ, ତେବେ କୁହନ୍ତୁ ଥରୁଟିଏ ସେହି ସାମାଜିକ ଗଣମାଧ୍ୟମରେ କୌଣସି ଚିତ୍ର ଥରୁଟିଏ ଛାପିବା ପୂର୍ବରୁ ମନରେ ଥରେ ଭାବନ୍ତୁ ନା, କାହାର ହସରେ ଯଦି ଆମେ ଆମ ଜୀବନର ସାର୍ଥକତା ବୋଲି ଭାବୁଛେ, ତେବେ ଜୀବନକୁ ଏତେ ଅସୁନ୍ଦର କରିବା କାହିଁକି? ଭଗବାନ ସୁନ୍ଦର ଜୀବନଟିଏ ଦେଇଛନ୍ତି ବଞ୍ଚିବା ପାଇଁ, ସମାଜରେ କିଛି ଭଲ କଥା ବାଣ୍ଟିବା ପାଇଁ। ଚାଲନ୍ତୁ ମିଳିମିଶି ସେଇ କଥା ହିଁ କହିବା।

ମଣିଷ ଜୀବନ ଆଜି ପାଇଛି, କିଏ ଜାଣିଛି କାଲି ବା କ'ଣ ହେବ। ତେବେ ନିରୀହ ଜୀବନରେ କଳଙ୍କିତ ଏ କାହାଣୀ ରଚିବାର ଅଧିକାର କାହାର ନାହିଁ। ମଣିଷ ହେଇଛି ମଣିଷ ପରି ବ୍ୟବହାର କରିବା, ତେବେ ଏତେ କୁତ୍ସିତ ବ୍ୟବହାର କାହିଁକି, ଅମାନସିକ କାର୍ଯ୍ୟକଳାପ କାହିଁକି, ସମ୍ବେଦନଶୀଳ ମନୋଭାବକୁ କାହିଁକି ଭୁଲିଯିବା। ଶ୍ରୋତାବନ୍ଧୁ ଚାଲନ୍ତୁ ନା, ମଣିଷ ତ ମଣିଷ, ପଶୁ ପକ୍ଷୀ ବୃକ୍ଷଲତାଙ୍କ ପ୍ରତି ସେଇ ଭଲ ପାଇବାଟି ଦେବା, ତାଙ୍କ ପାଇଁ ମଧ୍ୟ କିଛି ମନରେ ଭାବନା ରଖିବା, ତାଙ୍କୁ ବଞ୍ଚିବା ପାଇଁ ଦେବା।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନରେ ଥିଲେ ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ନାଟକ ମହାମିଳନ। ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ। ନାଟକ ମହାମିଳନ।

0: କିଏ କାନ୍ଦୁଛି? କାହାର ଏ କଣ୍ଠସ୍ୱର? ଇଏ ତ ମୋ ପୁତ୍ର ନାଗାର୍ଜୁନ କାନ୍ଦି କାନ୍ଦି ଆସୁଛି, କାହିଁକି ସେ ଏମିତି ବିକଳ ହେଇ କାନ୍ଦୁଛି? କଣ ହେଇଛି ତାର? ନାଗାର୍ଜୁନ, କଣ ହେଇଛି ରେ ବାପା, କାହିଁକି କାନ୍ଦୁଛୁ? କହ ଧନ, କଣ ହେଇଛି? କାନ୍ଦନା ରେ ଧନ, କାନ୍ଦନା, ତୋ ଆଖିରେ ଲୁହ ଦେଖିଲେ ଛାତି ମୋର ଫାଟିଛି ପରେ ବାପା, କହିଲୁ କଣ ହେଇଛି? କହ କହ, ଭାଙ୍ଗିଥିଲେ ଗଢ଼ିଦେବି, ହଜିଥିଲେ ଖୋଜି ଆଣିଦେବି, ହେଲେ ହେଲେ ତୋ ଆଖିରେ ଲୁହ ଦେଖିଲେ ମୁଁ ଧୈର୍ଯ୍ୟ ଧରି ରହିପାରିବି ନାହିଁ। କହିଲୁ କଣ ହେଇଛି? କହ, କାହିଁକି କାନ୍ଦୁଛୁ? ବୁଝିଲି ବୁଝିଲି, ଗୁରୁଙ୍କ ପାଖକୁ ପାଠ ପଢ଼ିବାକୁ ଯାଇଥିଲି, ସେ ନିଶ୍ଚୟ ତତେ ଆକଟ କରି ଗାଳିମନ୍ଦ କରିଛନ୍ତି।
1: ନା ମା, ଗୁରୁଦେବ ମୋତେ କିଛି କହିନାହାନ୍ତି, ସେ ମୋତେ ପୁତ୍ର ଭଳି ସ୍ନେହ କରନ୍ତି।
0: ତାହେଲେ କାନ୍ଦୁଛୁ କାହିଁକି? କଣ ତୋର ହେଇଛି?
1: ପାଠ ସାଥିମାନେ ମୋତେ ଅପମାନ ଦେଇଛନ୍ତି।
0: ଅପମାନ ଦେଇଛନ୍ତି?
1: ମୁଁ କାଳେ ଅଣୁବାବୁଆ ଛୁଆ, ମୋର ପାପ ନାହିଁ, ତମେ କଳଙ୍କିନି।
0: ବନ୍ଦ କର ପୁତ୍ର, ବନ୍ଦ କର, ତୁ ମନ ଦୁଃଖ କର ଧନ, ତୁ ମନ ଦୁଃଖ କର ନା, ତୁ କେବେ ହେଲେ ଅଣବାବୁଆ ନୁହଁ କି ମୁଁ ମଧ୍ୟ କଳଙ୍କିନି ନୁହେଁ। ପିତା ଥର ଅଛନ୍ତି, ଖୁବ୍ ଭଲରେ ଅଛନ୍ତି।
1: ଯଦି ଅଛନ୍ତି ତେବେ କୋଉଠି ଅଛନ୍ତି କୁହ ମା, ତାଙ୍କ ନାଁ କଣ, ଘର କେଉଁଠି, ମୋତେ ତାଙ୍କ ପରିଚୟ ଦିଅ ମା, ମୁଁ ଏଇକ୍ଷଣି ଯାଇ ତାଙ୍କୁ ପଚାରିବି କେଉଁ ଅପରାଧ ଲାଗି ସେ ମୋତେ ଏପର୍ଯ୍ୟନ୍ତ ତାଙ୍କ ସ୍ନେହ ଆଦରରୁ ବଞ୍ଚିତ କରିଛନ୍ତି। କୁହ ମା, କେଉଁଠି ଅଛନ୍ତି ମୋର ପିତା, ମୁଁ ଏଇକ୍ଷଣି ତାଙ୍କ ପାଖକୁ ଯିବି।
0: ତାଙ୍କ ପାଖକୁ ଯିବା ଏଡ଼େ ସହଜ ନୁହେଁ ରେ ନାଗାର୍ଜୁନ, ଏଠାରୁ ଅନେକ ଯୋଜନା ଦୂର ପଥ। ମର୍ତ୍ତମଣ୍ଡଳର ହସ୍ତିନା ଭବନରେ ସେ ଅଛନ୍ତି, ବଡ଼ ଅଗମ୍ୟ ସେ ପଥ, ନାଗଲୋକ ପାରି ହୋଇଗଲେ ତେବେ ଯାଇ ପଡ଼ିବ ମର୍ତ୍ତମଣ୍ଡଳ।
1: ଆଉ ତାଙ୍କ ପରିଚୟ ନା ତ କହିଲ ନାହିଁ?
0: ତାଙ୍କର ଅନେକ ନାଁ ଅଛି ରେ ପୁତ୍ର, ପାର୍ଥ, ଧନଞ୍ଜୟ, ଗାଣ୍ଡିବି, ଫାଲ୍ଗୁନି, ସବ୍ୟସାଚୀ, ଏମିତି କେତେ ନାଁ, ହେଲେ ତୃତୀୟ ପାଣ୍ଡବ ଅର୍ଜୁନ ନାମରେ ସେ ତ୍ରିପୁର ବିଖ୍ୟାତ। ମାନବଙ୍କ ମଧ୍ୟରେ ସେ ମହାଧନୁର୍ଦ୍ଧାରୀ।

0: ବୀର ତାଙ୍କ ସମକକ୍ଷ ଯୋଦ୍ଧା ତ୍ରିଭୁବନରେ ମଧ୍ୟ କେହି ନାହିଁ।
1: କିନ୍ତୁ ମା, ତୁମେ ତ ହେଲ ନାଗକନ୍ୟା, ପିତା ହେଲେ ମାନବଙ୍କ ମଧ୍ୟରେ ଶ୍ରେଷ୍ଠ ବୀର। ନାଗକନ୍ୟା ହୋଇ ତୁମେ ମାନବକୁ ବିବାହ କଲ କିପରି?
0: ଆଜି ତାର ଉତ୍ତର ଦେଉଛି ଶୁଣ। ପ୍ରାୟ 7 ବର୍ଷ ତଳର କଥା, ତୋ ପିତାଙ୍କର ଜ୍ୟେଷ୍ଠ ଭ୍ରାତା ଧର୍ମରାଜ ଯୁଧିଷ୍ଠିର ଥରେ ତାଙ୍କ ହସ୍ତିନା ରାଜ୍ୟରେ ରାଜସ୍ୱୟ ଯଜ୍ଞର ଆୟୋଜନ କଲେ। ବିଭିନ୍ନ ରାଜ୍ୟର ରାଜାମାନଙ୍କୁ ସେ ଯଜ୍ଞ ଦେଖିଯିବାକୁ ନିମନ୍ତ୍ରଣ ପଠାଇଲେ। ତୋ ଅଜା ନାଗରାଜା ବାସୁକୀଙ୍କୁ ନିମନ୍ତ୍ରଣ କରିବା ଲାଗି ପିତା ତୋର ତୃତୀୟ ପାଣ୍ଡବ ଅର୍ଜୁନ ଆସି ପହଞ୍ଚିଲେ ପାତାଳପୁରୀର ଏ ନାଗରାଜ୍ୟରେ।
2: ଦେଖିଲ, ମୁଁ ସାଥିରେ କାହାକୁ ଆଣିଛି, ଚିହ୍ନିଲ କିଏ?
3: କିଏ ଆସିଛନ୍ତି ରେ ମା? ମନେ ହୁଏ ମର୍ତ୍ତ ଲୋକର କେହି।
2: ହଁ, ପଚାରୁନା ତାଙ୍କୁ, ସବୁ କଥା ତାଙ୍କଠାରୁ ଜାଣିପାରିବ।
3: ଅପୂର୍ବ ସୁନ୍ଦର ଯୁବା, ମହା ତେଜୋଦୀପ୍ତ ପୁରୁଷ, ଅଙ୍ଗେ ଅଙ୍ଗେ ଉଦ୍ଭାସିତ ବୀରତ୍ୱର ଠାଣି, ମନେ ହୁଏ ନିଶ୍ଚୟ କେହି ବୀର ମାନବ।
4: ଆପଣଙ୍କର ଅନୁମାନ ଯଥାର୍ଥ ନାଗରାଜ, ମୁଁ ହିଁ ଅଟେ ତୃତୀୟ ପାଣ୍ଡବ ଅର୍ଜୁନ, ଆସିଅଛି ହସ୍ତିନା ରାଜ୍ୟରୁ। ମୋର ବିନମ୍ର ପ୍ରଣାମ ଗ୍ରହଣ କରନ୍ତୁ ନାଗରାଜ ବାସୁକି।
3: ଯଶସ୍ୱୀ ହୁଅ ବୀର ଧନଞ୍ଜୟ, କୁହ ହସ୍ତିନାର ଖବର କଣ? ଧର୍ମରାଜ ଯୁଧିଷ୍ଠିର ସର୍ବକୁଶଳରେ ଅଛନ୍ତି ତ?
4: ହଁ ନାଗରାଜ, ଅଗ୍ରଜ ଏକ ରାଜସ୍ୱୀୟ ଯଜ୍ଞର ଆୟୋଜନ କରିଛନ୍ତି। ଆପଣଙ୍କୁ ସାଦର ନିମନ୍ତ୍ରଣ ଜଣାଇବା ପାଇଁ ସେ ମୋତେ ଏଠାକୁ ପ୍ରେରଣ କରିଛନ୍ତି।
3: ବାସ୍ତବରେ ଏହା ଏକ ଶୁଭ ସମାଚାର। ଯୁଧିଷ୍ଠିରଙ୍କ ନିମନ୍ତ୍ରଣ ଲାଭ କରି ମୁଁ ନିଜକୁ ଧନ୍ୟ ମନେ କରିଛି। କିନ୍ତୁ ପାର୍ଥ, ପାଣ୍ଡବମାନଙ୍କର ଏ ପବିତ୍ର ଯଜ୍ଞ ଦେଖିବାକୁ ହତଭାଗ୍ୟ ବାସୁକୀ ପକ୍ଷରେ ସମ୍ଭବ ନୁହେଁ।
4: କାହିଁକି ନାଗରାଜ, ନିଜକୁ ହତଭାଗ୍ୟ କହି ଏଭଳି ନୈରାଶ୍ୟ ଭାବ ପ୍ରକାଶ କରିବାର କାରଣ କ'ଣ?
0: ପିତାଙ୍କ ମସ୍ତକ ଉପରେ ତୁମେ କ'ଣ ଧରଣୀର ଭାର ଦେଖିପାରୁନାହଁ ବୀର ଫାଲ୍ଗୁନି? ସେ ଅନନ୍ତ ନାଗ ବାସୁକୀ ସୃଷ୍ଟିକର୍ତ୍ତାଙ୍କର ଆଦେଶ କ୍ରମେ ମସ୍ତକରେ ପୃଥିବୀର ଭାର ବହନ କରି ବସିଛନ୍ତି। ତାଙ୍କର ଅଣୁମାତ୍ର ହଲିବାର ଉପାୟ ନାହିଁ, ସେ ସ୍ଥିର।
3: ହଁ ଅର୍ଜୁନ, ଦୈବାତ ଯଦି ସାମାନ୍ୟ ଟିକେ ହଲଚଲ ହେଇଯିବି ତେବେ ପୃଥିବୀ ଦୋହଲି ଯିବ। ମର୍ତ୍ତରେ ନିମିଷକ ମଧ୍ୟରେ ଭୂକମ୍ପ ହୋଇ କେତେ କେତେ ଧନଜୀବନ କ୍ଷତି ହୋଇଯିବ ତା କଳ୍ପନା କରିହେବନି। ତେଣୁ ଧର୍ମରାଜଙ୍କ ରାଜସ୍ୱୟ ଯଜ୍ଞ ଦେଖିଯିବାରୁ ବଞ୍ଚିତ ହୋଇଥିବାରୁ ମୁଁ ନିଜକୁ ହତଭାଗ୍ୟ ମଣିବି ନାହିଁ ତ ଆଉ କ'ଣ ମଣିବି?
4: ନା ସର୍ପରାଜ, ନା, ଅଗ୍ରଜଙ୍କର ଯଜ୍ଞ ଦେଖିଯିବାକୁ ଆପଣ ନିଶ୍ଚୟ ଯିବେ।
3: ନିଶ୍ଚୟ ଯିବି, କିପରି? ମୋ ମସ୍ତକରେ ଏ ପୃଥିବୀର ଭାରକୁ ସମ୍ଭାଳିବ କିଏ?
4: ମୁଁ ସମ୍ଭାଳିବି ନାଗରାଜ ବାସୁକି, ଆପଣ ଯଜ୍ଞ ଦେଖି ଫେରିବା ପର୍ଯ୍ୟନ୍ତ ମୁଁ ବହନ କରିବି ପୃଥିବୀର ଭାର।
3: ତୁମେ ବହନ କରିବ ପୃଥିବୀର ଭାର? ୟା ପରିହାସ ନୁହେଁ ତ ଅର୍ଜୁନ?
4: ନା ନାଗରାଜ, ଆକାଶରେ ଚନ୍ଦ୍ର ସୂର୍ଯ୍ୟର ଉଦୟ ଅସ୍ତ ଭଳି ଏହା ସମ୍ପୂର୍ଣ୍ଣ ସତ୍ୟ। ଅର୍ଜୁନର ସାମର୍ଥ୍ୟ କ'ଣ ଆପଣଙ୍କୁ ଅଜଣା ଅଛି ନାଗରାଜ? ଏଇ ଯେ ଦେଖୁଛନ୍ତି ହସ୍ତରେ ମୋର ଗାନ୍ଧୀବ ଧନୁ, ଏହାର ସରମୁନାରେ କେବଳ ଗୋଟିଏ ପୃଥିବୀକୁ କାହିଁକି ମୋ ଅକ୍ଲେଶରେ 7 ପୃଥିବୀକୁ ମଧ୍ୟ ଧାରଣ କରିପାରେ। ଆପଣ ନିଶ୍ଚିନ୍ତ ମନରେ ଯଜ୍ଞ ଦେଖିବାକୁ ହସ୍ତିନାପୁରକୁ ଯାତ୍ରା କରନ୍ତୁ ନାଗରାଜ, ଫେରି ଦେଖିବେ ଅର୍ଜୁନ ତା କର୍ତ୍ତବ୍ୟରୁ ତିଳେ ହେଲେ ବିଚ୍ଛିତ ହୋଇନାହିଁ କି ପୃଥିବୀର ସ୍ଥିରତା ତିଳେ ହେଲେ ବାଧାପ୍ରାପ୍ତ ହୋଇନାହିଁ।
3: ତୁମର ଅସୀମ ଶକ୍ତି ଓ ସାମର୍ଥ୍ୟର ପରିଚୟ ଲାଭ କରି ମୁଁ ଆଜି ଧନ୍ୟ ହେଲି ବୀର ଅର୍ଜୁନ। ଆରେ ଦେଖୁଛ, ମୁଁ କେଡ଼େ ସ୍ୱାର୍ଥପର, ଅତିଥିଙ୍କୁ ସେତିକି ବେଳୁ ଛିଆ କରି ବାର୍ତ୍ତାଳାପ କରୁଛି, ମା ନା ବୋବାଳି?
0: ଆଦେଶ କର ପିତା।
3: ଯା ମା, ବରେଣ୍ୟ ଅତିଥିଙ୍କୁ ଉଆସ ଭିତରକୁ ପାଛୋଟି ନେଇ ତାଙ୍କର ଯଥାଯୋଗ୍ୟ ସତ୍କାର କର ମା।
0: ହେ ପୂଜ୍ୟ ଅତିଥି ବୀର ଫାଲ୍ଗୁନି, ଏଥରକ ମୋ ସାଥିରେ ନାଗପାଳୀର ଅନ୍ତପୁରକୁ ବିଜେ କରନ୍ତୁ।
4: ଚାଲ ନାଗପାଳୀ।
1: ତାପରେ କ'ଣ ହେଲା ମା?
0: ଆମ ଉଆସରେ ମାତ୍ର କେତେ ଦିନର ରହଣି ଭିତରେ ମୁଁ ତାଙ୍କୁ ସ୍ୱାମୀ ରୂପରେ ବରଣ କରି ଗାନ୍ଧର୍ବ ମଧ୍ୟରେ ବିବାହ କଲି। ଇତିମଧ୍ୟରେ ରାଜସ୍ୱୟ ଯଜ୍ଞ ଶେଷ ହେଲା, ଅଜାତର ହସ୍ତିନାରୁ ଫେରିଆସିଲେ, ଆଉ ତୋ ପିତାଙ୍କର ମର୍ତ୍ତକୁ ବାହୁଡ଼ି ଯିବାର ଦୁଃଖଦ ସମୟ ଆସି ଉପସ୍ଥିତ ହେଲା। ସେ ମୋଠାରୁ ଚିରଦିନ ଲାଗି ଅନ୍ତର ହୋଇଯିବେ ଜାଣି ଆଖିରେ ଲୁହ ମୋର ବାଧ ମାନିଲା ନାହିଁ, ମୁଁ କାନ୍ଦୁଥାଏ। ସେ ମୋତେ ଖୋଜି ଖୋଜି ଆସି ମୋ ଶୟନ କକ୍ଷରେ ମୋତେ ପାଇ

0: నాగబలి నాగబలి
1: ଇଏ କଣ ପ୍ରିୟ ଏ ଆନନ୍ଦ ମୁଖର ମଧୁର ସନ୍ଧ୍ୟାରେ ତୁମେ ଅନ୍ଧକାର ଛନ୍ନ ଶୟନ କକ୍ଷରେ ଶୋଇରହି ଆଖିରୁ ଲୁହ ଢାଳୁଛ କଣ ହେଇଛି କଣ ହେଇଛି ପ୍ରିୟ
2: କଣ ହେଇଛି ସେ କଥା ତୁମେ କଣ କିଛି ଜାଣିପାରୁନାହ ସ୍ୱାମୀ
1: ନାଗବାଳି ତୁମ ଅନ୍ତରର ବେଦନା ମୁଁ ବେଶ ଉପଲବ୍ଧି କରିପାରୁଛି ନାଗବାଳି ହେଲେ ମୋ ସାଥିରେ ତୁମେ ମର୍ତ୍ତ୍ୟକୁ ଗଲେ କଣ ସୁଖୀ ହେଇପାରିବ ତୁମ ଦୁଃଖର ସୀମା ରହିବନି ନାଗପାଳି ତୁମ ଦୁଃଖର ସୀମା ରହିବନି
2: ସାଥିରେ ନେବାକୁ ପଡିବ ବୋଲି ତମେ ମୋ ସାଥିରେ ଛଳନା କରୁଛ
1: ତମର ଅଣପ୍ରିୟ ସତ କହୁଛି ଏହା ଛଳନା ନୁହେଁ ବାସ୍ତବ ସତ୍ୟ ମୋର ଦୁଇ ପତ୍ନୀ ସୁଭଦ୍ରା ଓ ଦ୍ରୌପଦୀ ସ୍ୱଭାବରେ ମାନବୀ ତୁମେ ନାଗକନ୍ୟା ଦନ୍ତରେ ତୁମର ଭରି ରହିଛି କାଳକୁଟ ବିଷ ତେଣୁ ସପତ୍ନୀଙ୍କ ମେଳରେ ଲାଞ୍ଛିତ ହେବା ଅପେକ୍ଷା ତୁମେ ଏଠି ପିତୃଗୃହରେ ରାଜଜମା ପରି ସୁଖ ଐଶ୍ୱର୍ଯ୍ୟରେ କାଳ କାଟିବା କଣ ମଙ୍ଗଳକର ନୁହେଁ
2: ମୁଁ ବିବାହିତା ନାରୀ ଚିରଦିନ ଲାଗି ସ୍ୱାମୀଙ୍କ ବିଚ୍ଛେଦ କେମିତି ଯେ ସହ୍ୟ କରିବି ସେଇ କଥା ଭାବିଲା ବେଳକୁ ଛାତି ମୋର କରତି ହେଇଯାଉଛି ମୁଁ ବୁଝିସାରିଲିଣି ସ୍ୱାମୀ ମହାଧନୁର୍ଦ୍ଧାରୀ ବୀର ଅର୍ଜୁନଙ୍କ ପତ୍ନୀ ହେଇ ସ୍ୱାମୀ ସୁଖରୁ ବଞ୍ଚିତା ଆଖିରୁ କେବଳ ଲୋତକ ଝରାଇବା ହିଁ ମୋର ସାର ହବ
1: ନାଗବାଳି କାନ୍ଦ ନାହିଁ ନାଗବାଳି କାନ୍ଦ ନାହିଁ ମୋ ଅନୁପସ୍ଥିତିରେ ତୁମ ବିରହ ବେଦନା ଉପଶମ କରିବା ନିମନ୍ତେ ମୁଁ ଏକ ଉପାୟ କରିଯାଉଛି
2: ଉପାୟ କି ଉପାୟ
1: ଏଇ ଦେଖ ପ୍ରିୟ ଏଇ ସୁତୀକ୍ଷ୍ଣ ସର ଦ୍ୱାରା ମୋର ଜାନକୁ ଛେଦନ କରି ତନ୍ମଧ୍ୟରୁ ଝରୁଥିବା ରକ୍ତ କଣିକାରେ ମୁଁ ସୃଷ୍ଟି କରିଯାଉଛି ତୁମ ଶୟନ କକ୍ଷରେ ଏହି ଜୀବନ୍ତ ବୃକ୍ଷଟିକୁ ହଁ ଏହାର ନାମ ହେବ ଅର୍ଜୁନ ବୃକ୍ଷ ଗୁଣ ଓ ପ୍ରକୃତିରେ ଏହା ମୋର ଅବିକଳ ରୂପାନ୍ତର ଏହାକୁ ତୁମେ ଆଲିଙ୍ଗନ କଲେ ବିରହ ଜ୍ୱଳରୁ ମୁକ୍ତି ପାଇବ ଯେତେଦିନ ପର୍ଯ୍ୟନ୍ତ ଏ ବୃକ୍ଷଟିକୁ ସତେଜ ଦେଖୁଥିବ ସେତେଦିନ ପର୍ଯ୍ୟନ୍ତ ମୁଁ ବଞ୍ଚିଛି ବୋଲି ଜାଣିବ ପ୍ରିୟ ଆଉ ଯେଉଁଦିନ ଦେଖିବ ଏ ବୃକ୍ଷଟି ଝଉଁଳି ଯାଇଛି ତେବେ ଜାଣିବ
2: ନା ସ୍ୱାମୀ ନା ଆଉ ତମେ ଆଗକୁ କିଛି କୁହ ନାହିଁ ନା ଏ ଅଭାଗିନୀକୁ କେବଳ ଟିକିଏ ଆଶୀର୍ବାଦ କରିଯାଅ ପ୍ରଭୁ ଯେପରିକି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏ ବୃକ୍ଷଟିକୁ ଦେଖୁଥିବି ଚିର ସବୁଜ ସତେଜ ଆଉ ଜୀବନ୍ତ
1: ମନସ୍କାମନା ତୁମର ପୂର୍ଣ୍ଣ ହେବ ନାଗବାଳି ହଉ ମତେ ତାହେଲେ ଏଥରକ ହସ୍ତିନାପୁରକୁ ଫେରିଯିବା ଲାଗି ହସି ହସି ବିଦାୟ ଦିଅ ପ୍ରିୟ
2: ହଁ ତୁମକୁ ପଣତକାନିରେ ବାନ୍ଧି ରଖିବା ପାଇଁ ମାନବୀ ସୁଭଦ୍ରା ଆଉ ଦ୍ରୌପଦୀ ଯେତେବେଳେ ଏକଚାଟିଆ ଅଧିକାର ଲାଭ କରିଛନ୍ତି ମୁଁ ତାଙ୍କ ସ୍ୱାର୍ଥରେ ବାଧା ଦେବି କାହିଁକି କିନ୍ତୁ
1: ପୁଣି କିନ୍ତୁ କଣ ନାଗବାଳି ଆଉ କିଛି କହିବ
2: କଣ ଆଉ କହିବି ତୁମ ରକ୍ତର ଯେଉଁ ସ୍ୱାକ୍ଷରଟିକୁ ଅମୂଲ୍ୟ ସମ୍ପଦ ଭଳି ଗର୍ଭରେ ମୋର ସାଇତି ରଖିଛି ତାର ଭବିଷ୍ୟତ କଣ ହେବ ସେ କଥା ତ କହିଲ ନାହିଁ
1: ଯଦି ଗର୍ଭରୁ ତୁମର ପୁତ୍ର ଜାତ ହୁଏ ସିଏ ହେବ ମୋରି ପରି ମହାଧନୁର୍ଦ୍ଧାରୀ ବୀର ଯୋଦ୍ଧା ତୁମ ପାଇଁ ସିଏ ହେବ ଗର୍ବ ଓ ଗୌରବ ମୋ ନାମ ଆଉ ତୁମର ନାମର ଶୁଭ ସଂଯୋଗରେ ସେ ପୁତ୍ରର ନାମ ରଖିବ ନାଗାର୍ଜୁନ ଆମର ସେହି ପ୍ରଣୟର ସ୍ମାରକୀକୁ ତୁମେ ବାତ୍ସଲ୍ୟ ମମତା ଦେଇ ତା ହସ ହସ ମୁହଁକୁ ଚାହିଁ ଭୁଲିଯିବ ସ୍ୱାମୀର ବିଚ୍ଛେଦ ଆଉ ହୃଦୟର ବେଦନା
2: ବେଶ ଯାହା ତୁମର ଇଚ୍ଛା
1: ମୁଁ ଏଥରକ ତାହେଲେ ବିଦାୟ ଘେନୁଛି ପ୍ରିୟ ନାଗାର୍ଜୁନକୁ ପ୍ରାଣଠାରୁ ବଳି ଅଧିକ ଯତ୍ନରେ ରଖିବ ବିଦାୟ ପ୍ରିୟ ବିଦାୟ
2: ଶୁଣିଲୁ ତ ପୁତ୍ର ଏଇ ହେଉଛି ତୋର ଜନ୍ମ ବୃତ୍ତାନ୍ତ ତୁ ଅର୍ଜୁନଙ୍କ ପୁତ୍ର ନାଗାର୍ଜୁନ ମୋର ଅଙ୍କୁଳିର ନିଧି ମୋ ନେତ୍ରର ସଂଖାଳି ତୋରି ମୁହଁକୁ ଚାହିଁ ଚାହିଁ ମୁଁ ଆଜି ପର୍ଯ୍ୟନ୍ତ ସବୁ ସୁଖକୁ ଜଳାଞ୍ଜଳି ଦେଇ ସବୁ ଦୁଃଖକୁ ପାସରି ଦେଇଛି ରେ ଧନ ତୁ କେବେ ହେଲେ ଅଣବାପ ନୁହଁ ତୁ ମହାଧନୁଧାରୀ ବୀର ଅର୍ଜୁନଙ୍କ ପୁତ୍ର ନାଗାର୍ଜୁନ ଯାହା କିଛି ଘଟିଯାଇଛି ସବୁ ମୋ ଭାଗ୍ୟର ଲିଖନ
3: ନା ମା ମୁଁ ତାଙ୍କୁ ଏହି ମୁହୂର୍ତ୍ତରେ ସାକ୍ଷାତ କରି ତୁମ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରିବି

0: ମୋତେ ଅନୁମତି ଦିଅ ମା, ମୁଁ ଏହି କ୍ଷଣି ହସ୍ତିନାପୁରକୁ ଯାତ୍ରା କରିବି।
1: ନା ପୁତ୍ର ନା, ସେ ଯଦି ତତେ ପୁତ୍ରର ମର୍ଯ୍ୟାଦା ନ ଦିଅନ୍ତି, ଆଉ ଯଦି ସେ ତତେ ପୁତ୍ର ବୋଲି ସ୍ୱୀକାର ନ କରି ପ୍ରତ୍ୟାଖ୍ୟାନ କରନ୍ତି,
0: ତାହେଲେ ମୁଁ ତାଙ୍କ ସହିତ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ମୋର ପ୍ରକୃତ ପରିଚୟ ପ୍ରଦାନ କରି ଆସିବି। ଆଉ ବିଳମ୍ବ ନ କରି ମୋତେ ଅନୁମତି ଦିଅ ମା, ମୁଁ ଏହି କ୍ଷଣି ହସ୍ତିନାପୁରକୁ ଯିବି।
1: ନା ପୁତ୍ର ନା, ମୁଁ ତତେ ଏଭଳି ଅନୁମତି ଦେଇପାରିବି ନାହିଁ। ଯେଉଁ କୈଳାସପତି ଶିବ ଆଉ ଜନନୀ ପାର୍ବତୀଙ୍କୁ ସେବା କରି ମୁଁ

0: ଶୁଣୁଛ ଶୁଣୁଛ ପ୍ରଭୁ, ତୁମକୁ କେହି ଧ୍ୟାନ କରୁଥିବାର ଶୁଣାଯାଉଛି।
1: ଓଁ ନମଃ ଶିବାୟ।
2: ହଁ, କୌଣସି ଏକ ବାଳକର କଣ୍ଠସ୍ୱର ପରି ଜଣାଯାଉଛି। ଚାଲ ଦେବୀ, ତା ପାଖକୁ ଯାଇ ବୁଝିବା କାହିଁକି ସେ ଶିବଙ୍କୁ ଧ୍ୟାନ କରୁଛି, କଣ ତାର ଦୁଃଖ।
0: ଚାଲନ୍ତୁ ପ୍ରଭୁ।

啊！

0: ପାଣ୍ଡବଙ୍କର ବ୍ରହ୍ମହତ୍ୟା ଶାପରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ପାଣ୍ଡବମାନେ ଯଦି ଗଣ୍ଡା ମାଂସରେ କାମ୍ୟକର୍ମ କରିବେ ତାହେଲେ ଉକ୍ତ ଶ୍ରାଦ୍ଧରେ ଦେବତା ପିତୃଲୋକ ସନ୍ତୁଷ୍ଟ ହେବେ ଏବଂ ପାଣ୍ଡବଙ୍କର ଏହି ମହାପାତକ ଖଣ୍ଡିତ ହେବ।
1: ନାରାୟଣ ନାରାୟଣ ନାରାୟଣ, ତୁମ୍ଭ ନିକଟରୁ ଏହି ଗୁଢ଼ ରହସ୍ୟ ଶ୍ରବଣ କରି ମୁଁ ଅତ୍ୟନ୍ତ ପ୍ରୀତ ହେଲି ଜନ୍ତୁପତି। କିନ୍ତୁ ତୁମ୍ଭଙ୍କୁ କେଉଁ କାରଣ ଲାଗି ମାତା ଅଭିଶାପ ଦେଲେ ସେ କଥା ତ କହିଲନି, କଣ ଥିଲା ତୁମ୍ଭର ଅପରାଧ?
0: ଦେବର୍ଷୀ, ସେ ଦୁଃଖର କାହାଣୀ ମୁଁ କଣ କହିବି, କହିଲା ବେଳକୁ ଲଜ୍ଜାରେ ମୋର ମଥା ନତ ହେଇଯାଉଛି। ଏକ ସାମାନ୍ୟ କାରଣରୁ ମୁଁ ମହାପାପୀ ଅଧମ ଦିନେ କ୍ରୋଧାନ୍ୱିତ ହେଇ ହିତାହିତ ଜ୍ଞାନ ଶୂନ୍ୟ ହେଇ ସମସ୍ତ ମର୍ଯ୍ୟାଦାର ସୀମା ଲଙ୍ଘନ କରି ମୋର ଦେବୀ ପ୍ରତିମା ଜନନୀ ଛାୟା ଦେବୀଙ୍କୁ ପଦାଘାତ କଲି। ସେହି ବଲ୍ପରୋଚିତ ଅପକର୍ମ ଯୋଗୁଁ ସେ ଅପମାନର ଜ୍ୱାଳାରେ ଜର୍ଜରିତ ହେଇ ଅତି ନିର୍ଦ୍ଦୟ ଭାବରେ ମୋତେ ଅଭିଶାପ ଦେଇଥିଲେ, ଯାହାଫଳରେ ମୁଁ ଆଜି ଏହି ଯନ୍ତ୍ରଣାଦାୟକ କୁଷ୍ଠ ବ୍ୟାଧିରେ ଆକ୍ରାନ୍ତ। ଜନନୀଙ୍କ ପାଦ ଧରି ମୋର ସମସ୍ତ ଅପରାଧ ସ୍ୱୀକାର କରି ଅତି ବିନୟ ଭାବରେ ପ୍ରତିକାର ଲୋଡ଼ିଥିଲି, ହେଲେ ମୋର ନିଷ୍ଠୁର ବ୍ୟବହାରରେ ସେ ଏତେ ପରିମାଣରେ ମର୍ମାହତ ହୋଇଥିଲେ ଯେ ମୋ ଆଡ଼କୁ ଥରେ ଚାହିଁଲେ ବି ନାହିଁ।
1: ତାପରେ
0: ଦିବସର ଅବସାନ ପରେ ମୋର ପିତା ସୂର୍ଯ୍ୟଦେବ ଯେତେବେଳେ ଲୋହିତ ବର୍ଣ୍ଣ ଧାରଣ କରି ବାରୁଣୀ ଗଗନରେ ଅବସ୍ଥାନ କଲେ, ସେତିକିବେଳେ ମୁଁ ତାଙ୍କୁ ସମସ୍ତ ଘଟଣା ଅବଗତ କରାଇ ମୋର କୃତକର୍ମ ଲାଗି ଅନୁତାପ କଲି ଏବଂ ପ୍ରତିକାର ଭିକ୍ଷା କଲି। ମୋତେ ସେଦିନ ପିତା ସାନ୍ତ୍ୱନା ଦେଇ କହିଥିଲେ, ଯେଉଁଦିନ ମୁଁ ଏକ ସ୍ଥାନରେ ଏକ ସମୟରେ ଶିବ ଶିବା ହରି ଅର୍ଜୁନଙ୍କର ଦର୍ଶନ ଲାଭ କରିବି, ସେହିଦିନ ମାତ୍ର ଅଭିଶାପରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ କୁଷ୍ଠ ବ୍ୟାଧରୁ ମଧ୍ୟ ଆରୋଗ୍ୟ ଲାଭ କରିବି। ଦେବର୍ଷୀ, ସତେ କଣ ମୋ ଭାଗ୍ୟରେ ଏପରି ଏକ ମହାମିଳନ ସଂଘଟିତ ହେବ, ଆଉ ମୁଁ ହେବି ମାତ୍ର ଅଭିଶାପରୁ ମୁକ୍ତ?
1: ନାରାୟଣ ନାରାୟଣ, ଶିବ ଶିବା ହରି ଅର୍ଜୁନଙ୍କର ଏକତ୍ର ମିଳନ ପୁଣି ଗୋଟିଏ ସ୍ଥାନରେ, ଇଏ ତ ବଡ଼ ଦୁରୂହ ବ୍ୟାପାର।
0: ମୋର କେମିତି ଦୃଢ଼ ବିଶ୍ୱାସ ଦେବର୍ଷୀ, ଆପଣଙ୍କ ପାଇଁ ଏହା କଦାପି ଏକ ଦୁରୂହ ବ୍ୟାପାର ନୁହେଁ। ଆପଣ ଇଚ୍ଛା କଲେ ଏ ଦାସନ ଦାସ ଅକିଞ୍ଚନକୁ ମାତ୍ର ଅଭିଶାପରୁ ମୁକ୍ତ କରାଇପାରିବେ। ମୋର ଚରମ ଦୁର୍ଦ୍ଦିନରେ ଆପଣ ହିଁ ଏକମାତ୍ର ଭରସା ଦେବର୍ଷୀ, ଆପଣ ହିଁ ଏକମାତ୍ର ଭରସା। ଏ ଲଜ୍ଜରୁ ମୋତେ ପାରି କରନ୍ତୁ ଦେବର୍ଷୀ, ମୋତେ ପାରି କରନ୍ତୁ।
1: ଉଠ ଜନ୍ତୁପତି, ଉଠ, ତୁମ୍ଭର ଅପରାଧ ଲାଗି ତୁମ୍ଭେ ଅତ୍ୟନ୍ତ ଅନୁତପ୍ତ ଜାଣି ମୁଁ ଅତ୍ୟନ୍ତ ପ୍ରୀତ ହେଇଛି। ମୁଁ କଥା ଦେଉଛି, ତୁମ୍ଭଙ୍କୁ ଏ ଅଭିଶାପରୁ ମୁକ୍ତ କରିବା ପାଇଁ ମୁଁ ଏଭଳି ଏକ ଉପାୟର ସୂତ୍ରପାତ କରିବି ଯେଉଁଥିରେ କି ମହାରାଜା ପଣ୍ଡୁ ବ୍ରହ୍ମଶାପରୁ ମୁକ୍ତି ଲାଭ କରିବା ସଙ୍ଗେ ସଙ୍ଗେ ତୁମ୍ଭେ ମଧ୍ୟ ମୁକ୍ତ ହେବ ମାତୃ ଅଭିଶାପରୁ।
0: ଦେବର୍ଷୀ,
1: ହଁ ଶୁଣ ଜନ୍ତୁପତି, ମୁଁ ବର୍ତ୍ତମାନ ଏହିଠାରୁ ହସ୍ତିନାପୁର ଯାତ୍ରା କରି ପାଣ୍ଡବମାନଙ୍କୁ ତାଙ୍କ ପିତାଙ୍କ ଅବସ୍ଥା ସମ୍ବନ୍ଧରେ ସୂଚନା ଦେବି। ଯୋଗକୁ ଆସନ୍ତାକାଲି ପଡ଼ୁଛି ପଣ୍ଡୁଙ୍କର ଶ୍ରାଦ୍ଧ ଦିବସ, ଗଣ୍ଡା ମାଂସରେ କାମ୍ୟକର୍ମ କରି ପିତୃଶ୍ରାଦ୍ଧ ଦେବାକୁ ପାଣ୍ଡବମାନଙ୍କୁ ପରାମର୍ଶ ଦେଲେ ସେମାନେ ନିଶ୍ଚୟ ଗଣ୍ଡାବଧ କରିବାକୁ ଅରଣ୍ୟକୁ ଯିବେ। ତୁମ୍ଭେ ଏହି ସୁଯୋଗରେ ମର୍ତ୍ତ୍ୟକୁ ଯାଇ ହସ୍ତିନା ରାଜ୍ୟ ଅରଣ୍ୟରେ ଯେତେ ଗଣ୍ଡା ଅଛନ୍ତି ସେ ସମସ୍ତଙ୍କୁ ମାୟା ବଳରେ ଲୁଚାଇ ଦିଅ। କିନ୍ତୁ ମନେ ରଖିବ ଜନ୍ତୁପତି, କୈଳାସ ପର୍ବତର ପାଦ ଦେଶରେ ଥିବା ହର ଉଦ୍ୟାନରେ ଦେବୀ ପାର୍ବତୀଙ୍କର ଯେଉଁ ପୋଷା ଗଣ୍ଡାଟି ରହିଛି ତାକୁ ତୁମ୍ଭେ ଲୁଚାଇବ ନାହିଁ।
0: ଲୁଚାଇବି ନାହିଁ କାହିଁକି? କାହିଁକି ଦେବର୍ଷୀ?
1: ନାରାୟଣ ନାରାୟଣ, ବୁଝିପାରିଲନି? ଦେବୀ ପାର୍ବତୀଙ୍କର ସେହି ଗଣ୍ଡାଟି ହେଉଛି ମୋ କଳି ବୃକ୍ଷର ଅସଲ ମଞ୍ଜି। ତୁମ୍ଭେ ଦେଖିବ, ସେହି ଗଣ୍ଡାକୁ ମାଧ୍ୟମ କରି ମୁଁ କାଲି ଏଭଳି ଏକ କଳିର ସୂତ୍ରପାତ କରିଦେବି ଯେ ଶିବ ଶିବା ହରି ଅର୍ଜୁନଙ୍କୁ ଏକାଠି ହେବାକୁ ତର ସହିବନି। ମୁଁ ବିଦାୟ ନେଉଛି ଜନ୍ତୁପତି। ନାରାୟଣ ନାରାୟଣ।

0: ଆସନ୍ତୁ ଆସନ୍ତୁ, ଆସନ ଗ୍ରହଣ କରନ୍ତୁ ଦେବଶ୍ରୀ।
1: ନାରାୟଣ ନାରାୟଣ।
0: କେଉଁ ସେବା କରି ନିଜକୁ ଆମେ ଧନ୍ୟ ମଣିବୁ ତାହା ଏ ଦାସ ପ୍ରତି ଆଦେଶ ହେଉ ଦେବଶ୍ରୀ। ଆଗମନର ଉଦ୍ଦେଶ୍ୟ ପ୍ରକାଶ କରନ୍ତୁ ମୁନିଶ୍ରେଷ୍ଠ।
1: ନା ବଛ ଯୁଧିଷ୍ଠିର, ମୋ ଆଗମନର ସେପରି କୌଣସି ଉଦ୍ଦେଶ୍ୟ ନାହିଁ। ଭାବିଥିଲି ତୁମମାନଙ୍କର ରାଜସୀୟ ଯଜ୍ଞର ଅପୂର୍ବ ସାଫଲ୍ୟ ପରେ ତୁମ୍ଭ ପିତା ମହାରାଜା ପଣ୍ଡୁ ନିଶ୍ଚୟ ବୈକୁଣ୍ଠ ଲାଭ କରିଥିବେ, କିନ୍ତୁ ଜମାଳୟରେ ମୁଁ ସ୍ୱଚକ୍ଷୁରେ ତୁମ୍ଭ ପିତାଙ୍କର ଯେଉଁ ଦୟନୀୟ ଅବସ୍ଥା ଦେଖି ଆସିଲି, ଆହା ଆହା, ସେ ଦୁର୍ଦ୍ଦଶା ବର୍ଣ୍ଣନା କରିବାକୁ ମୋ ଜିଭ ଲେଉଟୁ ନାହିଁ।
0: କଣ କଣ କହୁଛନ୍ତି ଦେବଶ୍ରୀ? ଆମ୍ଭର ପୂଜନୀୟ ପିତା ସ୍ୱର୍ଗଲୋକରେ ବୈକୁଣ୍ଠ ପ୍ରାପ୍ତି ନ ହୋଇ ଯମପୁରୀରେ ଯମଦଣ୍ଡ ଭୋଗୁଛନ୍ତି, କାହିଁକି କାହିଁକି ଦେବଶ୍ରୀ?
1: ନାରାୟଣ ନାରାୟଣ, ନିଜେ ମୁଁ ଦେଖିଲି ଯମରାଜାଙ୍କ ସିଂହାସନ ତଳେ ତୃତୀୟ ପାବଚ୍ଛରେ ମହାରାଜା ପଣ୍ଡୁ ଏକ ପାଦରେ ଦଣ୍ଡାୟମାନ ହୋଇଛନ୍ତି।
0: ପିତା,
1: ତାଙ୍କର ପାପ ଏତେ ଜଘନ୍ୟ ଯେ ଯମ ତାଙ୍କୁ ବସିବା ପାଇଁ ସୁଦ୍ଧା ଅନୁମତି ଦେଇନାହିଁ।
0: ପିତାଙ୍କର ପିତାଙ୍କର ଜଘନ୍ୟ ପାପ କଣ ସେ ପାପ ଦେବର୍ଷୀ?
1: ଯମଠାରୁ ଅବଗତ ହେଲି ପିତା ତୁମ୍ଭର ଶବ୍ଦଭେଦୀ ସର ପ୍ରୟୋଗ କରି ଅଗ୍ନିକା ଋଷିକୁ ବଧ କରିଥିଲେ, ସେଥିଯୋଗୁଁ ବ୍ରହ୍ମହତ୍ୟା ଦୋଷରେ ନର୍କ ଭୋଗ କରୁଛନ୍ତି।
2: ହାୟରେ କପାଳ, ଧିକ୍ ଧିକ୍ ଆମର ଜନ୍ମ, ଧିକ୍ ଆମ୍ଭର ବୀରପଣ। ରାଜସୂୟ ଯଜ୍ଞର ସଫଳତାର ଆସ୍ଫଳନରେ ଆମ୍ଭେ ପଞ୍ଚପୁତ୍ର ନିଜକୁ ଗୌରବାନ୍ୱିତ ମନେ କରି ବିଳାସ ବ୍ୟସନରେ କାଳଯାପନ କରୁଥିବା ବେଳେ ପିତା ଆମ୍ଭର ଯମପୁରୀର ତୃତୀୟ ପାବଚ୍ଛରେ ଅହୋରାତ୍ର ଦଣ୍ଡାୟମାନ ହେଇ ଯମ ଯନ୍ତ୍ରଣା ଭୋଗ କରୁଛନ୍ତି। ନା, ଏ କଥା ଶୁଣିବା ଆଗରୁ ମୋର ମୋର ମରଣ ନହେଲା କାହିଁକି କାହିଁକି?
0: କାନ ନାରାର୍ଜୁନ କାନ ନା, ଆ ଆ, ପାଞ୍ଚ ଭାଇଯାକ ମିଳି ଦେବର୍ଷିଙ୍କ ପାଦ ଧରି ମିନତି କରିବା। ସେ ନିଶ୍ଚୟ ଅଭାଗାମାନଙ୍କ ପ୍ରତି ସଦୟ ହୋଇ ପିତାଙ୍କୁ ବ୍ରହ୍ମ ଅଭିଶାପରୁ ମୁକ୍ତ କରିବାର ଉପାୟ କହିଦେବେ। ହଁ ଦେବଶ୍ରୀ, ଏ ଅଭାଗା ପାଣ୍ଡବମାନଙ୍କ ପ୍ରତି ସଦୟ ହୋଇ ପିତାଙ୍କର ଶାପମୁକ୍ତିର ମାର୍ଗ କହିଦିଅନ୍ତୁ, କହିଦିଅନ୍ତୁ ଦେବଶ୍ରୀ।
1: ଉଠ ବଛ ଉଠ, ରାଜା ପଣ୍ଡୁଙ୍କର ଶାପ ମୁକ୍ତି ଲାଗି ମୁଁ ଯମରାଜାଙ୍କ ଠାରୁ ଉପାୟ ବୁଝି ଆସିଛି।
3: ଉପାୟ ଆପଣ ବୁଝି ଆସିଛନ୍ତି?
0: କଣ କଣ ସେ ଉପାୟ, ଶୀଘ୍ର ପ୍ରକାଶ କରନ୍ତୁ ଦେବଶ୍ରୀ।
1: ଆସନ୍ତାକାଲି ତୁମ୍ଭ ପିତାଙ୍କର ଶ୍ରାଦ୍ଧ ଦିବସ, ତୁମ୍ଭେମାନେ ଯଦି ଗଣ୍ଡା ମାଂସରେ ପିତୃଶ୍ରାଦ୍ଧ ସମାପନ କରି ବ୍ରାହ୍ମଣ ଦେବତାମାନଙ୍କୁ ଭୋଜନରେ ତୃପ୍ତ କରାଇପାରିବ, ତେବେ ଯାଇ ପିତା ତୁମ୍ଭର ବ୍ରହ୍ମ ଅଭିଶାପରୁ ମୁକ୍ତି ଲାଭ କରିବେ।
2: ଦେବର୍ଷୀ ଉଚିତ ପରାମର୍ଶ ଦେଇଛନ୍ତି ଅଗ୍ରଜ, ଆପଣ ମୋତେ ଅନୁମତି ପ୍ରଦାନ କଲେ ମୁଁ ଯାଇ ଅକ୍ଲେଶ୍ୱର ଅରଣ୍ୟରୁ ଗଣ୍ଡା ମାରି ଆଣିବି।
0: ବେଶ, ତାହା ହିଁ ହେଉ। ଶ୍ରାଦ୍ଧ ଲାଗି ବ୍ରାହ୍ମଣ ଅତିଥିଙ୍କୁ ନିମନ୍ତ୍ରଣ କରିବା ନିମିତ୍ତ ଭୀମସେନ ଯାଉ। ଆଉ ସବ୍ୟସାଚୀ, ତୁମେ ଯାଅ ଗଣ୍ଡା ମାଂସ ସନ୍ଧାନରେ।
2: ଆଦେଶ ତବ ଶିରଧାର୍ଯ୍ୟ ଅଗ୍ରଜ, ଗଣ୍ଡା ସନ୍ଧାନରେ ମୁଁ ଏହି କ୍ଷଣି ଅରଣ୍ୟକୁ ଯାତ୍ରା କରୁଛି।
1: ମୁଁ ତେବେ ବିଦାୟ ଘେନୁଛି ବତ୍ସ ଯୁଧିଷ୍ଠିର।

ନିଶ୍ଚୟ କାହାରି ପାଳିତ ଗଣ୍ଡା। ଭାଗ୍ୟଦେବୀ ସୁପ୍ରସନ୍ନ, ଆଜି ପିତୃଶ୍ରାଦ୍ଧ ଲାଗି ମୁଁ ଏ ଗଣ୍ଡାଟିକୁ ନିଶ୍ଚୟ ବଧ କରିବି। ଯଦି ଏହାର ରକ୍ଷକ ଆସେ ତେବେ ତାକୁ ଉପଯୁକ୍ତ ମୂଲ୍ୟ ଦେଇ ଗଣ୍ଡା ନେଇଯିବି। ରହ ରହ ରେ ଗଣ୍ଡା, ମୋର ଏଇ ସୁତୀକ୍ଷ୍ଣ ନାରାଜ ତୋର ପ୍ରାଣ ନାଶ କରିବ।

0: ମରିଛି ମରିଛି ଏ ଗଣ୍ଡା।
1: ପିତୃଶ୍ରାଦ୍ଧ ଆଜି ନିଶ୍ଚୟ ସଫଳ ହେବ, ଆଉ ଚିନ୍ତା ନାହିଁ। ହଁ, ଗଣ୍ଡାର ରକ୍ଷକ ଆସିବା ପର୍ଯ୍ୟନ୍ତ ମୁଁ ଏଇଠାରେ ଅପେକ୍ଷା କରିବି।
2: ସବୁଦିନେ ତ ମା ପାର୍ବତୀଙ୍କର ଗଣ୍ଡାଟା ଏଇଠି ଚରୁଥାଏ, ଆଜି ଗଲା କୁଆଡ଼େ? ତା ଘାଗୁଡ଼ି ଶବ୍ଦ ବି ତ ଶୁଭୁ ନାହିଁ କାହିଁକି? ଘରୁ ଆଜି ଟିକେ ଆସୁ ଆସୁ ବିଳମ୍ବ ହେଲା ବୋଲି ଗଣ୍ଡାଟାକୁ କେହି କ'ଣ ଚୋରାଇ ନେଲେ କି? ଆଉ ନା ନା, ଅସମ୍ଭବ। ହର ଉଦ୍ୟାନରେ ପଶି ମା ପାର୍ବତୀଙ୍କର ଗଣ୍ଡା ଚୋରି କରିବାକୁ ସାହସ କରିବ କିଏ?
1: ଆରେ ବାଳକ, ଶୁଣ ଶୁଣ, ତୋ ଗଣ୍ଡାକୁ କେହି ଚୋରି କରି ନାହିଁ ରେ, ମୁଁ ତାକୁ ବଧ କରିଛି।
2: ଏ କିଏ ରେ ତୁ ସବର, ତୋର ଏଡ଼େ ସାହସ, ତୁ ଗଣ୍ଡା ବଧ କରିଛୁ? ଜାଣିଛୁ ଏହାର ପରିଣତି କି ଭୟଙ୍କର ହେବ?
1: ଓ, ମୋର ଶବର ବିଷ ଦେଖି ବାଳକଟି ମୋତେ ବୋଧହୁଏ ଚିହ୍ନି ପାରି ନାହିଁ।
3: ହଉ ହଉ, ଯାହା ତ ହବାର ହେଲାଣି, ଗଣ୍ଡା ତ ମଲାଣି, ଆଉ ମନ ଦୁଃଖ କରି ଲାଭ କଣ? ଏଇ ନେଇଯା ତା ବେକରୁ ଏ ସୁନା ଘାଗୁଡ଼ି ଆଉ ମୂଲ୍ୟବାନ ପୋଷାକ ନେଇଯା, ମୋ ପିତୃଶ୍ରାଦ୍ଧ ନିମନ୍ତେ ଗଣ୍ଡାଟିକୁ ନେଇ ଘରକୁ ଯାଉଛି।
2: କଣ କହିଲୁ ପିସାଚ, ଗଣ୍ଡା ନେଇ ତୁ ଘରକୁ ଯିବୁ? ତାହେଲେ ଯମପୁରକୁ ଯିବ କିଏ? ଦେବୀ ପାର୍ବତୀଙ୍କ ପୋଷା ଗଣ୍ଡାକୁ ମାରି ତୁ ଆଜି ବିଷଧର ସର୍ପ ଲାଞ୍ଜରେ ହାତ ମାରିଛୁ ମୂର୍ଖ, ଏବେ ତାର ପରିଣତି ଭୋଗ କରିବୁ।
1: ଥାଉ ରେ ବାଳକ ଥାଉ, ଅଯଥା ତର୍କ କରି ଲାଭ କଣ? ତୁ ଯଦି ଇଚ୍ଛା କରୁ ମୋ ଠାରୁ ଏ ଗଣ୍ଡା ବିନିମୟରେ ଉପଯୁକ୍ତ ମୂଲ୍ୟ ଗ୍ରହଣ କରିପାରୁ।
2: ଚୁପ୍ କର ଅନାର୍ଯ୍ୟ କିରାତ, ତୋର ଏ ଅନଧିକାର କୁକର୍ମ ଲାଗି ବର୍ତ୍ତମାନ ଯମପୁରକୁ ଯିବା ପାଇଁ ଇଷ୍ଟକୁ ସ୍ମରଣ କର।
1: ଇଷ୍ଟକୁ ସ୍ମରଣ କରିବି?
3: ତୋର ଏଭଳି ବାଲ୍ୟ ଚପଳତା ଦେଖି ମତେ ହସ ମାଡ଼ୁଛି ରେ ବାଳକ। ଅକାରଣରେ ତୋର ଏ କୋମଳ ପ୍ରାଣଟି ମୋ ହାତରେ ହରାଇବା ଅପେକ୍ଷା ଗଣ୍ଡାର ଖାଗୁଡ଼ି ଓ ପୋଷାକ ନେଇ ଏଠାରୁ ପଳାଇ ଯିବା ହିଁ ତୋ ପକ୍ଷରେ ଅଧିକ ମଙ୍ଗଳ ହେବ।
2: କାହାର ହେବ ମଙ୍ଗଳ ଆଉ କାହାର ହେବ ଅମଙ୍ଗଳ ତୁ ଏହି କ୍ଷଣି ତାର ପରିଚୟ ପାଇଯିବୁ ମୂର୍ଖ। ବାଳକ ସର୍ପର ବିଷ କେତେ ଉତ୍କଟ ତାର ଜ୍ୱାଳା ବର୍ତ୍ତମାନ ତୁ ଅନୁଭବ କରିବୁ। ଶକ୍ତି ଥିଲେ ମୋ ସହିତ ଯୁଦ୍ଧ ଲାଗି ପ୍ରସ୍ତୁତ ହୁଅ।
3: ଯୁଦ୍ଧ? ଯୁଦ୍ଧ ଏକ ଧୂଳି ଖେଳ ନୁହେଁ ରେ ବାଳକ। ଯାଅ ଯାଅ ବାଳକ, ମା ତୋର ବାଟ ଚାହିଁ ବସିଥିବ, ଅକାରଣରେ ତାକୁ ପୁତ୍ରହୀନା କରି କାହିଁକି ଆଉ କନ୍ଦାଇବୁ? ଯା ଫେରି ଯାଅ ବାଳକ।
2: ଫେରିଯିବି? ତତେ ଯମପୁରକୁ ନ ପଠାଇ ଫେରିଗଲେ ମା ପାର୍ବତୀ ମତେ କହିବେ କଣ? ଯଦି ମରିବାକୁ ଭୟ ନ କରୁ ତେବେ ଉଠା ତୋର ଧନୁର୍ବାଣ, ଯୁଦ୍ଧ କର ମୋ ସାଥିରେ।
3: ବେଶ, ଆୟୁଷ ତୋର ସମ୍ପୂର୍ଣ୍ଣ ନ ହେଉଣୁ ତୁ ଯଦି ପତଙ୍ଗ ପରି ଅନଳରେ ଝାସ ଦେବାକୁ ମନ ବଳାଇଛୁ, ମୋର ଆଉ ଚାରାବା କଣ? ଜମାଳୟକୁ ଯିବା ପାଇଁ ହୁଅ ତୁ ପ୍ରସ୍ତୁତ, ଉଠ ତୋର ଧନୁର୍ବାଣ, ଲଢ ମୋ ସାଥିରେ।
2: ବେଶ ପ୍ରସ୍ତୁତ ମୁଁ।
3: ସମ୍ଭାଳ ବାଳକ, ପେଶିଲି ପର୍ବତ ସର, ଚାପି ହେଇ ମରିବୁ ତୁ ନାହିଁ ଦୋଷ ମୋର।
2: ଏଇ ଦେଖରେ କିରାତ, ପ୍ରତିହତ କଲି ତାକୁ ପେଶି ବଜ୍ର ସର।
3: ଏଇ ଚାହା ବାଳକ, ପେଶିଲି ବରୁଣ ସର, ଏଇ କ୍ଷଣି ପଡିବୁ ତୁ ସମୁଦ୍ରରେ ଯାଇ।
2: ଏଇ ଦେଖ ଏଇ ଦେଖ, ବାୟୁ ବାଣେ ପ୍ରତିହତ କଲି ତାକୁ ମୁହିଁ।
3: ରେ ରେ ବାଳକ, ପେଶିଲି ପନ୍ନଗ ସର, ଗିଳି ଦେବ ସର୍ପ।
2: ଗରୁଡ ସରରେ ତାକୁ କଲି ଦେଖ ଖର୍ବ।
3: ଏଇ ସମ୍ବଳ ଅଗ୍ନି ସର, ପଡିଯିବୁ ତୁ।
2: ମେଘ ଅସ୍ତ୍ର ମାରି ତାକୁ ଦେଉଛିଲି ଭାଇ।
1: ଆଶ୍ଚର୍ଯ୍ୟ, ଏ ବାଳକ ଧନୁ ଧରିବା ଠାଣି ଦେଖି ମନେ ହୁଏ ନିଶ୍ଚୟ କୌଣସି କ୍ଷତ୍ରିୟର ସନ୍ତାନ।
2: କଣ ଆଉ ଭାବୁଛୁ ରେ ଶବର, ବାଳକ ବୋଲି ମୋତେ ହେ ଅଜ୍ଞାନ କରୁଥିଲୁ ପରା, ଏବେ ପାଇଲୁ ତ ପ୍ରମାଣ। ଦେବୀ ପାର୍ବତୀଙ୍କ ପାଳିତ ଗଣ୍ଡାକୁ ବଧ କରି ତୁ ଆଜି ଯେଉଁ ଜଘନ୍ୟ ପାପ କରିଛୁ ତାର ପ୍ରାୟଶ୍ଚିତ ଲାଗି ମୋର ଏଇ ମହାରୁଦ୍ର ସରରେ ଯମପୁରକୁ ଯିବା ପାଇଁ ଇଷ୍ଟକୁ ସ୍ମରଣ କର ପାପିଷ୍ଠ। ଏଇ ଚା ଏଇ ଚା।

ମଥାରେ ଏହାର ରକ୍ତର ତିଳକ ଘେନି ନାଗଲୋକକୁ ଯାଇ ମାଆକୁ ଆଗେ ଶୁଭ ଖବରଟା ଜଣାଇ ଦେଇ ଆସେ। ଜୟ ମା ପାର୍ବତୀ, ଜୟ ଶିବ ସଂ।

0: ଏଇ କଣ ହେଲା? ଅର୍ଜୁନ ବୃକ୍ଷଟି ଝାଉଁଳି ଗଲା କାହିଁକି? ବିଦାୟ ବେଳାରେ ସ୍ୱାମୀ ମୋର ଶୟନ କକ୍ଷରେ ରୋପଣ କରିଯାଇଥିବା ହେ ଅର୍ଜୁନ ବୃକ୍ଷଟି ଚାହୁଁ ଚାହୁଁ ଝାଉଁଳି ପଡିଲା କାହିଁକି? ମୋ ହାତରେ ଚାଜୁଲ୍ୟମାନ ସୁବର୍ଣ୍ଣ ଚୁଡ଼ି ସବୁ ମଳିନ ପଡିଗଲା କାହିଁକି? ତେବେ କଣ ସେ କହିଯାଇଥିବା କଥା ସତ୍ୟରେ ପରିଣତ ହୋଇଛି? ନା ନା ନା, ଏହା ହେଇପାରେ ନା, ନା। ଶ୍ରୀକୃଷ୍ଣଙ୍କ ପ୍ରାଣର ସଖା ବୀର ଅର୍ଜୁନଙ୍କୁ କୌଣସି ବିପଦ ପଡି ନ ପାରେ। ତାଙ୍କର ଅନିଷ୍ଟ ସମ୍ଭବ ନୁହେଁ।
1: ମୁଁ ଆଜି ଯେଉଁ ବିଜୟ ଲାଭ କରି ଆସିଛି ନା, ତୁମେ ଶୁଣିଲେ ଖୁସିରେ ନାଚି ଉଠିବ।
0: ବିଜୟ କି ବିଜୟ ପୁତ୍ର?
1: ଗୋଟାଏ ଅନାର୍ଯ୍ୟ କିରାତ ନିଜକୁ ମହା ଧନୁର୍ଦ୍ଧରୀ ବୀର ବୋଲି ଆସ୍ଫାଳନ କରୁଥିଲା, ତାକୁ ମୁଁ ଆଜି ଯୁଦ୍ଧରେ ନିହତ କରି ମୋ ମଥାରେ ତାର ରକ୍ତକୁ ଚିତା ଘେନି ଆସିଛି।
0: କଣ କହିଲୁ ପୁତ୍ର, ନିହତ କରି ଆସିଛୁ ଗୋଟାଏ କିରାତକୁ?
1: ହଁ ମା, ଶିବ ଉଦ୍ୟାନରେ ବଳାତ୍କାର ପଶି ମା ପାର୍ବତୀଙ୍କ ପୋଷା ଗଣ୍ଡାକୁ ବଧ କରିଥିବାରୁ ମୋ ସହିତ ତାର ଯୁଦ୍ଧ ହେଲା। ମୁଁ ଜିଣିଲି, ସେ ମଲା। ସେଇ ଶୁଭ ଖବରଟା ଜଣାଇବା ପାଇଁ ତ ମୁଁ ବିଜୟ ଗର୍ବରେ ତୁମ ନିକଟକୁ ଧାଇଁ ଆସିଛି, କିନ୍ତୁ ତୁମର କଣ ହୋଇଛି ମା? ତୁମେ କାନ୍ଦୁଛ କାହିଁକି?
0: ଧନରେ ପିତା ତୋର ଧନଞ୍ଜୟ ମୋ ଶୟନ କକ୍ଷରେ ରୋପି ଯାଇଥିବା ଅର୍ଜୁନ ବୃକ୍ଷଟି ଆଜି ଝାଉଁଳି ପଡିଛି। ଗଲା ଦିନ ସେ କହିଯାଇଥିଲେ ଯେତେ ଦିନ ପର୍ଯ୍ୟନ୍ତ ବୃକ୍ଷଟି ଜୀବିତ ଥିବ ସେତେ ଦିନ ପର୍ଯ୍ୟନ୍ତ ସେ ପ୍ରାଣରେ ଥିବେ। କିନ୍ତୁ ପୁତ୍ର, ଆଜି ମୁଁ ଦେଖୁଛି ଏହି କିଛି କ୍ଷଣ ପୂର୍ବରୁ ସେ ବୃକ୍ଷଟି ଝାଉଁଳି ପଡିବା ସଙ୍ଗେ ସଙ୍ଗେ ମୋ ହସ୍ତର ଏ ସୁବର୍ଣ୍ଣ ଚୁଡ଼ି ମଳିନ ପଡି ଯାଇଛି। ପୁତ୍ର, କୋଉଠି ବଧ କରିଛୁ? କାହିଁ ତାଙ୍କ ମୃତ ପିଣ୍ଡ
1: ସେଇ ହର ଉଦ୍ୟାନରେ ପଡିଛି ମା, ଦେଖିବାକୁ ଚାହୁଁ ଯଦି ଚାଲ ମୋ ସାଥି।
0: ହଁ ଚାଲ ଚାଲ ପୁତ୍ର, ହଉ ବିଳମ୍ବ ନ କରି ଏଇ କ୍ଷଣି ମତେ ହର ଉଦ୍ୟାନକୁ ନେଇ ଚାଲ।
1: ଆସ ମା,
0: ଚାଲ।

0: ଦେବର୍ଷି ନାରଦ
1: ଆସନ୍ତୁ ଆସନ୍ତୁ ଦେବର୍ଷି ଆସନ ଗ୍ରହଣ କରନ୍ତୁ। ହଠାତ୍ ଏ କୈଳାସପୁରୀ ଆଡେ ଆସିବାକୁ କେମିତି ଆପଣଙ୍କ ମନେ ପଡିଲା?
0: ଆସନ୍ତୁ ଦେବର୍ଷି ଆସନ ଗ୍ରହଣ କରନ୍ତୁ।
2: ଯା ହଉ, ପ୍ରଭୁ ମହେଶ୍ୱର ଆଉ ମା ଭବାନୀଙ୍କୁ ଏକତ୍ର ଦର୍ଶନ କରି ଏ ନେତ୍ର ମୋର ଆଜି ପବିତ୍ର ହେଇଗଲା।
1: ଆଉ ଠିଆ ହୋଇ ରହିଲେ କାହିଁକି, ଆସନ ଗ୍ରହଣ କରନ୍ତୁ।
2: ଇଏ କଣ ବସିବାର ବେଳ ମା, ତେଣେ ପୁରା ମହା ଅନର୍ଥ ଘଟିଗଲାଣି। ସେଇ ଖବରଟା ଦବାକୁ ମୁଁ ଏଠିକି ଧଇଁ ସଇଁ ହେଇ ଦୌଡ଼ିଛି।
0: ମହା ଅନର୍ଥ କଣ ତୁମେ କହିବାକୁ ଚାହୁଁ?
2: ଆଉ କାହାରି ଠାରୁ ଶୁଣିଥିଲେ ବିଶ୍ୱାସ କରିନଥାନ୍ତି, ହେଲେ ନିଜ ଆଖିରେ ପରା ଦେଖି ଆସିଲି।

0: କୃଷ୍ଣ ବଳରାମ ଯାଦବ ସେନାଙ୍କୁ ଧରି କୈଳାସପୁରୀ ଆକ୍ରମଣ କରିବା ନିମନ୍ତେ ପ୍ରଚଣ୍ଡ ବେଗରେ ମାଡ଼ି ଆସୁଛନ୍ତି। ନାରାୟଣ ନାରାୟଣ।
1: ଆମ କୈଳାସପୁରୀକୁ ଆକ୍ରମଣ କରିବା ପାଇଁ କିନ୍ତୁ କାହିଁକି
2: କୃଷ୍ଣ ବଳରାମ କାହିଁକି ଏଭଳି ଧୃଷ୍ଟତା କରିଛନ୍ତି ଦେବର୍ଷି?
0: ଆପଣ ତାହେଲେ କିଛି କଣ ଜାଣିନାହାନ୍ତି ପ୍ରଭୁ ତ୍ରିଲୋଚନ?
2: ନା।
0: ନାଗାର୍ଜୁନ ନାମରେ ଦେବୀ ପାର୍ବତୀଙ୍କର ଯୋଉ ଧର୍ମପୁତ୍ରଟି ହର ଉଦ୍ୟାନରେ ପୋଷା ଗଣ୍ଡାଟିକି ରକ୍ଷଣାବେକ୍ଷଣ କରୁଥିଲା, ସେ ଗଣ୍ଡାଟିକି ପିତୃଶ୍ରାଦ୍ଧ ନିମନ୍ତେ ଆଜି ଅର୍ଜୁନ ବଧ କରନ୍ତେ ଅର୍ଜୁନ ଆଉ ନାଗାର୍ଜୁନ ମଧ୍ୟରେ ଲାଗିଗଲା ତୁମୂଳ ସଂଗ୍ରାମ।
2: ଆଚ୍ଛା,
1: ତାପରେ?
0: ତାପରେ ଆଉ କଣ ମା, ଶିବ ପାର୍ବତୀଙ୍କ ଠାରୁ ଯିଏ ଅଭୟ ବର ପାଇଛି ସେ ବାଳକ କଣ କେବେ ଯୁଦ୍ଧରେ ହାରନ୍ତା? ନାଗାର୍ଜୁନ ପେଶିଥିବା ରୁଦ୍ର ସ୍ୱର ଦ୍ୱାରା ଅର୍ଜୁନ ମୃତ୍ୟୁ ବରଣ କଲା।
2: ମୃତ୍ୟୁ ବରଣ କରିଛି, ଠିକ ହୋଇଛି। ମୂଢ଼ମତୀ ଦର୍ପାନ୍ଧ ପାଣ୍ଡବ ଉପଯୁକ୍ତ ଶାସ୍ତି ପାଇଛି, ମୁଁ ଏଥିରେ ଅତ୍ୟନ୍ତ ଆନନ୍ଦିତ।
1: ମୋ ନାଗାର୍ଜୁନର ସାହସ ଦେଖି ବକ୍ଷ ମୋର ଗର୍ଭରେ ଫୁଲି ଉଠୁଛି ଦେବର୍ଷି।
0: କଥା ଏତିକିରେ ସରି ଯାଇନି ଯେ ମା, ନାଗବାଳୀ ଏ ଖବର ପାଇଲା କ୍ଷଣି ହର ଉଦ୍ୟାନକୁ ଆସି ଅର୍ଜୁନର ମୃତଦେହ ନିକଟରେ ବସି କାନ୍ଦି କାନ୍ଦି ଧରଣୀରେ ଲୋଟୁଛି। ତେଣେ ପ୍ରିୟ ସଖା, ଅର୍ଜୁନର ମୃତ୍ୟୁ ପାଇଁ ଆପଣଙ୍କୁ ଦାୟୀ କରି କୃଷ୍ଣ ଯାଦବ ସେନା ଘେନି କୈଳାସପୁରୀ ଆକ୍ରମଣ କରିବାକୁ ଦ୍ରୁତ ବେଗରେ ମାଡ଼ି ଆସୁଛନ୍ତି।
2: ଶୁଣୁଛ ଶୁଣୁଛ ପାର୍ବତୀ, ସାର ଗୋପାଳ ହୋଇ କୃଷ୍ଣ ଆସୁଛି ଦେବଦେବ ମହାଦେବଙ୍କ ବିରୁଦ୍ଧରେ ଲଢେଇ କରିବାକୁ। ମୂର୍ଖ, ତ୍ରିଶୂଳଧାରୀ ସଦାଶିବର ତାଣ୍ଡବ ଲୀଳା ବୋଧୁଏ ଦେଖି ନାହିଁ। ତମେ ବ୍ୟସ୍ତ ହୁଅ ନାହିଁ ଦେବର୍ଷି, ମୁଁ ଏଇ କ୍ଷଣି ନନ୍ଦୀ ଭୃଙ୍ଗୀ ଗଣେଶ କାର୍ତ୍ତିକ ସହ ଶିବସେନା ଘେନି ଯାଉଛି, ସେ ଗୋପାଳ ମାନଙ୍କୁ ଉପଯୁକ୍ତ ଶାସ୍ତି ଦେବି।
0: ନାରାୟଣ ନାରାୟଣ ନାରାୟଣ, କି ଯେ ଅନର୍ଥ ସବୁ ଘଟି ଯାଉଛି ପ୍ରଭୁ ଭୂତନାଥ। ମୁଁ ଏବେ ମେଲାଣି ଘେନୁଛି, ଖବରଟା ଆସି ଜଣାଇଲି ବୋଲି ମୋତେ ଯେପରି ଆପଣ ଦୁହେଁ ଭୁଲ ନ ବୁଝନ୍ତି। ନାରାୟଣ ନାରାୟଣ ନାରାୟଣ।

0: ନାରାୟଣ
1: ଦେବର୍ଷି ନାରଦ ଯା ହଉ, ଆଜି ଆମର ପରମ ସୌଭାଗ୍ୟ ଆପଣ ଏ ଦ୍ୱାରକାପୁରୀରେ ପଦାର୍ପଣ କରି ଯାଦବମାନଙ୍କୁ ଦର୍ଶନ ଦେଇଛନ୍ତି। ବସନ୍ତୁ ମୁନିବର, ବସନ୍ତୁ।
0: ନାରାୟଣ ନାରାୟଣ, ମୁଁ କଣ ଏଠିକି ବସିବା ପାଇଁ ଆସିଛି କି ପ୍ରଭୁ ଚକ୍ରଧର? ତେଣେ ପୁରା ମହାବିଭ୍ରାଟ ଘଟିଗଲାଣି। କଥାଟା କେବଳ ଆପଣଙ୍କ ପ୍ରିୟ ସଖା ଅର୍ଜୁନ ସମ୍ବନ୍ଧରେ ବୋଲି ମୁଁ ଏଠିକି ଧଇଁ ସଇଁ ହେଇ ଜଣେଇବାକୁ ଧାଇଁ ଆସିଲି। ନହେଲେ
1: କଣ ହେଇଛି ଦେବର୍ଷି? ମୋ ପ୍ରିୟ ସଖା ପାର୍ଥର ସମସ୍ତ କୁଶଳ ତ? ଆପଣ ନୀରବ କାହିଁକି ବିଦେଶ ତ? ଧନଞ୍ଜୟର କିଛି କଣ ଅମଙ୍ଗଳ ଘଟିଛି?
0: ପ୍ରଭୁ ଦେବକୀ ନନ୍ଦନ, ସେ କାରଣ ଦୁଃସମ୍ବାଦ ପ୍ରକାଶ କରିବାକୁ ମୋର ଜିଭ ଲେଉଟୁ ନାହିଁ। ଆପଣଙ୍କର ଏକ ଆତ୍ମା ଏକ ପ୍ରାଣ ବୀର ସବ୍ୟସାଚୀ ଆଉ ଜୀବନରେ ନାହାନ୍ତି।
1: ଏ କଣ କହିଲେ ଦେବର୍ଷି? ସଖା ମୋର ଅର୍ଜୁନ? ନା ନା ନା, ସତ କୁହନ୍ତୁ, ସତ କୁହନ୍ତୁ, କଣ ହେଇଛି ଦେବର୍ଷି?
0: ମାତ୍ର 7 ବର୍ଷର ଏକ ସାମାନ୍ୟ ବାଳକ ସାଥିରେ ଯୁଦ୍ଧ କରି ତୃତୀୟ ପାଣ୍ଡବ ବୀର ଫାଲ୍ଗୁନି ନିହତ ହୋଇଛନ୍ତି।
1: ଧରଣୀର ଅଦ୍ୱିତୀୟ ବୀର ମହାଧନୁଧାରୀ ଗାଣ୍ଡୀବୀଙ୍କୁ ନିହତ କରିଛି 7 ବର୍ଷର ଏକ ସାମାନ୍ୟ ବାଳକ। କିଏ କିଏ ସେ ବାଳକ? ମୋତେ ତାର ପରିଚୟ ଦିଅନ୍ତୁ ଦେବର୍ଷି, ମୁଁ ଏଇକ୍ଷଣି ସୁଦର୍ଶନ ଚକ୍ର ପେଶୀ ତା ଶରୀରରୁ ମସ୍ତକଟାକୁ ଅଲଗା କରିଦେବି। କୁହନ୍ତୁ ଦେବର୍ଷି, କିଏ ସେଇ ବାଳକ?
0: ସେ ବାଳକ ଆଉ କେହି ନୁହେଁ ପ୍ରଭୁ, ସେ ସ୍ୱୟଂ ଅର୍ଜୁନଙ୍କର ପୁତ୍ର ବାସୁକି ତନୟା ନାଗବାଳୀ ତାର ଜନନୀ। ଦେବୀ ପାର୍ବତୀଙ୍କର ଧର୍ମପୁତ୍ର ଭାବରେ ସେ ହର ଉଦ୍ୟାନରେ ରହି ପାର୍ବତୀଙ୍କର ପୋଷା ଗଣ୍ଡାଟିକୁ ରକ୍ଷଣାବେକ୍ଷଣ କରୁଥିଲା। ପିତୃଶ୍ରାଦ୍ଧ ଉଦ୍ଦେଶ୍ୟରେ ଅର୍ଜୁନ ସେଇ ଗଣ୍ଡାଟିକୁ ବଧ କରନ୍ତେ ପିତା ପୁତ୍ରଙ୍କ ମଧ୍ୟରେ ମହାସମର ସଂଘଟିତ ହେଲା। ଶେଷକୁ ଶିବ ବରରେ ବଳିଆ ନାଗାର୍ଜୁନ ହସ୍ତରେ ଅର୍ଜୁନ ପ୍ରାଣ ହରେଇଲେ।
1: ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଁ କଣ

0: କିଛି କରିବି, କିଛି ସ୍ଥିର କରିପାରୁ ନାହିଁ। ଗୋଟାଏ ପଟରେ ମୋର ପ୍ରାଣ ପ୍ରିୟ ସଖାର ଜୀବନ, ଅନ୍ୟ ପଟରେ ତାର ପତ୍ନୀ ଆଉ ପୁତ୍ର। ଆହ ନାରାୟଣ ନାରାୟଣ, କଥା କ'ଣ ଏତିକିରେ ଶେଷ ହେଇଛି କି ପ୍ରଭୁ? ଦେବୀ ଭବାନୀଙ୍କର ପ୍ରିୟ ଗଣ୍ଡାକୁ ଅକାରଣରେ ଅର୍ଜୁନ ବଧ କରିଥିବାରୁ ରାଗରେ ପ୍ରଚଣ୍ଡ ହୋଇ ପ୍ରଭୁ ଶଙ୍କର ବିରାଟ ଶିବସେନାକୁ ଧରି ଆସୁଛନ୍ତି ପାଣ୍ଡବମାନଙ୍କୁ ସମୂଳେ ବିନାଶ କରିବାକୁ।
1: ପାଣ୍ଡବମାନେ ବର୍ତ୍ତମାନ କେଉଁଠି ଦେବର୍ଷି?
0: ଅର୍ଜୁନର ମୃତ୍ୟୁ ଖବର ଶୁଣି ସେମାନେ କି ଆଉ ଥୟ ଧରି ବସିଥିବେ ପ୍ରଭୁ? ମୋର ଅନୁମାନ ସେ ଚାରି ଭାଇ ଯାକ ହର ଉଦ୍ୟାନ ଅଭିମୁଖେ ଯାତ୍ରା କରି ସାରିବେଣି।
1: ବେଶ, ମୁଁ ମଧ୍ୟ ଯାଉଛି ଶିବସେନା ବିରୁଦ୍ଧରେ ସଂଗ୍ରାମ କରି ସେ ଶ୍ମଶାନବାସୀ ବିଭୂତି ଭୂଷଣ ଶିବକୁ ଉଚିତ ଶିକ୍ଷା ଦେଇ ଆସିବି। ଦେଖିବି ସେ କିପରି ମୋର ଏକ ଆତ୍ମା ପାଣ୍ଡବମାନଙ୍କୁ ବିନାଶ କରିବ। ଭାଇ ହଳଧରଙ୍କୁ ସାଥିରେ ନେଇ ମୁଁ ଯଦି ତାର ସେଇ କୈଳାସ ପର୍ବତଟାକୁ ମୂଳରୁ ଉତ୍ପାଟନ କରି ନ ଦେଇଛି, ତେବେ ମୁଁ ସୁଦର୍ଶନକୁ ଆଉ କେବେ ଧାରଣ କରିବି ନାହିଁ।
0: ନାରାୟଣ ନାରାୟଣ ନାରାୟଣ, ମୁଁ ତେବେ ଆସୁଛି ପ୍ରଭୁ ଯଦୁପତି, ନିଜ ଆଖିରେ ଘଟିଥିବା ଘଟଣା ସମ୍ବନ୍ଧରେ ଖବରଟା ଦେଇ ବୋଲି ମୋତେ ଯେପରି ଆପଣ ଭୁଲ ନ ବୁଝନ୍ତି।

0: ଭୀମ, ନକୁଳ, ସହଦେବ, ତୁମେମାନେ ନୀରବରେ ଆଉ ବସି ରହିଲେ କାହିଁକି? ପିତୃଶ୍ରାଦ୍ଧ ନିମନ୍ତେ ଅର୍ଜୁନ ଗଣ୍ଡାବଧ କରିବାକୁ ଅରଣ୍ୟକୁ ଯାଇ ଏପର୍ଯ୍ୟନ୍ତ ଫେରିଲା ନାହିଁ, ତାହାକୁ କୌଣସି ବିପଦ ପଡ଼ିନାହିଁ ତ? ଆଉ ସହଦେବ, ତୁମେ ପରା ଆଗତ ଭବିଷ୍ୟତ ସବୁ ଜାଣ, ଅର୍ଜୁନ ନ ଫେରିବାର କାରଣ କଣ?
1: ନାରାୟଣ ନାରାୟଣ ନାରାୟଣ, ଅର୍ଜୁନ ନ ଫେରିବାର କାରଣ ମୋ ଠାରୁ ଶୁଣ ଧର୍ମସୁତ। ଅର୍ଜୁନକୁ କେନ୍ଦ୍ର କରି ନିମିଷକ ମଧ୍ୟରେ ଏକ ସୃଷ୍ଟିନାଶକାରୀ ମହାସମର ଘଟିବାକୁ ଯାଉଛି।
0: ମହାସମର କାହିଁକି, କଣ ପାଇଁ ଦେବଶ୍ରୀ?
1: ପିତୃଶ୍ରାଦ୍ଧ ନିମନ୍ତେ ଅର୍ଜୁନ ଗଣ୍ଡାବଧ କରିବାକୁ ହର ଉଦ୍ୟାନରେ ପ୍ରବେଶ କରି ଦେବୀ ପାର୍ବତୀଙ୍କର ପୋଷା ଗଣ୍ଡାଟିକି ବଧ କରନ୍ତେ। ଗଣ୍ଡାର ରକ୍ଷକ ଏକ 7 ବର୍ଷର ବାଳକ ଅର୍ଜୁନକୁ ହତ୍ୟା କରିଛି।
0: ଦେବଶ୍ରୀ, କିଏ ତ ବଡ଼ ଆଚମ୍ବିତ କଥା ଦେବଶ୍ରୀ, ମହାଧନୁର୍ଦ୍ଧରଧାରୀ ପାର୍ଥ ନିହତ ହେଲା ସାମାନ୍ୟ ଏକ ବାଳକ ହସ୍ତରେ। କିଏ କିଏ ସେ ବାଳକ?
1: ସେ ବାଳକ ହେଉଛି ସର୍ପରାଜ ବାସୁକୀ ତନୟା, ନାଗବାଳି ଗର୍ଭଜାତ ଅର୍ଜୁନର ନିଜ ପୁତ୍ର, ଏକାନ୍ତ ଆତ୍ମଜ।
0: ଓ, ଏ କଥା ଶୁଣିବା ମାତ୍ରେ ମଥା ମୋର ଘୁରି ଯାଉଛି। ମୁଁ ଅବିବେକୀ, ମୂଢ, ଅର୍ଜୁନର ମୃତ୍ୟୁ ପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ। ମୁଁ ଯଦି ତାକୁ ଗଣ୍ଡା ଆଣିବା ନିମନ୍ତେ ଅରଣ୍ୟକୁ ପଠେଇ ନଥାନ୍ତି,
1: ଏବେ ସେଇ ଗଣ୍ଡାକୁ କେନ୍ଦ୍ର କରି କୈଳାସର ପାଦ ଦେଶରେ ଅବସ୍ଥିତ ହର ଉଦ୍ୟାନରେ ଶିବସେନା ଆଉ ଯାଦବ ସେନା ମଧ୍ୟରେ ତୁମୁଳ ଲଢେଇ ଲାଗିଛି। ଏହାର ପରିଣତି ଯେ କି ଭୟଙ୍କର ହବ, ମୁଁ ତାହା କଳ୍ପନା କରିପାରୁନି। ହଉ, ତୁମ୍ଭେ ଭାଇମାନଙ୍କୁ ସାଥିରେ ନେଇ ହର ଉଦ୍ୟାନକୁ ଆସ, ମୁଁ ଯାଇ ଦେଖେ ତେଣେ ଅବସ୍ଥା କୋଉ ଯାକେ ଗଲା।

0: ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି।
1: ପ୍ରଭୁ ଚତୁରାନନ, ମୁଁ ଏବଂ ପାର୍ବତୀ ଆଳାପ ଆଲୋଚନାରେ ମଗ୍ନ ଥିଲା ବେଳେ ଦେବର୍ଷି ନାରଦ ଯାଇ କହିଲେ, କୃଷ୍ଣ ବଳରାମ ଯାଦବ ସେନାକୁ ଧରି ମୋତେ ଆକ୍ରମଣ କରିବାକୁ ଧାଇଁ ଆସୁଛନ୍ତି, ମୋ କୈଳାସପୁରୀକୁ ଲଙ୍ଗଳ ମୁନରେ ଉତ୍ପାଟନ କରିଦେବେ।
0: ବାସ୍ ଏତିକି କଥାରେ ଆପଣ ଶିବସେନା ଧରି ବାହାରି ପଡ଼ିଲେ କୃଷ୍ଣଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ। ଜଗତ କଲ୍ୟାଣ ଲାଗି ଯେଉଁ ଶିବ ବିଷପାନ କରି ନୀଳକଣ୍ଠ ସାଜିଥିଲେ, ସେ ପାଣ୍ଡବଙ୍କ କଲ୍ୟାଣ ଲାଗି ଗଣ୍ଡାଟିଏ ଉତ୍ସର୍ଗ କରିବାକୁ ଧୈର୍ଯ୍ୟହରା ହୋଇପଡ଼ିଲେ କେମିତି? ଚନ୍ଦୁପତି ଯମ, ଆପଣ ଏଠାରେ କାହିଁକି? କଣ ଅର୍ଜୁନର ଜୀବନ ନେବାକୁ କାଳଫାସ ଧରି ଆସିଛନ୍ତି?
2: ବେଦପତି ଯାହାକୁ କରୁଣା କରିବେ ତାହାକୁ କାଳଫାସରେ ବାନ୍ଧି ନେବାକୁ ଛାର ଜମର କି ଶକ୍ତି ଅଛି ପ୍ରଭୁ?
0: ତାହେଲେ ଏ ସ୍ଥଳକୁ ଆଗମନର କାରଣ?
2: ଯେଉଁ ଉଦ୍ଦେଶ୍ୟରେ ମୋର ଏଠାକୁ ଆଗମନ, ସେ ଉଦ୍ଦେଶ୍ୟ ମୋର ସଫଳ ହୋଇଛି ପ୍ରଭୁ।
0: କଣ ଆପଣ କହିବାକୁ ଚାହାନ୍ତି ଜନ୍ତୁପତି?
2: ମାତା ଛାୟାଦେବୀଙ୍କ ଅଭିଶାପ ହେତୁ ମୁଁ ହୋଇଥିଲି କୁଷ୍ଠ ବ୍ୟାଧିଗ୍ରସ୍ତ। ପିତା ସୂର୍ଯ୍ୟଦେବ ମୋତେ ସାନ୍ତ୍ୱନା ପ୍ରଦାନ କରି କହିଥିଲେ, ଯେଉଁଦିନ ଏକତ୍ର ଏକ ସ୍ଥାନରେ ମୁଁ ଦର୍ଶନ କରିବି ଶିବ ଶିବା ହରି ଅର୍ଚ୍ଚନଙ୍କୁ, ସେଇଦିନ ସେହିଦିନ ମୁକ୍ତ ହେବି ମାତୃ ଅଭିଶାପରୁ। ଦେବର୍ଷିଙ୍କ ନିକଟରେ ମୁଁ ଏଥିଲାଗି ଚିର ଋଣୀ।
0: ଓ ବୁଝିଲି, ନାରଦ ତାହେଲେ ଏ କଳିର ଅସଲ ମଞ୍ଜି।
3: ନାରାୟଣ ନାରାୟଣ ନାରାୟଣ,
0: ବେଶ କଳିଟେ ତ ଲଗେଇଦେଲ ନାରଦ, ହେଲେ ହେଲେ ସମାଧାନ କରିବ କି?
3: ମୋର ଏଥିରେ କୌଣସି ଦୋଷ ନାହିଁ ପିତା। ଥରେ ଯମପୁରୀରେ ବୁଲୁ ବୁଲୁ ଦେଖିଲି, ବ୍ରହ୍ମ ଅଭିଶାପ ହେତୁ ମହାରାଜା ପଣ୍ଡୁ ସ୍ୱର୍ଗକୁ ନ ଯାଇ ନରକ ଭୋଗ କରୁଛନ୍ତି, ଏବଂ ସ୍ୱୟଂ ଯମରାଜ ମାତୃ ଅଭିଶାପ ହେତୁ କୁଷ୍ଠବ୍ୟାଧିଗ୍ରସ୍ତ। ଭାବିଲି, ଏଭଳି ଏକ ମହାମିଳନର ସୂତ୍ରପାତ କରି ଉଭୟଙ୍କୁ ଯଦି ସାପମୁକ୍ତ କରାଯାଇ ପାରନ୍ତା।
0: ଓ ସେଇଥିପାଇଁ କଳିଟେ ଲଗେଇଦେଇ ମଜା ଦେଖିଲ? କିନ୍ତୁ ଏ ଯେଉଁ ମହାସମର ଘଟି ସୃଷ୍ଟି ବର୍ତ୍ତମାନ ଧ୍ୱଂସ ହେବାକୁ ଯାଉଥିଲା, ସେ କଥା କଣ କେବେ ଚିନ୍ତା କରିପାରିନଥିଲ?
3: ଅପରାଧ କରିଥିଲେ ମୋତେ କ୍ଷମା କରନ୍ତୁ ପିତା।
1: ନାରଦ ଯେତେବେଳେ ଅପରାଧ ସ୍ୱୀକାର କଲେଣି, ଆପଣ ଦୟାକରି କୃଷ୍ଣ ସଖା ଅର୍ଜୁନ ଏବଂ ଦେବୀ ପାର୍ବତୀଙ୍କର ପ୍ରିୟ ଗଣ୍ଡାଟିକୁ ଜୀବନ୍ୟାସ ଦିଅନ୍ତୁ ପ୍ରଭୁ ବେଦପତି, ଏଥିରେ ସମସ୍ତେ ଆନନ୍ଦିତ ହେବେ।
0: ବେଶ, ଆପଣମାନେ ଯେତେବେଳେ ଚାହୁଁଛନ୍ତି ମୁଁ ବର୍ତ୍ତମାନ ପଣ୍ଡୁପୁତ୍ର ଅର୍ଜୁନ ଏବଂ ଦେବୀ ଉମାଙ୍କର ପାଳିତ ଗଣ୍ଡାକୁ ଜୀବନ୍ୟାସ କରୁଛି।
4: ଏକ ଦୃଶ୍ୟ ମୁଁ ଦେଖୁଛି, ଏଠି ଏ ବିରାଟ ସମାବେଶ କାହିଁକି? ପିତାମହ ବ୍ରହ୍ମା କୈଳାସପତି ଶଙ୍କରଙ୍କ ସାଥିରେ ଦେବୀ ପାର୍ବତୀ, ପ୍ରଭୁ ଶଙ୍କର୍ଷଣଙ୍କ ସହିତ ସଖା ଶ୍ରୀକୃଷ୍ଣ, ଅଗ୍ରଜ ଧର୍ମରାଜଙ୍କ ସହିତ ଭାଇ ଭୀମସେନ ନକୁଳ ସହଦେବ, ବସୁକି ତନୟା ନାଗବାଳି
5: ସ୍ୱାମୀ,
4: ଏ ବାଳକ, ହଁ ହଁ ମନେ ପଡ଼ୁଛି, କିଛି କ୍ଷଣ ପୂର୍ବରୁ ଏ ବାଳକ ସହିତ ମୋର ଯୁଦ୍ଧ ହୋଇଥିଲା। ଧନ୍ୟ ଧନ୍ୟ ଏ ବାଳକର ବୀରତ୍ୱ ପରାକ୍ରମ, ଧନ୍ୟ ଏହାର ପିତାମାତା।
3: ନାରାୟଣ ନାରାୟଣ ନାରାୟଣ, ଏହାର ପିତାମାତା ଆଉ କେହି ନୁହନ୍ତି ଅର୍ଜୁନ, ତୁମ୍ଭେ ସ୍ୱୟଂ ଏହାର ପିତା, ଆଉ ନାଗବାଳୀ ଏହାର ମାତା।
6: ହଁ ସଖା ଧନଞ୍ଜୟ, ନାଗାର୍ଜୁନ ବର୍ତ୍ତମାନ ଦେବୀ ପାର୍ବତୀଙ୍କର ଧର୍ମପୁତ୍ର ଭାବରେ ଏହି ଗଣ୍ଡାଟିକୁ ରକ୍ଷଣାବେକ୍ଷଣ କରୁଥିଲା। ଦୈବ ଯୁଗରେ ତୁମେ ପିତୃଶ୍ରାଦ୍ଧ ନିମନ୍ତେ ଗଣ୍ଡା ଅନୁସନ୍ଧାନରେ ଆସି ଦେବୀ ପାର୍ବତୀଙ୍କ ପାଳିତ ଗଣ୍ଡାକୁ ବଦ୍ଧ କରନ୍ତେ।
3: ଲାଗିଗଲା ପିତା ପୁତ୍ରଙ୍କ ମଧ୍ୟରେ ପ୍ରଚଣ୍ଡ ସମର। ନାରାୟଣ ନାରାୟଣ, ଆଉ ଶେଷକୁ ମହାଧନୁର୍ଧାରୀ ଗାଣ୍ଡିବି
7: ପ୍ରାଣ ହରାଇଲା ତାର ପୁତ୍ରର ହସ୍ତରେ।
4: ଏଇଆ ତ ଦେବର୍ଷି,
7: ପିତାଠାରୁ ପୁତ୍ର ଯଦି ଅଧିକ ଗୌରବର ଅଧିକାରୀ ହୁଏ, ତାହା କଣ ତାର ପିତାମାତାଙ୍କ ପକ୍ଷରେ ତଦଧିକ ଗର୍ବର ବିଷୟ ନୁହେଁ ଦେବର୍ଷି? ନାଗାର୍ଜୁନର ଶକ୍ତି ଓ ସାମର୍ଥ୍ୟ ନିକଟରେ ବକ୍ଷମର ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଯାଉଛି। ଆ ପୁତ୍ର ନାଗାର୍ଜୁନ, ଆ ମୋ କୋଳକୁ ଆ।
5: ପିତା, ମୋର ଅଜ୍ଞାତ ଅପରାଧ ଲାଗି ମୋତେ କ୍ଷମା କରନ୍ତୁ ପିତା।
4: କ୍ଷମା କଣ ପାଇଁ? ନା ରେ ଧନ, ଏଥିରେ ଦୁଃଖ କିମ୍ବା ଲଜ୍ଜା କରିବାର କୌଣସି କାରଣ ନାହିଁ।
7: ଅର୍ଜୁନର ପୁତ୍ର ଭାବରେ ତୁ ଆଜି ଯେଉଁ ବୀରତ୍ୱର ପରିଚୟ ଦେଇଛୁ, ସେଥିଲାଗି ତୋର ଏ ସାଫଲ୍ୟରେ ମୁଁ ଅତ୍ୟନ୍ତ ଆନନ୍ଦିତ।
4: ନାଗବାଳୀ
5: ସ୍ୱାମୀ,
4: ଆସ ଆସ ନାଗବାଳୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର। ଶୁଣନ୍ତୁ, ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛନ୍ତି ଯେ ବଳରାମ ସାହୁ ପିତା ମହେନ୍ଦ୍ର ସାହୁ ଜୋବ୍ରା ମାଝିସାହି ଥାନା ମାଲଗୁଦାମ ଜିଲ୍ଲା କଟକ, ବୟସ 37 ବର୍ଷ, ଉଚ୍ଚତା 5 ଫୁଟ 5 ଇଞ୍ଚ, ମଧ୍ୟମ ସ୍ୱାସ୍ଥ୍ୟ, ରଙ୍ଗ କଳା। ସେ ଚଳିତ 2026 ମସିହା ଜୁନ୍ ମାସ 17 ତାରିଖରୁ କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ବଳରାମ ସାହୁଙ୍କର କୌଣସି ସନ୍ଧାନ ପାଆନ୍ତି ତେବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କିମ୍ବା ଆଇଆଇସି ଥାନା ମଙ୍ଗଳାବାଗ କଟକଙ୍କୁ ଜଣାଇବାକୁ ଅନୁରୋଧ। ଶୁଣିଲେ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ପ୍ରଚାର କରିବ ଦିନ 1:10ରେ ଶିଳ୍ପୀ ରୀତା ପଟ୍ଟନାୟକ ଏବଂ ସନ୍ତୋଷୀ ପ୍ରସାଦ ମିଶ୍ର। ଓଡ଼ିଶୀ କୀର୍ତ୍ତନ ପ୍ରଚାର କରିବ ଦିନ 1:30ରେ। ପରିବେଷଣ କରିବେ ଅର୍ଜୁନ ମୁଦୁଲି ଏବଂ ସାଥୀ। ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ। ଖଞ୍ଜଣୀ ଭଜନ ଦିନ 1:10ରେ ପରିବେଷଣ କରିବେ ବାବାଜୀ ଚରଣ ଦାସ ଏବଂ ସାଥୀ। ନାରୀ ମହଲରେ ଆଳାପ ପ୍ରଚାର କରିବ ଦିନ 1:20ରେ। ଏଥିରେ ଶୁଣିବେ ଆଲୋଚନା ସାଇବର ଅପରାଧ ନିୟନ୍ତ୍ରଣରେ ନାଗରିକ ସଚେତନତାର ଭୂମିକା ଏ ସମ୍ପର୍କରେ ସୁଜାତା ଦାସଙ୍କ ସହ ଆଲୋଚନା। ଓଡ଼ିଆ କଥାଚିତ୍ରର ଗୀତ ଦିନ 2:45 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରରେ ଗୀତ ଅପରାହ୍ନ 3ଟାରେ। ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବି ଅପରାହ୍ନ 5ଟାରେ। ଅପରାହ୍ନ 5:30ରେ ଯୁବବାଣୀ, ଏଥିରେ ଶୁଣିବେ ଆଲୋଚନା ଆଧୁନିକ କବିତାର ନକ୍ସା କହିଛନ୍ତି ସ୍ମୃତିରଞ୍ଜନ ସେଠୀ। ଗଳ୍ପ ଅପରାଜିତା ପଢ଼ିଛନ୍ତି ବିନ୍ଦୁଲତା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 57ତମ ଭାଗ ସନ୍ଧ୍ୟା 6:10ରେ। କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30। ଏଥିରେ ଶୁଣିବେ ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା, ଆଲୋଚନା କରିବେ ଅଂଶୁମାନ କାମିଲା। ଜିଲ୍ଲା ହାଲଚାଲରେ ବଲାଙ୍ଗୀର ଜିଲ୍ଲାର ହାଲଚାଲ ଶୁଣିବେ ରାତି 7:25। କୃଷି ସଂସାର ରାତି 7:30। ଏଥିରେ ଶୁଣିବେ କୃଷିଜୀବୀ ମହିଳାଙ୍କ ପୋଷଣ ଏବଂ ନିରାପତ୍ତା ସମ୍ପର୍କରେ ଡକ୍ଟର ଅମିତା ରାଣୀ ପାତ୍ରଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02। ହିନ୍ଦୀ ଶିକ୍ଷା ରାତି 8:30। ରାତି 9:30 ରୂପକ ଶେଷ ହେବ ଗ୍ରୀଷ୍ମର ଆସର, ରଚନା ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରଯୋଜନା ବସନ୍ତ ମହାନ୍ତି। ଲୋକସଙ୍ଗୀତ କ୍ରମରେ ପାଲା ପ୍ରଚାର କରିବ ରାତି 10ଟାରେ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 10:30।

0: ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 31 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ସେଲ୍ସିୟସ୍ ରହିପାରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶ ବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: ଫସିଲା UPI ପିନ୍ ଏଣ୍ଟ୍ରି କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
6: RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
9: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ଶୁଣୁଥିଲି କେତୋଟିଏ ଆଧୁନିକ ଗୀତ। ଗାଇଥିଲେ ରୀତା ପଟ୍ଟନାୟକ ଏବଂ ସନ୍ତୋଷୀ ପ୍ରସାଦ ମିଶ୍ର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ଅର୍ଜୁନ ମୁଦୁଲି ଏବଂ ସାଥୀ ଦୁର୍ଯ୍ୟୋଧନ ମୁଦୁଲି, ଗଗନ ମୁଦୁଲି, ହରି ମୁଦୁଲି ଏବଂ ବିଜୟ ମୁଦୁଲି।

0: ରାଧାଙ୍କର ବିରହ ଦଶା ଦେଖି ବୃନ୍ଦା କହୁଛନ୍ତି, ବ୍ରଜବିଳାସିନୀ ରାଧେ ତୁମରି ଲାଗି ଶ୍ୟାମ ବନ୍ଧୁ ଆଜି ସରିଗଲେଣି। ଅନୁସାରେ ରାଧା ଏଠି କହିଲେ କଣ
1: କହିଲେ,
0: କହିବୁ ଶ୍ୟାମ ବନ୍ଧୁଙ୍କୁ ରାଧା ମଲାଣୀ।

ଗୋଟିଏ ମୂର୍ତ୍ତି ଅଛନ୍ତି ମା ଯଶୋଦାଙ୍କ ନିକଟରେ, ଆଉ ଗୋଟିଏ ମୂର୍ତ୍ତି ବଦ୍ୟ ରୂପକୁ ଧାରଣ କରି ବ୍ରଜପୁରରେ ଆସୁଛନ୍ତି। ଜଣେ ଗୋପୀ ଆସିକରି ମା ଯଶୋବନ୍ତୀକି କହିଦେଲା, ମା ଜଣେ ବଦ୍ୟ ଆମ ବ୍ରଜପୁରକୁ ଆସିଛନ୍ତି ବୋଲି। ମାଙ୍କର ଆଦେଶ ହେଇଗଲା, ଯା ସେ ବଦ୍ୟକୁ ଡାକି ଆଣିବ। ଗୋପୀ ଯେତେବେଳେ ଯଶୋଦାଙ୍କ ନିକଟରୁ ଏ ବାର୍ତ୍ତା ପାଇ ଯାଇକରି ବଦ୍ୟରାଜଙ୍କୁ ଡାକି ଆଣିଲେ। ତାପରେ ବଦ୍ୟ କଣ କଲେ, ଦକ୍ଷିଣ କର ଧରି ନାଡି ଦେଖିଲେ ବିଷମ ଜ୍ୱର ଏ ବ୍ୟାଧି।

ସହସ୍ର ଜଳା କୁମ୍ଭଟି ଆଣିବା, ଯିଏ ସତୀ ନାରୀ ଅଛି ସେ କୁମ୍ଭର ଯଦି ଯମୁନାରୁ ଜଳମନ୍ଦିଏ ନେଇ ଆସିପାରିବ ତାହେଲେ ସେଇ ଜଳକୁ ଯଦି ଦେଇଦେବା କୃଷ୍ଣଙ୍କ ଶିରରେ ତାଙ୍କର ରୋଗଟି ଭଲ

ଜଟିଳା ଯେତେବେଳେ କୁମ୍ଭଟି ନେଇ ଜଳ ମଧ୍ୟରେ ବୁଡ଼ାଇ ଦେଇଛି, ତା ଦେହରେ ତ ସହସ୍ର ଜଳା ଅଛି, ତେଣୁ ଜଳ ମଧ୍ୟ ରହିଲା ନାହିଁ, ଶୂନ୍ୟ କୁମ୍ଭ ଧରି ସେ ଫେରି ଆସିଲା। ତାପରେ ଘଟଣାଟି ହେଲା କ'ଣ?

କୁଟିଲା ଯେତେବେଳେ ମା ଜଟିଳା ହସ୍ତରୁ କୁମ୍ଭଟି ନେଇ ଯମୁନା ଜଳକୁ ଯାଇକରି ବୁଡ଼ାଇ ଦେଇଛି। ଝର ଝର ହୋଇ ପଡ଼ିଲା ଭୂତଳେ ଏକ ବିନ୍ଦୁ ନ ରହିଲା ଶୂନ୍ୟ କୁମ୍ଭ।

ବୈଦ୍ୟରାଜ କହିଲେ ମା ଯଶୋବନ୍ତୀ ଏବେ ସତୀ ପରୀକ୍ଷା କରିବା। ତାହେଲେ କେମିତି ସତୀ ପରୀକ୍ଷା କରିବା? ଗୋଟିଏ ପଞ୍ଚମ ବର୍ଷର ପିଲାଟିଏ ଡାକି ଆଣ, ତା ହସ୍ତରେ ଖଡ଼ିଟି ଦେଇକରି ପରୀକ୍ଷା କରିବା।

ଖଡ଼ିଟି ଯେତେବେଳେ ରହିଲା ନେଇ କରି ରହୁ ଅକ୍ଷର ଉପରେ ସମସ୍ତେ ଯେତେବେଳେ ରୁଣ୍ଡିଭୂତ ଅବସ୍ଥାରେ ଥିଲେ, ଜଣେ କହିଲା ମୋ ନାଁଟି ରସବତୀ ଅଛି, ମୁଁ ମଧ୍ୟ ସତୀ ହେଇପାରିବି। କିଏ କହିଲା ମୁଁ ରମାବତୀ ଅଛି, ମୁଁ ମଧ୍ୟ ସତୀ ହେଇପାରିବି। ବୈଦ୍ୟରାଜ କହିଲେ ତା ନୁହେଁ, ଏ ତ ଆକାର ଯୋଗ ଅଛି, ଇଏ ହେଉଛନ୍ତି ରାଧା, ଇଏ କେବଳ ରାଧା ହିଁ ସତୀ ହେବେ, ଆଉ ଅନ୍ୟ କେହି ସତୀ।

ଗୀତଟି ଥିଲା ମାଉ ମମତା ଚଳଚ୍ଚିତ୍ରରୁ, ଗାଇଥିଲେ ଅକ୍ଷୟ ମହାନ୍ତି, ଏବଂ ଶୁଣିବା ପାଇଁ ଅନୁରୋଧ କରିଥିଲେ ଦିଅସାହି କାଦୁଆପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, ଅମଡ଼ା ବାଟ ଚଳଚ୍ଚିତ୍ରରୁ, ଯାହାକୁ ଗାଇଛନ୍ତି ନିର୍ମଳା ମିଶ୍ର ଏବଂ ସାଥୀ। ଶୁଣିବାକୁ ଚାହିଁଛନ୍ତି ଝରଣା ବେହେରା ଏବଂ ଅରୁଣ କୁମାର ବେହେରା, ଘାସିବର ଜେନାପୁର ଯାଜପୁରରୁ।

ଅନୁରୋଧ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଗୀତଟିକୁ ଗାଇଛନ୍ତି ଉମା ଦେବୀ ହିନ୍ଦୀ କଥାଚିତ୍ର ଦର୍ଦ୍ଦ ପାଇଁ।

কার্যক্রমের পরবর্তীকে তো শুনিয়া পাই।

ଶୁଣୁଥିଲି ହିନ୍ଦୀ କଥାଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ ର ଏହି ଗୀତଟି। ଗୀତଟିକୁ ଗାଇଥିଲେ ଉଦିତ ନାରାୟଣ, ଲତା ମଙ୍ଗେସ୍କର ଏବଂ ସାଥୀ। ଶୁଣିବା ପାଇଁ ଚାହିଁଥିଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ମାସିଂପୁର ବହୁଗ୍ରାମ କଟକରୁ। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, ଓଡ଼ିଆ କଥାଚିତ୍ର ଶଙ୍ଖା ସିନ୍ଦୁରରୁ, ଯାହାକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ଏବଂ ଶୁଣିବା ପାଇଁ ଆମ ଅନୁରୋଧକାରୀ ଶ୍ରୋତା ହେଲେ ନରେନ୍ଦ୍ର ମହାକୁଡ଼, ବାସୁଦେବପୁର ଭଦ୍ରକରୁ।

ଏଥର ଶୁଣନ୍ତୁ ଶୁଣିବା ଓଡ଼ିଆ କଥା ଚିତ୍ର କାର ଏହି ଗୀତଟି ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଯାଜପୁର କବାଟ ବନ୍ଧରୁ ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ।

0: নাই লাজর গো করোনা চোরা চোরা চাহানি
1: ಮಗ ಮಗ.

ପରଦେଶ ଚଳଚ୍ଚିତ୍ରରେ ଏ ଗୀତଟିକୁ ଗାଇଛନ୍ତି କୁମାର ସାନୁ। ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ କଟକ ସିଡିଏ ସେକ୍ଟର 11 ରୁ ଉର୍ମିଳା ନିର୍ମଳା ପ୍ରତି।

କାର୍ଯ୍ୟକ୍ରମର ଶେଷ ଗୀତଟି ସିଟି ଲାଇଟ୍ସ ଚଳଚ୍ଚିତ୍ରରୁ ଗାଇଛନ୍ତି ଅରିଜିତ ସିଂ। ଶୁଣିବା ପାଇଁ ଚାହିଁଛନ୍ତି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଆମ ଶ୍ରୋତାବନ୍ଧୁ ଚନ୍ଦ୍ରକାନ୍ତ ପୃଷ୍ଟି।

0: ଶୁଣୁଥିଲେ ବାବାଜୀ ଚରଣ ଦାସ ଏବଂ ସାଥୀ ପରିବେଷଣ କରିଥିବା ଖଞ୍ଜଣୀ ଭଜନ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଆମର ଦୈନନ୍ଦିନ ଜୀବନରେ ସବୁ କାମକୁ ଅତି ସହଜ ଓ ସରଳ ଭାବରେ କରିବା ନିମନ୍ତେ ବିଜ୍ଞାନ ଅନେକ ଜିନିଷ ଉଦ୍ଭାବନ କରିଛି, ସେଥିମଧ୍ୟରୁ ଇଣ୍ଟରନେଟ୍ ଅନ୍ୟତମ, ଯାହା ମାଧ୍ୟମରେ ଯୋଗାଯୋଗ ତଥା ତଥ୍ୟର ଆଦାନ ପ୍ରଦାନ ଅତି ସହଜ ଭାବରେ ହୋଇପାରୁଛି। ବିଭିନ୍ନ ୱେବ୍ସାଇଟ୍ ମାଧ୍ୟମରେ ଆବଶ୍ୟକୀୟ ସୂଚନା ସଂଗ୍ରହ କରିବା ସହିତ ଅନେକ ଶିକ୍ଷା, ସ୍ୱାସ୍ଥ୍ୟ, ମନୋରଞ୍ଜନ ଆମେ ପାଇପାରୁଛୁ। ଘରେ ଥାଇ ଦେଶ ବିଦେଶରୁ ବିଭିନ୍ନ ଦ୍ରବ୍ୟ କ୍ରୟ ବିକ୍ରୟ କରିପାରୁଛୁ। କେବଳ ତା ନୁହେଁ ଭଉଣୀ, ଟିକେଟ୍ ମଧ୍ୟ କରିପାରୁଛୁ। ଏତେସବୁ ସୁବିଧା ସୁଯୋଗ ଥାଇ ସୁଦ୍ଧା ବେଳେବେଳେ ଏହାର ଅପବ୍ୟବହାର କରାଯାଉଛି, ଯାହାଫଳରେ ଅପରାଧ ବଢ଼ିବାରେ ଲାଗିଛି। ତେବେ ଏହି ସାଇବର କ୍ରାଇମ୍ କ'ଣ ଏବଂ କାହିଁକି ହେଉଛି, ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ସୁଜାତା ଦାସ। ଆସନ୍ତୁ ତାଙ୍କ ସହ ଏ ବିଷୟରେ କଥା ହେବା। ତାଙ୍କ ସହ କଥା ହୋଇଛନ୍ତି ସୁପର୍ଣ୍ଣା ଦତ୍ତ।
1: ତାଙ୍କୁ ସ୍ୱାଗତ କରିବା ଆମ ଷ୍ଟୁଡିଓକୁ। ଆଜ୍ଞା ନମସ୍କାର।
2: ନମସ୍କାର।
1: ଆମର ଦୈନନ୍ଦିନ ଜୀବନଧାରାକୁ ଅତି ସହଜ ଆଉ ସରଳ କରିବା ନିମନ୍ତେ ଇଣ୍ଟରନେଟ୍ର ଭୂମିକା ତ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ ରହିଛି, କିନ୍ତୁ ଏହା ମାଧ୍ୟମରେ ଅପରାଧ ଯେମିତି ବଢ଼ିବାରେ ଲାଗିଛି, ତେବେ ଆପଣ ଏଠି କୁହନ୍ତୁ ଏ ଯୋଉ ସାଇବର କ୍ରାଇମ୍ ପ୍ରକୃତରେ କ'ଣ?
2: ସାଇବର ଅପରାଧ ଏପରି ଅପରାଧ ଯେଉଁଥିରେ କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍ର ଉପଯୋଗ କରି ଅପରାଧ କରାଯାଇଥାଏ। କ୍ରାଇମ୍ କହିଲେ ସାଧାରଣତଃ ଆଇନ ବିରୁଦ୍ଧ, ମାନବତା ବିରୁଦ୍ଧ କାର୍ଯ୍ୟକଳାପ ଯାହା କରିବା ଅନୁଚିତ ତାକୁ ବୁଝାଇଥାଏ। ସାଇବର ସ୍ପେସ୍ରେ ହେଉଥିବା ଅର୍ଥାତ୍ ଇଣ୍ଟରନେଟ୍, ନେଟୱାର୍କ, କମ୍ପ୍ୟୁଟର, ମୋବାଇଲକୁ ବ୍ୟବହାର କରି ଯେଉଁ କ୍ରାଇମ୍ କରାଯାଏ ତାକୁ ସାଇବର କ୍ରାଇମ୍ କୁହାଯାଏ।
1: ଆଜ୍ଞା, ଏ ଯୋଉ ସାଇବର ସୁରକ୍ଷା, ଏହା ଚିନ୍ତାର କାରଣ କ'ଣ ପାଇଁ ହେଇଛି ବର୍ତ୍ତମାନ ଯୁଗରେ?
2: ଦେଖନ୍ତୁ, ଆଜି ଇଣ୍ଟରନେଟ୍, କମ୍ପ୍ୟୁଟର, ସ୍ମାର୍ଟଫୋନ୍ ଇତ୍ୟାଦି ଉପକରଣ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇଯାଇଛି। ପିଲାମାନେ ସ୍କୁଲକୁ ଗଲାବେଳକୁ ତାଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ନୂତନ ପିଢ଼ି ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ତଥା ଇଣ୍ଟରନେଟ୍ ମାଧ୍ୟମରେ କରୁଛନ୍ତି। ଏହା ଏକ ତ ଏକ ସୁବିଧା ହେଉଛି, ଆଉ ତା ଛଡ଼ା କ'ଣ ହେଉଛି, ଯେମିତି ଦେଖନ୍ତୁ କଏନ୍ର ଦୁଇଟି ପାର୍ଶ୍ୱ ଥାଏ, ସେହିପରି ପ୍ରତ୍ୟେକ କାର୍ଯ୍ୟର ଭଲ ଆଉ ମନ୍ଦ ଦୁଇଟି ପାଖ ରହିଛି।
1: କିଏ ତାକୁ ଭଲରେ ଗ୍ରହଣ କରୁଛି, କିଏ ମନ୍ଦ ଉଦ୍ଦେଶ୍ୟ ନେଇ ତାକୁ ବ୍ୟବହାର କରୁଛି।
2: ଆମ ଦେଶ କ'ଣ, ବିଶ୍ୱରେ ଆଜି ଇଣ୍ଟରନେଟ୍ ବହୁଳ ଭାବେ ବିସ୍ତାରିତ ହୋଇଛି। କିଛି ଖଳ ପ୍ରକୃତିର ବ୍ୟକ୍ତି କ'ଣ କରୁଛନ୍ତି, ତାକୁ ଅପବ୍ୟବହାର ମଧ୍ୟ କରୁଛନ୍ତି। ଆମର ଏଇଟା ଦିନକୁ ଦିନ କାହିଁକି ଚିନ୍ତାର କାରଣ ହେଇଯାଉଛି, ଆମେ ଏହାକୁ ଅପବ୍ୟବହାର କଲେ ଆମର କ'ଣ କ୍ଷତି ହେବ ସେହି ବିଷୟରେ ଆମେ ଅବଗତ ନାହୁଁ, ଆମେ ବହୁତ ଅନଭିଜ୍ଞ। ଆମେ ଆମର ଦୈନନ୍ଦିନ ଲାଇଫ୍ରେ ଫେସବୁକ୍ ହଉ, ଟ୍ୱିଟର ହଉ, ହ୍ୱାଟ୍ସଆପ୍ ଇତ୍ୟାଦି ଇଣ୍ଟରନେଟ୍ ମାଧ୍ୟମ ଆମ ଜୀବନର ଏକଦମ ମାନେ ଅବିଚ୍ଛିନ୍ନ ଅଙ୍ଗ ହେଇଗଲାଣି, କିନ୍ତୁ ଆମ ମଧ୍ୟରେ ଅଧିକାଂଶ ଲୋକ ସାଇବର ସୁରକ୍ଷା ଓ ନିଜକୁ ସାଇବର ଅପରାଧରୁ ବଞ୍ଚାଇବାର ଆବଶ୍ୟକ ସୁରକ୍ଷା ଉପାୟ ବିଷୟରେ ଅନଭିଜ୍ଞ, ସେଇଥିପାଇଁ ଏଇଟା ଆଜ୍ଞା ଚିନ୍ତାର କାରଣ ହେଇଯାଇଛି।
1: ଆଜ୍ଞା, ଏଇ ଯୋଉ ଆମର ଇଣ୍ଟରନେଟ୍ ଯୁଗରେ ଏହା ମାଧ୍ୟମରେ ଆମେ ବ୍ୟାଙ୍କିଙ୍ଗ ସେବା ମଧ୍ୟ ସୁବିଧା ହେଇପାରୁଛି, ଫୋନ୍ରେ ମଧ୍ୟ ଆମେ କଥା ହେଇପାରୁଛୁ, ଦୂର ଦୂର ସମ୍ପର୍କୀୟମାନଙ୍କ ସହିତ ମଧ୍ୟ ଆମେ ଯୋଗାଯୋଗ ରଖିପାରୁଛୁ, ଏଥିସହିତ ମଧ୍ୟ ଆମେ ଅନଲାଇନ୍ ସପିଂ କରିପାରୁଛୁ, କିନ୍ତୁ ଏଥିରେ କୋଉମାନେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି?
2: ଏଥିରେ ଆଇଦର ଆପଣଙ୍କର ଘରେ ଥିବା କମ୍ପ୍ୟୁଟର ହଉ, କିମ୍ବା ବ୍ୟକ୍ତି, କମ୍ପାନୀ, ଯୁବକ, ପିଲା, ମହିଳା ସମସ୍ତେ ସାଧାରଣତଃ ପ୍ରଭାବିତ ହେବାର ସମ୍ଭାବନା ଥାଏ। ମାନେ ଆମେ ତ ଦିନକୁ ଦିନ ଦେଖିବାରେ ଲାଗିଛନ୍ତି, ମହିଳାମାନେ ହେଲେ ଯେଉଁମାନେ ଫେସବୁକ୍ ୟୁଜ୍ କରୁଛନ୍ତି, ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି, ପିଲାମାନେ ଯେଉଁମାନେ କମ୍ପ୍ୟୁଟର ଗେମ୍ ଖେଳୁଛନ୍ତି, ଆମେ କମ୍ପ୍ୟୁଟର ମାଧ୍ୟମରେ ଅନଲାଇନ୍ ସପିଂ ଯେଉଁ କରୁଛନ୍ତି, ସେଇଥିରେ ପଇସା ବ୍ୟାଙ୍କ ଫ୍ରଡ୍ ହେଉଛି, କ୍ରେଡିଟ୍ କାର୍ଡର ଫ୍ରଡ୍ ହେଉଛି, ବିଭିନ୍ନ ପ୍ରକାର ଫ୍ରଡ୍ ହେବାର ଆମେ ଦେଖୁଛନ୍ତି।
1: ଆଜ୍ଞା, ଏଇ ଯୋଉ ଆପଣ କହିଲେ ଯେ ମହିଳାମାନେ ଏହାଦ୍ୱାରା ଶିକାର ହେଉଛନ୍ତି, ଯେମିତିକି ସେକ୍ସୁଆଲ ହାରାସମେଣ୍ଟ ହଉ, ତାଙ୍କ ଫଟୋକୁ ନେଇ ଆଉ କୋଉ ଫଟୋ ସହିତ ଯୋଡ଼ି, ଯାହାଦ୍ୱାରା କି ସେମାନେ ନିନ୍ଦିତ ମଧ୍ୟ ହେଉଛନ୍ତି।
2: ଦେଖାଯାଏ, ଆମେ ଯେତେବେଳେ ଏନି ସୋସିଆଲ ମିଡିଆ ୟୁଜ୍ କରୁଛନ୍ତି, ଆମେ ବହୁତ ଜଣଙ୍କଠୁ ବନ୍ଧୁତା ପାଇଁ ରିକ୍ୱେଷ୍ଟ ପାଇଥାନ୍ତୁ, ସୋ ଫ୍ରେଣ୍ଡ ରିକ୍ୱେଷ୍ଟ ଆମେ ଯୋଉ ଆକ୍ସେପ୍ଟ କରୁଛନ୍ତି, କିମ୍ବା ଆମର ଯୋଉ ପର୍ସନାଲ ଇନଫର୍ମେସନ ଗୁଡାକ ହେଲା, ବ୍ୟକ୍ତିଗତ ଯୋଉ ଆମର ତଥ୍ୟ ତାକୁ ଯୋଉ ଆମେ ଦଉଛନ୍ତି, ସେଇଟା କାହା ପାଖରେ ପହଞ୍ଚୁଛି ସେଇ ବିଷୟରେ ଆମେ ଜାଣିବା ଦରକାର। ଆମେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍ସେପ୍ଟ କରିବା ପୂର୍ବରୁ ଆମେ ଜାଣିବା ଦରକାର ସେମାନଙ୍କୁ ଆମେ ଜାଣିଛୁ କି ନାହିଁ। ବହୁତ ଅପରାଧୀ ଏକ ଛଦ୍ମ ନାମରେ, ଛଦ୍ମ

0: ଉପାୟରେ ଆପଣଙ୍କଠୁ ଆପଣଙ୍କର ପର୍ସନାଲ ଆଇଡେଣ୍ଟିଫିକେସନ ଚୋରି କରିକି ନେଇଯାଇଥାନ୍ତି। ଆମେ ହୁଏତ ଭାବୁଥାଉ ଯେ ଆମେ ଆମର ଫଟୋଟି ହେଲା କିମ୍ବା ଆମେ ଯୋଉଠି ବୁଲିବାକୁ ଯାଇଛୁ ସେଇ ତଥ୍ୟ ଗୁଡାକ ହେଲା ଆମେ କେବଳ ଫେସବୁକ୍ରେ ରଖୁଛନ୍ତି, କିନ୍ତୁ ପ୍ରକୃତରେ ସେଇଟା ପବ୍ଲିକ ସର୍ଭରକୁ ଗୋଟେ ଚାଲିଗଲା, ଅନ୍ୟ ଗୋଟେ ସର୍ଭରରେ ଯାଇକି ଷ୍ଟୋର ହେଲା। ଆମେ ଭାବୁଛୁ ଆମେ ସେୟାର କରୁଛୁ କେବଳ ଆମ ବନ୍ଧୁମାନଙ୍କୁ, କିନ୍ତୁ ଏଇଟା ଗୋଟେ ବାହାର ଲୋକଙ୍କୁ ବି ଓପନ ହେଇଯାଉଛି। ଆମେ ଡିଲିଟ୍ କଲା ପରେ ବି ସେଇଟା ସମ୍ପୂର୍ଣ୍ଣ ଭାବରେ ଇରେଜ୍ ହେଇଯାଉନି। ତେଣୁ ବେଳେବେଳେ କ'ଣ ହଉଛି, ଆମେ ଏଥିରେ ଯଦି କିଛି କାହା ସାଙ୍ଗେ ଅତି ଅନ୍ତରଙ୍ଗ ହେଇ ନିଜର ବହୁତ ବ୍ୟକ୍ତିଗତ ଜିନିଷ ମାନେ ସେୟାର କରିଦେଉଛନ୍ତି, ଫଳରେ ଆମେ ତାଙ୍କ ଦ୍ୱାରା ବ୍ଲାକମେଲର ଶିକାର ହେଉଛନ୍ତି। ଆଉ ସେମାନେ ଆମକୁ ଧମକେଇ ଆଇଦର ଆମଠୁ ପଇସା ଆଶା କରନ୍ତୁ କିମ୍ବା ଆମକୁ ମାନେ ବଦନାମ କରିବା ଉଦ୍ଦେଶ୍ୟରେ ଆକୁ ମଧ୍ୟ ବ୍ୟବହାର କରୁଛନ୍ତି।
1: ସେମିତି କିଛି ଅଛି କି ଲକ୍ ସିଷ୍ଟମ ଯେ ଯାହାଦ୍ୱାରା କି ଏତିକି ଲୋକ ଭିତରେ ତାହା ସୀମିତ ରହିବ?
0: ପିଲାମାନଙ୍କ ଯେତେବେଳେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ସେଇଠି ଆମର ଚାଇଲ୍ଡ ଲକ୍ ଅଛି। ପିଲାମାନଙ୍କ ଉପରେ ଆମର ଆକ୍ଚୁଆଲି ପ୍ୟାରେଣ୍ଟସ ମାନଙ୍କର ତାଙ୍କ ଉପରେ ଟିକେ ଦୃଷ୍ଟି ରଖିବା ଉଚିତ। ଯଦି ସେମାନେ ବ୍ୟବହାର କରୁଛନ୍ତି କମ୍ପ୍ୟୁଟର, ଘରେ କେତେ ସମୟ ଧରି କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ଆପଣ ଗଲାବେଳକୁ ମନେକର କମ୍ପ୍ୟୁଟରଟା ଜଣେ ଲୁଚେଇ ଦେଉଛି, ତ ଆମର ସେଇଠି ଆସିଯାଉଛି ଆମେ ଦେଖିବା ଉଚିତ ତାଙ୍କ ହିଷ୍ଟ୍ରିଟାକୁ ସର୍ଚ୍ଚ କରିବା କଥା, ସେମାନେ କୋଉ କୋଉ ସାଇଟ୍କୁ ଭିଜିଟ୍ କରୁଛନ୍ତି, କେତେ ସମୟ ସେଇଥିରେ କଟାଉଛନ୍ତି। ତାଦ୍ୱାରା ଆମର ଯଦି ନଜର ରହିବ ଆମେ ତାଙ୍କୁ ବି ମୂଳରୁ ସାବଧାନ କରିପାରିବା, ସେମାନେ ଭବିଷ୍ୟତରେ ଏହିସବୁ ଅପରାଧର ଶିକାର ହେବାଠୁ ବଞ୍ଚିପାରିବେ। ସେଇଥିପାଇଁ ବାପା ମାଙ୍କର ଏଇଟା ମେନ୍ କର୍ତ୍ତବ୍ୟ ହେଉଛି ପିଲାମାନଙ୍କ ଉପରେ ସବୁବେଳେ ଦୃଷ୍ଟି ରଖନ୍ତୁ। ଯଦି ସେମାନେ ମୋବାଇଲ ହେଲା, କମ୍ପ୍ୟୁଟର ହେଲା, ଲ୍ୟାପଟପ୍ ହେଲା ଘରେ ବହୁତ ସମୟ ଧରି ବ୍ୟବହାର କରୁଛନ୍ତି, ତାଙ୍କ ଉପରେ ଟିକେ ନଜର ରଖନ୍ତୁ ଆଉ ତାଙ୍କୁ ସଚେତନ କରନ୍ତୁ, କଲେ ସେମାନେ ଏହିସବୁ ଅସୁବିଧାର ସମ୍ମୁଖୀନ ହେବେନି।
1: ଅନେକ ଏଇ ଯୋଉ ଚାଇଲ୍ଡ ଲକ୍ ଯୋଉ ଆପଣ କହିଲେ ସେ ବ୍ୟବସ୍ଥା ବୋଧେ ଜାଣିନଥିବେ, ତ ସେ କେମିତି କରାଯାଏ ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ ଅବଗତ କରିବେ କି?
0: ଆମେ ଆକ୍ଚୁଆଲି କେତେ ଯୋଉ ସାଇଟ୍ ଆମେ ଭାବୁଛନ୍ତି ଯେ ପିଲାମାନଙ୍କର ଦେଖିବା ଉଚିତ ନୁହେଁ, ଆଉ ଯୋଉ ସାଇଟ୍ରେ ଆମେ ଭାବୁଛନ୍ତି ପିଲାମାନେ ବହୁତ ଖରାପ ଜିନିଷ ଅଛି ଯାହା ଜାଣିପାରିବେ, ଇଣ୍ଟରନେଟ୍ରେ ସବୁ ଜିନିଷ ଆଭେଲେବୁଲ ଅଛି,
1: କିନ୍ତୁ ଶିକ୍ଷା ଦଉଛି,
0: ଶିକ୍ଷା ଆମେ ତାଠୁ ବହୁତ ଜିନିଷ ପାଉଛୁ। ତେଣୁ ଆପଣ ପୁରା ବନ୍ଦ କରିଦେଇପାରିବେନି, ଆପଣ କହିଦେଇପାରିବେନି ପିଲାମାନେ ଆଜିର ଯୁଗର ପିଲାମାନେ କମ୍ପ୍ୟୁଟର ବ୍ୟବହାର ନ କରନ୍ତୁ କିମ୍ବା ସ୍ମାର୍ଟଫୋନ୍ ବ୍ୟବହାର ନ କରନ୍ତୁ, କିନ୍ତୁ ଯୋଉ ସାଇଟ୍ ଆପଣ ଚାହୁଁନାହାନ୍ତି କିମ୍ବା ସପୋଜ ଆପଣ କାହାଠୁ ଇମେଲ ଗୋଟେ ଚାହୁଁନାହାନ୍ତି ଆସୁ ବୋଲି, ଯୋଉ ସାଇଟ୍ ଫେକ୍ ସାଇଟ୍ ଗୁଡ଼ାର ଇମେଲ ନ ଆସୁ, ତାକୁ ଆପଣ ବ୍ଲକ୍ କରିଦେଇପାରିବେ। ବ୍ଲକ୍ କରିବାର ପ୍ରୋଭିଜନ ଅଛି, ଲକ୍ କରିବାର ପ୍ରୋଭିଜନ ଅଛି, ଆଉ ଆପଣ ନିଜେ ଯାହା ଦଉଛନ୍ତି ତାକୁ ଟିକେ ଭାବିଚିନ୍ତି ଦେଲେ ଅପରାଧରୁ ଟିକେ ବଞ୍ଚିପାରିବେ।
1: ଏଥିରେ ମଧ୍ୟ ଗୋଟିଏ ସୁବିଧା ରହିଛି କି ଅନଲାଇନ୍ ବ୍ୟାଙ୍କିଂ ସୁବିଧା ମଧ୍ୟ ରହିଛି, ଯାହାଦ୍ୱାରା କି ଆମେ ଟଙ୍କା ଦେଣ ନେଣ ମଧ୍ୟ ଆମେ କରିପାରୁଛୁ, କିନ୍ତୁ ଅନେକ ସମୟରେ ଶୁଣିବାକୁ ମିଳେ ଯେ ଆକାଉଣ୍ଟରୁ ଟଙ୍କା ଗାଏବ ହେଇଗଲା, ଏହା କେମିତି ସମ୍ଭବ?
0: ଦେଖନ୍ତୁ ବେଳେବେଳେ କ'ଣ ହେଉଛି, ଆମେ ବହୁତ ସମୟରେ ଅନଲାଇନ୍ ବ୍ୟାଙ୍କିଂ ହଉ କିମ୍ବା ଅନଲାଇନ୍ କିଣା ବିକା ସବୁ କରିଥାଉ, କମ୍ପ୍ୟୁଟର ବ୍ୟବହାର କରି ଇଣ୍ଟରନେଟ୍ ବ୍ୟବହାର କରି କରିଥାଉ, କିନ୍ତୁ କ'ଣ ହୁଏ ବେଳେବେଳେ ଆମେ ଆମ ଅଜାଣତରେ ମାନେ ଯୋଉ ଜିନିଷ ଯେମିତି ଆମର କ୍ରେଡିଟ୍ କାର୍ଡର ପିନ୍ ହେଲା, ସିବିଭି ହେଲା, ଗୋଟେ ଫିସିଂ ସାଇଟ୍କୁ ଦେଇଦେଲେ, ତାହେଲେ ସେମାନେ ଆମର ସେ ଜିନିଷ ଚୋରି କରି ନେଇଗଲେ ଆଉ ତାକୁ ବ୍ୟବହାର କରି ଆମ ଆକାଉଣ୍ଟରୁ ସେମାନେ ପଇସାଟା ଉଠେଇ ନେଇପାରୁଛନ୍ତି।
1: ଏଇ ଯୋଉ ଆପଣ କହିଲେ ଫିସିଂ ସାଇଟ୍, କ'ଣ
0: ଆକ୍ଚୁଆଲି ଆପଣ ଗୋଟେ ୱେବସାଇଟ୍ ଖୋଲିଲା ବେଳକୁ ଅନ୍ୟ ଏକ ସମାନ ୱେବସାଇଟ୍ ଆସିଯାଏ, ସମାନ ଟାଇପ୍ର ବହୁତ ସମୟରେ ଆପଣ ଦେଖିଥିବେ, ଫଳରେ ବ୍ୟକ୍ତି ଜାଣିପାରେନି ଯେ ସେ ସଠିକ୍ ୱେବସାଇଟ୍ରେ ପଶିଛି କି ଗୋଟେ ଅନ୍ୟ ଏକ ୱେବସାଇଟ୍ରେ ପଶିଯାଇଛି, ସେ ଭାବୁଥାଏ ସଠିକ୍ ୱେବସାଇଟ୍ରେ ଦଉଛି କିନ୍ତୁ ସେଇଟା ଗୋଟେ ଫେକ୍ ୱେବସାଇଟ୍ରେ ସେ ନିଜର ଇନଫର୍ମେସନ୍ ଗୁଡା ଦେଇଦିଏ, ଫଳରେ ସେଇଟାକୁ ବ୍ୟବହାର କରି ସେମାନେ ପଇସା ଉଠେଇ ନେଇ ପାରନ୍ତି। ଏଇଟା ମେନ୍ ହେଉଛି ଆପଣଙ୍କ ଯୋଉ ତଥ୍ୟ ସେଇଟାକୁ ପାଇକି ସେମାନେ ତାର ଅପବ୍ୟବହାର କରୁଛନ୍ତି। ଆମେ ତଥ୍ୟ ଯେତେବେଳେ ଦଉଛନ୍ତି ଯୋଉଗୁଡାକ ଆମର ସେନ୍ସିଟିଭ୍ ଇନଫର୍ମେସନ୍ ଆମର ବ୍ୟକ୍ତିଗତ ତଥ୍ୟ ଦେଲା ବେଳକୁ ଆମକୁ ବହୁତ ସାବଧାନ ହେଇକି ପ୍ରକୃତ ଜେନୁଇନ୍ ୱେବସାଇଟ୍ରେ ଦେଖିକି ଦବା ଦରକାର।
1: ଆପଣଙ୍କ କଥାରୁ ଲାଗୁଛି ଯେ ସେମାନେ ଠିକ୍ ଭାବରେ ଜାଣନ୍ତୁ କରନ୍ତୁ ତାପରେ ଯାଇ ତାର ବ୍ୟବହାର କରନ୍ତୁ।
0: ହଁ, ଆଉ ଗୋଟେ ଜିନିଷ ମୁଁ ଏଠି ବି କହିବି, ଆମେ ଯେମିତି ଅନଲାଇନ୍ ବ୍ୟାଙ୍କିଂ କରୁଛନ୍ତି ସେଇଠି ଆମେ ଗୋଟେ ପାସୱାର୍ଡ ଦଉଛନ୍ତି, ସେ ପାସୱାର୍ଡର ବି କେତେଟା ଜିନିଷ ଆମକୁ ଦେଖିବା କଥା, ସହଜରେ ଜଣେ ତାକୁ ଗେସ୍ କରିଦେଇ ନ ପାରିବ, ମାନେ ପ୍ରାୟ ଲୋକ କ'ଣ କରିବେ ନିଜ ନାଁଟା ହେଲା, ଡେଟ୍ ଅଫ୍ ବାର୍ଥ ହେଲା, ଏମିତି ମିଶାମିଶି କରିକି ୟୁଜର ଆଇଡି ପାସୱାର୍ଡ କ୍ରିଏଟ୍ କରିଦେଲେ, କିନ୍ତୁ ଏଇଟା ଟିକେ ଡିଫିକଲ୍ଟ ହବା ଦରକାର, ଯେମିତି ବାହାର ଲୋକ ସହଜରେ ଆକୁ ଗେସ୍ କରିପାରିବେନି। ଗେସ୍ କଲେ କଣ, ଦି ତିନି ଥର ଟ୍ରାଏ କରିକି ମୋ ଆକାଉଣ୍ଟ ଭିତରେ ବି ଲୋକ ପଶିଗଲା। ମୁଁ ମନେକର ମୋ ନାଁରେ ଦେଇଦେଲି, 1-2-3 ଯୋଡ଼ିଦେଲି, ସେମାନେ କମ୍ବିନେସନ ବି ଟ୍ରାଏ କରନ୍ତି କରିକି, ମାନେ ଯଦି ସହଜ ହେଲା ଜଣେ ପଶି ଯାଇପାରିବେ। କିନ୍ତୁ ଆମେ ଏମିତି ପାସୱାର୍ଡ ଦବା ଯୋଉଟା ସହଜରେ ଲୋକ ତାକୁ ଗେସ୍ କରିପାରିକି ପଶିପାରିବେନି, ଆମ ସିଷ୍ଟମରେ ପଶିପାରିବେନି। ଆଉ ତା ଛଡ଼ା ହେଲା

0: ଆମର ଟାଇମ୍ ଟୁ ଟାଇମ୍ ଏଇ ଯୋଉ ପାସୱାର୍ଡଟାକୁ ବଦଳେଇବା ଦରକାର। ଆମେ ଗୋଟିଏ ପାସୱାର୍ଡ ଦେଇକି ନିଶ୍ଚିନ୍ତ ହେଇକି ବସିଗଲେ ସେମିତି
1: ଅଣଦେଖା କରିଦିଅନ୍ତି
0: କିନ୍ତୁ ସେଇଟା ଆମକୁ ପରେ ବହୁତ ହଇରାଣରେ ପକାଏ। କାରଣ ଆମେ ଏମିତି କରିବାର ମନେକର କିଏ ଜଣେ ଦେଖୁଛି ସବୁବେଳେ ମାର୍କ କରୁଛି, ଆମେ ସେଇଟାକୁ ବଦଳେଇଲେନି ଆଣ୍ଡ ସେଇଟାକୁ ସେ ଟ୍ରାକ୍ କରି ଆମ ଆକାଉଣ୍ଟରେ ବି ପଶିଗଲେ। ମେନଲି ଆମେ ଯୋଉ ଜିନିଷ ବି ସେୟାର କରୁଛୁ, ମାନେ ବେଳେବେଳେ ଦେଖାଯାଏ ଆମ ପାଖକୁ ଆସିଗଲା ଲକ୍ଷେ ଟଙ୍କା ଆପଣ ଲଟେରୀ ପାଇଲେ, ସେଟାକୁ କହନ୍ତି ସ୍ପାମ୍ ଇମେଲଟା ଆସିଗଲା। ଆମେ କଣ କରୁଛୁ, ଲୋଭର ବଶବର୍ତ୍ତୀ ହେଇକି ସେ ସାଇଟଟାକୁ କ୍ଲିକ୍ କରିଦେଉ। ଲୋଭରେ ପଶିକି ଆମେ ଯାହା ମାଗୁଛେ ଆମେ ଦେଇଦେଉଛନ୍ତି, ଆମର ସବୁ ବ୍ୟାଙ୍କ ଡିଟେଲ୍ସ ଦେଇଦେଲେ। ଏଇ ସବୁ ଆମର ଅଜାଣତରେ ଆମେ ଅପରାଧୀଙ୍କୁ ଦେଇଦେଉଛନ୍ତି, ଯାହାଫଳରେ କି ଆମର ସମସ୍ତ ଜିନିଷ ସେଇଠୁ ଚାଲିଯାଉଛି।
1: ଆଉ କୋଉ ପ୍ରକାରର ସାଇବର ଅପରାଧ ଦେଖାଯାଇଥାଏ?
0: ଗୋଟେ ହଉଛି ହାକିଂ ବି କହନ୍ତି। ମନେକର ଆପଣ ଦେଖିଥିବେ ଆପଣଙ୍କର କମ୍ପ୍ୟୁଟରଟାକୁ ଗୋଟେ ହାକର ଆଟାକ୍ କରିକି ଆପଣଙ୍କର ଡେଟା ହଉ, ଆପଣଙ୍କ ୱେବସାଇଟ ହଉ, ତାକୁ ସେ ବଦଳେଇ ଦଉଛି। ଆପଣ କ୍ରେଡିଟ କାର୍ଡ ଫ୍ରଡ୍ କହିଲେ, ଫିସିଂ ଅଛି, ଆଉ ତାପରେ ଏମିତି ଆମର ବହୁତ ପ୍ରକାର ଅଛି। ସାଇବର ବୁଲିଙ୍ଗ ହଉଛି, ସାଇବର ଷ୍ଟକିଂ ହଉଛି। ମେନ୍ ଉଦ୍ଦେଶ୍ୟ ଏମାନଙ୍କର ହେଲା, ମାନେ ଆପଣ ଯୋଉ ବ୍ୟକ୍ତି ବା କମ୍ପାନୀ ହଉ ତାକୁ ନିନ୍ଦା ପହଞ୍ଚେଇବା, କିଛି ଗୋଟେ ଅପନିନ୍ଦା ପହଞ୍ଚେଇବା ପାଇଁ, କିଛି ପଇସା ନେଇଯିବା ପାଇଁ, ଏହିପରି ମନ୍ଦ ଉଦ୍ଦେଶ୍ୟ ରଖିକି ସେମାନେ ସାଧାରଣତଃ ହ୍ୟାକିଂ କରୁଛନ୍ତି। ବିଭିନ୍ନ ପ୍ରକାର ଆଜ୍ଞା ହ୍ୟାକିଂ ହେଇପାରେ। ଏଇଥିରେ ଗୋଟେ ଆପଣ ଦେଖିବେ କମ୍ପ୍ୟୁଟରର ଯୋଉ ଭାଇରସ ଆସିଯାଉଛନ୍ତି,
1: ବେଳେବେଳେ ଆମେ ଶୁଣିବାକୁ ମିଳେ ଯେ କମ୍ପ୍ୟୁଟରରେ ଭାଇରସ ପଶିଗଲା। ପ୍ରକୃତରେ କଣ ସେ ଭାଇରସ?
0: ସେଇଟା ମନ୍ଦ ଉଦ୍ଦେଶ୍ୟ ନେଇକି ଏକ ତ ଆପଣ ହଇରାଣ ହେବେ, ଆପଣଙ୍କର ସବୁ କମ୍ପ୍ୟୁଟର ଯାହା ବି ଅଛି, ଡେଟା ଅଛି, ଯାହା ଅଛି ସେଇଟା ଆଇଦର ବ୍ଲାକ୍ଆଉଟ୍ ହେଇଯିବ, ସେଇଟା ଚାଲିଯିବ, କିମ୍ବା ଆପଣଙ୍କର ମେମୋରିଟା ଇରେଜ୍ ହେଇଯିବ, କିମ୍ବା ଡେଟା ସେମାନେ ଚୋରି କରିକି ନେଇଯିବେ, କିମ୍ବା ୱେବସାଇଟ୍ର ଆପଣଙ୍କର ଆଉ ଗୋଟେ ଲେଖା ଆସିଯାଉଥିବ, ଆପଣ ଗୋଟେ ଲେଖିଛନ୍ତି ସେଥିରେ ଆଉ ଗୋଟେ ଆସିଯାଇଥିବ, ତାକୁ କିଛି ବଦଳେଇ ଦେବା ପାଇଁ ଏଗୁଡ଼ାକ ସବୁ ବ୍ୟବହାର କରାଯାଏ। ଏମାନେ କ'ଣ ବହୁତ ଇଣ୍ଟେଲିଜେଣ୍ଟ ପ୍ରୋଗ୍ରାମ ଲେଖିକି ହ୍ୟାକର୍ସ ମାନେ ଆପଣଙ୍କ ସିଷ୍ଟମକୁ ହ୍ୟାକ୍ କରିଦେଇପାରିବେ। ତ ଏଇଥିରେ କ'ଣ ହୁଏ, ମାନେ ଆପଣଙ୍କର ଅଜାଣତରେ ହଉ ଜାଣତରେ ହଉ, ବେଳେବେଳେ ଆମେ କ'ଣ କରୁଛୁ, ବହୁତ ବାହାରୁ ସଫ୍ଟୱେର୍ ଲୋଡ୍ କରିଦେଉଛୁ, ଅପଡେଟ୍ କମ୍ପ୍ୟୁଟରକୁ ରଖୁନୁ, ନିଜେ ଯୋଉ ଫ୍ରି ସଫ୍ଟୱେର୍ ଗୁଡା ଅଛି ତାକୁ ଡାଉନଲୋଡ୍ କରିଦେଉଛୁ, ତାକୁ ନ ଜାଣି ନ ବୁଝି, ତାଦ୍ୱାରା ଆମର ବହୁତ କ୍ଷତି ହେଉଛି। କମ୍ପ୍ୟୁଟର କ୍ଷତି ହେବା ସହିତ ଆମର ନିଜର ପର୍ସନାଲ କ୍ଷତି ବି ବହୁତ ସମୟରେ ହେଇଥାଏ।
1: ଏଇ ଯୋଉ ଆପଣ କହିଲେ ସାଇବର କ୍ରାଇମ ତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏଇ ଅପରାଧରୁ ଦୂରେଇ ରହିବା ପାଇଁ ଆମେ କୋଉ ପ୍ରକାର ସାବଧାନତା ଅବଲମ୍ବନ କରିବା ଦରକାର?
0: ସାଧାରଣତଃ ଏଇ ସବୁ ଅପରାଧରୁ ବଞ୍ଚିବା ପାଇଁ ଆମକୁ ନିଜକୁ ସଚେତନ ହେବାକୁ ପଡିବ। ଯେମିତି ମୁଁ କହିଲି, ଆମର ପ୍ରଥମ ଜିନିଷ ହଉଛି ଆମେ କ'ଣ ତଥ୍ୟ ପ୍ରଦାନ କରୁଛୁ ଆଉ କାହାକୁ ପ୍ରଦାନ କରୁଛୁ, ସେ ବିଷୟରେ ଆମେ ଜାଣିକି ତାପରେ ପ୍ରଦାନ କରିବା ଉଚିତ। ଦ୍ୱିତୀୟ କଥା ହେଲା, ଆଉ ଗୋଟେ ଏବେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଆମେ ଏବେ ଦେଖୁଛନ୍ତି, ଆମର ଗୋଟେ ଦେଖିବେ ଗୋଟେ ୱେବ୍ କ୍ୟାମେରା ଲାଗିଥାଏ, ତାକୁ ଆମେ ସବୁବେଳେ କାମ ସରିଗଲା ପରେ ବନ୍ଦ କରିକି ରଖିଦେବା କଥା, ଡିସେବଲ୍ କରିଦେବା କଥା। ଆମର କିଛି ପର୍ସନାଲ ଜିନିଷ ବି ରେକର୍ଡିଂ କରିକି ଅପରାଧୀମାନେ ନେଇଯାଇ ପାରୁଛନ୍ତି। ୱେବ୍ କ୍ୟାମ୍ଟାକୁ ଆମେ ଡିସେବଲ୍ କରିକି ରଖିବା ଯଦି ଦରକାର ନାହିଁ, ସବୁବେଳେ ଅନ୍ ରଖିବାନି। ଆପଣଙ୍କର କିଛି ବ୍ୟକ୍ତିଗତ ମୁହୂର୍ତ୍ତ ହଉ, କିଛି ଜିନିଷ ବି ଲୋକ ସେଇ ୱେବ୍ କ୍ୟାମ୍ ମାଧ୍ୟମରେ ରେକର୍ଡିଂ କରିକି ନେଇଯାଇ ପାରୁଛନ୍ତି। କିଛି ହଉଛି ଆମେ ଡେଟା ସେୟାରିଂ ବେଳେ ନିଜେ ସଚେତନ ହେଇକି ରହିବା, ଡେଟା ସେୟାର କରିବା, ପ୍ଲସ୍ ଆମେ ଯେତେବେଳେ ସୋସିଆଲ ମିଡିଆକୁ ୟୁଜ୍ କରୁଛନ୍ତି, କାହା ସଙ୍ଗେ ବନ୍ଧୁ କରୁଛନ୍ତି, ସିଏ ଆମ ସହିତ କ'ଣ ଆଳାପ କରୁଛନ୍ତି, ସେ ବିଷୟରେ ଆମେ ନିଶ୍ଚିତ ଧ୍ୟାନ ଦେବା ଉଚିତ। ତା ଛଡ଼ା ଆହୁରି ବହୁତ ଜିନିଷ ହଉଛି, ଯେତେବେଳେ ଆମେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, କମ୍ପ୍ୟୁଟରକୁ ସବୁବେଳେ ଅପଡେଟ୍ ରନ୍ କରିବା, ସଫ୍ଟୱେର୍ ଜେନୁଇନ୍ ସଫ୍ଟୱେର୍ ବ୍ୟବହାର କରିବା, ଆଣ୍ଟିଭାଇରସ୍ ଲୋଡ୍ କରିବା, ଆଉ କମ୍ପ୍ୟୁଟରକୁ ସ୍କାନ୍ କରିବା, ଏଇଟା ଭାଇରସ୍ ଦ୍ୱାରା ଆଫେକ୍ଟେଡ୍ ହେଉଛି କି ନାହିଁ ଟାଇମ୍ ଟୁ ଟାଇମ୍ ସ୍କାନ୍ କରିବା ଦରକାର, କଲେ ଆମ କମ୍ପ୍ୟୁଟର ବି ଠିକ୍ ରହିବ, ଆମେ ଏହିସବୁ ଅପରାଧରୁ ବହୁ ପରିମାଣରେ ବଞ୍ଚିପାରିବା।
1: ବର୍ତ୍ତମାନ ତ ଇଣ୍ଟରନେଟ୍ର ଯୁଗ, ଆମେ ତ ଏହା ଉପରେ ପୁରାପୁରି ନିର୍ଭରଶୀଳ। ଏଇ ଯୋଉ ଅପରାଧୀମାନଙ୍କୁ ଧରିବା ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଉଛି?
0: ଦେଖନ୍ତୁ, ଆମର ବହୁତ ସାଇବର କ୍ରାଇମ୍ ସେଲ୍ ଗଢ଼ି ଉଠିଲାଣି, ଆଉ ଏବେ ଗୋଟେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଗୋଟେ ସାଇଟ୍ ଅଛି cybercrime.gov.in। ଯେଉଁମାନେ ସାଇବର କ୍ରାଇମ୍ର ଶିକାର ହେଉଛନ୍ତି ସେମାନେ ଏଇ ସାଇଟ୍ରେ ଯାଇ ଅନଲାଇନ୍ ନିଜର କମ୍ପ୍ଲେନ୍ ଦେଇପାରିବେ, କିମ୍ବା ବିଭିନ୍ନ ଯୋଉ ସାଇବର କ୍ରାଇମ୍ ସେଲ୍ ଗୁଡାକ ଗଢ଼ି ଉଠିଲାଣି ସେଇଠି ମଧ୍ୟ ନିଜର କମ୍ପ୍ଲେନ୍ ରେଜିଷ୍ଟର କରିପାରିବେ, କିମ୍ବା ଯୋଉ ଜାଗାରେ ତାର ସୁବିଧା ନାହିଁ ଲୋକାଲ ପୋଲିସ ଷ୍ଟେସନରେ ବି ଏଫ୍ଆଇଆର୍ ନେଲେ ତାକୁ ଆକ୍ସନ ନିଆଯାଉଛି,
1: ମାନେ ସେମାନେ ଘରେ ବସି ଅନଲାଇନ୍ରେ ମଧ୍ୟ କରିପାରିବେ।
0: ସେଇଥିପାଇଁ ସାଇବର କ୍ରାଇମ୍ .gov.in ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ଗୋଟେ ସାଇଟ୍ ଅଛି, ସେମାନେ ସେଥିରେ ତାଙ୍କର ନିଜର କମ୍ପ୍ଲେନ୍ଟା ରେଜିଷ୍ଟର କରିପାରିବେ। ଆଉ ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ, 2017

0: ସମସ୍ୟାରେ 53,000 କମ୍ପ୍ଲେନ୍ ଏମିତି ଆସିଛି, ଏମିତି ଦିନକୁ ଦିନ ବଢି ବଢି ଚାଲିଛି। ଆମେ ଯଦି ଟିକେ ସଚେତନ ହେଇପାରିବା ଏଇ କମ୍ପ୍ଲେନ୍ଟା ଏତେ ମାତ୍ରାରେ ହେଇପାରିବନି।
1: ଦେଖନ୍ତୁ, ଯୋଉ ଜିନିଷଟି ଆମର ସୁବିଧା ପାଇଁ ହେଇଛି ତାର ଯେମିତି ଅପବ୍ୟବହାର ନ ହୁଏ ଏ ବିଷୟରେ ଆମର ଭଉଣୀମାନଙ୍କୁ ଟିକେ ବିଶେଷ ପରାମର୍ଶ ଦେବେ କି?
0: ଆମେ ଜଣେ ଉତ୍ତମ ସାଇବର ସଚେତନ ନାଗରିକ ହେବା ଉଚିତ। ସେଥିପାଇଁ ଯାହା ଯାହା ସୁରକ୍ଷା ବ୍ୟବସ୍ଥା ରହିଛି ଦୈନନ୍ଦିନ ଜୀବନରେ ଆପଣେଇବା ତାକୁ, ଓ ଆମର ବନ୍ଧୁ ପରିବାର ବର୍ଗକୁ ସମସ୍ତଙ୍କୁ ସେ ବିଷୟରେ ସଚେତନ କରିବା। ମହିଳାମାନଙ୍କୁ ମୁଁ ମୁଖ୍ୟତଃ କହିବି, ପିଲାମାନଙ୍କ ଉପରେ ସେମାନେ ଟିକେ ଦୃଷ୍ଟି ରଖିବେ। ଯଦି ସେମାନେ ବହୁ ସମୟ ଧରି କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ମୋବାଇଲ, ତାହେଲେ ଟିକେ ଲକ୍ଷ୍ୟ ରଖିବେ ସେମାନେ କୋଉ କୋଉ ସାଇଟ୍କୁ ଭିଜିଟ୍ କରୁଛନ୍ତି,
1: କୋଉ କୋଉ ସାଇଟ୍ ଦେଖୁଛନ୍ତି
0: ଦେଖୁଛନ୍ତି ଆଉ ଯଦି ଦରକାର ପଡ଼େ ଯୋଉ ସାଇଟ୍ ସେମାନେ ନଯିବା ଉଚିତ ବୋଲି ଆପଣ ଭାବୁଛନ୍ତି ସେଥିରେ ଚାଇଲ୍ଡ ଲକ୍ ବି କରିପାରିବେ, ସେମାନେ ସେଇ ସାଇଟ୍କୁ ଆଉ ଯାଇପାରିବେନି। ତାପରେ ଆମେ ଆଉ ଗୋଟେ ଜିନିଷ ଦେଖୁଛୁ, ପ୍ରତିଦିନ ନୂଆ ନୂଆ ଉପାୟରେ ସାଇବର କ୍ରାଇମ୍ ହେଉଛି। ଆଜି ଯେତିକି କ୍ରାଇମ୍ ଅଛି କାଲି ହୁଏତ ଆଉ କିଛି ନୂଆ ପ୍ରକାର କ୍ରାଇମ୍ ଆସିଯାଇପାରେ। ତେଣୁ କଣ ହବ, ଆମକୁ ସେ ସବୁ ଦିଗକୁ ଦୃଷ୍ଟିରେ ରଖି ଆମକୁ ମଧ୍ୟ ଆମ ନଲେଜଟାକୁ ଅପଡେଟ୍ କରିବାକୁ ପଡିବ। ଆମକୁ ଟିକେ ଜ୍ଞାନ ବଢେଇ ସେ ସାଇବର ମାଧ୍ୟମକୁ ବ୍ୟବହାର କରିବାକୁ ପଡିବ। ଆଉ ଯେତେବେଳେ ବି ଆମେ ଅନଲାଇନ୍ ସାଇଟ୍ ଗୁଡାକୁ ବ୍ୟବହାର କରୁଛୁ ଆମେ ଟିକେ ସିକ୍ୟୁର୍ଡ ସାଇଟ୍ ବୋଲି ଯୋଉ ଗୁଡା କହନ୍ତି, ମାନେ ଆପଣ ଦେଖିଥିବେ
1: ସୁରକ୍ଷିତ
0: ସାଇଟ୍ ଲାଇକ୍ HTTPS ବୋଲି ଆସେ, ସେଇ ସାଇଟ୍ ଗୁଡାକ ସାଧାରଣତଃ ସିକ୍ୟୁର୍ଡ ସାଇଟ୍ ବୋଲି ମନାଯାଏ।
1: ଆଉ ଟିକେ ଆମର ଭଉଣୀମାନଙ୍କୁ ଦୋହରେଇ ଦିଅନ୍ତୁ।
0: ଆକ୍ଚୁଆଲି ଆମେ ଯେତେବେଳେ ଗୋଟେ ସାଇଟ୍ ଭିତରେ ପଶୁ ଆମେ ସାଇଟ୍ର ଆଡ୍ରେସ୍ଟା ଲେଖୁ। କିଛି ସାଇଟ୍ ଅଛି ଯୋଉଟା HTTPS ରେ ଷ୍ଟାର୍ଟ ହୁଏ, ଏସ୍ ଆମର ସିକ୍ୟୁରିଟି ପର୍ପଜ୍ରେ ବ୍ୟବହୃତ ହୁଏ,
1: ତାକୁ ଭଲ ଭାବେ ଦେଖିବା ଦରକାର।
0: ଦେଖିବେ ଆମେ ଭଲ ଭାବରେ ଦେଖିବା ଯେ ଆମେ ଗୋଟେ ଫେକ୍ ସାଇଟ୍ ଭିତରକୁ ପଶିଯାଉନୁ, ତ ଆମେ ହୁଏତ ଭାବୁଥିବା ଏଇଟା ଗୋଟେ ଜେନୁଇନ୍ ସାଇଟ୍, ଆମେ ଆମର ସବୁ ଦେଇଦେଉଥିବା, କିନ୍ତୁ ସେ ଗୋଟେ ଆମକୁ ଫେକ୍ ସାଇଟ୍କୁ ନେଇଯାଉଥିବା।
1: ଆଜ୍ଞା, ସେମାନେ ଭଲ ଭାବେ ନ ପଢିଲେ ଜାଣିବେ କେମିତି?
0: ହଁ, ଏଇସବୁ ଦେଖି। ତା ଛଡ଼ା ଆମେ ଯେତେବେଳେ ମାନେ ଗୋଟେ ଆସୁଛି ମିଛ ମେସେଜ, ଆମେ ଯେମିତି ଲକ୍ଷେ ଟଙ୍କା ପାଇଗଲେ ମୁଁ ଗୋଟେ ଆପଣଙ୍କୁ କହୁଥିଲି, ସେଥିରେ ଲୋଭର ବଶବର୍ତ୍ତୀ ହେଇ ସେଇ ସାଇଟ୍ ଯାହା ମାଗୁଛି ସେସବୁ ଦେଇଦେବା ଉଚିତ ନୁହେଁ। ଆମେ ଏସବୁ ଦିଗରେ ଯଦି ଟିକେ ନିଜେ ସଚେତନ ହେବା, ଆମର ପରିବାର ବର୍ଗଙ୍କୁ ସଚେତନ କରାଇ ପାରିବା, ଏ ଅପରାଧ କମିବ ବୋଲି ମୁଁ ଆଶା କରୁଛି।
1: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଏ ଯୋଉ ସାଇବର କ୍ରାଇମ୍ କଣ ଓ କାହିଁକି ଏ ବିଷୟରେ ଆମର ଭଉଣୀମାନଙ୍କୁ ଅନେକ ଗୁଡ଼ିଏ ମୂଲ୍ୟବାନ ତଥ୍ୟ ପ୍ରଦାନ କଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ। ଆଜି ଆପଣମାନଙ୍କ ପାଇଁ ଆଲୋଚନା ଥିଲା ସାଇବର କ୍ରାଇମ୍ କଣ ଓ କାହିଁକି ହେଉଛି। ଏ ସମ୍ପର୍କରେ ଆଲୋଚନା କଲେ ସୁଜାତା ଦାସ, ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସୁପର୍ଣ୍ଣା ଦତ୍ତ। ହଁ ଭଉଣୀ, ଏଇ ଇଣ୍ଟରନେଟ୍ ଦିନରାତି ଜନସେବାରେ ଲାଗିଛି, ତେଣୁ ତାର ସଠିକ୍ ଉପଯୋଗ କରନ୍ତୁ, ଯାହାକି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ।

ଆପଣମାନେ ବିଭିନ୍ନ ପ୍ରକାର ପନିପରିବାରେ ତରକାରୀ ବେସର ଖଟା ମଧ୍ୟ ପ୍ରସ୍ତୁତ କରୁଥିବେ, କିନ୍ତୁ କେବେ କାକରା ପ୍ରସ୍ତୁତ କରିଛନ୍ତି କି? ଆଜି ଜାଣି ରଖନ୍ତୁ କନ୍ଦମୂଳର କାକରା କେମିତି ପ୍ରସ୍ତୁତ କରିବେ। ସେଥିପାଇଁ ଆବଶ୍ୟକୀୟ ସାମଗ୍ରୀ ହେଲା କନ୍ଦମୂଳ 500 ଗ୍ରାମ, ମଇଦା 100 ଗ୍ରାମ, ଖୁଆ 100 ଗ୍ରାମ, ଗୁଣ୍ଡ ଚିନି 100 ଗ୍ରାମ, ଗୁଜୁରାତି 4ଟା, ବେକିଂ ପାଉଡର 1 କିମ୍ବା 2 ଚାମଚ। ପ୍ରଥମେ ଶୁଖିଲା ଖୁଆରେ ଗୁଜୁରାତି ଗୁଣ୍ଡ, ଚିନି ଗୁଣ୍ଡ ଅଳ୍ପ ମିଶାଇ ଦିଅନ୍ତୁ। କନ୍ଦମୂଳରୁ ଚୋପା ଛଡ଼ାଇ ଛୋଟ ଛୋଟ କରି ପ୍ରେସର କୁକରରେ ସିଝାଇ ନିଅନ୍ତୁ। କନ୍ଦମୂଳକୁ ଭଲ ଭାବରେ ଚକଟି ଦିଅନ୍ତୁ। ତାପରେ ଏଥିରେ ମଇଦା ମିଶାଇ ଚକଟନ୍ତୁ। ପତଳା ପତଳା କାକରା ଗଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ଏହି କାକରାଗୁଡ଼ିକ ଛାଣନ୍ତୁ। ତାପରେ ଚିନି ଓ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ଏହି କାକରାଗୁଡ଼ିକ ଗୋଟିଏ ପାତ୍ରରେ ରଖି ଏହି ସିରାକୁ ତା ଉପରେ ଢାଳି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କନ୍ଦମୂଳର କାକରା।

ହଁ ଭଉଣୀ, ଆଜି ତ ସମୟ ହୋଇଯାଇଛି। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟି ଆମକୁ ନିଶ୍ଚୟ ଲେଖିବେ। ଆମର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ସୌଦାମିନୀ, ନମସ୍କାର।

0: ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନି ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା କରିଛନ୍ତି।
1: ନାଫେଡ୍ ନେ ଏକ ପ୍ରକାର ସେ ନାଫିକ୍ସ ଡଟ୍ ଇନ୍ ଦୃଷ୍ଟି ଟିଆର୍ପି ଓ ନାଫେଡ୍ କଲ୍ୟାଣ ଏ 4 ପହଲୋ କି ଶୁରୁଆତ କି ତ ଓ କ୍ରାନ୍ତିକାରୀ ଇସଲିଏ କି ନାଫେଡ୍ ଜୋ 2014 ମେ ବନ୍ଦ ହୋନେ କି କଗାର ପର ଆ ଗୟା ଥା ଆଜ ନାଫେଡ୍ ଏ ସାରୀ ପହଲ କରକର 500 କରୋଡ଼ କେ ମୁନାଫେ କେ ସାଥ 30,000 କରୋଡ଼ କେ ଟର୍ଣ୍ଣଓଭର କେ ସାଥ ଦେଶ କେ 74 ଲକ୍ଷ କିସାନୋ କି ସେବା କର ରହା।
0: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଂକଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ଭନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ

0: ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନ୍ଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ମସିହାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ମସିହାରେ ଏକ ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ଦାନ ଅର୍ଥ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଚ୍ଚ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7:00 ଏହି ମ୍ୟାଚ୍ ଖେଳାଯିବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟ ହୋଇଥିଲା। ଗତ 10 ବର୍ଷ ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ 2 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକାର ସାନ୍ତା କ୍ଲାରାଠାରେ ଅନୁଷ୍ଠିତ ଗ୍ରୁପ୍ ଜେ ମ୍ୟାଚ୍ରେ ଆଲଜେରିଆ ଜୋର୍ଡାନ୍କୁ 2-1 ଗୋଲ୍ରେ ପରାସ୍ତ କରିଛି। ସେହିପରି ନ୍ୟୁୟର୍କ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ନରୱେ ସେନେଗାଲକୁ 3-2 ଗୋଲ୍ରେ ପରାସ୍ତ କରିଛି। ଗତରାତିରେ ଆମେରିକାର ଆଲିଙ୍ଗଟନ୍ଠାରେ ହୋଇଥିବା ଗ୍ରୁପ୍ ଜେ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି 2 ଗୋଲ୍ ଦେଇଛନ୍ତି, ଫଳରେ ଫିଫା ୱାର୍ଲ୍ଡ କପ୍ରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ 18 ଗୋଲ୍ କରି ସଫଳତା ଅର୍ଜନ କରିଛନ୍ତି। ଫିଲାଡେଲ୍ଫିଆ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ଫ୍ରାନ୍ସ ଇରାକକୁ 3-0 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗ ଉପ ହିମାଳୟ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ଉପକୂଳ, କୋଙ୍କଣ, ଗୋଆ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ୍ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. President Draupadi Murmu to present Padma Awards during second round of civil investiture ceremony at Rashtrapati Bhavan this evening. Home Minister Amit Shah says Shyama Prasad Mukherjee's dream realized with abrogation of Article 370. National Security Advisor Ajit Doval says opening of Strait of Hormuz will strengthen energy security around the world. Enforcement

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରିବା ସହିତ ସେଠାର ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ 1 ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2ରୁ 3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ମସିହା ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 99.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3ଟି ନିର୍ବାଚନ ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10ଟି ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20ଟି ବିଦ୍ୟାଳୟକୁ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା।

ପୁରସ୍କାର ପ୍ରାପ୍ତ ବିଦ୍ୟାଳୟକୁ ନଗଦ 1,00,000 ଟଙ୍କା ସ୍ୱୀକୃତି ପ୍ରମାଣପତ୍ର ସହିତ ତିନିଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ୍ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ତଥା ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9:30-11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ତାରିଖରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4 ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,928 ଟଙ୍କା ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ମିଲିମିଟର ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବାମରାଠାରେ 64.4 ମିଲିମିଟର ଏବଂ କୋରାପୁଟଠାରେ 51 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6।

45 ମିନିଟରେ। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ସମର ସଲିମ ସାଇମନ ଏହି କଥାଚିତ୍ରରେ ଗୀତଟିକୁ ଗାଇଛନ୍ତି ଶେଖର ଘୋଷ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ ଏଥିରେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଏକତାଟିକୁ ମିଳିତ ଭାବେ ଗାଇଛନ୍ତି ଲତା ମଙ୍ଗେସ୍କର, ମହମ୍ମଦ ରଫି ଏବଂ କିଶୋର କୁମାର। କଥାଚିତ୍ର ଦୁସରା ଆଦମୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଲତା ମଙ୍ଗେସ୍କର ଏବଂ ମୁକେଶଙ୍କ କଣ୍ଠରେ କଥାଚିତ୍ର ଧରତୀ କହେ ପୁକାର କେ।

0: उम्र है
1: छोड़ो बहाना
0: ना ना ना।
2: ପରବର୍ତ୍ତୀ ଗୀତଟିକୁ ନେଇଛୁ ଘରନ୍ଦା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ରୁନା ଲୈଲା।

କିଶୋର କୁମାରଙ୍କ କଣ୍ଠରେ କଥାଚିତ୍ର ସୀତା ଔର ଗୀତା।

ଘରନ୍ଦା ଚଳଚ୍ଚିତ୍ରର ଏହି ଗୀତଟି ସହ ଶିଶୁ କରୁଛୁ ଆଜିର ସନ୍ଧ୍ୟା ଅପରାହ୍ନ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 3.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ପ୍ରସାରଣ ସେବା ଏବଂ ଆମର ଲାଇଭ୍ ଷ୍ଟ୍ରିମିଂ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ଚିରହରିତ୍ରେ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟି ବାବୁଲ ସୁପ୍ରିୟଙ୍କ କଣ୍ଠରେ।

ଏଠି ଶେଷ କରୁଛୁ ଆଜିର ଚିରହରିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ। ପ୍ରଚାର କରୁଛୁ ଦେଶଭକ୍ତି ଗୀତ। ଏହାକୁ ରଚନା କରିଛନ୍ତି କଳ୍ପତରୁ ବଳ, ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ସୁବାସ ଦାସ ଏବଂ ଅନିତା କଥାଚିତ୍ର ମୋ ଭାଇ ଚକା

0: ଗୋଟେ ଘର ଯା ବାବୁ କେତେ ନବ ରଙ୍ଗ ଖେଳ
1: ପଇସା ଦବ ବଗ ଦେଖିବ ପଇସା ଦବ ବଗ ଦେଖିବ ହାତୀ ଦେଖିବ ଘୋଡା ଦେଖିବ
0: ନାଚ ଦେଖି ତୁମେ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ସ୍ୱାଗତ ଜଣାଉଛୁ ଆଜିର ସୃଜନୀ ଅଗଣାକୁ। ଆଜିର ସନ୍ଧ୍ୟାରେ ମୁଁ ଆପଣଙ୍କ ଉପସ୍ଥାପିକା ପ୍ରତୀକ୍ଷା
1: ଆଉ ମୁଁ ସ୍ୱାତି।
0: ବନ୍ଧୁ, କବିତା ହେଉଛି ସାହିତ୍ୟର ଏକ ଅମୂଲ୍ୟ ଉପହାର। ମାନବ ହୃଦୟର ସୂକ୍ଷ୍ମତମ ଭାବନା, କଳ୍ପନା ଓ ଅନୁଭୂତିର ମଧୁର ଅଭିବ୍ୟକ୍ତି ହେଉଛି କବିତା। କବିତାରେ ଭାଷା ପାଏ ନୂତନ ମାଧୁର୍ଯ୍ୟ, ଚିନ୍ତାଧାରା ପାଏ ନବଦିଗନ୍ତ ଏବଂ ଭାବନା ପାଏ ସୁନ୍ଦର ପରିପ୍ରକାଶ।
1: ହଁ ବନ୍ଧୁ, ଛନ୍ଦ, ଲୟ, ରସ ଓ ଅଳଙ୍କାରର ସୁସମନ୍ୱୟ କବିତାକୁ ଅନନ୍ୟ ମାଧୁର୍ଯ୍ୟ ପ୍ରଦାନ କରିଥାଏ। ଆଦିକାଳରୁ କବିତା ମାନବ ସମାଜର ଚିନ୍ତାଧାରା, ସଂସ୍କୃତି ଓ ପରମ୍ପରାର ବାହକ ରୂପେ କାର୍ଯ୍ୟ କରି ଆସିଛି। ଯୁଗେ ଯୁଗେ କବିମାନେ ନିଜ କଲମ ମାଧ୍ୟମରେ ସମାଜକୁ ନୂତନ ଦିଗ ପ୍ରଦାନ କରିଆସିଛନ୍ତି।
0: କବିତା କେବଳ ମନୋରଞ୍ଜନର ଉପାଦାନ ନୁହେଁ, ବରଂ ଏହା ଜ୍ଞାନ, ନୀତି, ଆଦର୍ଶ ଓ ମାନବିକ ମୂଲ୍ୟବୋଧର ଏକ ସଶକ୍ତ ମାଧ୍ୟମ। କବିତାର ଅଧ୍ୟୟନ ମଣିଷର କଳ୍ପନା ଶକ୍ତିକୁ ବିକାଶ କରିବା ସହିତ ଭାଷା ଓ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିଥାଏ। ଆଉ ଏହା ମଧ୍ୟ କୁହାଯାଏ, ଯେଉଁଠାରେ ଗଦ୍ୟର ସୀମା ଶେଷ ହୁଏ ସେଠାରେ ଆରମ୍ଭ ହୋଇଥାଏ କବିତା।
1: ହଁ ବନ୍ଧୁ, ଆଧୁନିକ ଯୁଗରେ ମଧ୍ୟ କବିତାର ପ୍ରାସଙ୍ଗିକତା ଅକ୍ଷୁର୍ଣ୍ଣ ରହିଛି। ଏହା ଆଜି ମଧ୍ୟ ମଣିଷ ମନରେ ପ୍ରେମ, ଦୟା, ସହାନୁଭୂତି ଓ ଦେଶପ୍ରେମର ଭାବନା ଜାଗ୍ରତ କରୁଛି, କିନ୍ତୁ କିଛି ମାତ୍ରାରେ ବଦଳି ଯାଇଛି ତାର ରୂପରେଖ। ତେବେ ଆଉ ଡେରି ନକରି ଚାଲନ୍ତୁ ଶୁଣିବା ଆଜିର ଆଲୋଚନା, ଆଧୁନିକ କବିତାର ନକ୍ସା। ଆଲୋଚନା କରୁଛନ୍ତି ସ୍ମୃତି ରଞ୍ଜନ ସେଠୀ।
2: ନମସ୍କାର। କବିତାର ଉତ୍ତରଣରୁ ଆରମ୍ଭ ହୋଇଥିବା ପ୍ରତ୍ୟେକ ଯୁଗର ସାହିତ୍ୟ ଯାତ୍ରା ସମୟ ସୁଅରେ ମୋଡ଼ ବଦଳେଇଛି, ଗତି ବଦଳେଇଛି, ନୂଆ ନୂଆ ପ୍ରବହମାନ ଧାରାରେ ଗତି କରି ଚାଲିଛି। କବିତା ଏକ ଚିରହରି ଦରଣ୍ୟ ପରି, ତାର ପତ୍ରଝଡ଼ା ନାହିଁ କି ପତନ ନାହିଁ। କବିତା ସବୁବେଳେ ସବୁଜମୟ, କବିତା ସବୁବେଳେ ସମ୍ଭାବନାମୟ। ଓଡ଼ିଆ ସାହିତ୍ୟରେ ବୌଦ୍ଧଗାନଠାରୁ ଆରମ୍ଭ ହୋଇଥିବା କବିତାର ଧାରାଟି ମହାକାବ୍ୟ, ପୁରାଣ, ଗୀତି କବିତା ମାଧ୍ୟମ ଦେଇ ଏବେ କୃତ୍ରିମ ବୁଦ୍ଧିମତା ଯାଏଁ ପହଞ୍ଚି ସାରିଲାଣି। ପ୍ରତିଟି ଶତାବ୍ଦୀରେ କବିତା ନିଜର ରୂପ ବଦଳେଇଛି, ଆହୁରି ପ୍ରଭାବଶାଳୀ ହୋଇଆସିଛି। ଆଧୁନିକ ପରିପ୍ରେକ୍ଷୀରେ କବିତାର ରୂପ ଗଠନକୁ ଆକଳନ କଲେ ଆମେ ଅନେକ ଭିନ୍ନତା ଓ କିଛି ନୂତନତା ଦେଖିବାକୁ ପାଇବା। ଏହି ପରିବର୍ତ୍ତନ ଉଭୟ ଆତ୍ମିକ ଓ ଆଙ୍ଗିକ ଦିଗରୁ ପ୍ରତିଫଳିତ ହୋଇଛି। କବିତାରେ କ'ଣ କୁହାଯାଇଛି ତାହାକୁ ଆକଳନ କଲେ ତାହା ହେବ ଭାବକଥା, କେମିତି କୁହାଯାଇଛି ଅନୁଶୀଳନ କଲେ ତାହାକୁ କୁହାଯିବ ରୂପକଥା। କବିତା ଧୀରେ ଧୀରେ ଗୀତିମୟତାକୁ ଛାଡ଼ି ଗଦ୍ୟଧର୍ମୀ ପଦ୍ୟରେ ରଚନା କରାଯାଉଛି। ସମାଲୋଚକମାନେ ମତ ଦିଅନ୍ତି ଯେ କବିତା ଛନ୍ଦବଦ୍ଧ ହେଉ ବା

ମୁକ୍ତ ଶୈଳୀର ହେଉ, ସେଥିରେ ରିଦିମ୍ ରହିବା ଜରୁରୀ। ଅନେକ କ୍ଷେତ୍ରରେ ଅଭିଯୋଗ ହୁଏ କବିତାର ଭାବ ପକ୍ଷରେ ଅଧିକରୁ ଅଧିକ ଗମ୍ଭୀର କଥା କୁହାଯାଉଥିବା ବେଳେ ଏହାର କଳା ପକ୍ଷରେ କୌଣସି ସାର୍ଥକ ଶୈଳୀ ପରିଲକ୍ଷିତ ହୁଏ ନାହିଁ। ସାମାନ୍ୟ କେତୋଟି ଆଧୁନିକ କବିତାରେ ଏ ଧରଣର ଅଭିଯୋଗ ଆଂଶିକ ପ୍ରତୀତ ହେଉଥିବା ବେଳେ ସାମୂହିକ କବିତାର କତିପୟକୁ ଲକ୍ଷ୍ୟ କଲେ ଏ ପ୍ରସଙ୍ଗ ଭିତ୍ତିହୀନ ଲାଗେ। ଆଧୁନିକ କବିତାର ରୂପକଳ୍ପରେ ଛାନ୍ଦିକତା ଅଛି ଓ ପଦ ସଂରଚନା ଶୈଳୀର ସ୍ୱତନ୍ତ୍ରତା ମଧ୍ୟ ରହିଛି। ସାହିତ୍ୟରେ ବୈଦ୍ୟୁତିକ ମାଧ୍ୟମର ପ୍ରବେଶ ତଥା ଡିଜିଟାଲୀକରଣ ଦ୍ୱାରା ଗୀତିକବିତାଗୁଡ଼ିକ ପଠନ ଅପେକ୍ଷା ଶ୍ରବଣର ଲୋକପ୍ରିୟତା ବଢ଼ୁଛି। ବାଦ୍ୟଯନ୍ତ୍ରର ସଂଯୋଜନାରେ ଗୀତିକବିତାକୁ ସଙ୍ଗୀତର ରୂପ ଦିଆଯାଉଛି। ତେବେ ସଙ୍ଗୀତର ଶ୍ରାବ୍ୟ ରୂପ କାରଣରୁ ଲିଖନଗତ ଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆସିଲା। ସଙ୍ଗୀତରେ ଆଳାପ, ମୁଖୁଡ଼ା, ଅନ୍ତରା, ପଲ୍ଲବୀ, ସଞ୍ଚାରୀ, ଧ୍ରୁବପଦ, ତାନ, ସମାପନ ଆଦିର ଗୁରୁତ୍ୱ ବଢ଼ିଲା। ଗୀତିକବିତାର ଏହିସବୁ ଉପାଦାନଗୁଡ଼ିକ ସମ୍ପର୍କରେ ସଂକ୍ଷିପ୍ତରେ ଏଠାରେ କୁହାଯାଇପାରେ। ମୁଖୁଡ଼ା ହେଉଛି ଗୀତର ମୁଖ୍ୟ ଓ ପୁନରାବୃତ୍ତି ହେଉଥିବା ଭାଗ, ଯାହା ଗୀତର ଭାବ ଓ ସନ୍ଦେଶକୁ ସଂକ୍ଷିପ୍ତ ଭାବେ ପ୍ରକାଶ କରେ। ଅନ୍ତରା ହେଉଛି ମୁଖୁଡ଼ା ପରେ ରହିଥିବା ଏକ ବିସ୍ତୃତ ଅଂଶ, ଯେଉଁଥିରେ ଗୀତର କଥା, ଭାବନା ଓ ଅନୁଭୂତିକୁ ପ୍ରକାଶ କରାଯାଏ। ଏତଦ୍ବ୍ୟତୀତ ଗୀତର ଆରମ୍ଭରେ ଆଳାପ ଦ୍ୱାରା ରାଗର ପରିଚୟ ମିଳେ। ପଲ୍ଲବୀ ଗୀତର ମୂଳ ଆଧାର ଭାବେ କାମ କରେ ଓ ସଞ୍ଚାରୀ ସ୍ୱରର ଚଳନଶୀଳକୁ ବିସ୍ତାର କରେ। ତାନ ଗାୟକର ସ୍ୱର ଦକ୍ଷତା ପ୍ରଦର୍ଶନ କରେ ଏବଂ ଶେଷରେ ସମାପନ ଦ୍ୱାରା ଗୀତଟିକୁ ପୂର୍ଣ୍ଣତା ମିଳିଥାଏ। ଗାନଗତ ଶୈଳୀ ଓ ବାଦ୍ୟ ପ୍ରୟୋଗ ଦୃଷ୍ଟିରୁ ଏହି ସ୍ୱରୂପଗତ ପ୍ରଭେଦ ସ୍ୱଷ୍ଟ ଦିଶିଲା। ସାମ୍ପ୍ରତିକ ସମୟରେ ଓଡ଼ିଆ ସଂଗୀତର ପରିଧି ଢେର ବିସ୍ତୃତ। ଏ କ୍ଷେତ୍ରରେ ଅକ୍ଷୟ ମହାନ୍ତି, ଦେବଦାସ ଛୋଟରାୟ, ବିଜୟ ମଲ୍ଲ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ। ଆଧୁନିକ କବିତାର ଗଢ଼ଣରେ ଗଜଲ ଶୈଳୀ ମଧ୍ୟ ଏବେ ଲୋକପ୍ରିୟତା ହାସଲ କରିଛି। ଗଜଲ ମଧ୍ୟରେ ଏକାଧିକ ପଦର ସଂଯୋଜନା ରହିଥାଏ। ଅର୍ଥ ଦୃଷ୍ଟିରୁ ପ୍ରତ୍ୟେକ ପଦ ନିଜେ ହିଁ ସ୍ୱୟଂ ସମ୍ପୂର୍ଣ୍ଣ। ଏହି ପଦଗୁଡ଼ିକ ଗଜଲରେ ସେର ବୋଲି କୁହନ୍ତି। ଗୋଟିଏ ଗଜଲରେ ସେର ସଂଖ୍ୟା ସବୁବେଳେ ଅଯୁଗ୍ମ ରହେ, ଅର୍ଥାତ୍ 3, 5, 7, 9 ଆଦି କ୍ରମରେ ସେର ରହିଥାଏ। ଗଜଲରେ ଥିବା ପ୍ରଥମ ସେରକୁ ମତଲା ବୋଲି କୁହାଯାଏ। ମତଲାର ଦୁଇଟି ପାଦର ଶେଷ ଶବ୍ଦ ସମାନ ରୁହେ, ଯାହାକୁ ରଦିଫ୍ ବୋଲି କୁହାଯାଏ। ଏହି ରଦିଫ୍ ପଦଟି ପ୍ରତ୍ୟେକ ସେରର ଶେଷରେ ପୁନରାବୃତ୍ତି ହୋଇଥାଏ। ରଦିଫ୍ ଶବ୍ଦର ପୂର୍ବବର୍ତ୍ତୀ ଧ୍ୱନିକୁ ମଧ୍ୟ ସମାନ ରଖାଯାଏ, ଯାହାକୁ ଗଜଲରେ କାଫିଆ ବୋଲି କୁହନ୍ତି। ଏହି କାଫିଆ ଶୈଳୀଟି ଆମ ପାଶ୍ଚାତ୍ୟ ତତ୍ତ୍ୱର ପୂର୍ଣ୍ଣ ମିତ୍ରାକ୍ଷର ଛନ୍ଦ ନିୟମ ସହ ସମାନ। ଯେମିତି ପଦ ଶେଷରେ ଦୁଇଟି ଅକ୍ଷର ସମାନ ରହିବା ସହ ପୂର୍ବ ଧ୍ୱନିଟି ମଧ୍ୟ ସମାନ ରୁହେ, ଠିକ୍ ସେମିତି ପ୍ରତ୍ୟେକ ରଦିଫ୍ ଶବ୍ଦ ପୂର୍ବରୁ ବ୍ୟବହୃତ ଶବ୍ଦର ଶେଷ ଧ୍ୱନିଟି ମଧ୍ୟ ସମାନ ରୁହେ। ଗଜଲର ଶେଷ ସେରରେ ଲେଖକ ନିଜ ନାମକୁ ଛଦ୍ମରେ, ପରୋକ୍ଷରେ ଅଥବା ପ୍ରତ୍ୟକ୍ଷରେ ନେଇଥାଏ, ଯାହାକୁ ମକ୍ତା ବୋଲି କୁହାଯାଏ। ଏହା ପ୍ରାଚ୍ୟ ଶୈଳୀ ଭଣିତା ପଦ ସହ ସମାନ। ଗଜଲର କିଛି ସେରକୁ ଏଠାରେ ଉଦାହରଣ ରୂପେ କୁହାଯାଇପାରେ। ସବୁଠି ତ ଖାଲି ମିଛ ପ୍ରଶଂସା, ଦୁର୍ଗୁଣ ବାଛୁଛି କିଏ, ମୁଖା ପିନ୍ଧି ପିନ୍ଧି ଜୀବନ ବିତୁଛି, ଚେହେରା ଦେଖାଏ କିଏ, ମାଘ ମାସଟାରେ ଦେହ ଜଳିଯାଏ, ଆଗକୁ ଆସୁଛି ଖରା, ଆଲୁଅଠୁ ଲୁଚି ରଙ୍ଗମ ବୋଳୁଛି, ଅନ୍ଧାରକୁ ଡରେ କିଏ। ଏହି ଗଜଲରେ ରଦିପ ଶବ୍ଦଟି ହେଉଛି କିଏ। ପ୍ରତ୍ୟେକ ସେରର ଶେଷରେ ଏହି ଶବ୍ଦଟି ପୁନରାବୃତ୍ତି ହୋଇଛି। ବର୍ତ୍ତମାନ ସମୟରେ ଅନେକ ଯୁବ ଲେଖକ ଗଜଲ ରଚନା କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିଛନ୍ତି। ଗଜଲ ପରି ସିରିଜ୍ କବିତା ମଧ୍ୟ ଆଧୁନିକ ସମୟଖଣ୍ଡରେ ଲୋକପ୍ରିୟତା ହାସଲ କରିଛି। ସିରିଜ୍ କବିତା କହିଲେ ଧାରାବାହିକ କବିତା ସଂରଚନାକୁ ବୁଝାଏ। ଗୋଟିଏ ପ୍ରସଙ୍ଗକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଆକଳନ ପୂର୍ବକ ଭିନ୍ନ ଭିନ୍ନ କବିତା ରଚନା କରି ତାହାକୁ ଏକ ସଂକଳନରେ ପ୍ରକାଶ କଲେ ସେହି ରଚନା ସମୂହକୁ ସିରିଜ୍ କବିତା କୁହାଯାଏ। ଏହି ସିରିଜ୍ କବିତାଗୁଡ଼ିକ ଦୀର୍ଘ ଅଥବା କ୍ଷୁଦ୍ର ହୋଇପାରେ, ମାତ୍ର ଅତି କ୍ଷୁଦ୍ର ବା ମିନି କବିତା ପରି ହୋଇନଥାଏ। ପ୍ରତ୍ୟେକ କବିତା ନିଜସ୍ୱ ସ୍ୱୟଂ ସମ୍ପୂର୍ଣ୍ଣ ଓ ଅନ୍ୟ କବିତାର ଭାବଠାରୁ ଅଲଗା ହୋଇଥାଏ। ରମାକାନ୍ତ ରଥଙ୍କ ସିରିଜ୍ କବିତା ଶ୍ରୀରାଧା ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଛି। ଶ୍ରୀରାଧା ବ୍ୟତୀତ ତାଙ୍କର ଶ୍ରୀ ପଳାତକ ନାମରେ ମଧ୍ୟ ଏକ ସିରିଜ୍ କବିତା ପ୍ରକାଶ ପାଇଛି। ସିରିଜ୍ କବିତାର ଅବିକଳ କ୍ଷୁଦ୍ର ରୂପ ହେଉଛି ସ୍କେଚ୍ କବିତା। ସ୍କେଚ୍ କହିଲେ ଚିତ୍ରକୁ ବୁଝାଏ। ଗୋଟିଏ ଦୃଶ୍ୟକୁ ଅଲଗା ଅଲଗା ଦିଗରୁ ଓ ଭିନ୍ନ ଭିନ୍ନ କୋଣରୁ ଦେଖିଲେ ତାହା ଭିନ୍ନ ଦିଶେ। ଗୋଟିଏ ପ୍ରସଙ୍ଗକୁ ନେଇ ଗୋଟିଏ ଦୃଷ୍ଟିକୋଣରେ ଗୋଟିଏ କବିତା ଲେଖାଯାଏ, ପୁନଶ୍ଚ ସେହି ପ୍ରସଙ୍ଗରେ ଅନ୍ୟ ଏକ ଦୃଷ୍ଟିକୋଣରୁ ଅନ୍ୟ ଏକ କବିତା ଲେଖାଯାଏ। ଏହି କବିତାଗୁଡ଼ିକ ନିଜସ୍ୱ କ୍ଷେତ୍ରରେ ସ୍ୱତନ୍ତ୍ର ହୋଇଥାନ୍ତି। ବିଶେଷ କରି ସ୍କେଚ୍ କବିତାରେ ଅନ୍ତର୍ଭୁକ୍ତ କବିତାଗୁଡ଼ିକ ଅତି କ୍ଷୁଦ୍ର ହୋଇଥାଏ, ପ୍ରାୟତଃ 4-6 ଧାଡ଼ି ବା ତାଠୁ କମ୍ ଧାଡ଼ିର କବିତା ଲେଖାଯାଏ। ଗୋଟିଏ ସ୍କେଚ୍ କବିତାକୁ ଏଠାରେ ପାଠ କରାଯାଇପାରେ। କବିତାରେ ନଈକୁ ନେଇ 3ଟି ସ୍କେଚ୍ କରାଯାଇଛି। ପ୍ରଥମ ସ୍କେଚ୍, ନଈଟି ଶୁଖିଗଲା, ବାଲି ମାଫିଆ ଭାରି ଖୁସି, ଏପଟେ ନାଉରିଆଟା ଏବେ ମୂଲ ଲାଗୁଛି। ସେହିପରି ଦ୍ୱିତୀୟ ସ୍କେଚ୍ଟି ହେଲା, ନଈ ପାଣି ନଈକି ଯାଏ କେତେ କହିଲି, ଆଖିରୁ ଟୋପେ ଲୁହ ବି ଶୁଖିଲାନି। ନଈକୁ ନେଇ ତୃତୀୟ ସ୍କେଚ୍ଟି ହେଲା, ବାପା ନଈର ଆରପାରିକୁ ଯାଇଛନ୍ତି ବୋଲି ବୋଉ ସବୁବେଳେ କୁହେ, ସେ ନଈର ନାଁ କ'ଣ ଆଜି ଯାଏ ମୁଁ ପଚାରିପାରିଲିନି। 3ଟି କବିତାରେ ନଈ ଅଛି, ମାତ୍ର ସବୁଠି ନଈକୁ ନେଇ ଦୃଷ୍ଟିଭଙ୍ଗୀ ଭିନ୍ନ, ଭାବ ବି ଭିନ୍ନ। ଏହି କାରଣରୁ ଏ ଧରଣର

0: କବିତାକୁ ସ୍କେଚ୍ କବିତା କୁହାଯାଏ। ଦିନକୁ ଦିନ ସାହିତ୍ୟ ନିଜର କଳେବରକୁ କ୍ଷୁଦ୍ରରୁ କ୍ଷୁଦ୍ରତର କରୁଛି। ଆଧୁନିକ ମଣିଷ ପାଖରେ ସମୟର ସ୍ୱଳ୍ପତା ଓ ଯାନ୍ତ୍ରିକ ଆଢୁଆଳର ବ୍ୟସ୍ତତା ଭିତରେ ସେ ଖୋଜୁଛି ଅଳ୍ପରେ ଅଳ୍ପରେ ଅନେକ କଥା। ଏହି କାରଣରୁ କବିତା ବି ନିଜର କଳେବରକୁ କ୍ଷୁଦ୍ର କରିଚାଲିଛି। ମହାକାବ୍ୟ, କାବ୍ୟ, ଖଣ୍ଡକାବ୍ୟ, ଦୀର୍ଘ କବିତା, କ୍ଷୁଦ୍ର କବିତା, ମିନି କବିତା, ନାନୋ କବିତା, ଅଣୁ କବିତା ଆଦି ଧାରାରେ କବିତାଟି ଛୋଟ ହୋଇଚାଲିଛି। ସାଧାରଣ ଭାବେ ଦୀର୍ଘ କବିତାଗୁଡ଼ିକ 50 ଧାଡ଼ିରୁ ଉର୍ଦ୍ଧ୍ୱ ଥିବାର ଲକ୍ଷ୍ୟ କରାଯାଏ। ସଚ୍ଚିଦାନନ୍ଦ ରାଉତରାୟଙ୍କ ବାଜିରାଉତ, ରଘୁନାଥ ଦାସଙ୍କ ଅଗଷ୍ଟ 15, ଗୁରୁପ୍ରସାଦ ମହାନ୍ତିଙ୍କ କାଳପୁରୁଷ ଆଦି ଦୀର୍ଘ କବିତାର ସାର୍ଥକ ଉଦାହରଣ। ପରବର୍ତ୍ତୀ ସମୟରେ କ୍ଷୁଦ୍ର କବିତାର ଲୋକପ୍ରିୟତା ବଢ଼ିଲା। ପାଖାପାଖି 30-40 ଧାଡ଼ି ସମ୍ବଳିତ କବିତା ରଚନା ବହୁଳ ଭାବେ ଦେଖାଦେଲା। କେତେକ କ୍ଷେତ୍ରରେ 20 କିମ୍ବା 25 ଧାଡ଼ିର ସୀମିତତା ମଧ୍ୟରେ ମଧ୍ୟ କ୍ଷୁଦ୍ର କବିତା ରଚିତ ହେଲା। ଏହାପରେ ଆରମ୍ଭ ହେଲା ମିନି କବିତାର ଧାରା। ପାଖାପାଖି 15 ଧାଡ଼ି ମଧ୍ୟରେ ସୀମିତ ହୋଇ ରହିଲା କବିତାର କଳେବର। ଅଳ୍ପ ଶବ୍ଦରେ ଏକ ବୃହତ୍ତର ଭାବକୁ ଚିତ୍ରିତ କରାଗଲା। ପୁନଶ୍ଚ ଏହା ଆହୁରି କ୍ଷୁଦ୍ର ହୋଇ ନାନୋ କବିତାର ରୂପ ନେଲା। 4-6 ଧାଡ଼ି ମଧ୍ୟରେ ଏକ ବିସ୍ତୃତ କଳ୍ପନାକୁ କଏଦ କରାଗଲା କବିତାରେ। ସେମିତି 1 କିମ୍ବା 2 ଧାଡ଼ି ମଧ୍ୟରେ ରଚିତ କବିତାକୁ ପାଠକେ ଅଣୁ କବିତା ନାମରେ ନାମିତ କଲେ। ଏହିସବୁ କ୍ଷୁଦ୍ର କଳେବରର କବିତାରେ ପ୍ରସଙ୍ଗର ମାତ୍ରାଧିକ ବର୍ଣ୍ଣନା ରହିଲାନି, ଲେଖକୀୟ ମତର ସ୍ୱଷ୍ଟତା ରହିଲାନି, ବରଂ କବିଟିଏ ପ୍ରତୀକ ଓ ଚିତ୍ରକଳ୍ପର ସାହାରାରେ ଆକାଶ ପରି ବଡ଼ ଚିତ୍ରକୁ ଆଞ୍ଜୁଳାରେ ବାଢ଼ିଦେଲେ। ଏସବୁ କବିତା ଅଳ୍ପରେ ସରିଗଲା ସତ, ହେଲେ ପାଠକମାନେ କବିତାର ମର୍ମକୁ ଭାବିବାକୁ ବାଧ୍ୟ ହେଲେ। ଏହିପରି କ୍ଷୁଦ୍ରରୁ କ୍ଷୁଦ୍ରତର ଦିଶୁଥିବା ଅନ୍ୟ ଏକ କବିତା ଶୈଳୀ ହେଉଛି ହାଇକୁ। ହାଇକୁ ରଚନା ପରମ୍ପରାଟି ଜାପାନ କାବ୍ୟ ସାହିତ୍ୟରୁ ସୃଷ୍ଟି ହୋଇଥିଲା, ଯାହା ସମୟକ୍ରମେ ଭାରତୀୟ ସାହିତ୍ୟ ଦେଇ ଓଡ଼ିଆ ସାହିତ୍ୟରେ ରୂପ ପାଇଲା। ହାଇକୁ ହେଉଛି 3 ପଦ ବା ପଂକ୍ତି ସମ୍ବଳିତ ରଚନା। ଏଥିରେ ସମୁଦାୟ 17 ଅକ୍ଷର ଥାଏ। ପ୍ରଥମ ଓ ତୃତୀୟ ପଂକ୍ତିରେ 5 ଅକ୍ଷର ଏବଂ ଦ୍ୱିତୀୟ ପଦରେ 7 ଅକ୍ଷର ଥାଏ। ହାଇକୁ କବିତାରେ ବିଶେଷ କରି ଋତୁର ଗୁରୁତ୍ୱ ରୁହେ। ଋତୁ ନାମକୁ ସୂଚିତ କରୁଥିବା ଶବ୍ଦଟିକୁ ହାଇକୁରେ କିଗୋ ବୋଲି କୁହାଯାଏ। ଋତୁ ବ୍ୟତୀତ ଫୁଲ, ପକ୍ଷୀ, ନଦୀ, ଆକାଶ, ଜଳ ଆଦି ପ୍ରକୃତିର ସୌନ୍ଦର୍ଯ୍ୟ ଚେତନା ସ୍ଥାନ ପାଇଥାଏ। ହାଇକୁର ଏକ ଉଦାହରଣ ଏଠାରେ କୁହାଯାଇପାରେ। ଶୀତ ସକାଳ କାକରର ଡାକରେ ଜାଗେ ଗାଁଟି। ଏଥିରେ ପ୍ରଥମ ଓ ତୃତୀୟ ପଂକ୍ତିରେ 5 ଅକ୍ଷର ଅଛି, ଯଥା ଶୀତ ସକାଳ ଓ ଜାଗେ ଗାଁଟି। ଦ୍ୱିତୀୟ ପଂକ୍ତିରେ 7 ଅକ୍ଷର ରହିଛି, ତାହା ହେଲା କାକରର ଡାକରେ। ସେମିତି ଆରମ୍ଭରେ ଶୀତ ଋତୁର ନାମ ଅଛି, ଯାହାକୁ କିଗୋ ବୋଲି କୁହାଯାଏ। ସାମାଜିକ ଗଣମାଧ୍ୟମରେ ହାଇକୁ କବିତାକୁ ପାଠକ ବେଶ୍ ପସନ୍ଦ କରି ଆସୁଛନ୍ତି। ଆଧୁନିକ କବିତାକୁ ଅବବୋଧ କରି ତାର ନକ୍ସା ଆଙ୍କିବାକୁ ଗଲାବେଳେ କବିତାର ଏହିପରି ଅନେକ ଆଙ୍ଗିକ ବିଭବମାନ ଦୃଷ୍ଟିଗୋଚର ହୁଏ। ଯେପରି କବିତାର ଭାବକୁ ନେଇ ଅନେକ ଆଲୋଚନା ଆଉ ଚର୍ଚ୍ଚା ହୁଏ, ଠିକ୍ ସେହିପରି କବିତାର ଆତ୍ମିକ ଦିଗକୁ ଗୁରୁତ୍ୱ ଦିଆଯିବା ମଧ୍ୟ ଜରୁରୀ। କବିତାର କଳା ପକ୍ଷ ହିଁ କବିତାର ଭାବକୁ ଅକ୍ଷୁର୍ଣ୍ଣ ରଖିଥାଏ। ଯେମିତି ଶରୀରର ସ୍ୱାସ୍ଥ୍ୟ ଠିକ୍ ନ ରହିଲେ ମଣିଷର ମୃତ୍ୟୁ ହୁଏ, ସେମିତି କବିତାର ରୂପକୁ ଗଢ଼ି ନ ପାରିଲେ ଭାବର ମୃତ୍ୟୁ ହୁଏ ଆଉ କବିତାର ମୃତ୍ୟୁ ହୁଏ। ଏଣୁ କବିମାନେ ଭାବ ସହ କବିତାର ରଚନାର କୌଶଳ, ଶବ୍ଦ ପ୍ରୟୋଗ, ବ୍ୟାକରଣ ନିୟମ, ପଦ ସଂରଚନା ପଦ୍ଧତି, କଳେବରର ପରିସୀମା, ଶୈଳୀତାତ୍ତ୍ୱିକ ଅନୁଶୀଳନ କରିବା ଆବଶ୍ୟକ। ଏହା ହୋଇପାରିଲେ କବିତାଟି ସାର୍ଥକ ହୋଇପାରିବ। ନମସ୍କାର।
1: ଶୁଣୁଥିଲେ ଆଲୋଚନା ଆଧୁନିକ କବିତାର ନକ୍ସା। ଆଲୋଚନା କରୁଥିଲେ ସ୍ମୃତି ରଞ୍ଜନ ସେଠୀ। ବନ୍ଧୁ, କବିତା ହେଉଛି ହୃଦୟର ଭାଷା, ଭାବନାର ପ୍ରତିଛବି ଏବଂ ମାନବ ମନର ନୀରବ ସଙ୍ଗୀତ। ଯେତେବେଳେ ଅନୁଭୂତି ଶବ୍ଦର ରୂପ ଧାରଣ କରେ, ସେତେବେଳେ ଜନ୍ମ ନିଏ ଏକ ସୁନ୍ଦର କବିତା। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ଆପଣମାନେ ପଠାଇଥିବା ସେହି ସୁନ୍ଦର ସୁନ୍ଦର କବିତା। ତେବେ ଶ୍ରୋତା ବନ୍ଧୁ, ଶ୍ରୋତାଙ୍କ କଲମରୁ କବିତା କ୍ରମରେ ଆମକୁ ପ୍ରଥମ କବିତାଟି ପଠାଇଛନ୍ତି ବୈଜୟନ୍ତୀ ବିଷୋଇ, ହୁଲିପୁର, କିଶୋର ନଗର, କଟକରୁ। କବିତାର ଶୀର୍ଷକ କାଳିଆ ପାଇଁ ପଦେ। ତୋକଳା ଶ୍ରୀମୁଖ ଦେଖିଦେଲି ଥରେ, ଭୁଲି ଯାଏ ସବୁ ଦୁଃଖ ଯାତନା। ତୋଚକା ଆଖିରେ କି ଯାଦୁ ଅଛି ରେ, ଯେତେ ଦେଖିଲେ ବି ମନ ଭରେ ନା। ଯେତେ ଦେଖୁଥିଲେ ନୂଆ ତ ଲାଗଇ, କାହିଁକି କହରେ ଜଗନ୍ନାଥିଆ। ନୀଳ ଶୈଳରେ ନୀଳ କନ୍ଦରରେ ବସିଛୁ ତୁହିରେ ଭାବ ବିନୋଦିଆ। ତୋ ରଙ୍ଗ ଅଧର ଆହା କି ସୁନ୍ଦର, ଖିଲି ପାନ ଖିଆ କଳା ଠାକୁର। ସତରେ କାଳିଆ କେଜାଣି କାହିଁକି, ତୋତେ ଦେଖିଦେଲେ ମନମ ହୁଏ ଚଞ୍ଚଳ। ସତରେ କାଳିଆ କେଜାଣି କାହିଁକି, ତୋତେ ଦେଖିଦେଲେ ମନମ ହୁଏ ଚଞ୍ଚଳ। ତୋ ଶରଧା ବାଲି ମହାପୁଣ୍ୟ ବୋଲି, ମୁଣ୍ଡି ମାରିବାକୁ ଭକ୍ତ ବ୍ୟାକୁଳ। ତୋ ଶରଧା ବାଲି ମହାପୁଣ୍ୟ ବୋଲି, ମୁଣ୍ଡି ମାରିବାକୁ ଭକ୍ତ ଆକୁଳ।
2: ପରବର୍ତ୍ତୀ କବିତାଟି ପଠାଇଛନ୍ତି ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ାରୁ।
1: କବିତାର ଶୀର୍ଷକ

0: ଆଦ୍ୟ ଆଷାଢ଼ର ପହିଲି ବର୍ଷା। ଆଦ୍ୟ ଆଷାଢ଼ର ଆବାହନୀ ଗାଇ ଆସିଛି ବରଷାରାଣୀ, ଝର ଝର ହୋଇ ଝରି ପଡ଼ୁଅଛି ଭୁବନୁ ବରଷା ପାଣି। ଖଣ୍ଡ ଖଣ୍ଡ ମେଘ ଭାସି ବୁଲୁଥାଏ, ବାଦଲରେ ପିଟି ହୋଇ ଚପଳା ଚମକେ ଘଡ଼ଘଡ଼ି ଡାକେ ଶୂନ୍ୟ ଆକାଶେ ରହି। ଆମ୍ବୁଜ ଅମ୍ବରେ ଜମ୍ବୁତ ଆସରେ ଅବିସାରିକାର ପରି ନବମଣ୍ଡଳରେ ନବୀନ ଉଲ୍ଲାସ ଶୋଭାମୟ ବିଭାବରି। ମେଘ ମେଦୁରିତ ବିମଳ ଭୁବନ ତରୁ ତୃଣେ ସ୍ନାନ କରି କେଦାର ଅଙ୍ଗନେ ତରୁ ତୃଣ ହସେ ସୁଷମାର ଶୋଭା ଭରି। ସବୁଜିମାତି ସେ ପ୍ରକୃତିର କୋଳ ନବ ପଲ୍ଲବରେ ମୟି ଚାରୁ ସୁଧା ବାରି ଅପୂର୍ବ ଅଭୂତ ସ୍ରୋତସିନୀ ଯାଏ ବହି। ତଳାଗ ତଟିନୀ ପୂର୍ଣ୍ଣା ଗର୍ଭାଧି ସେ ଆନନ୍ଦିତ ଜଳପ୍ରାଣୀ ମଣ୍ଡୁକ ଡାକଇ ସାରୁବୁଦା ମୂଳେ ଆସଇ ବରଷା ରାଣୀ। ଟୁପୁରୁ ଟାପର ପଡୁଥାଏ ଖସି ଓଳି ତଳୁ ବରଷା ପାଣି, ସ୍ଫଟିକ ପରାଇ ଭାସି ବୁଲୁଥାଏ କାଗଜ ଡଙ୍ଗାରେ ପୁଣି। ଅଙ୍କୁରିତ ହୁଏ ମାଟିରୁ ବୀଜ ନବ ଉଚ୍ଚାସରେ ତହିଁ ସ୍ୱର୍ଣ୍ଣ ଗର୍ଭା ହୁଏ ଧରିତ୍ରୀ ମା ଆଦ୍ୟ ଆଷାଢ଼କୁ ଛୁଇଁ। ନୃତ୍ୟ କରେ ପିକ ଚାତକ ଉନ୍ମୁଖ କ୍ଷୁଦ୍ୟତରେ ଖେଦ ଦେଖି ମାଟି ଚଷି ଚାଷି ତଳି ବୁଣି ଦିଏ ହଳ ଲଙ୍ଗଳକୁ ଜୁଚି। ମହମହ ବାସେ ମାଟିର ଅତର ଆଦ୍ୟ ଆଷାଢ଼ରେ ତହିଁ ଜୀବନ ସଞ୍ଚାରୀ ଶୁଷ୍କ ତରୁ ତୃଣେ ନାଚି ଉଠେ ବନ ଭୂଇଁ, ନାଚି ଉଠେ ବନ ଭୂଇଁ।
1: ପରବର୍ତ୍ତୀ କବିତାଟି ପଠାଇଛନ୍ତି ସ୍ୱର୍ଣ୍ଣଲତା ସାହୁ, ବାଲିଆ ଡେରାବେଶ, କେନ୍ଦ୍ରାପଡ଼ାରୁ। କବିତାର ଶୀର୍ଷକ ଗଜାନନ ବେଶ। ସ୍ନାନ ମଣ୍ଡପିତ ସ୍ନାନ କରୁଛ ଜଗନ୍ନାଥ ଜଗବନ୍ଧୁ, ଭକ୍ତମାନଙ୍କୁ ଯେ ଦର୍ଶନ ଦେଉଛ ଭକ୍ତ ପ୍ରିୟ ଭକ୍ତ ବନ୍ଧୁ, ଶ୍ରୀକ୍ଷେତ୍ର ଧାମ ଯେ ପୁରୀ ଉଠୁଅଛି ଭକ୍ତମାନଙ୍କ ଗହଳି, ଦେଖୁଛନ୍ତି ତୁମ ଗଜାନନ ବେଶ ପ୍ରଭୁ ତୁମ ନୀଳାଚଳେ। ନେମାଳ ଗ୍ରାମର ପଦ୍ମ ବନଧାମୀ ଅଚ୍ୟୁତାନନ୍ଦଙ୍କ ପୀଠ, ପଞ୍ଚସଖା ମଧ୍ୟ ସିଏ ଏକ ଭକ୍ତ, ଭକ୍ତଙ୍କ ମଧ୍ୟରେ ଶ୍ରେଷ୍ଠ। ଅଚ୍ୟୁତାନନ୍ଦ ଯେ ମାଳିକା ଲେଖିଲେ ଆଗତ ଭବିଷ୍ୟ ବାଣୀ, ଏକଳି ଯୁଗରେ ସବୁ ସତ୍ୟ ହୁଏ ମାଳିକା ବଚନ ପୁଣି। ତୁମରି ପରମ ଭକ୍ତ ସେ ଅଚ୍ୟୁତ ଯୋଗ ଧ୍ୟାନେ ବସି ରହି ଲେଖିଲେ ମାଳିକା ତୁମ କୃପାବଳୀ, ତୁମରି କରୁଣା ପାଇଁ ବହୁତ ଭଜନ ଲେଖିଛନ୍ତି ପୁଣି ତୁମ୍ଭଙ୍କୁ ସେ ଭକ୍ତି କରି। ଭକତ ରସିଆ ଭାବ ବିନୋଦିଆ ଭବସାଗରୁ କରହେ ପାରି, ଭକ୍ତ ରସିଆ ଭାବ ବିନୋଦିଆ ଭବସାଗରୁ କରହେ ପାରି।
0: ବନ୍ଧୁ, ସୃଷ୍ଟିର ଆଦିମ କାଳରୁ ନାରୀ ମାତୃତ୍ୱ, ମମତା, ତ୍ୟାଗ ଓ ସହନଶୀଳତାର ପ୍ରତୀକ ହୋଇଥିଲେ ମଧ୍ୟ ସମାଜର ବିଭିନ୍ନ ସ୍ତରରେ ସେ ଅନେକ ଅନ୍ୟାୟ ଓ ବୈଷମ୍ୟର ଶିକାର ହୋଇଆସିଛି। ପରିବାର ମଧ୍ୟରେ ହେଉ କି ସାମାଜିକ କ୍ଷେତ୍ରରେ ନାରୀକୁ ପ୍ରାୟତଃ ଅବହେଳା, ଅପମାନ ଓ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
1: ଅନେକ କ୍ଷେତ୍ରରେ ତାର ସ୍ୱପ୍ନ, ଇଚ୍ଛା ଓ ଆକାଂକ୍ଷାକୁ ଦମନ କରାଯାଇଥାଏ ଏବଂ ତାର ଅଧିକାରକୁ ଅଣଦେଖା କରାଯାଇଥାଏ। ତଥାପି ନାରୀ ନିଜର ଅଦମ୍ୟ ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ ସଂଘର୍ଷଶୀଳ ମନୋଭାବ ବଳରେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ି ଚାଲିଥାଏ।
0: ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଏହି ପରିପ୍ରେକ୍ଷୀରେ ଗଳ୍ପ ଅପରାଜିତା। ଗଳ୍ପଟି ପଢ଼ି ଶୁଣାଉଛନ୍ତି ବିନ୍ଦୁ ଲତା ଷଣ୍ଢ।
2: କୁଶଭଦ୍ରା ତରତର ହୋଇ ଟ୍ରେନ୍ରେ ଚଢ଼ିଲା। ବାରଙ୍ଗ ଷ୍ଟେସନ୍ରେ 15-20 ମିନିଟ୍ ରହଣି। ଏତେ ସମୟ ଥାଉ ଥାଉ କୁଶଭଦ୍ରା କିନ୍ତୁ ତରତର ହେଉଥିଲା। ତୁଳା ଉଠିଯାଇଥିବା ପୁରୁଣା ସିଟ୍ରେ ନିଜକୁ ସାଇତି ସଜାଡ଼ି ବସିଗଲା ସେ। ହାତରେ ତାର ମଳିଚିଆ ଜରି ବ୍ୟାଗ୍ଟିଏ। ଟ୍ରେନ୍ରେ ଚଢ଼ିବା ପରେ ତାର ଚଞ୍ଚଳତା ଆହୁରି ବଢ଼ିଗଲା। ଟ୍ରେନ୍ ଛାଡ଼ିବା ପର୍ଯ୍ୟନ୍ତ ସ୍ଥିର ରହିବାକୁ ଚେଷ୍ଟା କରି ସେ ବିଫଳ ହେଉଥିଲା। ନିଜକୁ ଲୁଚାଇ ରଖିବାକୁ ନିଜ ପାଖରେ ସେ ଅଳି କରୁଥିଲା। ଶୂନ୍ଶାନ୍ ଷ୍ଟେସନ୍ରେ ଡରି ଡରି କାହାକୁ କେଜାଣି ଖୋଜି ବୁଲୁଥିଲା ତାର ଆଖି। ଟ୍ରେନ୍ ଛାଡ଼ିବାକୁ ଉପକ୍ରମ କରୁଥାଏ, ଚା ବାଲାଟା ତାକୁ ଯାଚିଦେଲା ଚା କପେ। ଜରି କପ୍କୁ ସନ୍ତର୍ପଣରେ ଧରୁ ଧରୁ ଦୁହେଁ ଦୁହିଁଙ୍କୁ ଚାହିଁ ହସ ବିନିମୟ କଲେ। ତାର ରଙ୍ଗମାଟିଆ ନୁଖୁରା ବାଳ, କୋଚଟ ମଇଳା ଲୁଗା ଆଉ ପେଜୁଆ ଆଖିରେ ଲହଡ଼ି ଭାଙ୍ଗୁଥିଲା ଅସହାୟତା। ଚା କପ୍କୁ ଦେଖି ଗଡ଼ ଜିତିଲା ପରି ଦିଶିଲା କୁଶଭଦ୍ରା। ପଇସାର ଅଭାବ ବୋଧ ଭଉଁରି କାଟି ମିଳେଇଗଲା ଚା କପ୍ରେ। କପ୍ଟା ଓଠ ପାଖକୁ ନେଉ ନେଉ ଅଟକିଗଲା ସେ। ସିଟ୍ ଉପରେ କପ୍କୁ ଥୋଇଦେଇ ଆସ୍ତେ କରି ଓହ୍ଲାଇଗଲା ଟ୍ରେନ୍ରୁ। ଦିଜଣ ନିଶୁଆ ଲୋକ ବେଢ଼ିଗଲେ କୁଶଭଦ୍ରାକୁ। ଶେଷରେ ନିଜକୁ ଲୁଚାଇ ରଖିବାର ପରୀକ୍ଷାରେ ଫେଲ୍ ମାରିଲା ସେ। ଲୋକ ଦିଟା ନାଲି ଆଖି ଦେଖାଇ ଟଙ୍କା ମାଗିଲେ ତାକୁ। ପାଖରେ ପଇସା ନଥିବାର ଯେତେ ପ୍ରକାର ପ୍ରମାଣ ଦେଲା କୁଶଭଦ୍ରା, ସେମାନେ ତାକୁ ବିଶ୍ୱାସ କଲେ ନାହିଁ। ସେମାନଙ୍କ ପାଦ ତଳେ ପଡ଼ି ସେ ନେହୁରା ହେଲା, ଫଳ କିଛି ବି ହେଲାନି। ଯେତେଥର ସେ ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିଲା, ଲୋକ ଦିଟା ତାର ହାତ ଧରି ଟାଣି ଦେଉଥିଲେ।

ଦେଖିଲେ ଅସହାୟ ଦିଶୁଥିଲା କୁଶଭଦ୍ରା। ଟ୍ରେନ୍ ଛାଡ଼ିବାକୁ ଆରମ୍ଭ କଲା। ବିକଳ ହୋଇ କୁଶଭଦ୍ରାର ଆଖି ଯୋଡ଼ିକ ଅନିଚ୍ଛାମୂଳକ ବିଦାୟ ଜଣାଉଥିଲେ ଟ୍ରେନ୍କୁ। ଚା କପ୍ ତଳକୁ ଖସି ପଡ଼ିଲା ସିଟ୍ରୁ। ହଠାତ୍ ହାତଟିଏ ଲମ୍ବି ଆସିଲା ଟ୍ରେନ୍ ଭିତରୁ। କୁଶଭଦ୍ରା ଏଥର ସତରେ ଗଡ଼ ଜିତିଲା। ଲୋକ ଦୁଇଟା କିଛି ଭାବିବା ଆଗରୁ କୁଶଭଦ୍ରାକୁ ନେଇ ଟ୍ରେନ୍ ଯାଇସାରିଥିଲା ବହୁତ ଆଗକୁ। କୁଶଭଦ୍ରା ମଳିଚିଆ ବ୍ୟାଗ୍ ଭିତରକୁ ଚାହିଁ ଦେଇ ତୃପ୍ତିର ହସଟିଏ ହସିଲା। ତାକୁ ଛାତିରେ ଜାକି ଧରି ଚାହିଁ ରହିଲା ଦୂର ଇଟାଭାଟି ଆଡ଼କୁ। ତା ଆଖି ଆଗରେ ଧାଇଁ ଯାଉଥିଲା ବନ୍ଧାକୋବି କିଆରି, ନେଳି ନେଳି ଘାସ ପଡ଼ିଆ, ଭସା ଭସା ଧୂଆଁ ସବୁ। କିନ୍ତୁ ସେ କେଜାଣି କୁଆଡ଼େ ଧାଇଁଥିଲା। ଆଜି କୁଶଭଦ୍ରାର ମନେ ପଡ଼େ ସେଦିନର ଘଟଣା ସବୁ। ପଞ୍ଚମ ଶ୍ରେଣୀ ପଢ଼ା ସାରି ସେ ଆସିଥିଲା ଶାଶୁଘର। ସଂସାର କ'ଣ ଜାଣିନଥିଲା ସେ। ଏତିକି ଜାଣିଥିଲା ସେ ଆଉ ସ୍କୁଲ ଯିବନି। ଶାଶୁ, ଦିଅର, ସ୍ୱାମୀ ନାମରେ ତିନି ଜଣ ଲୋକ ତା ଘରେ। ସ୍ୱାମୀ ନାମକ ଲୋକଟି ସହିତ ତା ପ୍ରାୟ ଦେଖା ହୁଏ ନାହିଁ। ଶାଶୁ ତାକୁ କାମ ଶିଖେଇବାରେ ଭାରି ସଚ୍ଚୋଟ। କୌଣସି କାମରେ କୁଶଭଦ୍ରା ଯେମିତି ପଛୁଆ ନ ରହେ ଏ ନେଇ ତାଙ୍କର ଚିନ୍ତା ଭାରି। ସେଇଥିପାଇଁ ତ ସବୁଦିନ ଗଡ଼ିଆର ଧୀର ପାଣି ପାଉଁଶରେ ବହଳା ହୁଏ। ଦୁଇ ନଡ଼ିଆ ଗଛକୁ ଯୋଡୁଥିବା ଦଉଡ଼ି ଓଦାଲୁଗାର ଭାରରେ ଓହଳି ପଡ଼େ। ଘରର ଚଟାଣ ଚିକ୍ମିକ୍ ହସୁଥାଏ। ଏମିତିକି ଶାଶୁଙ୍କ ଗୋଡ଼ ଦୁଇଟାରୁ ବୋହୁ ହାତର ଗନ୍ଧ ଅସରନ୍ତି ଭାସି ଆସୁଥାଏ। କୁଶଭଦ୍ରା ମଧ୍ୟ ଶାଶୁଘରର ସଂଜ୍ଞା ନିର୍ଣ୍ଣୟରେ ବାକିତକ ସମୟ କାଟିଦିଏ। ଥରେ ଅନ୍ଧାର ଘର ଭିତରୁ ଦିଅରକୁ ଦେଖି କୁଶଭଦ୍ରା ଚମକି ପଡ଼ିଲା। ପାଟି ବନ୍ଦ କରି ଦିଅର ତାକୁ ଟେକି ନେଲା ଗଡ଼ିଆ କୂଳକୁ। ରାତି କିଛି ସମୟ ହେଲା ଆରମ୍ଭ ହୋଇଛି, ଅନ୍ଧାର କିନ୍ତୁ ଖୁବ୍ ବଢ଼ିଯାଇଛି। ସେହି ଅନ୍ଧାର ଭିତରେ କୁଶଭଦ୍ରା ନିଜକୁ ଖସାଇ ଆଣିବା ବେଳେ ପିନ୍ଧାଲୁଗାଟି ରହିଯାଇଛି ଗଡ଼ିଆ କୂଳେ। ଧାଇଁ ଧାଇଁ ଘର ଭିତରେ ପଶିଗଲା ବେଳକୁ ଢୋ କରି ଚଟକଣାଏ ବାଜିଲା ତା ଗାଲରେ। ସ୍ୱାମୀ ତାର ଦିଶୁଥିଲା ଜଳନ୍ତା ନିଆଁ ଖଣ୍ଡେ ପରି। କୁଶଭଦ୍ରା ବୁଝିପାରୁନଥିଲା କିଛି, ଖୋଜୁଥିଲା କୋଉଠି ତାର ଦୋଷ। ପିଲା ଲୋକ ସେ, ଏତେ ଭିତରକୁ ପଶିବାର ଜୁ ନାହିଁ ତାର। ଉତ୍ତର ଖୋଜୁ ଖୋଜୁ ଚୁପଚାପ ଶୋଇପଡ଼ିଥିଲା ସେ ସେଦିନ। ସ୍ୱାମୀ ତାର ସବୁଦିନ ଦିବେଳା ପିଚୁଟେଳା ପରି କିଛି ଜିନିଷ ଖାଉଥିଲା। ଯୋଉଦିନ ଏଗୁଡ଼ାକ ସେ ଖାଉନଥିଲା ଖୁବ୍ ଭୟଙ୍କର ଲାଗୁଥିଲା, ହାଇ ମାରି କାନ୍ଦି ପକଉଥିଲା। କୁଶଭଦ୍ରା ଏସବୁ ଦେଖେ ଖୁବ୍ ବିକଳ ଲାଗେ ତାକୁ। ଭାତ ଭୁଜା ହେଇଥିଲେ ସିନା ସେ ପରଶି ଦିଅନ୍ତା, ପିଚୁଟେଳା କୋଉଠୁ ଆଣିବ ଯେ। ଏମିତି ବାହାଘରର ଚାରି ବର୍ଷ ବିତିଗଲା। ଶାଶୁ ଗୁଡ଼ାଖୁ ଘସିବା କାରଣରୁ କ୍ୟାନ୍ସରରେ ଆରପାରି ଗଲେ। କୁଶଭଦ୍ରାର କାମ ଶିକ୍ଷା ସରିଲା। ସ୍ୱାମୀ ଆଉ ଦିଅର ଏବେ ଶାଶୁଠାରୁ ଆହୁରି ଭୟଙ୍କର ଲାଗିଲେ। ସ୍ୱାମୀ ତାର କିଛି କାମ ନ କରି ସେ ପିଚୁ ପରି ଚିଜ ପାଇଁ କୁଶଭଦ୍ରା ଉପରେ ଜୁଲୁମ୍ କଲା। ଦିଅର ଦେଖେଇଲା ବାଟ। ସବୁ ରାତିରେ ଚୁପଚାପ ଗଡ଼ିଆ ପାଖକୁ ଆସିଲେ ଭାଇକୁ ସେ କଳା ପଦାର୍ଥ ଠିକ୍ ଠିକ୍ ମିଳିଯିବ। କୁଶଭଦ୍ରା ଏଥର ପକ୍କା ଘରଣୀ ପାଲଟି ଯାଉଥିଲା। ସ୍ୱାମୀର ଅଭାବ ପୂରଣ କରିପାରିବାର ଖୁସିରେ ଆତ୍ମହରା ହେଉଥିଲା ସେ। କିନ୍ତୁ ଖୁସି ସରିଗଲା ଅଳ୍ପ ସମୟରେ। ଦୁଇ ଦିନ ପରେ ସ୍ୱାମୀ ତାର ଚାଲିଗଲା ଶାଶୁଙ୍କ ପାଖକୁ। କୋଉ ଗୋଟେ ପୁରୁଣା କୂଅ ସଫା କରିବାକୁ ଯାଇ ତା ଭିତରେ ଖସି ପଡ଼ିଲା ସେ। ବାଉଁଶ ବୁଲେଇ ଲୋକେ ତାକୁ କାଢ଼ିବା ବେଳକୁ ହାଡ଼ୁଆ ମୁହଁଟା ତାର ଉତୁରି ପଡୁଥିବା କ୍ଷୀର ହାଣ୍ଡି ପରି ଦିଶୁଥିଲା। ଏତେବେଳକୁ ସଂସାର କ'ଣ ବୁଝିପାରୁଥିଲା କୁଶଭଦ୍ରା। ବଜ୍ର ପଡ଼ିଲା ତା ମୁଣ୍ଡରେ। ଘର ଭିତରଟା ଏଣିକି ଗଡ଼ିଆ କୂଳଠାରୁ ଆହୁରି ନିର୍ଜନ ଲାଗିଲା। ନାକ କାନ ରୁନ୍ଧି ହେଲା ଗଞ୍ଜେଇ ଧୂଆଁରେ। ସ୍ୱାମୀ ମରିବା ପରର ତିନି ବର୍ଷ ଦିଅର ସାଙ୍ଗେ ଲୁଚକାଳି ଖେଳି କଟିଗଲା ତାର। ଦିନେ କୁଶଭଦ୍ରା ଜାଣିବାକୁ ପାଇଲା ତା ଅଜାଣତରେ ଦିଅର ତାକୁ ବିକ୍ରି କରିଦେଇଛି ଦାଢ଼ିଆ ମଦ ବେପାରୀକୁ। ସେଦିନ ରାତିରେ ସେ ବିଚାର କଲା କ'ଣ କରିବ। ମନେ ପଡ଼ିଲା ତାର ସ୍କୁଲ କଥା। ଅନନ୍ତ ସାର କେତେ ଭଲ ଭଲ କଥା କହୁଥିଲେ, ସବୁ ତାର ମନେ ଅଛି। ମନେ ରହିବନି କେମିତି ଯେ, କୁଶଭଦ୍ରା ଯେ ବୁଦ୍ଧିମତୀ ଝିଅ। ସାର ସେଦିନ କହୁଥିଲେ, ଦୁର୍ଜନ ସଙ୍ଗେ କଲେ ବାସ, ନିଶ୍ଚୟ ହୋଇବ ସର୍ବନାଶ। ପାଦ ଚିପି ଚିପି ନିର୍ଜନ ଗଡ଼ିଆ କୂଳ ଦେଇ ସେ ବାହାରି ଆସିଲା ଘରୁ ବାପ ଘରକୁ। ବାପ ଘର ବୋଲି ଖଣ୍ଡେ ଦଦରା ଚାଳ ଛପର। ସେ ଜନ୍ମର ଦି ମାସରେ ମା ଯାଇଥିଲା। ବାହାଘର ପରଦିନ ହାମ୍ପୁଡ଼ରେ ବାପା ବି ଗଲା। ସେବେଠୁ ବାପ ଘରର ଠିକଣା ହଜେଇ ଦେଇଥିଲା କୁଶଭଦ୍ରା। ଗାଁ ଲୋକେ ସେ ଘରକୁ ପ୍ରେତଖାନା କହି ବନ୍ଦ କରିଦେଇଥିଲେ। ଶୁଣାଯାଉଥିଲା ସେ ଘରେ ବୁଢ଼ାର ଆତ୍ମା ଘୁରି ବୁଲୁଛି। ଆଜିକୁ ପ୍ରାୟ ଚାରି ବର୍ଷ ହେଲା ବନ୍ଦ ପଡ଼ିଥିଲା ସେ ଘର। ଆଜି ଜୀବନ ଯମୁନାର ଜୁଆର ଧକ୍କା ଖାଇ ସେ ଆସି ଏଇଠି ପଡ଼ିଛି। କ'ଣ ଆଉ କରିପାରିଥାନ୍ତା, ଡାଳ ଛିଡ଼ିଲେ ତ ମୂଳରେ। ଏତେ ଦିନ ପରେ ପୁଣି ନିଜ ଘରେ ଶାନ୍ତିରେ ଶୋଇବାର ମଉକା ପାଇ ହାତ ଛଡ଼ା କରିପାରିଲାନି କୁଶଭଦ୍ରା। ଖଣ୍ଡିଆ ଛପର ଦେଇ ଟାଣ ଖରା ବାଜିଲା କୁଶଭଦ୍ରାର ମୁହଁରେ। ଆଖି ଖୋଲିଲା ସେ। ଆଜିର ସୂର୍ଯ୍ୟ ତାକୁ ବେଶ ଆପଣାର ଲାଗିଲା। ଅନ୍ଧାର ରାତିର ବାପ ଘରକୁ ଦିନର ଆଲୁଅରେ ଦେଖି କୁଶଭଦ୍ରା ଆଶ୍ଚର୍ଯ୍ୟ ହେଲା। ଘର ଭିତରେ ଚାରି ପାଞ୍ଚଟା ବଡ଼ ବଡ଼ ହୁଙ୍କା, କିନ୍ତୁ ହୁଙ୍କା ନୁହେଁ, ତା ପଛପଟେ ଆଉ ଗୋଟାଏ ଜିନିଷ ତା ଆଖିକୁ ବଡ଼ ବଡ଼ କରିଦେଲା। କୂଳ ଖାଇ ବନ୍ୟା ଆଣିଲା ସେଥିରେ। ମନେ ପଡ଼ିଗଲେ ଅନନ୍ତ ସାର। ସେ କହୁଥିଲେ, ଥିଲେ ଚିରାକନା ହଜିଲେ ମଠା। ସେଦିନ ଏ ଧାଡ଼ିର ମର୍ମ ବୁଝିନଥିଲା କୁଶଭଦ୍ରା, ଆଜି ସେ ବୁଝିପାରୁଛି। ଧାଇଁ ଯାଇ ହୁଙ୍କା ପଛପଟୁ ସୁଟକେସ୍ଟା ଟାଣି ଆଣିଲା। ଏହା ସହିତ ଯୋଡ଼ା ତାର ସ୍କୁଲ ଜୀବନର ସ୍ମୃତି। ତାକୁ ଛାତିରେ ଜାକି ଧରି ଖୁବ୍ ଜୋରେ କାନ୍ଦି ଉଠିଲା କୁଶଭଦ୍ରା। କୋହ ସମ୍ଭାଳ ପଡ଼ିବାରୁ ଧୀରେକିନା ଖୋଲିଲା ସେଇଟା। ତା ଭିତରେ ଥିଲା କାଗଜ ତିଆରି ଡଙ୍ଗା, ରକେଟ, ପଦ୍ମଫୁଲ, କ୍ୟାମେରା, ଠୁଙ୍ଗା ଆଉ ବେଙ୍ଗ। ଏସବୁ ତା ପଢ଼ାବେଳର ସବୁଠୁ ଦାମିକା ଚିଜ। ସବା ତଳେ ଥିଲା ତା ସାରା ଜୀବନର ସବୁଠୁ ଦାମିକା ଚିଜ, ଚୈତାର ହାତଲେଖା ଖଣ୍ଡେ କାଗଜ। ସେଥିରେ ଲେଖା ଥିଲା, ମୋ ନାଁ ଚୈତନ୍ୟ, ତୁମ ସାଙ୍ଗ ହବୁ। କୁଶଭଦ୍ରା ଆଜି ଏତେ ଦିନ ପରେ ଚୈତାର ସାହାଚର୍ଯ୍ୟ

0: ଲୋଡୁଥିଲା। କାଗଜ ଖଣ୍ଡକୁ ପାପୁଲିରେ ଭରି କୁଶଭଦ୍ରା ଅନୁଭବ କରିଥିଲା ଚଇତାକୁ। ଚଇତା ତାଠାରୁ 5 ବର୍ଷ ବଡ, ପାଠରେ ମୋଟେ ପାରିବାର ନୁହେଁ, ସେଇଥିପାଇଁ 5ମ ଶ୍ରେଣୀରୁ ସେ ଆଗକୁ ଯାଇପାରି ନାହିଁ। ପାଠକୁ ସିନା ସେ ପାରେ ନା, ହେଲେ ଗଛ ଚଢ଼ିପାରେ, ଖଡ଼ିକା କାଠିରେ କେଙ୍କଟ ଧରିପାରେ, ମଇ ଗଛରୁ ଗୁଞ୍ଜର ଧରିପାରେ, କେନାଲରୁ ପଙ୍କ ଚିପି ତୋଡ଼ି ମାଛ ଧରିପାରେ। କୁଶଭଦ୍ରା ତାର ସଙ୍ଗ ହେବା ଦିନଠୁ ବରକୋଳି, ଖଜୁରକୋଳି, କଦମ୍ବ ଫୁଲ, ଯେଉଁଦିନେ ଯାହା, ସବୁ ଆଣି ତା ଅଣ୍ଟିରେ ଓଜାଡ଼ି ଦିଏ। କୁଶଭଦ୍ରା ବି ଚଇତାର ଜିନିଷ ଉପରେ ଅସପତ୍ନ ଅଧିକାର ଜାହିର କରେ। କୁଶଭଦ୍ରାକୁ ଖୁସି ଦେଖିଲେ ଚଇତା କଦମ୍ବ ଫୁଲ ପରି ଫୁଟି ଉଠେ। ଚଇତା ସାଙ୍ଗରେ ମିଶିବାର ବର୍ଷକ ପରେ ତା ମାମୁଁ ଚଇତାକୁ ନେଇଗଲେ ପୁରୀ। ସେଇଠି ମାମୁଙ୍କର ଗୋଟିଏ ବଡ଼ ଲୁଗା ଦୋକାନରେ ରହି ଚଇତା କୁଆଡ଼େ କାମ ଶିଖିବ, ଏଠି ରହି ବାଳୁଙ୍ଗା ହେବାର କି ଲାଭ। ଚଇତା ଯେଉଁଦିନ ପୁରୀ ଗଲା ଖୁବ୍ କାନ୍ଦିଥିଲା କୁଶଭଦ୍ରା। କଦମ୍ବ ଫୁଲ ବରକୋଳି ପାଇଁ କି ଆଉ କେଉଁଥିପାଇଁ ତାହା ତାକୁ ଜଣା। ସ୍କୁଲରେ ସେଦିନ ଶେଷ ଦେଖା ପରେ ଏ କାହାଣୀରେ ଆରମ୍ଭରୁ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। କେତେବେଳେ ଛେଳିଟିଏ ଘର ଭିତରେ ପଶି ଅଲରା ଘାସ ଚରିବାରେ ବ୍ୟସ୍ତ ସେ ଜାଣେ ନା, ତାର ଘଣ୍ଟି ଶବ୍ଦରେ କୁଶଭଦ୍ରାର ମୋହଭଙ୍ଗ ଘଟିଲା। ସୁଟକେସ୍ଟି ସାଇତି ସଜାଡ଼ି ରଖିବା ପରେ ଘରଟି ଉପରେ ଆଉ ଥରେ ଆଖି ବୁଲାଇଲା ସେ। ସେଦିନ ବି ସାର୍ କହୁଥିଲେ ଜିତିବା ପାଇଁ ଠେଙ୍ଗା ବଳ ନୁହେଁ, ମନର ବଳ ଲୋଡ଼ା। କୁଶଭଦ୍ରା ଆଜି ଜିତିବା ପାଇଁ ପଣ କରିଛି, ମନର ସବୁତକ ବଳ ଠୁଳେଇଛି। ଚାରିକାନ୍ଥ ଘେରା ମାଟି ଚଟାଣକୁ ଘର କରିବାରେ ତାର ବଳ କଷା, ମୁଣ୍ଡ ପାଇଁ ଛାତ ଯୋଗାଡ଼ କରିବା ପରେ ପେଟ ହେଲା ଅଝଟିଆ। ଚଇତା ପାଇଁ ସେ କାଗଜ ଠୁଙ୍ଗା ତିଆରି କରିବା ଶିଖିଥିଲା, ତୋଫାନରେ ଉଡ଼ିଆସି ଅନ୍ୟ ଇଲାକାରେ ପଡୁ ପଡୁ ସେ ଠୁଙ୍ଗା ଗଢ଼ି ପେଟକୁ ଦାନା ଯୋଗାଡ଼ କରିବାରେ ଲାଗି ପଡ଼ିଲା। ଆପଣାର ଭଙ୍ଗା ଦେହଟାକୁ ଉତ୍ତୁରା ଯୌବନ ଦେଇ ଅଜାଣତରେ ଗଢ଼ି ଚାଲିଲା ଛପର ଭିତରେ, କଟିଗଲା 3 ବର୍ଷ। ଗାଁ ଲୋକ ଚୁପ୍ ଥିଲେ, ଭୂତକୋଠି ଖୋଲିବାରେ ବାଧା ଦେଇପାରିନଥିଲେ କୁଶଭଦ୍ରାକୁ। ଯେଉଁଦିନ ଛେଳି ଚାରିଟା ଅଚାନକ ମରି ପଡ଼ିଥିଲେ କୁଶଭଦ୍ରାର ଘର ଆଗରେ, ଚୁପ୍ ରହିଲେନି ଗାଁ ଲୋକ, ପୁରୁଣା ସନ୍ଦେହ ତାଙ୍କର ଆହୁରି ଘନୀଭୂତ ହେଲା। ବିନା କିଛି ଘୋଷଣାରେ ନିଆଁ କୋଳେଇ ନେଲା ଘରଟାକୁ। କୁଶଭଦ୍ରା ସାହାଯ୍ୟ ପାଇଁ ବିକଳ ହେଉଥିଲା, ଖୁସି ଖୁସି ଦିଶୁଥିଲେ ଗାଁ ଲୋକେ। ନିଆଁ ଭିତରେ ହଠାତ୍ ଡେଇଁ ପଡ଼ି କୁଶଭଦ୍ରା ଟାଣି ଆଣିଲା ସେ ସୁଟକେସ୍ଟି, ଖୋଲି ଦେଖିଲା ସମ୍ପତ୍ତି ସୁରକ୍ଷିତ। ଏତେ ବଡ଼ ଦୁର୍ଯୋଗରେ କୁଶଭଦ୍ରା ଉଠରେ ଖେଳିଗଲା ଓଦାଳିଆ ହସଟିଏ। ଗାଁ ଛାଡ଼ିଲା ସିଏ, ଚାଲି ଆସିଲା ବାରଙ୍ଗ। 5ମ ଶ୍ରେଣୀରୁ ପାଠର ଯୋଗ୍ୟତା ତାକୁ ଦେଲା କାରଖାନାର ଖଣ୍ଡେ ଚାକିରି, ଜୀବନ ଜିଇଁବାର ରାହା ପାଇଲା ସେ। 6 ବର୍ଷର ଖଟଣି ପରେ ଦିନେ ପଡ଼ିଲା ରୋଗରେ। କାରଖାନାର କମଳବାବୁ ଓ ଅନାଦିବାବୁ ଅଯାଚିତ ଭାବେ ତାକୁ ସାହାଯ୍ୟ କଲେ, ଡାକ୍ତରଖାନାରେ ଖର୍ଚ୍ଚ ପାଣି ଦେଇ ସୁସ୍ଥ କରାଇଲେ। ପ୍ରଥମେ ଏମାନଙ୍କ ବ୍ୟବହାରରେ ଆହତ ହୋଇଥିଲା କୁଶଭଦ୍ରା, ଆଜି ଅଶେଷ କୃତଜ୍ଞତା ଜ୍ଞାପନ କରିବାରେ କୃପଣ ହୋଇନଥିଲା ସେ। 1.5 ମାସ ପରେ କମଳବାବୁ ଓ ଅନାଦିବାବୁ ମାଗି ବସିଲେ ଟଙ୍କା, 20,000 ଟଙ୍କା। ମାନବିକତାର ଆଲୁଅରେ ଉଜ୍ଜଳ ଦିଶୁଥିବା ବାବୁମାନେ ଲୋଭି ଲୋଭି ମନେ ହେଲେ। ତାଙ୍କର 4ଟି ଆଖି କୁଶଭଦ୍ରାର ଦେହଟାକୁ ଛିନ୍ଭିନ୍ କରି ଚାଲିଥିଲେ, ଆହତ ହେଉଥିଲା ସେ। କୁଶଭଦ୍ରା ଟଙ୍କା ଦେଇ ପାରିବାର କୌଣସି ଆଶା ନ ଦେଖି ବାବୁମାନେ ସଫା ସଫା ଶୁଣାଇ ଦେଲେ ଦଣ୍ଡ, କୁସୁମ ନଳିନୀ କାଞ୍ଚନଙ୍କ ସାଙ୍ଗେ ଦରିଆ ପାରି ଯିବାକୁ ସଜ ହ। ବାବୁମାନଙ୍କ ଦୟାରୁ ନୂଆ ଶାଢ଼ୀ, ନୂଆ ଅତର, ମଲ୍ଲିଗଜରା ଆରାମରେ ପାଇଯିବୁ, କାଲି ଆମେ ପୁଣି ଆସିବୁ। କୁଶଭଦ୍ରା ଜାଣିଥିଲା ଏ ଝିଅମାନଙ୍କୁ, କାରଖାନା ଭିତରେ ଏମାନଙ୍କର କାମ କ'ଣ ଅଛପା ନଥିଲା ତାକୁ। ଛି, ଶେଷରେ ସେ ବି ଏୟା କରିବ। ଝାଳ, ଡର ଓ ଘୃଣାରେ ଫେଣ୍ଟା ଫେଣ୍ଟି ରାତି ଟିକେ ଡେରିରେ ସକାଳ ଆଣିଲା। ସକାଳୁ ସକାଳୁ ତରତର ହୋଇ ସେ ପହଞ୍ଚିଲା ବାରଙ୍ଗ ଷ୍ଟେସନରେ। ରାକ୍ଷସୀ ଦିଟା ଖବର ନେଇ ସେଠି ବି ପହଞ୍ଚିଗଲେ। ଠିକ୍ ବେଳେ ହାତଟା ସାହାରା ହୋଇନଥିଲେ ସେ ଏବେ ସେମାନଙ୍କ ସାଙ୍ଗେ ପଶୁପରି ଗାଡ଼ିରେ ବୋଝେଇ ହେଇସାରନ୍ତାଣି। ଜୀବନରେ ସେ ବାରମ୍ବାର ପରିଚୟ ହଜେଇ ଦେଇଛି, ଏକା ହୋଇ ସବୁଥିରେ କାନ୍ଦିଛି ସେ। ହେଲେ ପ୍ରଥମ ଥର ଆଜି ଏକୁଟିଆ ହୋଇ ସେ ବହୁତ ଖୁସି, ପରିଚୟହୀନା ହେବାର ଆନନ୍ଦରେ ସେ ଉବୁଟୁବୁ। ମଳିଚିଆ ବ୍ୟାଗ୍ ଭିତରୁ ଚଇତାର ଚିଠି ଖଣ୍ଡକ କାଢି ତାକୁ ନିଜର ଖୁସି ଜଣାଇଲା ସେ। ତୁ ମୋର ସାଙ୍ଗ ହବୁ, ଶୁଣା ଯାଉଥିଲା ତା ମନ ଭିତରେ ବାରମ୍ବାର। ପାଖରେ ବସିଥିବା ଲୋକଟି କାଗଜ ଖଣ୍ଡକୁ ଟାଣି ନେଇ ପଢ଼ି ପକାଇଲା, ଆପତ୍ତି କଲାନି କୁଶଭଦ୍ରା, ତାରି ଯୋଗୁଁ ତ ସେ ନୂଆ ଜୀବନ ପାଇଲା, କାନ୍ଦି ପକାଇଲା କୁଶଭଦ୍ରା। ଲୋକଟି ତା ଚୁଟି କେରାରେ ଟାଣି ଦେଇ ପଚାରିଲା, କିଲୋ କାନ୍ଦୁଛୁ କାହିଁକି, ତତେ କ'ଣ ଖଜୁରକୋଳି କଦମ୍ବ ଫୁଲ ଦରକାର ନା ପୁଣି କାଗଜ ଡଙ୍ଗା ରକେଟ୍ କ୍ୟାମେରା ଦରକାର। ଏତିକି କହି ଲୋକଟା ତା ବ୍ୟାଗରୁ କାଗଜ ବେଙ୍ଗଟିଏ କୁଶଭଦ୍ରା ହାତରେ ଧରାଇଦେଲା। କୁଶଭଦ୍ରା ପ୍ରଥମ କରି କୌଣସି ପୁରୁଷକୁ ଅପଲକ ନୟନରେ ବହୁ ସମୟ ଚାହିଁ ରହିଲା। ଓଠରେ ତାର ଓଦାଳିଆ ହସ, ହୃଦୟରେ ବାଜୁଥାଏ ଅନନ୍ତ ସାରଙ୍କର ଶେଷ କ୍ଲାସର ଶେଷ କଥା, ଦୈବ ଦୌଡ଼ି ମଣିଷ ଗାଈ ଜେଣିକି ଟାଣ ସେଣିକି ଯାଏ।
1: ଶୁଣୁଥିଲେ ଗଳ୍ପ ଅପରାଜିତା, ପଢ଼ି ଶୁଣାଉଥିଲେ ବିନ୍ଦୁ ଲତା ଷଣ୍ଢ। ଶ୍ରୋତାବନ୍ଧୁ, ସବୁ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟ ରହିଥାଏ, ସେହିପରି ଆଜିର କାର୍ଯ୍ୟକ୍ରମରୁ ମଧ୍ୟ ବିଦାୟ ନେବାର ସମୟ ଆସିଗଲାଣି।
2: ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଆମକୁ ଚିଠି କିମ୍ବା ମେଲ୍ ମାଧ୍ୟମରେ ମତାମତ ଦେବାକୁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ପଠାଇବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001।
1: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircc@gmail.com।
2: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଉପସ୍ଥାପିକା ସ୍ୱାତି
1: ଏବଂ ମୁଁ ପ୍ରତୀକ୍ଷା
2: ରହୁଛୁ। ନମସ୍କାର।

ମିନିଟ୍ରେ ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 17:30 ଏଥିରେ ଶୁଣିବେ ବର୍ଷାଦିନିଆ ପନିପରିବା ଫସଲରେ କୀଟ ନିୟନ୍ତ୍ରଣ ସମ୍ପର୍କରେ ଡକ୍ଟର ହରପ୍ରସାଦ ମିଶ୍ରଙ୍କ ସହିତ ଆଲୋଚନା। ରାତି 8:30 ପ୍ରଚାର କରିବୁ କନ୍ନଡ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ଚର୍ଚ୍ଚା କା ବିଷୟ ରିଲେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। କାର୍ଯ୍ୟକ୍ରମ ବଣ ମଲ୍ଲିକା ପ୍ରଚାର କରିବୁ ରାତି 10:00। ରାତି 10:30 ପ୍ରଚାର କରିବୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ସକାଳ 8:30 ଶୁଣିବେ ଓଡ଼ିଆ ଆଲବମ୍ ଗୀତ, ସକାଳ 9:00 ଗୀତ ଗୀତିକା କାର୍ଯ୍ୟକ୍ରମ। ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 57ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 57ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଅଛି ଘରେ ବର୍ତ୍ତମାନ ଉପଲବ୍ଧ କଳା ଏବଂ ହସ୍ତଶିଳ୍ପର ସ୍ତର କ'ଣ ଏବଂ ସେମାନେ କେଉଁ ସ୍ତରର ସୌନ୍ଦର୍ଯ୍ୟ ଆକର୍ଷଣ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହା ଜାଣିବା ଆବଶ୍ୟକ। ସରକାରରେ ନୀତିଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଫଳାଫଳ ହାସଲ କରିବା ପାଇଁ ଉଦ୍ଦିଷ୍ଟ। ଉଦାହରଣ ସ୍ୱରୂପ ବିଦ୍ୟାଳୟରେ ପଢ଼ୁଥିବା ନିର୍ଦ୍ଦିଷ୍ଟ ବୟସର ବାଳିକାମାନଙ୍କର ପ୍ରତିଶତ ବୃଦ୍ଧି, କିଶୋରମାନଙ୍କ ପୁଷ୍ଟିକର ଖାଦ୍ୟ ଗ୍ରହଣ ବୃଦ୍ଧି, ଯାନବାହନର ନିର୍ଗମନ ସ୍ତର ହ୍ରାସ କରିବା ଇତ୍ୟାଦି। ନୀତିର ସଫଳ କାର୍ଯ୍ୟକାରିତା ପାଇଁ ଆମକୁ ଜାଣିବା ଆବଶ୍ୟକ ଆମେ କ'ଣ ହାସଲ କରିବାକୁ ଚେଷ୍ଟା କରୁଛନ୍ତି, ଲକ୍ଷ୍ୟ ଦର୍ଶକ କିଏ ଏବଂ ସେମାନଙ୍କର ଆକାର କ'ଣ, ନୀତିର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଆମେ କେଉଁ ପରିବର୍ତ୍ତନକୁ ଉତ୍ସାହିତ କରିବାକୁ ଚାହୁଁଛନ୍ତି ଇତ୍ୟାଦି। ଏସବୁକୁ ବୁଝିବା ପାଇଁ ସଠିକ୍ ଏବଂ ପ୍ରାସଙ୍ଗିକ ପରିସଂଖ୍ୟାନ ସହାୟକ ହୋଇଥାଏ। ସରକାରୀ ପରିସଂଖ୍ୟାନ ସାମାଜିକ ଏବଂ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତିକୁ ରେକର୍ଡ କରିବାରେ, କେଉଁ ସ୍ଥାନରେ ନୀତି ପ୍ରଭାବ ପକାଇବା ଆବଶ୍ୟକ ସ୍ଥିର କରିବାରେ, ନୀତିରେ କେତେ ପରିମାଣର ପରିବର୍ତ୍ତନ ଆବଶ୍ୟକ ଆକଳନ କରିବାରେ, ଏକ ନିର୍ଦ୍ଦିଷ୍ଟ ନୀତି ଭଲ କାମ କରୁଛି କି ନାହିଁ ଚିହ୍ନଟ କରିବାରେ ଏବଂ ଏଥିରେ ଜଡ଼ିତ ଆନୁମାନିକ ଖର୍ଚ୍ଚ ଆକଳନ କରିବାରେ ସହାୟକ। ଏକ ଦୃଢ଼ ପରିସଂଖ୍ୟାନର ଭିତ୍ତିଭୂମି ନିର୍ଭର କରେ ସରକାରୀ ଗଣନାକାରୀ ଏବଂ ସର୍ବେକ୍ଷଣକାରୀଙ୍କୁ ତଥ୍ୟର ସ୍ଥିତିକୁ ସଠିକ୍ ଏବଂ ନିରପେକ୍ଷ ଭାବରେ ରିପୋର୍ଟ କରିବାରେ ଲୋକଙ୍କର ସହଯୋଗ ଉପରେ। ଯଦି ଅର୍ଥନୈତିକ ଓ ସାମାଜିକ ନୀତିର ସଫଳତା ସଠିକ୍ ପରିସଂଖ୍ୟାନ ଉପରେ ନିର୍ଭର କରେ, ତେବେ ଏହି ସଫଳତାର ମୂଳ ହେଉଛି ପରିସଂଖ୍ୟାନ ସଂଗ୍ରହ କରିବା ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ। ଆଜି ଭାରତ ସରକାରଙ୍କର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ଅନେକ ବଡ଼ ଧରଣର ଡାଟାସେଟ୍ ଏବଂ ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ଭାରତ ସରକାରଙ୍କର ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ୍ ଦ୍ୱାରା ଅନେକ ବଡ଼ ଧରଣର ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ସମସାମୟିକ ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଏବଂ ଅନ୍ୟାନ୍ୟ ଡିବିଟି ଯୋଜନା ଭଳି ନୀତି ଏବଂ କାର୍ଯ୍ୟକ୍ରମର ସଫଳତା ଅତି କମ୍ରେ ଦୁଇଟି କାରଣ ଉପରେ ନିର୍ଭର କରିଥାଏ। ସାମାଜିକ ଆର୍ଥିକ ପରିସଂଖ୍ୟାନର ରଣନୈତିକ ଉପଯୋଗ ଏବଂ ଏଭଳି ଯୋଜନାର କାର୍ଯ୍ୟାନ୍ୱୟନରେ ଜନଭାଗିଦାରୀ। ଏହା ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାରେ ଏବଂ ଲିକେଜ୍ ଉଲ୍ଲେଖନୀୟ ଭାବରେ ହ୍ରାସ କରିବାରେ ସାହାଯ୍ୟ କରିଛି। ଭାରତରେ ସଠିକ୍ ପରିସଂଖ୍ୟାନରେ ଯୋଗଦାନ କରିବାରେ ଆମର କର୍ତ୍ତବ୍ୟକୁ ଆମେ ବୁଝିବା, ଯାହା ଉନ୍ନତ ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟକାରିତା ମାଧ୍ୟମରେ ଆମ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧିର ଫଳାଫଳ ଦେବ।

ଶୁଣୁଥିଲେ ଆଲୋଚନା ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଭାରତ ସରକାରଙ୍କ ଭାରତୀୟ ଅର୍ଥନୈତିକ ସେବାରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଂଶୁମାନ କାମିଲା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30ଟି ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3ଟି ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା

ଆସନ୍ତା ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9ଟାରୁ 11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂଦେଓ କହିଛନ୍ତି କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋହାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଅ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ବନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି, ପଇତା, ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ହସ୍କିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା ଚବିଶ

0: ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି,
1: ମନସୁନ ଆଜ ପୁରେ ଓଡ଼ିଶାକୁ ଆଜ କଭର କରିଲିଆ ହେ। ଆଜ ହମାରା ମନସୁନ ଜୋ ହେ ଆଡଭାନ୍ସ ହୋନେ କେ ବାଦ ପୁରା ହୋଲ ଓଡ଼ିଶାକେ 30 କେ 30 ଡିଷ୍ଟ୍ରିକ୍ଟ ଜୋ ହେ କଭର ହୋ ଗଏ ହେ। ବିହାର ସେ ଲେକେ ଏକ ନର୍ଥ ୱେଷ୍ଟ ବେ ଅଫ ବେଙ୍ଗଲ ତକ ଏକ ଟ୍ରଫ ଜା ରହି ହେ ଜୋ କି ସମୁଦ୍ର ସତା ସେ 1.5 କିଲୋମିଟର ଉଚାଇ ପର ହେ ଔର ଭେ ଝାରସୁଗୁଡ଼ା ଗେଙ୍ଗେଟିକ ୱେଷ୍ଟ ବେଙ୍ଗଲ ଔର ଓଡ଼ିଶା କେ ଉପର ସେ ହୋତି ଜା ରହି ହେ ଜହାଁ ପେ ଆକ୍ଟିଭିଟି ରହେଗି ବାରିଶ କି। ତ ଜିସମେ ଫୋରକାଷ୍ଟ ଡେ ୱାନ ମେ ରେନଫଲ ଡିଷ୍ଟ୍ରିବ୍ୟୁସନ ହୋଲ ଓଡ଼ିଶା ମେ ସ୍କାଟର ରହନେ କି ସମ୍ଭାବନା ହେ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 6.3% ରହିଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା 7.8% ବୃଦ୍ଧି ପାଇଥିଲା। ଏଭଳି ପରିବର୍ତ୍ତନ ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ମାନ୍ୟତା ପ୍ରଦାନ କରିଛି। କୌଶଳପୂର୍ଣ୍ଣ ସଂସ୍କାର, ଦକ୍ଷ ମାନବ ସମ୍ଭଳ ଏବଂ ନୀତିଗତ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି। ଅର୍ଥନୈତିକ ସମୃଦ୍ଧି, ଅନ୍ତର୍ଭୁକ୍ତି ଅଭିବୃଦ୍ଧି, ସାମାଜିକ ଉନ୍ନତି, ପରିବେଶଗତ ଦୃଢ଼ତା ଏବଂ ସ୍ୱଚ୍ଛ ଶାସନର ଦୃଷ୍ଟିକୋଣ ନେଇ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଏ ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଦେଶର ଅଭିବୃଦ୍ଧି ବ୍ୟକ୍ତିଗତ ବ୍ୟବହାର ଏବଂ ଯୁବବର୍ଗଙ୍କ ସୃଜନଶୀଳତାକୁ ପ୍ରତିପାଦନ କରୁଛି। ଘରୋଇ ଆବଶ୍ୟକତାର ଚାହିଦା ବୃଦ୍ଧି ଦେଶର ଅର୍ଥନୈତିକ ଗତିଶୀଳତାକୁ ସଶକ୍ତ କରିଛି। ୟୁପିଆଇ ଏବଂ ଇ କମର୍ସ ଭଳି ପ୍ଲାଟଫର୍ମ ଡିଜିଟାଲ ବିପ୍ଳବକୁ ଅଧିକ ସୁଦୃଢ଼ କରିବା ସହିତ ଟାୟାର 2 ଏବଂ ଟାୟାର 3 ସହରଗୁଡ଼ିକରେ ଖୁଚୁରା ବ୍ୟବସାୟକୁ ଅଧିକ ବ୍ୟାପକ କରିଛି। ପାର୍ବଣ ଋତୁରେ ଜିଏସ୍ଟି ସଂଗ୍ରହ ବୃଦ୍ଧି ବର୍ଦ୍ଧିତ ଘରୋଇ ଚାହିଦା ବୃଦ୍ଧିକୁ ପ୍ରତିଫଳନ କରୁଛି। ଦେଶର ଜନସଂଖ୍ୟାଗତ ସୁବିଧା ଅର୍ଥନୈତିକ ଅଭିବୃଦ୍ଧି ମାର୍ଗରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରୁଛି। ସମାଜର ବିଭିନ୍ନ ସ୍ତରର ଲୋକ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ନିଜର ଯୋଗଦାନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। ଦେଶର ଯୁବଶକ୍ତି ଉତ୍ପାଦକତାରେ ପରିଣତ ହେଉଥିବାବେଳେ ମହିଳା ଶ୍ରମଶକ୍ତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଦେଶର ବର୍ଦ୍ଧିତ ଅନ୍ତର୍ଭୁକ୍ତି ସମ୍ପନ୍ନ ଶ୍ରମଶକ୍ତିକୁ ଏହା ପ୍ରତିପାଦନ କରୁଛି। ଷ୍ଟାର୍ଟଅପ୍ କ୍ଷେତ୍ର ବ୍ୟାପକ ହେବା ଏହାର ଅନ୍ୟତମ ଉଦାହରଣ। ପ୍ରାୟ 2 ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱସ୍ତରରେ ନବସୃଜନ କ୍ଷେତ୍ରରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନିରନ୍ତର ନିବେଶ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ର ଦେଶର ଜନସଂଖ୍ୟାଗତ ଲାଭାଂଶକୁ ଉପଯୋଗ କରିପାରୁଛି, ଫଳରେ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେଉଛି। ଦେଶର ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ପ୍ରମାଣିତ କରୁଛି। ରପ୍ତାନୀ କ୍ଷେତ୍ରରେ ପାଖାପାଖି 14% ବୃଦ୍ଧି ଏହାକୁ ପ୍ରତିଫଳିତ କରୁଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉତ୍ପାଦକ ଭିତ୍ତିକ ପ୍ରୋହାହନ ଯୋଜନା ପିଏଲ୍ଆଇ ଦେଶର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ରପ୍ତାନୀକୁ ବହୁଗୁଣରେ ବିସ୍ତାର କରିଛି। ରପ୍ତାନୀ ଅଭିବୃଦ୍ଧିରେ ମୋବାଇଲ୍ ଫୋନ୍ ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭାଉଛି। ଔଷଧ ଏବଂ ବୈଷୟିକ ସାମଗ୍ରୀର ରପ୍ତାନୀ ବୃଦ୍ଧି ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଭୂମିକାକୁ ସୁଦୃଢ଼ କରିଛି। 2030 ସୁଦ୍ଧା ଦେଶର ଉତ୍ପାଦ ଏବଂ ଶିଳ୍ପ କ୍ଷେତ୍ର 25% ବୃଦ୍ଧି ଘଟିବା ନେଇ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ପିଏଲ୍ଆଇ ପଦକ୍ଷେପ ଏ କ୍ଷେତ୍ରକୁ ସକାରାତ୍ମକ ଗତିଶୀଳତା ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଦେଶକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଉତ୍ପାଦନ କ୍ଷେତ୍ରରେ ପରିଣତ କରିଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମଧ୍ୟ ଅଧିକ ହୋଇଛି। ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂସ୍କାର ଦେଶରେ ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି। ଏଭଳି ପଦକ୍ଷେପ ଟିକସ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ତଥା ପରିଚାଳନାଗତ ଦକ୍ଷତାକୁ ବୃଦ୍ଧି କରିଛି, ଫଳରେ ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସରଳ ହୋଇପାରିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ, ଇଲେକ୍ଟ୍ରୋନିକ୍ସ ରସିଦ ଏବଂ ସରଳ ରିଟର୍ଣ୍ଣ

0: ଦାଖଲ ଭଳି ପଦକ୍ଷେପ ରାଜସ୍ୱ ସ୍ଥିରତା ଏବଂ ଉନ୍ନତ କାର୍ଯ୍ୟାନ୍ୱୟନକୁ ସହଯୋଗ ପ୍ରଦାନ କରିଛି। ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ସୀମା ବୃଦ୍ଧି, ବଜାର ବିକାଶ ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ଅଧିକ ସହଜ କରିପାରିଛି। ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା 4ଟି ଶ୍ରମ କୋଡ୍ ଶ୍ରମ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଆଶାୟୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଏଭଳି ନୂତନ ପଦକ୍ଷେପ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି। ଦେଶର ଶକ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟିଛି। ନବୀକରଣୀୟ ଶକ୍ତି ସାମର୍ଥ୍ୟ ବ୍ୟାପକ ହୋଇଛି। ସୌରଶକ୍ତି ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନ୍ ନବସୃଜନ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛି। 2030 ସୁଦ୍ଧା ଦେଶର ଅଣୁଜୀବାଶ୍ମ ଶକ୍ତି କ୍ଷେତ୍ର 500 ଗିଗାୱାଟ୍ ଏବଂ 2070 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ରଖାଯାଇଛି। ତେବେ ଭାରତର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଯାତ୍ରା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ନବୀକରଣୀୟ ଶକ୍ତି ପ୍ରସାର, ଜଳବାୟୁ ପରିବର୍ତ୍ତନ ଆଧାରିତ ଭିଭିଭୂମି ବିକାଶ ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ମାଧ୍ୟମରେ ହାସଲ ହୋଇଥିବା ଦ୍ରୁତ ଅଭିବୃଦ୍ଧି ଦୀର୍ଘକାଳୀନ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜିଲାଣ୍ଡସ୍କୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ପଦ୍ମ ସମ୍ମାନରେ ସମ୍ମାନିତ ହେଲେ 3 ଓଡ଼ିଆ। ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ରମ ଏବଂ କଳା ପାଇଁ ସୀମାଞ୍ଚଳ ପାତ୍ର ଓ ଶରତ କୁମାର ପାତ୍ରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବା ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ଜାତୀୟ ମହିଳା କ୍ରିକେଟରେ ସ୍ଥାନ ପାଇଛନ୍ତି ବଲାଙ୍ଗୀର ଝିଅ ଅନନ୍ୟା ମିଶ୍ର। 23 ବର୍ଷରୁ କମ୍ ମହିଳା ହାଇ ପରଫରମାନ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି ଅନନ୍ୟା। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଖରିଫ୍ 2026 ପାଇଁ ପ୍ରସ୍ତୁତି ଏବଂ ଏଲ୍ ନିନୋର ପ୍ରଭାବ ର ମୁକାବିଲା ପାଇଁ ରାଜ୍ୟର ରଣନୀତି ସମୀକ୍ଷା କରିଛନ୍ତି। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍କିଟାଲରେ ସ୍ତନ କର୍କଟର ପ୍ରାଥମିକ ଚିହ୍ନଟ ଏବଂ ନିଦାନ ପାଇଁ ମାମୋଗ୍ରାଫି ୟୁନିଟ୍ ସ୍ଥାପନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବିଜୟ ଡୋରି, ପଇତା ଓ ରାକ୍ଷୀ ପ୍ରସ୍ତୁତିରେ ବ୍ୟବହାର ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ ପକ୍ଷରୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଆଜି ପଠାଯାଇଛି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍ଲାଇନ୍ ଶୁଣିପାରିବେ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ବିଭୁ ଦାସ ଏବଂ ଅନୁରାଧା କଥାଚିତ୍ର ସତ ମିଛ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ ମୁଖ୍ୟ ସମ୍ବାଦ ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍କରକୁ ଭେଟିବେ ବିସ୍ତୃତ ସମ୍ବାଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିଛନ୍ତି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯାଇଛି ସେଥିମଧ୍ୟରେ 2 ପଦ୍ମ ବିଭୂଷଣ 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ଅନ୍ତର୍ଭୁକ୍ତ ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ ଚଳଚ୍ଚିତ୍ର ଅଭିନେତା ମାମୁଟି ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ସମ୍ମାନିତ ହୋଇଛନ୍ତି କଳା ସାମାଜିକ କାର୍ଯ୍ୟ ସାର୍ବଜନୀନ ବ୍ୟାପାର ବିଜ୍ଞାନ ଏବଂ ବୈଷୟିକ ବାଣିଜ୍ୟ ଏବଂ ଶିଳ୍ପ ଔଷଧ ସାହିତ୍ୟ ଏବଂ ଶିକ୍ଷା କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ 3 ବର୍ଗ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ଘୋଷିତ ହୋଇଥିଲା ସେଥିମଧ୍ୟରେ 5 ପଦ୍ମବିଭୂଷଣ 13 ପଦ୍ମଭୂଷଣ 113 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଯାତ୍ରାର ନେତୃତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି ନୂଆଦିଲ୍ଲୀରେ ଆଜି ଭାରତୀୟ ପ୍ରଶାସନିକ ସେବା 2024 ବ୍ୟାଚ୍ର 183 ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ ବେଳେ ଶ୍ରୀ ମୋଦି ଏହା କହିଛନ୍ତି ନାଗରିକ ଦେବଭାବ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ନାଗରିକଙ୍କୁ ଶାସନର କେନ୍ଦ୍ର ରଖିବାର ଆବଶ୍ୟକତା ରହିଛି ଦୂରଦୃଷ୍ଟି ସହ ନବସୃଜନ ନାଗରିକ କୈନ୍ଦ୍ରିକ ଶାସନ ଚିନ୍ତାଧାରା ସହିତ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗ କରିବାକୁ ଏହି ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ଭବିଷ୍ୟତରେ ପ୍ରତ୍ୟେକ ନୀତି ପ୍ରଶାସନିକ ନିଷ୍ପତ୍ତି ବିକଶିତ ଭାରତ ଗଠନ ଦୃଷ୍ଟିକୋଣ ନେଇ କାର୍ଯ୍ୟକାରୀ ହେବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି ଆତ୍ମନିର୍ଭର ଭାରତ ମେକ୍ ଇନ୍ ଇଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଶକ୍ତି ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି ଏହି ବ୍ୟାଚ୍ରେ 40% ଅଧିକ ମହିଳା ଅଧିକାରୀଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଆଲୋକପାତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି ଦେଶରେ ସାର କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି ଜାତୀୟ ଆୟର ପ୍ରାୟ 1/5 କୃଷି କ୍ଷେତ୍ରରୁ ଆସିଥାଏ ଏଥିସହ 43% ଶ୍ରମଶକ୍ତିକୁ କୃଷି କ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି

କରିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ଦଶନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4.4% ଅଭିବୃଦ୍ଧି ଘଟିଛି। ପଶୁପାଳନ ଏବଂ ମତ୍ସ୍ୟଚାଷ ବାର୍ଷିକ ପ୍ରାୟ 7% ବୃଦ୍ଧି ପାଇଥିବା ଶ୍ରୀ ଦେବ କହିଛନ୍ତି। ନିରନ୍ତର ସାର ଯୋଗାଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୁଷ୍ଟିକର ଆଧାରିତ ରିହାତି ବ୍ୟବସ୍ଥା ଦ୍ୱାରା ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଦେବ କହିଛନ୍ତି। ଭାରତ ମଙ୍ଗୋଲିଆ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ମଙ୍ଗୋଲ ରିଫାଇନାରୀ ପ୍ରକଳ୍ପକୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପରିଦର୍ଶନ କରିଛନ୍ତି। ତାଙ୍କ ସହ ମଙ୍ଗୋଲିଆ ପ୍ରତିପକ୍ଷ ବାତ୍ସେତ୍ ଶେଖ୍ ବଟମୁଙ୍କ ଏବଂ ଶିଳ୍ପ ଓ ଖଣି ମନ୍ତ୍ରୀ ଗୋଙ୍ଗୋର ଡାମ୍ଡିନ୍ ନ୍ୟାମ୍ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱ ଆଧାରିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ

ଙ୍କ ଏବଂ ଶିଳ୍ପ ଓ ଖଣି ମନ୍ତ୍ରୀ ଗୋଙ୍ଗୋର ଡାମ୍ ଡି ନ୍ୟାମ୍ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱ ଆଧାରିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଡକ୍ଟର ଜୟଶଙ୍କର ପ୍ରକଳ୍ପ ସ୍ଥଳରେ ଭାରତୀୟ ଏବଂ ମଙ୍ଗୋଲିଆର କାର୍ଯ୍ୟରତ କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ମଙ୍ଗୋଲିଆକୁ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ମନ୍ତ୍ରୀ ତଥା ମୁଖ୍ୟ କ୍ୟାବିନେଟ୍ ସଚିବ ବାଟମୁର ଏଙ୍କ ବାରଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି। ମାଇ ଭାରତ ଅଭିଯାନ ଅଧୀନରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ବନ୍ଦେ ମାତରମ୍ ଶିବିରର ଆୟୋଜନ କରାଯିବ। ଦେଶର ସାୟିଧାନିକ ତଥା ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଯୁବବର୍ଗଙ୍କୁ ଅଧିକ ସଚେତନ କରାଇବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ 20ଟି ଶିବିର ସ୍ଥାପନ କରାଯିବ। 6ଟି ରାଜ୍ୟର 15-29 ବର୍ଷ ବୟସ୍କ 150 ଜଣ ଯୁବ ଅଂଶଗ୍ରହଣକାରୀ ପ୍ରତ୍ୟେକ ଶିବିରରେ ଯୋଗଦେବେ। ସେମାନଙ୍କ ମଧ୍ୟରେ 50% ମହିଳା ଏବଂ ପଛୁଆ ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟ ଶିବିର ଆସନ୍ତାକାଲିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ କହିଛି ଏହି ଶିବିରଗୁଡ଼ିକରେ ପ୍ରାୟ 3000 ଯୁବକ ଯୁବତୀ ଯୋଗଦେବେ। ସେମାନଙ୍କୁ ସାୟିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଭାବର ଆଦାନ ପ୍ରଦାନ, ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି 2026 ଫଳାଫଳ ପ୍ରକାଶ ପାଇଛି। ସିୟୁଇଟି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ଏହି ପରୀକ୍ଷା ପାଇଁ 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ ବୋଲି ଏନ୍ଟିଏ କହିଛି। ଗତମାସ 11ରୁ 31 ତାରିଖ ପର୍ଯ୍ୟନ୍ତ ସିବିଟି ମୋଡ୍ରେ ଏହି ପରୀକ୍ଷା ଦେଶର 321ଟି ସହର ଏବଂ ବିଦେଶର 13ଟି ସ୍ଥାନରେ 35ଟି ପର୍ଯ୍ୟାୟରେ 19 ଦିନ ଧରି ଅନୁଷ୍ଠିତ ହୋଇଥିବା ନେଇ ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତେହେରାନ ଏହାର ପରମାଣୁ ଭିଭିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ୍ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକର ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ କହିଛନ୍ତି। ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍କୋଚନ କରି ଡକ୍ଟର ଲାହିରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତର ରପ୍ତାନୀ ଶେଷ 3 ମାସରେ 1.84 ଟ୍ରିଲିୟନ୍ ଡଲାରରେ ପହଞ୍ଚଥିବାବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି। ଶ୍ରୀ ଲାହିରୀ ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ରାତି 10:30ରେ ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ ରାତି 1:30ରେ ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ। କାନାଡାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍କରକୁ ଭେଟିବେ। ଇତିମଧ୍ୟରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଧୂଳିଝଡ଼ ସହ 60-70 କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି।

0: ତୃତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍କରକୁ ଭେଟିବେ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ଭାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକଗୀତ ଓ ଲୋକନୃତ୍ୟ ମାଧ୍ୟମରେ ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏଥିରେ ଯୋଗଦେଇ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।
3: 28 ଜୁନ୍ ପର୍ଯ୍ୟନ୍ତ ଅଲ୍ ବିଏଲ୍ଓଜ୍ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ। ସେହି ଭିତରେ ବିଏଲ୍ଓ ସଙ୍ଗେ ଆମର ବୁଥ୍ ଲେଭେଲ୍ ଏଜେଣ୍ଟ ଆପଏଣ୍ଟେଡ୍ ବାଇ ପଲିଟିକାଲ ପାର୍ଟିଜ୍ ସେମାନଙ୍କର ବି ଆକ୍ଟିଭ ପାର୍ଟିସିପେସନ୍ ଦରକାର, ସୋ ଦ୍ୟାଟ୍ ଆମର ଟ୍ରାନ୍ସପରେନ୍ସି ମେଣ୍ଟେନ୍ ହୋଇପାରିବ। ଆଉ ଏହାଦ୍ୱାରା ମୁଁ ଅନୁରୋଧ କରୁଛି କି ଆମର ଯେତେ ବି ବିଏଲ୍ଓ ଯେତେବେଳେ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ ତ ସବୁ ବଲାଙ୍ଗୀରବାସୀଙ୍କୁ ମୋର ଆଜ୍ ଏ ଜିଲ୍ଲା ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ଆପଣଙ୍କୁ ରିକ୍ୱେଷ୍ଟ ରହିବ, ଆପଣ ତାଙ୍କୁ ପୁରା ସହଯୋଗ କରନ୍ତୁ।
2: ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ, ଭିଭିଭୂମି ଓ ରୋଜଗାର କ୍ଷେତ୍ରରେ ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ସୁଭଦ୍ରା, ଲକ୍ଷ୍ୟପତି ଦିଦି, ଆୟୁଷ୍ମାନ ଭାରତ, ସିଏମ୍ କିଷାନ ଓ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଏହାର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ।
4: ପ୍ରଥମ କରି ଅଟଲ ବିହାରୀ ବାଜପେୟୀ ଗାଁର ସୁବ୍ୟବସ୍ଥା ପାଇଁ ଗୋଟେ ଯୋଜନା ପ୍ରସ୍ତୁତ କରିଥିଲେ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ଆଜି ବି ଲୋକ ଗାଁର ଲୋକ ସହରକୁ ଆସିବାର ସୌଭାଗ୍ୟ ପାଇଲା ଏବଂ ପ୍ରଶାସନ ଗାଁକୁ ଯିବାର ସୌଭାଗ୍ୟ ପାଇଲା। ଦି ଭିତରେ ଯୋଉ ସମନ୍ୱୟ ସୃଷ୍ଟି ହେଲା, ଯୋଜନା ଗାଁକୁ ପହଞ୍ଚି ପାରିଲା। ରେଲୱେ ସେକ୍ଟରରେ ପ୍ଲାଟଫର୍ମର ଉନ୍ନତିକରଣ ପାଇଛୁ, ଯୋଉଟା ଗୋଟିଏ ଲାଇନ ଥିଲା ଡବଲ ଲାଇନର ସୁବିଧା ପାଇପାରିଛୁ। ବିଭିନ୍ନ ଜିଲ୍ଲାକୁ କନେକ୍ଟ ନଥିଲା କନେକ୍ଟିଭିଟିର ରେଲୱେ ମାଧ୍ୟମରେ ଆମେ ସୁବିଧା ପାଇପାରିଛୁ। ଏଜୁକେସନରେ ଆମେ ସେଣ୍ଟ୍ରାଲ ସ୍କୁଲରୁ ଆରମ୍ଭ କରି ୟୁନିଭର୍ସିଟି ପର୍ଯ୍ୟନ୍ତ ବିଭିନ୍ନ ୟୁନିଭର୍ସିଟି ଆମେ ଓଡ଼ିଶା ପ୍ରଦେଶରେ ହେବାର ସେ ପ୍ରକାର ନମୁନା ବି ଆମେ କେନ୍ଦ୍ର ସରକାରଙ୍କ ଠାରୁ ପାଇଛୁ। ଏବଂ ସବୁଠାରୁ ଯୋଉ କଲେଜକୁ ଆସୁଥିବା ଛୋଟ ଛୁଆ, ଏ ଭିତରେ 2ଟା ସମ୍ପର୍କ ଯୋଡ଼ି ହେଉଛି, ଗୋଟେ ରାଜ୍ୟ ସରକାର ଏବଂ ଗୋଟେ କେନ୍ଦ୍ର ସରକାରଙ୍କର। ସବୁ ପଞ୍ଚାୟତରେ ଆମେ ଗୋଦାବରିଶ ଆଦର୍ଶ ବିଦ୍ୟାଳୟ କରିବୁ, ଯୋଉଠି ପ୍ରତ୍ୟେକ ଆଭିମୁଖ୍ୟ ରହିବ।
2: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଯୋଗକୁ ସୁସ୍ଥ ଜୀବନର ଆଧାର ବୋଲି ବର୍ଷ୍ଣନା କରିଥିଲେ। ଯୋଗକୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
5: ଅନ୍ତର୍ଜାତୀୟ ଯୋଗ ଦିବସ ଅବସର 2026 ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବି ଏବଂ ଏହି ବର୍ଷର ୟୋଗା ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଲା ଯେ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ବାର୍ଦ୍ଧକ୍ୟ ବୟସରେ ସୁସ୍ଥ ଜୀବନଯାପନ କରିବା ହେଉଛି ସବୁଥିରୁ ବଡ଼ ଚ୍ୟାଲେଞ୍ଜ, ତ ସେଥିପାଇଁ ଆମେ ଯୋଗକୁ ନିତ୍ୟଦିନ କରିବା ପାଇଁ ପ୍ରୟାସ କରିବା ଏବଂ ସରକାରଙ୍କ ତରଫରୁ ମଧ୍ୟ ଗୋଟେ ବଡ଼ 2026-27 ଆର୍ଥିକ ବର୍ଷରେ ଘୋଷଣା କରାଯାଇଛି ବଜେଟ୍ରେ ଯେ ସବୁ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜଣେ ଜଣେ ଯୋଗ ଇନ୍ଷ୍ଟ୍ରକ୍ଟର ଆପଏଣ୍ଟମେଣ୍ଟ ହେବେ, ଯାହାଦ୍ୱାରା ଯୋଗ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିବ। ଯୋଗ କରିବା ପାଇଁ ତୃଣମୂଳ ସ୍ତରରେ ପିଲାମାନେ, ଲୋକମାନେ, ଆମର ଯେଉଁମାନେ ବାର୍ଦ୍ଧକ୍ୟ ପରିଣତ ବୟସର ଲୋକମାନେ ସମସ୍ତେ ଆଗ୍ରହୀ ହେବେ ଏବଂ ସୁସ୍ଥ ରହିବେ ଏବଂ ନିରୋଗ ରହିବେ।
2: ପାଟଣାଗଡ଼ର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସ୍ଥାନୀୟ ଆମ୍ବ ଜର୍ମାନୀ ଓ ଇଟାଲୀକୁ ରପ୍ତାନୀ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିବା ସହ ଆମୃତ୍ୟ ବ୍ରାଣ୍ଡର ଲୋଗୋ ଉନ୍ମୋଚନ କରିଥିଲେ। ଏହାଦ୍ୱାରା ଚାଷୀମାନେ ଅଧିକ ଲାଭ ପାଉଥିବା ସୂଚନା ମିଳିଛି। ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ବାହାର କରାଯାଇଥିଲା। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତ ନ କରିବାକୁ ଅନୁରୋଧ କରାଯାଇଥିଲା।

0: ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅତିରିକ୍ତ ଶ୍ରମ କମିଶନର ସୁକାନ୍ତ ସେଠୀ ସୂଚନା ଦେଇଥିଲେ। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟା ବଜ୍ରପାତ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା, 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଚଳ ରଖିବା ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ବୈଠକି ଘରେ କେତେବେଳୁ ଆସି ବସିଲେଣି, କାଇଁ ଏପର୍ଯ୍ୟନ୍ତ କାହାର ଦେଖା
1: ନାହିଁ?
0: ଅପାଙ୍କ ପାଟି ଶୁଭ, ଅପା ଜୁହାରେ।
1: ହଁ ଜୁହାରେ ଜୁହାରେ, କେତେବେଳୁ ଆସିଲଣି କି?
0: ମୁଁ କେତେବେଳୁ ଆସି ତମ ବାଟ ଚାହିଁ ବସିଛି।
1: ଏ ସକାଳେ ଆଜି ମାଣ୍ଡିଆ ଇଟିଲି କରିଥିଲି,
0: ହଁ,
1: ଆଉ ତମ ପାଇଁ ଆଣିଛି, ହେଇ ରହିଲା।
0: ଯା ହଉ, ମତେ କେତେ ଭଲ ପାଉଛ ଅପା।
1: ନା ରେ ମା, ସେ କଥା ନୁହେଁ, ଆମେ ସ୍ତ୍ରୀ ଲୋକମାନେ ଝିଅମାନେ ଭଲ ଖାଦ୍ୟ ସିନା ଖାଇଲେ ଖଟିବା, ନହେଲେ କେମିତି କଣ ହବ?
0: ଆମେ ଖଟିବାରେ ଚାଷ କାମରେ ନିଜକୁ ନିୟୋଜିତ କରିଦଉଛେ, ଠିକ ଟାଇମରେ ଖାଇପାରୁନେ।
1: ନା ନା, ଆମେ ହେଲେ କୃଷିଜୀବୀ ମହିଳା, ଆମ ପେଟରେ ଯଦି ଖାଦ୍ୟ ନଥିବ ଆମେ ଖଟିପାରିବା? ତା ପୁଣି ସୁଷମ ଖାଦ୍ୟ, ପୁଷ୍ଟିକର ଖାଦ୍ୟ, ସେ ମାଣ୍ଡିଆ, ଶୁଆ, କୋଦୋ, କାଙ୍ଗୁ, ଶାଗ ଜାତୀୟ ଖାଦ୍ୟ, ପନିପରିବା, ଡାଲି ଜାତୀୟ ଖାଦ୍ୟ, ଆମେ ଯଦି ଠିକ ଠାକ ଖାଉଥିବା ଆମ ଦେହ ପା ଭଲ ରହିବ, ଆମେ ବିଲରେ ଖଟିପାରିବା, ଘରେ ଖଟିପାରିବା।
0: ଦେଖ, ଆମେ କୃଷିଜୀବୀ ମହିଳା, ଦିନ ସାରା କଠିନ ପରିଶ୍ରମ କଲେ, ତା ସାଙ୍ଗରେ ଏଇସବୁ ଯୋଉ ପୌଷ୍ଟିକ ଆହାର, ସୁଷମ ଖାଦ୍ୟ ଖାଇବା ଦରକାର।
1: ଆମେ ରାତିରେ ଶୋଇଲା ବେଳେ ଟିକେ କ୍ଷୀର ପିଉଥିବା, ଛେନା ଖାଇବା, ଆଉ ଯଦି ଖାଲି ଏମିତି ନ ଖାଇବା ହଇରାଣ ହବାନି?
0: ହେଇଟି ଅପା, ଆମର ଏଇ ଯୋଉ ଅଜ୍ଞତା ଦୋଷରୁ ଆମେ ଏଇସବୁ ଭୋଗୁଛେ।
1: ଆମ ହେଳା କରିଦଉଛନ୍ତି ତ ଆଉ।
0: ଆମର ଯୋଉ ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ରହିଲା, ଆମେ ତା ମାଧ୍ୟମରେ ସ୍ତ୍ରୀ ଲୋକମାନଙ୍କୁ ସଚେତନ କରିବା। ହେଇଟି ଅପା, ସରକାରଙ୍କର ଅନେକ ଯୋଜନା ରହୁଛି ଆମ କୃଷି ମହିଳାମାନଙ୍କ ପାଇଁ,
1: ହଁ ବରେ,
0: ସେ ସମ୍ପର୍କରେ ମଧ୍ୟ ଆମେ ଅବଗତ ନୁହୁଁ।
1: ନା ନା, ଆମେ କେମିତି କଣ ଅବଗତ ହବା? ତମେ ହେଲ ପାଠ ପଢୁଆ ପିଲା, ତମେ ଟିକେ ବ୍ଲକ ଅଫିସ ଯିବ, ଟିକେ ବୁଝାବୁଝି କରିବ, ଆମ ମାନଙ୍କୁ ଟିକେ ବୁଝେଇବ।
0: ଠିକ ଠିକ ଅପା, ମନେ ରହିଲା, ସବୁଆଡେ ଯାଇ ବୁଝେଇବା, ଆଉ ତମେ ଏଥର ଆମ ସାଙ୍ଗରେ ବି ରହିବ।
1: ହଁ ହଁ, ମୁଁ ଏଥର ରହିବି। ଆମେ ଯଦି ଠିକ ଖାଦ୍ୟ ଖାଉଥିବା ଆମ ଦେହ ପା ବି ଠିକ ରହୁଥିବ,
0: ନହେଲେ କୁପୋଷଣର ଶିକାର ହବା।
1: ନା ନା, ସେତେ ବାଟକୁ କାହିଁକି ଯିବ? ଆମେ ତ ଏଇ ଘରେ ତ ସବୁ ମାଣ୍ଡିଆରେ ଛତୁଆ, ମାଣ୍ଡିଆ କେକ, ବିସ୍କୁଟ ସବୁ କରୁଛନ୍ତି, ତାକୁ ପୁଣି ମାଣ୍ଡିଆ ଯାଉ କରି ଖାଉଛନ୍ତି। ଆମ ଦେହ ପା ଭଲ ରହୁଛି, ଦେହ ସବୁ ଭଲ ରହୁଛି, ଦେହର ରୋଗ ପ୍ରତିରୋଧ ଶକ୍ତି ବା ବଢୁଛି।
0: ତା ସହିତ ଫଳ ମୂଳ, ପନିପରିବା, ତାଜା ପରିବା ସବୁ ଖାଇବା ନିହାତି ଦରକାର।
1: ଆମେ ଚାଷୀ ବନ୍ଦୀ ଲୋକ, ଆମେ ଚାଷ କରୁଛେ, ପୁଣି ଜୈବିକ ଖତ ଦେଇକି ଚାଷ କରୁଛେ, ପନିପରିବା ଆମ ଦେହ ପାଇଁ ଭଲ। ତା ସହିତ ସବୁଜ ପନିପରିବା, ଶାଗ ଜାତୀୟ ଖାଦ୍ୟ, ଫଳ ଜାତୀୟ ଖାଦ୍ୟ ସବୁ ଖାଇବା, ସୁସ୍ଥରେ ରହିବା।
0: କୃଷିଜୀବୀ ମହିଳାଙ୍କ ପୋଷଣ ନିରାପତ୍ତା ଖାଲି ଆମ ସ୍ୱାସ୍ଥ୍ୟ ପାଇଁ ନୁହଁ,
1: ଆଉ
0: ଆମ ଦେଶର ଅର୍ଥନୀତିକୁ ସୁଦୃଢ କରେ।
1: ଯଦି ଦେହ ପା ସ୍ତ୍ରୀ ଲୋକଙ୍କର ଖରାପ ହେଇଗଲା, ସେଇଠି ଖର୍ଚ୍ଚ ହେଇଯିବ।
0: ଆଉ
1: ଯଦି ଖାଦ୍ୟ ଖାଉଥିବା, ଦେହ ଠିକ ଥିବ, ପଇସା ପତ୍ର ଠିକ ରହିବ, ନହେଲେ ଖର୍ଚ୍ଚ ବାର୍ଚ୍ଚ ହେଇଯିବନି।
0: ହେଇଟି ଅପା, ଖାଲି ଗପୁଥିବା ନା ସନ୍ଧ୍ୟା ବେଳ ଭଜନ କିଛି ଅଛି?
1: ହଁ ହଁ, ଭଜନ ଅଛି, ସନ୍ଧ୍ୟା ବେଳ ବୈଠକ ଘର ଭଜନ ଟିକେ ଶୁଣିବା, ତାପରେ କଥା ହବା।
0: ହଉ ଅପା।

0: ସୁମି
1: ହଁ
0: ଭଜନ ଶୁଣିଲେ ମନ କର୍ଣ୍ଣ ପବିତ୍ର ହେଲା।
1: ଯା ହଉ,
0: ହେଲେ ଆମେ ଚାଷୀବନ୍ଦୀ ଲୋକ, ସବୁ ଭିତରେ ଆମର ପେଟ ପାଟଣା କଥା ଅଛି।
1: ଆଗ ପେଟ ପାଟଣା କଥା, ତାପରେ ବାକି କଥା ହବା।
0: ପେଟ ପାଟଣାରେ ଆମେ ଯୋଉ ବିଷୟରେ ଆସିଲା ବେଳଠୁ କଥା ହଉଥିଲେ ମ,
1: ହଁ ମ,
0: ଏଇ ପୋଷଣ କଥା।
1: ହଁ,
0: ଆଜିର ବୈଠକ ଘରେ ଆଲୋଚନାର ବିଷୟ ଅଛି କୃଷିଜୀବୀ ମହିଳାଙ୍କ ପୋଷଣ ନିରାପତ୍ତା।
1: ଏ ସମ୍ପର୍କରେ ଆଲୋଚନା ପାଇଁ ଆମ ପାଖରେ ଅଛନ୍ତି ଡକ୍ଟର ଅମିତା ରାଣୀ ପାତ୍ର। ଅପା,
0: ହଁ,
1: ତାହେଲେ ତୁମେ ମହାଶୟଙ୍କ ସହିତ କଥା ହୁଅ।
0: ମହାଶୟା ତ ଆସି ପହଞ୍ଚି ଗଲେଣି।
1: ହଁ,
0: ଆମ କଥା ହଉଛି, ଆମେ ଶୁଣିବା, ତାପରେ କଥା ହବା।
1: ହଁ,
2: ଏ ବିଷୟରେ ବୁଝାଇ କହିବା ପାଇଁ ଆଲୋଚକ ହିସାବରେ ଆମ ଗହଣାରେ ଉପସ୍ଥିତ ଅଛନ୍ତି ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରର ଗୃହ ବିଜ୍ଞାନ ବିଭାଗର ବୈଜ୍ଞାନିକ ଡକ୍ଟର ଅମିତା ରାଣୀ ପାତ୍ର। ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର
2: ମ୍ୟାଡାମ, ଆଜି ଯୋଉ ଆମେ ବିଷୟ ରଖିଛେ କୃଷିଜୀବୀ ମହିଳାଙ୍କ ପୋଷଣ ନିରାପତ୍ତା, ଏ ବିଷୟରେ ତ କଥା ହବା, ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବୁ ପୋଷଣ ନିରାପତ୍ତା କହିଲେ ଆମେ କ'ଣ ବୁଝୁ?
3: ଆକ୍ଚୁଆଲି ପୋଷଣ ନିରାପତ୍ତା କହିଲେ ଆମେ କେବଳ ଯୋଉ ପେଟ ଭର୍ତ୍ତି କରି ଭାତ କିମ୍ବା ରୁଟି ଖାଇବା ତାହା ନୁହେଁ। ପୋଷଣ ନିରାପତ୍ତାର ଅର୍ଥ ହେଉଛି ଯୋଉ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ, ଶରୀରକୁ କାର୍ଯ୍ୟକ୍ଷମ ଏବଂ ସୁସ୍ଥ ନିରୋଗ ରଖିବା ପାଇଁ ଯୋଉ ଖାଦ୍ୟ ପୋଷକ ବା ନ୍ୟୁଟ୍ରିଏଣ୍ଟ ଯୋଉଟାକୁ ଆମେ ଇଂଲିଶରେ କହୁଛୁ, ସେଗୁଡ଼ିକ ଯଥାକ୍ରମେ ଆପଣଙ୍କର ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଜୀବସାର ବା ଭିଟାମିନ୍ସ, ଧାତବ ଲବଣ, ମିନେରାଲ୍ସ ଯୋଉଟାକୁ କହୁଛୁ, ସେହିସବୁକୁ ସଠିକ୍ ମାତ୍ରାରେ, ପର୍ଯ୍ୟାପ୍ତ ମାତ୍ରାରେ ଆମ ଶରୀରକୁ ମିଳିବା ଦରକାର। ସେତିକି ବେଳେ ଆମେ କହିପାରିବା ଯେ ଆମର ପୋଷଣ ନିରାପତ୍ତା ହେଇଯାଇଛି।
2: ମ୍ୟାଡାମ, ଏ ତ ବହୁତ ବଢିଆ କଥା। ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, କୃଷିଜୀବୀ ମହିଳାଙ୍କ ପାଇଁ ପୋଷଣ ନିରାପତ୍ତା ପାଇଁ କାହିଁକି ଗୁରୁତ୍ୱ ଦେବା ଦରକାର?
3: ଆକ୍ଚୁଆଲି ଆମର କୃଷିଜୀବୀ ମହିଳାମାନଙ୍କ କଥାକୁ ଚିନ୍ତା କରିବାକୁ ଗଲେ ସେମାନେ ପ୍ରାୟ ଚାଷ କାମର 80-90% କାମ କରିଥାନ୍ତି, ମାନେ ନିଜେ କରିଥାନ୍ତି, ଯୋଉଟାକି ଆପଣଙ୍କର ବିହନ ଚୟନ ଠାରୁ ଉତ୍ପାଦନ ଯାଏ, ଅମଳ ଯାଏ, ସିଏ ହେଲା କୃଷି କାର୍ଯ୍ୟ କଥା। ତା ସହିତ ଆମର ଗୃହ କାର୍ଯ୍ୟର ପ୍ରାୟ ସମସ୍ତ କାର୍ଯ୍ୟ ନାରୀମାନଙ୍କୁ ବା ମହିଳାମାନଙ୍କୁ କରିବାକୁ ପଡ଼ିଥାଏ। ମାତ୍ର ଦୁଃଖର ବିଷୟ ହେଉଛି ଆମର ମହିଳାମାନେ ପରିବାରର କିମ୍ବା ଘରର ଅନ୍ୟମାନଙ୍କର ଯେତିକି ଖାଇବା

0: ପ୍ରତି ନଜର ଅନ୍ଦାଜ କରିଥାନ୍ତି, ନିଜର ଶରୀର ପ୍ରତି ସେମାନେ ସେତେ ସଚେତନ ରହନ୍ତି ନାହିଁ ବା ହୁଅନ୍ତି ନାହିଁ। କେବଳ ଭାତ ଗଣ୍ଡେ କି ରୁଟି ଟିକେ ଖାଇ ପେଟ ପୁରେଇ ଦେଲେ ସେମାନଙ୍କର ଖାଦ୍ୟର ଯୋଉ ଗ୍ରହଣ କରିବା କଥାଟା ସେଠି ଶେଷ ହୋଇଥାଏ। ସେଥିପାଇଁ ଏବେ ଆମେ ଯୋଉ ମହିଳାମାନଙ୍କୁ ତାଙ୍କର ପୋଷଣ ଉପରେ ବା ପୋଷକ ତତ୍ତ୍ୱ ଉପରେ ଟିକେ ଗୁରୁତ୍ୱ ଦେବା ପାଇଁ ବେଶୀ ସରକାରଙ୍କ ତରଫରୁ ହଉ ଆମ ତରଫରୁ ହଉ ଟିକେ ଗୁରୁତ୍ୱ ଦିଆଯାଉଛି।
1: ଆଜ୍ଞା, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ଯେ କୃଷିଜୀବୀ ମହିଳାମାନେ ପ୍ରତିଦିନ ଖାଦ୍ୟରେ କ'ଣ ଖାଇବା ଉଚିତ ଯାହାଦ୍ୱାରା ପୋଷଣ ନିରାପତ୍ତା ବଜାୟ ରହିପାରିବ ତାଙ୍କ ଶରୀର ପାଇଁ?
0: ବଢିଆ ପ୍ରଶ୍ନଟେ ଆପଣ ପଚାରିଲେ, ତେବେ ଆମେ ତାକୁ ଡିଟେଲ୍ସ ଆଲୋଚନା କରିବା ଯେ କଣ କଣ ଖାଦ୍ୟ ଆମ ଶରୀର ପାଇଁ କଣ କଣ ଉପଯୋଗୀ ହୋଇଥାଏ।
1: ଆଜ୍ଞା,
0: ପ୍ରଥମତଃ ନାରୀ ହିସାବରେ ହୁଅନ୍ତୁ କିମ୍ବା ଯେକୌଣସି ଲୋକ ଆମର ଖାଦ୍ୟ ହିସାବରେ ବିଭିନ୍ନ ପ୍ରକାର ଯୋଉ ଖାଦ୍ୟକୁ ବିଭାଗୀକରଣ କରାଯାଇଛି ସେଥିରୁ ଆମେ ପ୍ରତ୍ୟେକ ବିଭାଗରୁ ଖାଦ୍ୟ ଖାଇବା କଥା ଯୋଉଟାକି ମୁଁ ଟିକେ ଟିକେ ଆଲୋଚନା ସଂକ୍ଷେପରେ କରିଦେଉଛି। ପ୍ରଥମ ଆପଣଙ୍କର ହେଲା ଶସ୍ୟ ଜାତୀୟ ଖାଦ୍ୟ, ଯେଉଁଟାକି ଆମକୁ ମୁଖ୍ୟତଃ ଆମେ ଷ୍ଟେପଲ୍ ଫୁଡ୍ ବା ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରିଥାଉ। ଭାତ ରୁଟି, ଆମ ଓଡ଼ିଶାକୁ ଦେଖିବାକୁ ଗଲେ ଆମର ମୁଖ୍ୟତଃ ରହିଲା ଭାତ, ରାତିରେ ରୁଟି, ତା ସହିତ ସେଇଟା ଆମେ ଶସ୍ୟ ଜାତୀୟ ଖାଦ୍ୟ ରୂପେ ପାଇଥାଉ। ତେଣୁ ତା ପାଇଁ ଆମକୁ ଯୋଉ ଚାଉଳ କିମ୍ବା ରୁଟି, ତା ସହିତ ଆଜି ଦିନରେ ଯୋଉ ଶ୍ରୀ ଅନ୍ନର ଅଭିଯାନ ଆପଣମାନେ ଜାଣିଥିବେ ଚାଲିଛି ଯେ ମିଲେଟ୍ ବା ମାଣ୍ଡିଆ, ମାଣ୍ଡିଆର ଯୋଉ ଦେଖାଯାଇଛି ତାର ପୋଷକ ତତ୍ତ୍ୱ ବହୁତ ପରିମାଣରେ ରହିଛି। ତେଣୁ କେବଳ ଭାତ ରୁଟିରେ ସୀମିତ ନ ରହିକି ଆମକୁ ସେଥିରେ ମିଲେଟ୍ ବା ମାଣ୍ଡିଆ, ଆପଣଙ୍କର ସୁଆଁ, ଜୁଆର, ବାଜରା ସେଥିରେ ମଧ୍ୟ କିଛି କିଛି ମିଶାଇ ଖାଇଲେ ଆମେ ଯୋଉ ଏନର୍ଜି କଣ୍ଟେଣ୍ଟ ବା ଆମର ଯୋଉ ଶର୍କରା ଜାତୀୟ ଖାଦ୍ୟ ସେଥିରୁ ଆମେ ପାଇପାରିବା। ତେଣୁ ତା ସହିତ ମାଣ୍ଡିଆକୁ ଯୋଡ଼ିକି ଆପଣଙ୍କର ଭାତ ସହିତ କେବେ ମାଣ୍ଡିଆ କ୍ଷୀରି କିମ୍ବା ରୁଟିରେ ମାଣ୍ଡିଆର ଅଟା କିମ୍ବା ମାଣ୍ଡିଆର ଇଡ୍ଲି ଚକୁଳି ଏଗୁଡ଼ାକ ମଧ୍ୟ ସବୁ ଆମେ କରିକି ଖାଇପାରିବା। ମୁଖ୍ୟତଃ ଆମେ ମନେ ରଖିବା ଯେ ପ୍ରତ୍ୟେକ ଦିନ ଖାଦ୍ୟରେ କିଛି ପରିମାଣରେ ଚାଉଳ ଆଉ ଗହମରୁ ଟିକେ ଆଗକୁ ଯାଇକି ଟିକେ ମାଣ୍ଡିଆକୁ ମିଶ୍ରଣ କରିବାକୁ ପଡିବ, ଏହା ଶସ୍ୟ ଜାତୀୟ କଥା। ତାପରେ ଦ୍ୱିତୀୟରେ ଆମର ପୁଷ୍ଟିସାର ପାଇଁ ଆମକୁ ଡାଲି ଜାତୀୟ ଖାଦ୍ୟ ବା ଆମର ଛୁଇଁ ଜାତୀୟ ଶିମ୍ବ ଜାତୀୟ ଖାଦ୍ୟ ତାକୁ କୁହାଯାଉଛି, ଯେଉଁଥିରେ କି ଆମେ ବୁଟ, ଚଣା, ହରଡ଼, ମୁଗ, ବିରି ଏଗୁଡ଼ିକ ମଧ୍ୟ କିଛି ମାତ୍ରାରେ ଖାଦ୍ୟରେ ନେବା ଉଚିତ। ତୃତୀୟରେ ଆପଣଙ୍କର ଆସିଲା ଆମର ଯୋଉ ପନିପରିବା, ପନିପରିବାକୁ ମଧ୍ୟ ଆମେ ବିଭାଗୀକରଣ କରିପାରିବା। ମୁଖ୍ୟତଃ ଆମେ ତାକୁ ତିନି ଭାଗରେ ବିଭକ୍ତ କରିବା, ଯେଉଁଟାକି ମୂଳ ଜାତୀୟ ପରିବା, ଗୋଟେ ଆମର ଯେଉଁ ରହିଛି ଆଇସିଏମ୍ଆର୍ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଆଣ୍ଡ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍, ଯେଉଁମାନେକି ପୋଷକ ତତ୍ତ୍ୱ ଆମ ଶରୀରର ଆବଶ୍ୟକତା ଅନୁଯାୟୀ ଯେଉଁ ପୋଷକ ତତ୍ତ୍ୱର ଆବଶ୍ୟକତା କେତେ ତା ଉପରେ ମାନ ନିର୍ଦ୍ଧାରଣ କରନ୍ତି, ସେମାନଙ୍କର ତଥ୍ୟ ଅନୁଯାୟୀ ଆମକୁ ଜଣେ ମହିଳା ହୁଅନ୍ତୁ ପୁରୁଷ ହୁଅନ୍ତୁ ଆଡଲ୍ଟମାନଙ୍କୁ 50 ଗ୍ରାମ ମାତ୍ର ମୂଳ ଜାତୀୟ ପରିବା, ତାମାନେ ଆପଣଙ୍କର ସାରୁ, ଆଳୁ ସେଇ ଜାତୀୟ ମୂଳ ଜାତୀୟ ପନିପରିବାରୁ ମାତ୍ର 50 ଗ୍ରାମ, ଏବଂ ଯେଉଁଟାକି ଶାଗ, ଶାଗ ପନିପରିବା ଯେଉଁଟା ଗ୍ରୀନ୍ ଲିଫି ଭେଜିଟେବୁଲ ଆମେ କହୁଛୁ ସେଇଟାକୁ 100 ଗ୍ରାମ, ବାକି ଅନ୍ୟାନ୍ୟ ପରିବା ଯେଉଁଟାକି ଆପଣଙ୍କର ଅନ୍ୟ ପରିବା ଯାହା ସବୁ ରହିଲା ଆପଣଙ୍କର ସବୁଜ ପନିପରିବା, ଭେଣ୍ଡି, କଲରା, ଆପଣଙ୍କର
1: ବାଇଗଣ,
0: କଖାରୁ, ବାଇଗଣ ଯାହା ସବୁ ରହିଲା ସେଥିରୁ 250 ମାନେ 250 ଗ୍ରାମ, ତାମାନେ ଏଟା ହେଲା 250, ସେଟା ହେଲା 100, ସେଟା ହେଲା 50, ତେଣୁ ପାଖାପାଖି 400 ଗ୍ରାମ ପନିପରିବା ଆମର ଖାଦ୍ୟରେ ରହିବାର ଆବଶ୍ୟକତା ରହିଛି। ତା ସହିତ ଫ୍ରେଶ୍ ଫଳ, ଯେଉଁଟାକି ଆପଣଙ୍କର ଯେକୌଣସି ଫଳ ଆମେ ବଜାରରୁ କିଣୁ କିମ୍ବା ଆମ ନିଜ ବାଡ଼ିରେ ଉପଜାଉଥିବା, ତ ଫଳ ଅମୃତଭଣ୍ଡା ହଉ, ପିଜୁଳି ହଉ, ସେସବୁ ଆମ୍ବ, ପଣସ, ସେସବୁ ଜିନିଷ ଖାଇପାରିବା। କିନ୍ତୁ ସେଠି ଦୁଇଟା କଥା ମନେ ରଖିବାକୁ ପଡିବ, ଫଳ ପନିପରିବା କଥାକୁ ଚିନ୍ତା କଲେ ଆମକୁ ଦେଖିବାକୁ ପଡିବ ଫଳ ଆମର ଋତୁକାଳୀନ, ଋତୁକାଳୀନ ପନିପରିବା ଫଳରେ ଆମର ପୋଷକ ତତ୍ତ୍ୱ ଭରି ହେଇକି ରହିଥାଏ, ଯେଉଁଟାକି ଆମେ ଆଜିକାଲି ଦିନରେ ଚାଷ କରୁଛୁ ଅଫ୍ ସିଜିନ୍ ଭେଜିଟେବୁଲ, ଯେଉଁଟାକି ଇନକମ୍ କରିବା ପାଇଁ, ପଇସା ଆୟ କରିବା ପାଇଁ, ଧର ଯୋଉ ଆପଣଙ୍କୁ ବର୍ଷା ଦିନରେ ଟମାଟୋକୁ ଆମେ ଚାହୁଁଛୁ କି କୋବିକୁ ଚାହୁଁଛୁ, କିନ୍ତୁ ଦେଖିବାକୁ ଗଲେ ପ୍ରକୃତି ଆମକୁ ଯେଉଁଦିନ ଯାହା ଦେଇଛି, ଟମାଟୋକୁ ଶୀତ ଦିନେ ଦେଇଛି, କୋବିକୁ ମୂଳାକୁ ଶୀତ ଦିନେ ଦେଇଛି, ତ ସେଇ ସମୟରେ ଋତୁକାଳୀନ ପନିପରିବାରେ ମୁଖ୍ୟତଃ ଆମର ପୋଷକ ତତ୍ତ୍ୱ ଭରପୁର ହେଇକି ରହିଥାଏ। ତେଣୁ ଆମେ ଟିକେ ଚେଷ୍ଟା କରିବା ଋତୁକାଳୀନ ପନିପରିବା ଫଳ ଖାଇବାକୁ, ଆଉ ଲୋକାଲି ଆମର ପରିପାର୍ଶ୍ୱିକ ପରିସ୍ଥିତିରେ ଧର ଯୋଉ ଆମ ବାଡି ବଗିଚାରେ ଯାହା ଫଳ ଉପଜାଉଛୁ, ଧର ଯୋଉ ଆମେ ଭିଟାମିନ୍ ସି କଥା ଚିନ୍ତା କରିବା, ଅଁଳାରେ ଭିଟାମିନ୍ ସି ଅଛି, ଅଙ୍ଗୁର ସେଉରେ ଅଳ୍ପ ଭିଟାମିନ୍ ସି ଅଛି, ପିଜୁଳିରେ ଭିଟାମିନ୍ ସି ଅଛି, କିନ୍ତୁ ଆମ ବାଡିରେ ପିଜୁଳି ଥିବ କିନ୍ତୁ ଆମେ ଅଙ୍ଗୁର କିମ୍ବା ସେଉ କିଣିବାକୁ ଚାହିଁବା, ଏଥିରେ ମୋର ଅନୁରୋଧ ରହିବ ଆପଣମାନେ ଆପଣମାନଙ୍କ ବାଡିରେ ଥିବା ସେଇ ଲେମ୍ବୁ ହଉ, ପିଜୁଳି ହଉ, ସେଇଟାକୁ ମଧ୍ୟ ଫଳ ଆକାରରେ ଗ୍ରହଣ କରିପାରିବେ। ଇଏ ଗଲା ଆମର ପନିପରିବା କଥା। ତାପରେ ଦ୍ୱିତୀୟରେ ହେଲା ଆମର ଯୋଉ କ୍ଷୀର ମାଛ ମାଂସ ଯେଉଁମାନେ ନିରାମିଷାସୀ କିମ୍ବା ଆମିଷାସୀ କଥା ଚିନ୍ତା କରିବା

0: ନିରାମିଷ ମାନେ ତ ମାଛ ମାଂସ ଅଣ୍ଡାକୁ ଯାଇପାରିବେ ନାହିଁ, କିନ୍ତୁ ତା ସହିତ ସେମାନେ କ୍ଷୀରଟାର ବି ଆବଶ୍ୟକତା ରହିଛି, ଯେଉଁଟାକି ଆମର ଆଇସିଏମ୍ଆର୍ର ସେ ଯୋଉ ନିଦର୍ଶନ ଅନୁଯାୟୀ ଗୋଟେ ପ୍ରାପ୍ତବୟସ୍କ ମଣିଷକୁ ଆମକୁ 250 to 300 ml କ୍ଷୀରଟାର ଦୈନିକ ଆବଶ୍ୟକତା ରହିଛି ପ୍ରତ୍ୟେକ ଲୋକ ପାଇଁ। ପିଲାଙ୍କ ପାଇଁ ଟିକେ ସେଟା ଅଲଗା, ପିଲାଙ୍କ ପାଇଁ 500 ml ରହିବ। ସେହିଭଳି ମାଛ ମାଂସ ପାଇଁ ଦେଖିବାକୁ ଗଲେ ଆମକୁ ମାଛ ମାଂସ ତ ଜେନେରାଲି ଆମେ ପ୍ରତିଦିନ ନେଇପାରିବୁ ନାହିଁ, ତେଣୁ ତାକୁ ଯଦି ଗୋଟେ ସାପ୍ତାହିକ ଭାବରେ ଆଲୋଚନା କରାଯାଏ ସପ୍ତାହକୁ ଆମେ 500 to 700 gram ମାଛ ମାଂସ ଅଣ୍ଡା ମିଶେଇକି ଆମକୁ ନେବାକୁ ପଡ଼ିଥାଏ। ମାଛ ମାଂସ ଅଣ୍ଡା କ୍ଷୀରର ଏଗୁଡ଼ାକର ଯେଉଁ ପୁଷ୍ଟିସାର ଆମକୁ ମିଳିଥାଏ ସେଟା ହେଉଛି ମୁଖ୍ୟତଃ ଯେଉଁଟା କମ୍ପ୍ଲିଟ୍ ପ୍ରୋଟିନ୍ ବା ସମ୍ପୂର୍ଣ୍ଣ ପ୍ରୋଟିନ୍ ପୁଷ୍ଟିସାର, ତାର ପାଠ ସବୁ ତ ଅଲଗା ରହିଛି କିନ୍ତୁ ମାନେ ସେଟା ଭଲ ପ୍ରୋଟିନ୍ ବା ଭଲ ପୁଷ୍ଟିସାର ହିସାବରେ ତାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। ତା ସହିତ ଅନ୍ୟାନ୍ୟ ଜୀବସାର ମଧ୍ୟ ଭିଟାମିନ୍ ଏ ଡି ସେଗୁଡ଼ା ମଧ୍ୟ ରହିଛି, ତେଣୁ ତା ସହିତ ଆମକୁ କ୍ଷୀର ମାଛ ମାଂସ ଅଣ୍ଡା ମଧ୍ୟ ନେବାକୁ ପଡିବ। ଯେଉଁମାନେ ନିରାମିଷାସୀ ତାଙ୍କର ପ୍ରୋଟିନ୍ର ପୁଷ୍ଟିସାରର ଆବଶ୍ୟକତା ମେଣ୍ଟାଇବା ପାଇଁ ଡେଲି ବେସିସ୍ରେ ଡାଲିର ଆବଶ୍ୟକତା ବହୁତ ରହିଛି, ଯେଉଁଟାକି ଡାଲି ଭାତ ମିଶିଲେ ଯାଇକି ଆମର ସମ୍ପୂର୍ଣ୍ଣ ପ୍ରୋଟିନ୍ ହେବ। ତା ସହିତ ଯେଉଁଗୁଡାକ ଟିକେ ପ୍ରୋଟିନ୍ ରିଚ୍ ଉଦାହରଣତଃ ଆପଣଙ୍କର ଛତୁ ମଧ୍ୟ ନେଇପାରିବେ ଯେଉଁଟାକି ପୁଷ୍ଟିସାରରେ ଭରପୁର ହୋଇକି ରହିଛି,
1: ସୋୟାବିନ୍
0: ଅଛି, ରାଜମା ଅଛି ଯେଉଁଟାକି ଗାଁ ଲୋକମାନଙ୍କ ପାଇଁ ଆମ ଓଡ଼ିଶା କଥା ଦେଖିଲେ ରାଜମାର ଚାଷ ଆମର ହେଉନାହିଁ, କିନ୍ତୁ ଆଜିକାଲି ଯେଉଁ ଆମର ସୋୟାବିନ୍ ବଡି ଆସୁଛି ସେଟା ବି ପ୍ରୋଟିନ୍ରେ ଭରପୁର ହୋଇକି ରହିଛି, ସେଟା ବି ସେମାନେ ନେଇପାରିବେ।
1: କେମିତି ପୋଷଣ ନିରାପତ୍ତା ବଜାୟ ରଖିପାରିବେ ଆମେ ତ ଏସବୁ ଖାଦ୍ୟ ଖାଇବା, ସେ ବିଷୟ ଟିକେ ପରାମର୍ଶ ଦିଅନ୍ତୁ।
0: ଠିକ କଥା ପଚାରିଲେ ଯେ ଆପଣ ଆମେ ସେଗୁଡ଼ାକ ଧରାଯାଉ ଆମର ଗ୍ରାମାଞ୍ଚଳର ମହିଳାମାନଙ୍କ କଥା କିମ୍ବା କୃଷିଜୀବୀ ମହିଳାମାନଙ୍କ କଥାକୁ ଆମେ ଭାବିବା ଯେ ସେମାନେ ସବୁବେଳେ ସବୁ ଜିନିଷ କିଣିକରି ଖାଇପାରିବେ ନାହିଁ, ଯେତିକି ଆମେ ପନିପରିବା କଥା ବି ଆଲୋଚନା କଲୁ। ଦେଖନ୍ତୁ ଯେଉଁମାନଙ୍କର ଗ୍ରାମାଞ୍ଚଳରେ ଘର ବା କୃଷିଜୀବୀ ମହିଳା ପାଖାପାଖି ସମସ୍ତଙ୍କ ବାଡ଼ି ଅଗଣାରେ ଟିକେ ଅଧେ ଜାଗାଟେ ଥିବ
1: ନିଶ୍ଚିତ,
0: ତେଣୁ ପ୍ରଥମ କଥା ଆମକୁ ଲକ୍ଷ୍ୟ ରଖିବାକୁ ପଡିବ ଆମେ ବଜାରରୁ ଯେଉଁ ପନିପରିବା କିଣୁଛୁ ସେଗୁଡ଼ାକ ପ୍ରାୟତଃ ହେଉଛି ରାସାୟନିକ ସାର ବିଷ କୀଟନାଶକର ବ୍ୟବହାର ହୋଇକି ହେଉଛି, ତେଣୁ ଆମେ ଚେଷ୍ଟା କରିବା ଯେ ସେଗୁଡ଼ାକଠୁ ନିଜକୁ ଟିକେ ଦୂରେଇ ରଖିବା, ପରିବାରକୁ ଦୂରେଇ ରଖିବା ପାଇଁ। ଆପଣମାନେ ଜାଣିଛନ୍ତି ଯେ ରାସାୟନିକ ସାର ବିଷ ପ୍ରୟୋଗ ଦ୍ୱାରା ଯେଉଁ ଖାଦ୍ୟ ଆମେ ଉତ୍ପାଦନ କରୁଛୁ ତାର କମ୍ପ୍ଲିକେସି ବହୁତ ଆସୁଛି। ପ୍ରଥମତଃ ଆପଣଙ୍କର କ୍ୟାନ୍ସର ଯେଉଁ ଭାବରେ ହେଉଛି ତାର ମୁଖ୍ୟ କାରଣ ହେଉଛି ଯେଉଁ ଆମେ ରାସାୟନିକ ସାର ପ୍ରୟୋଗ କରିକି ଯେଉଁ ସାର ବିଷ ପ୍ରୟୋଗ କରିକି ଯେଉଁ ଖାଦ୍ୟ ଉତ୍ପାଦନ କରୁଛୁ, ତ ତାକୁ ତ ବନ୍ଦ କରିପାରିବା ନାହିଁ, ତେବେ ଟିକେ ଆମେ କମେଇ ପାରିବା ଯେ ଆମେ ପ୍ରତ୍ୟେକ ନାଗରିକ ବା ମହିଳାମାନେ ଯଦି ସଚେତନ ହେବା ଆମର ବାଡି ବଗିଚାରେ ଯେଉଁ ଜାଗା ଖଣ୍ଡକ ଅଛି ସେଥିରେ ଆମେ ପୋଷଣ ବଗିଚା ଯେଉଁଟାକି ନ୍ୟୁଟ୍ରିସନାଲ ଗାର୍ଡେନ ଯାହାକୁ କିଛି ଦିନ କିଛି ବର୍ଷ ପୂର୍ବରୁ ପାକଶଳା ବଗିଚା ବା କିଚେନ ଗାର୍ଡେନ କୁହାଯାଉଥିଲା, ଏବେ ତାକୁ ସରକାର ମୋ ଉପକାରୀ ବଗିଚା ନାଁ ଦେଇକି ବା ପୋଷଣ ବଗିଚା ପୁଷ୍ଟି ବଗିଚା ନ୍ୟୁଟ୍ରିସନାଲ ଗାର୍ଡେନ ଯେଉଁଟା ଇଂଲିଶରେ କହୁଛୁ ସେଇଟାକୁ ଆପଣମାନଙ୍କର ଚାଷୀମାନଙ୍କୁ ହଉ ଗାଁର ମହିଳାମାନଙ୍କୁ ହଉ ଓଡ଼ିଶା ଲାଇଭଲିହୁଡ ମିଶନ ଥ୍ରୋରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଉଛି, ସଚେତନ କରାଯାଉଛି, ତେଣୁ ଆମର ସେଠି ରହିବ ଅନୁରୋଧ ଆମେମାନେ ସମସ୍ତେ ନିଜ ବାଡ଼ି ବଗିଚାରେ ଗୋଟେ ଗୋଟେ ପୋଷଣ ବଗିଚା କରିବା। ଯଦି ଆମ ପାଖରେ ଜାଗା ବି ନାହିଁ ଆପାତତଃ କିଛି ନହେଲେ ଆମେ ଅମୃତଭଣ୍ଡା ଗଛଟେ, ଭୃଷଙ୍ଗା ପତ୍ର ଗଛଟେ, କଦଳୀ ଗଛଟେ ସେଇଭଳିଆ ଗୋଟେ ଦୁଇଟା ଲଗେଇଲେ ବି ଆମେ ଆପାତତଃ କିଛି ପରିମାଣରେ ସେଇ ଫଳ ପନିପରିବାର ଆମକୁ ମେଣ୍ଟେଇ ପାରିବୁ, ଯେଉଁଗୁଡାକ କି ଆମେ ଅଣଦେଖା କରୁ। ସଜନା ଶାଗ ବାଡ଼ିରେ ସଜନା ଗଛ ଦୁଇଟା ରହିଲେ ବି ମଧ୍ୟ ଆମେ ତାକୁ କରିପାରିବୁ, ଟିକେ ବି ଜାଗା ଅଛି କିଛି ବାଡ଼କୁ କିମ୍ବା ଆମର ଚାଳକୁ ପୋଇଟେ ବୋଇତାଳୁଟେ ସେ ଲଟା ମଧ୍ୟ ମଡ଼େଇକି ତାକୁ ମଧ୍ୟ କରିପାରିବୁ। ତା ସହିତ ଯେଉଁମାନଙ୍କର ଜାଗା ଅଛି ସେଥିରେ ଆମକୁ 4 to 6 ଜଣିଆ ପରିବାର ପାଇଁ ଆମକୁ ଯଦି ମାତ୍ର 2-3 decimal ଜାଗା ହବ ସେଥିରୁ ପ୍ରାୟତଃ ଆମର ଯେତିକି ପରିବାରର ପନିପରିବାର ଦରକାର ହବ ସେତିକି ଆମେ ସେଥିରୁ ମେଣ୍ଟେଇ ପାରିବୁ, କିନ୍ତୁ କଥାଟା ହେଉଛି ଆମର ମାନସିକତାଟା ରହିବା ଦରକାର ଯେ ଆମେ ନିଜ ବାଡ଼ି ବଗିଚାରେ କିଛି ଗଛ ଲଗେଇବୁ, ଉତ୍ପାଦନ କରିବୁ, ନିଜେ ଖାଇବୁ, ଯାହାଦ୍ୱାରା ପିଲାମାନେ ମଧ୍ୟ ସେଥିରେ ସଂଶ୍ଳିଷ୍ଟ ହୋଇପାରିବେ। ଘରର ବୟସ୍କ ଶାଶୁ ଶ୍ୱଶୁର ବାପା ମା ଅଛନ୍ତି ସେମାନେ ମଧ୍ୟ ଟିକେ କାମ କରିପାରିବେ, ତ ସେଇଟାକୁ ଆମକୁ ଟିକେ ଦେଖିବାକୁ ପଡିବ, ମାନେ ଆଗେ ନିଜେ ଘର ପାଇଁ ପରିବା ରଖିବା ତାପରେ ଯଦି ଅଧିକା ହେଲା ଆମେ ବିକ୍ରି କରି ପଇସା ରୋଜଗାର କରିବା, ତ ସେଇଟାକୁ ମୁଖ୍ୟତଃ ଧ୍ୟାନ ଦେବାକୁ ପଡିବ। ତାପରେ ଦ୍ୱିତୀୟରେ ଆସିଲେ ଆମେ ଯୋଉଟା କହୁଥିଲୁ ଅଣ୍ଡା ମାଛ ମାଂସ ଅଣ୍ଡା, ତେଣୁ ପ୍ରତ୍ୟେକଙ୍କୁ ରଖିବାକୁ ପଡିବ ଯେ ଆମକୁ 2-4 କୁକୁଡ଼ା ପାଳନ କରିବାକୁ ପଡିବ ଯଦି ଜାଗା ଅଛି। ଆଜିକାଲି କୁକୁଡ଼ା ଆପଣଙ୍କର ସବୁଦିନ ଅଣ୍ଡା ଦେଉଥିବା କୁକୁଡ଼ା ମଧ୍ୟ ଯେଉଁଟାକି ଶଙ୍କର ଜାତୀୟ କୁକୁଡ଼ା, କିନ୍ତୁ ବାଡ଼ି ଅଗଣାରେ ସେମାନେ ଚରି ବୁଲି ଖାଇବେ, ଅଣ୍ଡା ସବୁଦିନ ଦେବେ, ତାଙ୍କର ବୃଦ୍ଧି ମଧ୍ୟ ବହୁତ, ସେମିତି ବି ବିଭିନ୍ନ ପ୍ରଜାତିର କୁକୁଡ଼ା ବି ମିଳୁଛି ତାକୁ ମଧ୍ୟ ଆଣିକି ପାଳନ କରିପାରିବେ। ଯେଉଁମାନଙ୍କ ପାଖରେ ଜାଗା ଅଛି ଛେଳି

0: ଦି ଚାରିଟା ରଖିଲେ ମଧ୍ୟ ନିଜ ପରିବାରର ମାସ ଦୁଇ ମାସକୁ କି ବର୍ଷକୁ ତିନି ଚାରି ଥର ମାଂସର ଚାହିଦା ମେଣ୍ଟିବା ସହିତ ଦୁଇ ପଇସା ରୋଜଗାର ମଧ୍ୟ କରିପାରିବେ। ତା ସହିତ ଗାଈ ତ ଗୋଟେ ମଷ୍ଟ ରଖିବାକୁ ପଡିବ। ଗାଈ ରଖିଲେ ଗାଈର ଗୋବର ଆମକୁ ଜୈବିକ କୃଷି ପାଇଁ ଆମକୁ ସହାୟତା ଦେବ। ଆମର ନ୍ୟୁଟ୍ରିସନାଲ ଗାର୍ଡେନରେ ଆମକୁ ସାର ବିଷ କିଣିବା ପାଇଁ ପଡିବନି। ଗାଈ ମୂତ୍ର ଗାଈ ଗୋବରରୁ ମଧ୍ୟ ଆମେ କୀଟନାଶକ ହଉ ଆମର ଜୀବାମୃତ ବୀଜାମୃତ ଏଗୁଡ଼ାକ ମଧ୍ୟ ସବୁ ତିଆରି କରିକି ଆମର ସେ ଯୋଉ ନ୍ୟୁଟ୍ରିସନାଲ ଗାର୍ଡେନରେ ବ୍ୟବହାର କରିପାରିବା। ତେଣୁ ଆମେ ନିଜେ ଉତ୍ପାଦନ କରିବା ନିଜେ ଖାଇବା ସେଇଟାକୁ ମନରେ ରଖିବାକୁ ପଡିବ।
1: ମ୍ୟାଡାମ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଗର୍ଭବତୀ ଓ ପ୍ରସୂତିମାନଙ୍କ ପାଇଁ ବିଶେଷ ଯତ୍ନର ଆବଶ୍ୟକତା ଅଛି କି?
0: ହଁ, ଏଇଟା ଯେଉଁଠି ମାନେ ଆମେ କୃଷିଜୀବୀ ମହିଳାମାନଙ୍କ କଥା ଯେହେତୁ ଆଲୋଚନା କରୁଛେ, ବିଶେଷ କରିକି ମା ମାନଙ୍କ କଥା, ଗର୍ଭବତୀ ବା କ୍ଷୀର ପିଉଥିବା ସ୍ତନ୍ୟପାନ କରାଉଥିବା ମା ମାନଙ୍କର ଆମକୁ ବିଶେଷ ଯତ୍ନର ଆବଶ୍ୟକତା ରହିଛି। କାହିଁକି ଆମର ଯେତେବେଳେ ପିଲାଟେ ଗର୍ଭରେ ରହିଛି ଆମକୁ ଗୋଟେ ଥର ଅଧିକା ଖାଦ୍ୟ ତାକୁ ଦେବାକୁ ପଡିବ। ଆମର ଯେଉଁ ଭୋଜନର ରହିଛି ତାକୁ ଦେବାକୁ ନିହାତି ପଡିବ। ବିଶେଷ କରିକି ଆମର ଓଡ଼ିଶା କଥା ଭାରତ କଥା ବି ଯଦି ଚିନ୍ତା କରାଯାଏ, ମା ମାନଙ୍କର ମାନେ ରକ୍ତହୀନତା ରୋଗ ଗୋଟେ ପ୍ରମୁଖ ସମସ୍ୟା ପ୍ରଥମରୁ ବି ରହିଛି। ଯେଉଁଟାକି ରକ୍ତହୀନତା ଏବେ ଟିକେ ଲୋକ ସଚେତନତା ହେଲେନି, ଯେଉଁଟାକି ଆମର ଅଙ୍ଗନବାଡ଼ିରେ ଦିଆଯାଉଛି, ଆପଣଙ୍କର ଲୌହ ବଟିକା ଦିଆଯାଉଛି। ତ ରକ୍ତହୀନତା ହେବା ଦ୍ୱାରା କ'ଣ ଯେ ସେଟା ଗୋଟେ ମୁଖ୍ୟ ସମସ୍ୟା, ଯେଉଁଟାକି ଆଗରୁ ଗର୍ଭବତୀ ମା ମାନଙ୍କର ଡେଥ ବି ହେଇଯାଉଥିଲା। ତ ଲୌହର ଅଭାବ ଫଳରେ ଆମର ଅକ୍ସିଜେନ୍ଟା ଶରୀର ଭିତରକୁ ଭଲ ଭାବରେ ଯାଇପାରେ ନାହିଁ, ଯେଉଁଟାକି ଯାହାଫଳରେ ଆମର ଗୋଡ଼ ଫୁଲିବାଠୁ ଆରମ୍ଭ କରି ଦୁର୍ବଳ ଲାଗିବା, ନିଶ୍ୱାସ ନେବାରେ କଷ୍ଟ ହେବା, ଏଗୁଡ଼ାକ ସବୁ ଦେଖାଯାଇଥାଏ। ତ ସେଥିପାଇଁ ଆମକୁ ଆଇରନ୍ ଟାବ୍ଲେଟ୍ ତ ମୁଁ କହିଲି ଯେଉଁଟା ଅଙ୍ଗନବାଡ଼ିରେ ଦେଉଛନ୍ତି, ତା ସହିତ ଆମକୁ ଟିକେ ଲୌହଯୁକ୍ତ ଖାଦ୍ୟ ଶାଗ ହେଲା କି ପ୍ରତ୍ୟେକ ଦିନ ଖାଦ୍ୟରେ ମିଲେଟ୍ କିମ୍ବା ଆପଣଙ୍କର ଗୁଡ଼ ଚଣା ବାଦାମ ଏଇଗୁଡ଼ାକ ଟିକେ ଅଧିକ ନବାକୁ ପଡିବ। ତା ସହିତ କ୍ୟାଲସିୟମର ଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟ ପଡିବ। ଗୋଟେ ଦୁଇଟା କଥା ବି ମନେ ରଖିବାକୁ ପଡିବ, ଆଜିକାଲି ଆମେ ମାନେ ଯୋଉ ଟେକ୍ନୋଲୋଜି ଆଡଭାନ୍ସ ହେଇଯାଇ ଆମେ ଷ୍ଟିଲ ପାତ୍ର ସେ ନନ୍ ଷ୍ଟିକ୍ରେ ବି ରୋଷେଇ କରିଦେଉଛୁ, କିନ୍ତୁ ଆଗ କାଳରେ ଦେଖନ୍ତୁ ଆମେ ଯୋଉ ଲୌହ ଲୁହା କଡ଼େଇରେ ଯୋଉ ଖାଦ୍ୟ ଆମକୁ ମା ମାନେ ତିଆରି କରୁଥିଲେ ସେଥିରେ ବି କିଛି ମାତ୍ରାରେ ଲୌହ ଆମ ଶରୀରକୁ ଯାଉଥିଲା, ଯେଉଁଟାକି ଆମେ ଆଜି ଛାଡି ଦେଉଛୁ। ତ ସେଥିରେ ବି ଟିକେ ଆମକୁ ଯତ୍ନ ନେବାକୁ ପଡିବ। ଯଦି ଆମେ ସେ ଲୁହା ଖଡ଼ିକା ହଉ ଲୁହା କଡ଼େଇ ହଉ ତାକୁ ମଧ୍ୟ ବ୍ୟବହାର କରିକି ଯଦି ରୋଷେଇବାସରେ ବ୍ୟବହାର କରିବୁ ସେଥିରେ ମଧ୍ୟ ଟିକେ ଟିକେ ଆମର ଲୌହ ଅଧିକ ଯିବ। ତା ସହିତ ଲୌହଟା ଆମ ଶରୀରରେ ଶୋଷଣ ବି ହେବାର ଆବଶ୍ୟକତା ରହିଛି। ବେଳେବେଳେ ଆମେ ଯୋଉଟା ଲୌହ ଶୋଷଣ ପାଇଁ ମେନଲି ଆପଣଙ୍କର ଭିଟାମିନ୍ ସି କାମ କରିଥାଏ। ଭିଟାମିନ୍ ସି ଯଦି ଶରୀରରେ ଅଭାବ ହେଲା ତାହେଲେ ଲୌହ ମଧ୍ୟ ଆମେ ଖାଇଥିଲେ ମଧ୍ୟ ଆମ ଖାଦ୍ୟରେ ଥିଲେ ମଧ୍ୟ ସେଟା ଆମ ଶରୀର ଗ୍ରହଣ କରିପାରିବ ନାହିଁ। ତେଣୁ ଆମକୁ ଭିଟାମିନ୍ ସି ରିଚ୍ ଯେମିତିକି ଆପଣଙ୍କର ଲେମ୍ବୁ ଅଁଳା ପିଜୁଳି ଟମାଟୋ ଏଗୁଡ଼ାକ ମଧ୍ୟ ଆମକୁ ପ୍ରତ୍ୟେକ ଦିନ ଖାଦ୍ୟରେ ନେବାକୁ ପଡିବ। ଆଉ ଥରେ ଥରେ ଆମେ କ'ଣ କରୁ, ଭିଟାମିନ୍ ସି ମୁଖ୍ୟତଃ ଗରମରେ ନଷ୍ଟ ହେଇଯାଇଥାଏ। ଧର ଯୋଉ ଟମାଟୋ ଟମାଟୋକୁ ଆମେ ଯଦି ରାନ୍ଧିକି ଖାଇବୁ ଭିଟାମିନ୍ ସି ରେ ଭରପୁର ଅଛି, କିନ୍ତୁ ଆମ ଶରୀର ସେଟାକୁ ପାଇବ ନାହିଁ,
1: କଞ୍ଚା
0: ଖାଇବାକୁ ପଡିବ। ତ ସେ ଭିଟାମିନ୍ ସି ଯେତେବେଳେ ଖାଇବା, ତେଣୁ ଆମକୁ ମୁଖ୍ୟତଃ ଆମ ମା ମାନଙ୍କୁ ସେଟା ଆମେ ପରାମର୍ଶ ଦେବୁ କି ଯେ ସବୁଠୁ ସୁବିଧା ସହଜ ଲବ୍ଧ ହେଲା ଲେମ୍ବୁ। ପ୍ରତ୍ୟେକ ଦିନ ଖାଦ୍ୟରେ ଆମେ ଟିକେ ଲେମ୍ବୁକୁ ଯଦି ନବୁ ତାହେଲେ ଆମ ଶରୀରରେ ଲୌହର ଆବଶ୍ୟକତାଟାକୁ ସେ ମେଣ୍ଟେଇ ପାରିବ।
1: ମ୍ୟାଡାମ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ମନର ପ୍ରଶ୍ନ ଆସୁଛି, ରୋଷେଇ ସମୟରେ ଖାଦ୍ୟ ସାରା ନଷ୍ଟ ହୋଇଯାଏ କି?
0: ହଁ, ଏଇଟା ତ ଆମର ସମସ୍ତେ ଜାଣିବା କଥା। ଆମେ କହିଦେଲୁ କି ଏଇ ଖାଦ୍ୟରେ ଏହା ଅଛି ଏହା ଖାଇଲେ ଏହା ହବ, କିନ୍ତୁ ଆମକୁ ରୋଷେଇ ସମୟରେ ମଧ୍ୟ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଗ୍ରାମାଞ୍ଚଳର ମା ମାନେ ବା ମହିଳାମାନେ କ'ଣ କରିଥାନ୍ତି, କୋଉ ଜମିକୁ କାମ କରିଯିବାର ଅଛି କି ବୋହୁ କାମକୁ ଯାଉଛି, ଶାଶୁ ସେତେବେଳେ ପନିପରିବା କାଟିକି ଥୋଇକି ରଖିଦେଉଛି, ବୋହୁ ଆସିଲେ ରୋଷେଇ କରିବ, ଯେଉଁଟାକି ବହୁତ ସମୟ ଅତିବାହିତ ହୋଇଯାଉଛି। ତା ଭିତରେ ଖାଦ୍ୟ ରୋଷେଇ କରିବାର ଜଷ୍ଟ ପୂର୍ବରୁ ହିଁ ଆମକୁ ପନିପରିବା କାଟିବାକୁ ପଡିବ। କେତୋଟି ଛୋଟ କଥା କହୁଛି, ଯେତେବେଳେ ପନିପରିବା କାଟିବା ତାକୁ କାଟିକି ପାଣିରେ ପକେଇକି ରଖିଦିଅନ୍ତି ସେଇଟା ଆମେ କରିବା ନାହିଁ। ତାପରେ ବଡ଼ ବଡ଼ ଖଣ୍ଡ କାଟିକି ରୋଷେଇ କରିବା, ଛୋଟ ଖଣ୍ଡ କରିବା କିମ୍ବା ବେଶୀ ସିଝେଇବା, ବହୁତ ସମୟରେ ଶାଗରୁ ପାଣି ଯଦି ବେଶୀ ହେଲା ଲାଉରୁ ପାଣି ବେଶୀ ହେଲା ତାକୁ ପ୍ରାୟ ମହିଳାମାନେ ତାକୁ ଫୋପାଡ଼ି ଦିଅନ୍ତି। ପନିପରିବାରୁ ସିଝା ପାଣିକୁ କେବେ ବି ଫୋପାଡ଼ିବା ନାହିଁ। ଯଦି ତାକୁ ଫୋପାଡ଼ିବାର ଆବଶ୍ୟକତା ଅନୁଭବ କରୁଛନ୍ତି ତାକୁ ଅନ୍ୟ ଡିଶ୍ ବନେଇ ପାରିବେ, କିମ୍ବା କିଛି ନହେଲେ ବି ଆମେ ଯଦି ରୁଟି କରିବାକୁ ଚାହୁଁଛୁ ଲାଉ ସିଝାରୁ ପାଣି କି ଯୋଉ ପାଣି ବଳି ପଡୁଛି ତାକୁ ଡାଲିରେ ମିଶେଇ ପାରିବୁ କିମ୍ବା ଅଟା ଚକଟି ପାରିବୁ, ଯାହା ହଉ ପନିପରିବାରୁ ସିଝା ପାଣିକୁ ଆମେ ନଷ୍ଟ କରିବା ନାହିଁ। ଆମେ ଖାଦ୍ୟକୁ ବାରମ୍ବାର ଗରମ କରୁ। ସକାଳେ ଯଦି ଯେହେତୁ କର୍ମଜୀବୀ ମହିଳାମାନେ ଅଛନ୍ତି ଆମେ ରୋଷେଇ କରିଦେଲୁ ରଖିଲୁ, ଯିଏ ଥରକୁ ଥର ଆସିଲେ ବାରମ୍ବାର ଖାଦ୍ୟକୁ ଗରମ କରିକି ଖାଆନ୍ତି, କିନ୍ତୁ ସେଇଟା କରିବା ଦ୍ୱାରା ଆମର ନ୍ୟୁଟ୍ରିଏଣ୍ଟ ବା ପୋଷକତତ୍ତ୍ୱ ବହୁତ ନଷ୍ଟ ହେଇଯାଇଥାଏ। ସେଇ ଜିନିଷ ଗୁଡାକ ବି ଟିକେ ମନରେ ରଖିବା ଉଚିତ ରୋଷେଇ

0: କରିବା ପୂର୍ବରୁ ଆଉ ଦୁଇ ଚାରିଟା କଥା ବି କହିଦେଉଛି, ଯେଉଁଟାକି ଆମେ ଖାଦ୍ୟର ଯୋଉ ପୋଷକ ତତ୍ତ୍ୱ କେମିତି ବଢ଼େଇ ପାରିବୁ। ଧର ଯୋଉ ଆମେ ଡାଲିଟେ ଖାଉଛୁ, ମୁଁ ଯଦି ପୁଷ୍ଟିସାର କଥା କହୁଥିଲି, ମୁଗ ହଉ ବିରି ହଉ, ଏଗୁଡ଼ାକ ଯଦି ଆମେ ଜର୍ମିନେଟେଡ୍ ବା ଗଜା କରିକି ଖାଇବା ତାର ପୋଷକ ତତ୍ତ୍ୱ ବଢ଼ିଯିବ। ଗଜା ମୁଗଟେ, ଗଜା ବୁଟ, ଆପଣଙ୍କର ମାଣ୍ଡିଆକୁ ବି ଗଜା କରିକି ତାକୁ ବି ଶୁଖେଇକି ପାଉଡର କରିପାରିବେ, ଯେଉଁଗୁଡ଼ାକର ସେଟାର ଭିଟାମିନ୍ ବି, ଭିଟାମିନ୍ ସି ମଧ୍ୟ, ଲୌହ, ଏଗୁଡ଼ାକ ସବୁ ବଢ଼ିଯାଏ। ଦ୍ୱିତୀୟରେ ଆପଣଙ୍କର ଆଉ ଗୋଟେ କଥା ଅଛି, ଫର୍ମେଣ୍ଟେଡ୍ ଯେଉଁଟାକି ଆମେ ବର୍କା ବର୍କା ବୋଲି ଓଡ଼ିଆରେ କହୁ, ଯେତେବେଳେ ଫର୍ମେଣ୍ଟେସନ୍ ହେଇଯାଏ, ଧର ଯୋଉ ଆମେ ବିରି ବରାଟେ କରୁଛୁ, ତାକୁ ଆଜି ଟିକେ ବାଟିକି ଘଣ୍ଟେ ଦୁଇ ଘଣ୍ଟା ରଖିଦେଉ, କିମ୍ବା ଆପଣଙ୍କର ଇଡ୍ଲିଟେ, ଦୋସାଟେ, ସେହି ପ୍ରକାର ଖାଦ୍ୟ, ଦହି, ସେଗୁଡ଼ାକର କ୍ଷୀର ଯେଉଁମାନଙ୍କର ହଜମ ହେଉନାହିଁ, ଦହି ଦହିଟାକୁ ଖାଇଲେ ଆପଣଙ୍କର ଭିଟାମିନ୍ ବି ବି ବଢ଼ିଯାଇଥାଏ, ସେଥିରେ ଇଷ୍ଟ ହେଇଯାଇଥାଏ, ଯେଉଁଗୁଡ଼ାକର କି ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ। ଫର୍ମେଣ୍ଟେଡ୍ ଫୁଡ୍ ଯେଉଁଟାକି ବର୍କା କରିକି ତାକୁ ବି ମଧ୍ୟ ଆମେ କରିପାରିବା। ତାପରେ ଆଉ ଗୋଟେ କଥା, ଆପଣଙ୍କର ବହୁତ ଲୋକ ମାନେ ମଟରଟେ ବୁଟଟେ ଯଦି ଭିଜେଇନୁ ତାକୁ ସିଝେଇବା ପାଇଁ ଖାଇବା ସୋଡ଼ାର ବ୍ୟବହାର କରିଦେଉଛୁ, ଖାଇବା ସୋଡ଼ା ଜମା ଖାଦ୍ୟରେ ବ୍ୟବହାର କରିବା କଥା ନୁହେଁ। ଖାଇବା ସୋଡ଼ା ବ୍ୟବହାର କଲେ ଆମମାନଙ୍କର ଭିଟାମିନ୍ ସେଥିରେ ନଷ୍ଟ ହୋଇଯାଏ, ତ ତାକୁ ମଧ୍ୟ ହେଉଛି ଧ୍ୟାନରେ ରଖିବା ଉଚିତ। ଆଉ ଗୋଟେ କଥା, ଅଣ୍ଡର ୟୁଟିଲାଇଜ ଆପଣଙ୍କର ଦେଖିବେ, ଆଗରୁ ସେଇଟା ବହୁତ ପରିମାଣରେ ଖାଉଥିଲେ, ଓଉ ସେ କର୍ମଙ୍ଗା କାନ୍ଧିଆ କି କ'ଣ କହୁଛନ୍ତି, ବଡ ବଡ ଯୋଉଟା ଦୁର୍ଗା ପୂଜା ସମୟରେ, ଏଇଗୁଡ଼ାକର ଆମର ପ୍ରାୟତଃ ସେଥିରେ ବିଷ କିମ୍ବା କୀଟନାଶକ ବ୍ୟବହାର ନଥାଏ, କିନ୍ତୁ ତାର ପୋଷକ ତତ୍ତ୍ୱ ମଧ୍ୟ ସେଇ ଖାଦ୍ୟ ଗୁଡ଼ିକରେ ରହିଛି, ଯେଉଁଟାକି ଆପଣମାନେ ଆମେ ଜାଣିଛୁ ବର୍ଷକୁ ଥରେ ଦୁଇଥର ନିହାତି ସେ ତେନ୍ତୁଳି ଗଛର ଯୋଉ କଞ୍ଚା କୟାଁ କୁହନ୍ତି ତାକୁ, ତାକୁ ବି ଗୋଟେ ସମୟ ଥିଲା ଆମର ହିନ୍ଦୁ ଶାସ୍ତ୍ର, ଦେଖନ୍ତୁ ସେଟାକୁ ସମୟ ଥାଏ ଏଇ ସମୟରେ ଏଇ ଜିନିଷଟା ଖାଇବ, ତାର ଅର୍ଥ ହେଉଛି ବୈଜ୍ଞାନିକ ମତରେ ଦେଖିବାକୁ ଗଲେ ନ୍ୟୁଟ୍ରିଏଣ୍ଟ ରିଚ୍ ବା ପୋଷକ ତତ୍ତ୍ୱରେ ଭରପୁର, ତାକୁ ମଧ୍ୟ ମଝିରେ ମଝିରେ ଆମେ ଖାଦ୍ୟ ସହିତ ନେଇପାରିବା କଥା ବା ନବା ଉଚିତ।
1: ସମୟ ଅନୁସାରେ, ଋତୁ ଅନୁସାରେ ଆମେ ପନିପରିବା ଆମେ ଖାଉଥିବା, ଫଳମୂଳ ଖାଉଥିବା, ଡାଲି ଜାତୀୟ ଖାଦ୍ୟ ଖାଉଥିବା, ଶାଗ ଖାଉଥିବା, ଯୋଉ କଥା ମ୍ୟାଡାମ କହିଲେ, ଆମ ଦେହ ପାଇଁ, ଆମ ସ୍ୱାସ୍ଥ୍ୟ ପାଇଁ ଆମେ ଯେତେ ସମ୍ଭବ ସବୁ ପନିପରିବା, ଡାଲି, ଫଳ, କ୍ଷୀର, ମାଛ ଯଦି ଖାଉଥିବା ଆମେ ସୁସ୍ଥ ରହିବା, ଆମେ ସୁସ୍ଥ ରହିଲେ ଆମ ଘର ପରିବାର ଭଲରେ ରହିବେ, ନା କ'ଣ ମ୍ୟାଡାମ? ଆଉ ଶେଷରେ ଆମ କୃଷିଜୀବୀ ମହିଳାମାନଙ୍କ ପାଇଁ କ'ଣ ପରାମର୍ଶ ଦେବେ, ସେମାନେ କ'ଣ କେମିତି ଆଉ ଟିକେ ଭଲରେ ରହିପାରିବେ?
0: ମାମାନଙ୍କୁ ମୋର ଏତିକି ଅନୁରୋଧ ରହିବ, ଆମେ ଟିକେ ଯୋଗ କରିବା, ଏକ୍ସରସାଇଜ କରିବା ପ୍ରତିଦିନ, ତା ସହିତ ନିଜ ବାଡି ବଗିଚାରେ କିଛି ଉତ୍ପାଦନ କରିବା ଏବଂ ଆମ ପରିବାରକୁ ଖାଦ୍ୟ ଯୋଗାଇବା, କାରଣ ମା ହେଲେ ପାଠୋଇ, ଦେଶ ଯିବ ଆଗେଇ, ତେଣୁ ପରିବାରର ଯତ୍ନ ମାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି, ଆମର ସ୍ୱାମୀ, ଛୁଆ, ପିଲା ସମସ୍ତଙ୍କର ଦାୟିତ୍ୱ ଆମ ଉପରେ, ତେଣୁ ଆମକୁ ହିଁ ଭଲ ଖାଦ୍ୟ ପ୍ରସ୍ତୁତ କରି ଆମର ପରିବାରକୁ ଆଗେଇ ନେବା ସହିତ ଆମ ସମାଜ, ଆମ ଦେଶକୁ ଆମେ ବିକାଶ ଦିଗରେ ସାହାଯ୍ୟ କରିପାରିବା।
1: ଡକ୍ଟର ପାତ୍ର, ଆପଣ ଆମ କୃଷି ସଂସାର କାର୍ଯ୍ୟକ୍ରମକୁ ଆସିଲେ, ଏତେ ସମୟ ଧରି କୃଷିଜୀବୀ ମହିଳାଙ୍କ ପୋଷଣ ନିରାପତ୍ତା ବିଷୟଟିକୁ ସୁନ୍ଦର ଭାବରେ, ପ୍ରାଞ୍ଜଳ ଭାବରେ ବୁଝାଇ ଆମ ଶ୍ରୋତାବନ୍ଧୁମାନଙ୍କୁ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ସୁମି,
2: ହଁ ପା,
1: ମହାଶୟା କେତେ ସୁନ୍ଦର ଭାବରେ କୃଷିଜୀବୀ ମହିଳାଙ୍କ ପୋଷଣ ନିରାପତ୍ତା ବିଷୟଟିକୁ ବୁଝାଇ କହିଲେ, ଏଥିରୁ କିଛି ବୁଝିଲ କି ନାହିଁ କୁହ?
2: କିଛି ବୁଝିଲି ମାନେ କେତେ କଣ ବୁଝିଲି, ଆଉ ଜାଣିଲି ବି।
1: ଆମ କୃଷିଜୀବୀ ମହିଳାମାନେ ବି ଜାଣିଲେ, କାମରେ ଲଗେଇବେ।
2: ତାହେଲେ ଆମ ମହାଶୟଙ୍କୁ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ।
1: ହଁ ହଁ, ସବୁ କଥା ହେଲା, ଏଥର ଉଠିବା ନା ପାଣିପାଗ ଶୁଣି ଦେଇକି ଉଠିବା?
2: ପାଣିପାଗ ଆଗ ଶୁଣିବା, ତାପରେ ଯାଇ ଉଠିବା।
1: ହଁ ହଁ, ପାଣିପାଗ ଆଗ, କାହିଁକିନା ବର୍ଷା ହଉଛି, କେତେବେଳେ ଛାଡୁଛି, ଆଗ ପାଣିପାଗ ଶୁଣିବା, ତାପରେ ଉଠିବା।
3: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ବ୍ରମ ହେଲେ ସମ୍ମାନିତ। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି କରିଛନ୍ତି। ଇତିମଧ୍ୟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଥିବା ସୂଚନା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଆ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ତାରିଖରେ ଅନୁଷ୍ଠିତ ହେବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପରିଚାଳନା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍କରକୁ ଭେଟିବେ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅଲକା ଅଗ୍ନିକ, ଉଦିତ ନାରାୟଣ ଓ ସାଥୀ, ଚଳଚ୍ଚିତ୍ର ଦିଲ୍ ହେ ତୁମାରା।

ମୋତେ କ୍ଷମା କରିଦେ ବୃଦ୍ଧି, ମାତାଳପଣରେ ମୁଁ ପିଇ ଦେଇଛି ତୋର ସବୁତକ ମହୁ, ସ୍ତନଙ୍ଗତାରେ ଶୋଷି ନେଇଛି କ୍ଷୀର, ଛାତିରୁ ରକ୍ତ, ଆଉ ଲୁଟି ନେଇଛି ଗର୍ଭରୁ ରତ୍ନର ଭଣ୍ଡାର। ମୋତେ କ୍ଷମା କରିଦେ ବୃଦ୍ଧି, ମୁଁ ଉନ୍ମାଦରେ ବିବର୍ଣ୍ଣ କରିଛି ତୋର ମୁହଁ, ଲୋଭରେ କ୍ଷତାକ୍ତ କରିଛି ଦେହ, ସ୍ନାୟୁରେ ଭରିଦେଇଛି ବିଷ, ନଦୀରେ ପାଉଁଶ, ଅବାଧରେ ଲୁଟି ନେଇଛି ତୋର କୁମାରୀ ଅରଣ୍ୟ। ମୋତେ କ୍ଷମା କରିଦେ ବୃଦ୍ଧି, ତୋ କଣ୍ଠରୁ ତ ମୁଁ ପୋଛି ଦେଇଛି ଚପଳ ଚଢ଼େଇଙ୍କ ଗୀତ, ପତ୍ରରୁ ପୋଛି ଦେଇଛି ଆଲୁଅର ସବୁଜ ସଙ୍ଗୀତ। ମୋତେ କ୍ଷମା କରିଦେ ବୃଦ୍ଧି, ତୋ ଝରଣାର ଝରଝର ପାଦରୁ କାଢ଼ି ନେଇଛି ପାଣିର ପାଉଁଜି। କ୍ଷମା କରିଦେ ବୃଦ୍ଧି, ତୋର ଯୁଗ ଯୁଗର ତୁଷାରକୁ ତରଳେଇ ଦେଇଛି ମୋର ଲୋଭର ଉତ୍ତାପ। କ୍ଷମା କରିଦେ ବୃଦ୍ଧି, ମୋତେ କ୍ଷମା କରିଦେ।

କାର୍ଯ୍ୟକ୍ରମ ଛାୟାପଥରେ ଶୁଣିଲେ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେବ ଗ୍ରୀଷ୍ମର ଆସର। ରଚନା ଶାନ୍ତନୁ କୁମାର ରଥ, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ତୃପ୍ତି ଦାସ, ସୁବାସ ଦାସ, ମଧୁଲିତା ମହାନ୍ତି, କରୁଣାକର ସେଠୀ, ନମ୍ରତା ମହାନ୍ତି, ଶ୍ରୀଚରଣ ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ଦୀପକ କୁମାର କର ଏବଂ ଅସୀମା ପଣ୍ଡା। କବିତା ଆବୃତ୍ତି ବସନ୍ତ ମହାନ୍ତି।

4 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି କରିଛନ୍ତି। ଇତିମଧ୍ୟରେ ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଥିବା ସୂଚନା। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ନାର୍କୋ କୋଡିନେସନ ସେଣ୍ଟରର ସପ୍ତମ ବୈଠକ ଅନୁଷ୍ଠିତ। ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଜନସଚେତନତା ଏବଂ ସମନ୍ୱିତ ପଦକ୍ଷେପକୁ ଦେଲେ ଗୁରୁତ୍ୱାରୋପ। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ପେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥର କରାଯିବ ନିର୍ମାଣ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଆ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 5 ତାରିଖରେ ଅନୁଷ୍ଠିତ ହେବ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ହେମେନ୍ଦ୍ର ନାଥ ମିଶ୍ର ଏବଂ ସାଥୀମାନେ।

ମହାନନୀୟ ଭାବୁକ ବର୍ଗ ଉପରୁକ୍ତ ପଦରେ ଥିବା ଭାବକୁ ବିଚାର କରନ୍ତୁ। ରାମଚନ୍ଦ୍ର ନିଦ୍ରା ଅଭିଭୂତ ଥିଲା ବେଳେ ସ୍ୱପ୍ନରେ ଦେଖୁଛନ୍ତି ଯେ ସମଗ୍ର ପୃଥିବୀ ଶୁକ୍ଳ ବର୍ଣ୍ଣ ଦେଖାଯାଉଛି, ଗୋଟିଏ ଶୁକ୍ଳ ଛତା ଉପରେ ମଧ୍ୟ ଧରାଯାଇଛି। ନିଜେ ଶୁକ୍ଳ ବସ୍ତ୍ର ପରିଧାପନ କରି ହୀରା ଖଚିତ ସିଂହାସନରେ ଶ୍ରେଷ୍ଠାଙ୍ଗନା ସୀତାଦେବୀଙ୍କୁ କୋଳରେ ଧରି ବସିଛନ୍ତି। ଏତିକି ନୁହଁ, ବଶିଷ୍ଠ ଅଗସ୍ତି ହସ୍ତି ଦ୍ୱାରା ସ୍ୱର୍ଣ୍ଣ କଳସରେ ଜଳ ଢାଳି ମନ୍ତ୍ର ପାଠ କରି ଅଭିଷେକ କରୁଛନ୍ତି। ଏହିପରି ସ୍ୱପ୍ନ ଦେଖୁଥିବା ବେଳେ ନିଦ୍ରା ଭାଙ୍ଗି ଯାଆନ୍ତି। ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ଡାକି ସ୍ୱପ୍ନ ବୃତ୍ତାନ୍ତ କହି ଦୁଃଖ ପ୍ରକାଶ କରୁଛନ୍ତି। ଏତିକି ବେଳେ ବିଭୀଷଣ ଆସି ରାମଙ୍କୁ ନମସ୍କାର କରି କହିଲା, ପ୍ରଭୁ ଆସନ୍ତାକାଲି ଯୁଦ୍ଧକୁ ଇନ୍ଦ୍ରଜିତ ଆସୁଛି। ଏ କଥା ଶୁଣି ରାମଚନ୍ଦ୍ର ଦୁଃଖରେ ଅଧୀର ହୁଅନ୍ତେ। ଲକ୍ଷ୍ମଣ କହିଲେ, ନା ନା, ମୁଁ ବି ମଧ୍ୟ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଛି। ବିଚକ୍ଷଣ

କଥା ଲକ୍ଷ୍ମଣ ରାମଚନ୍ଦ୍ରଙ୍କର ଭିତ ହେବା ଦେଖି କହିଲେ ହେ ଦେବ ମୁଁ ଆଜି ଇନ୍ଦ୍ରଜିତକୁ ଗୋଟିଏ ଅମଙ୍ଗଳ ସ୍ୱପ୍ନ ଦେଖିଲି ଇନ୍ଦ୍ରଜିତ ମୁକ୍ତ କେଶ ହୋଇ ମଇଁଷ ଉପରେ ବସି ଦକ୍ଷିଣ ଦିଗକୁ ଗମନ କରୁଛି ଏତିକି ବି ନୁହେଁ ସମଗ୍ର ଶରୀରରେ ତୈଳ ଗୁଡିକ ବଳି ହୋଇ ରଙ୍ଗବାଣ ପୁଷ୍ପର ହାର ପିନ୍ଧି ଲୁହାପାତ୍ରରେ ବିଷ ଗୁଡିକ ଭକ୍ଷଣ କରୁଛି ଏଣୁ ମୋର ଧାରଣା ଯଦି କାଲି ଯୁଦ୍ଧକୁ ଇନ୍ଦ୍ରଜିତ ଆସେ ତେବେ ମୋରିକରରେ ନିଶ୍ଚୟ ସେ ପ୍ରାଣ ହରାଇବ ଏ କଥା ଶୁଣି ବିଭୀଷଣ କହିଲେ ସମ୍ବୋଧି

ଆଚ୍ଛା ବିଭୀଷଣ କହିଲେ ହେ ବୀର ଲକ୍ଷ୍ମଣ, ଇନ୍ଦ୍ରଜିତ ତ ସାମାନ୍ୟ ବୀର ନୁହେଁ, ଯିଏ ବାର ବର୍ଷ ପର୍ଯ୍ୟନ୍ତ ଆହାର ନିଦ୍ରା ମୈଥୁନ ତ୍ୟାଗ କରିଥିବ ତାରି ହସ୍ତରେ ହିଁ ସେ ମରିବ। ଏତିକି କଥା ଯେତେବେଳେ ରାମଚନ୍ଦ୍ର ଶୁଣି ଦେଇଛନ୍ତି, ଯୁଦ୍ଧରେ ଜୟ କରିବା ଆଶା ଓ ସୀତାଙ୍କୁ ଉଦ୍ଧାର କରିବା ଆଶା ତାଙ୍କର ଲୋପ ପାଇଗଲା। ରାମଚନ୍ଦ୍ର କହିଲେ ହେ ଲକ୍ଷ୍ମଣ, ମୋର ବନବାସ ଅଛି ଚତୁର୍ଦ୍ଦଶ ବର୍ଷ ପୁରିଲାଣି, ତେଣୁ ତୁମେ ଲଙ୍କପତି କି ସଙ୍ଗରେ ନେଇ ମୋର କନିଷ୍ଠ ଭାଇ ଭରତକୁ ଅଯୋଧ୍ୟାର ସିଂହାସନରେ ବସାଇ ମୋର ସତ୍ୟ ରକ୍ଷା କର। ଏହା ଶୁଣି ଲକ୍ଷ୍ମଣ କହିଲେ ଶୁଣ।

ଆଗ କରିଥିବା ବ୍ୟକ୍ତି ହସ୍ତରେ ତାର ମୃତ୍ୟୁ ଥାଏ, ତେବେ ଆସନ୍ତା କାଲି ଯୁଦ୍ଧରେ ଆଉ ତାର ନିଷ୍ଠାର ନାହିଁ। ଏଥିରୁ ଜଣାପଡେ ଯେ ଲକ୍ଷ୍ମଣଙ୍କ ଠାରେ ଉକ୍ତ ତିନୋଟି ଗୁଣ ବିଦ୍ୟମାନ। ରାମଚନ୍ଦ୍ର ଏପରି ଉକ୍ତି ଶ୍ରବଣ କରି କହିଲେ, ବିସ୍ମୟ ହୋଇ ପଚାରିଲେ, ଲକ୍ଷ୍ମଣ ଏହା କଣ ପ୍ରକୃତରେ ସତ୍ୟ? ଉତ୍ତର ଦେବାକୁ ଯାଇ ଲକ୍ଷ୍ମଣ କହିଲା, ବାଲ୍ୟରୁ ତ କେବେ ମୁଁ ଆପଣଙ୍କ ନିକଟରେ ମିଥ୍ୟା କହିନା, ଆଜି ବା ମିଥ୍ୟା କହିବି କାହିଁକି? ଏଣେ ନମସ୍କାର କରି

0: ଜଣଙ୍କୁ ପୁଣି ଭୂତଳ ଉଠାଇ କୋଳେ କୋଳେ ଧରି ବୋଲନ୍ତି ରେ ଭାଇ, ଏତେ ଶ୍ରମ କରୁ ମୋହ ପାଇ। ମାନରୀୟ ବିଦୁଷ ମଣ୍ଡଳୀ ଲକ୍ଷ୍ୟ କରିବେ ଲକ୍ଷ୍ମଣ, ବିଭୀଷଣ ରାମଚନ୍ଦ୍ରଙ୍କର ଆଶୀର୍ବାଦ ରୂପକ ପଦ ଧୂଳି ଶିରରେ ବୋଳି ହୋଇ ଅନୁକୂଳ କରି ବାହାରିଗଲେ। ବିଭୀଷଣ କହିଲେ, ହେ ଲକ୍ଷ୍ମଣ, ଇନ୍ଦ୍ରଜିତ ଲଙ୍କା କଟକ ଭୂତଳେ ଥିବା ନିକୁମ୍ଭିଲାବଟ ମୂଳରେ ଅଗ୍ନିଙ୍କର ସନ୍ତୋଷ ପାଇ ଛାଗ ରକ୍ତରେ ଆହୁତି ପ୍ରଦାନ କରି ଯଜ୍ଞ କରୁଛି। ଯଜ୍ଞର ପୂର୍ଣ୍ଣାହୁତି ପରେ ତାକୁ ଆଉ ମଧ୍ୟ ଚରାଚର ଭୂତର କ୍ଷେତ୍ର ତିନିପୁରରେ କେହି ଜିଣି ପାରିବେ ନାହିଁ। ପୂର୍ବରୁ ରାତି ପାଇବା ପୂର୍ବରୁ ତାର ପୂର୍ଣ୍ଣାହୁତି ମଧ୍ୟ ଶେଷ ହବ, ତେଣୁ ବର୍ତ୍ତମାନ ଯାଇ ତାର ପ୍ରତିରୋଧ ନ କଲେ ଆମ୍ଭ ମାନଙ୍କର ଆଉ କାଲିକି ରକ୍ଷା ନାହିଁ। ବିଭୀଷଣ କହିଲେ, ଗୋଟିଏ କଥାର ସନ୍ଦେହ ତୁଟିଲା, ଇନ୍ଦ୍ରଜିତ ବିଜ୍ଞାନ ବଳରେ ତାର ଯଜ୍ଞାଗାରଟିକୁ ଏପରି ନିର୍ମାଣ କରିଛି ଯେ ବାହାର କୌଣସି ଶତ୍ରୁ ତା ମଧ୍ୟକୁ ପ୍ରବେଶ କରିପାରିବେ। ଲକ୍ଷ୍ମଣ କହିଲେ, ଲଙ୍କପତି କହିଲ କହିଲ କିପରି ବିଜ୍ଞାନ ବଳରେ ସେ ଯଜ୍ଞାଗାରଟିକୁ
1: ନିର୍ମାଣ କରିଛି,
0: ଏଥର ଶୁଣିବା।
1: ଆଚ୍ଛା।

ଅଛ? ବିଭୀଷଣ ବର୍ଣ୍ଣନା କରୁଛନ୍ତି ଯଜ୍ଞାଙ୍ଗାରକୁ ଯିବା ପଥରେ ଏତିକି ବି ନୁହଁ, ତା ସହିତ ମହାଶୟ ଲକ୍ଷ୍ୟ କରନ୍ତୁ, ପାଞ୍ଚ ମହଣ ତୈଳ ଗୋଟାଏ ଲହୁ ପାତ୍ରରେ ପଶି ତଳେ ଅଗ୍ନି ସଂଯୋଗ ହେଇ ଟକ ଟକ ଫୁଟୁଛି, ଶତ୍ରୁ ଗଲେ ତା ମଧ୍ୟରେ ପଡି ମରିବ। ତାପରେ ବିଷାକ୍ତ ପୂର୍ଣ୍ଣ କୁମ୍ଭ ବାରଦ ଗୁଡାକ ସବୁ ଥୁଆ ହେଇଛି ହଜାର ହଜାର। ଆଜ୍ଞା, ଶତ୍ରୁ ଆଗମନ ଦେଖିଲେ ସେଗୁଡିକ ସବୁ ଜଳି ଉଠିବ, ସେଥିରୁ ଯଦି କୌଣସି ବ୍ୟକ୍ତି ଅତିକ୍ରମ କରେ ତାପରେ ହଜାର ହଜାର ଭେରିତୁରି ମଧ୍ୟ ଖଞ୍ଜା ହୋଇଛି, ଯେ ଶତ୍ରୁ ଦେଖିଲେ ସେଗୁଡିକ ସବୁ ଜାଗି ଉଠିବ। ତାପରେ ଖଣ୍ଡା ଖର୍ପର ଧରି ଲକ୍ଷ ଲକ୍ଷ ସୈନ୍ୟ ବ୍ୟଗ୍ର ଗତିରେ ଆସି ତାକୁ ଶତ୍ରୁକୁ ମାରି ପକାଇବେ। ଆଚ୍ଛା, ଏତିକି ବି ନୁହେଁ, ଏହା ଶୁଣି ଲକ୍ଷ୍ମଣ କହିଲେ ଆମେ ଯିବା କିପରି? ଲକ୍ଷ୍ମଣ କହିଲେ ମୋର ରାମଚନ୍ଦ୍ରଙ୍କର ଆଶୀର୍ବାଦ ଅଛି, ଆଚ୍ଛା ମୁଁ କେତେବେଳେ ଯେକୌଣସି ମତେ ଯାଇପାରିବି। ଏ କଥା ଶୁଣି ବିଭୀଷଣ କହିଲେ ସେଥିପାଇଁ ଆପଣ ଭୟ କରନ୍ତୁ ନାହିଁ, ବୀର ଇନ୍ଦ୍ରଜିତ ଯେଉଁ ପଛରେ ଯାତାୟତ କରେ ତା ଦଶାନନ ଓ ମୋ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ, ମୁଁ ଆପଣଙ୍କୁ ନିର୍ବିଘ୍ନରେ ନେଇ ସେ ସ୍ଥାନରେ ପହଞ୍ଚାଇ ଦେବି। ଆଉ ଗୋଟିଏ କଥା କଣ ରହିଲା ଜାଣିବେ? ମନେ ରଖ, ଯଜ୍ଞସ୍ଥଳରେ ପହଞ୍ଚିଲେ ଦେଖିବ ବାରଟି ଦେଉଳ ଦ୍ୱାରରେ ବାର ଜଣ ଇନ୍ଦ୍ରଜିତ ବସି ଯଜ୍ଞ କରୁଛନ୍ତି। ହଁ, କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରକୃତ ଇନ୍ଦ୍ରଜିତକୁ ଚିହ୍ନିବ କିପରି? ମନେ ରଖ, ଏକରୁ ଏଗାର ପର୍ଯ୍ୟନ୍ତ ସଂଖ୍ୟା କରିଯିବ, ସେମାନେ ଘୃତରେ ଆହୁତି ଦେଉଥିବେ, କିନ୍ତୁ ପ୍ରକୃତ ଇନ୍ଦ୍ରଜିତ ଛାଗ ରକ୍ତରେ ଆହୁତି ଦେଉଥିବ, ସମସ୍ତ ଗଳାରେ ମନ୍ଦାର ମାଳ, ମସ୍ତକରେ ଚନ୍ଦନ ବିନ୍ଦୁ ପରିଧାନ କରିଥିବେ, କିନ୍ତୁ ପ୍ରକୃତ ଇନ୍ଦ୍ରଜିତ ଗୋଡ଼ିବାଣ ପୁଷ୍ପର ହାର, ମସ୍ତକରେ ରକ୍ତ ଚନ୍ଦନ ପିନ୍ଧିଥିବ। ଏପରି ବିଭୀଷଣ ଠାରୁ ସମସ୍ତ ବିଷୟ ଅବଗତ ହୋଇ ବୀର ଲକ୍ଷ୍ମଣ ଦାୟୀ ପ୍ରକୃତ ଇନ୍ଦ୍ରଜିତ ନିକଟରେ ପହଞ୍ଚିବ।

ଆଚ୍ଛା ଆଚ୍ଛା ହୋମ ଆହୁତି ପ୍ରଦାନ କରୁଥିବା ସମୟରେ ହଠାତ୍ ଲକ୍ଷ୍ମଣଙ୍କୁ ଦେଖି ଇନ୍ଦ୍ରଜିତ ଭାବିଲା, ମୋ ଆରାଧ୍ୟ ଦେବତା ଅଗ୍ନି ମୋ ପୂଜାରେ ସନ୍ତୁଷ୍ଟ ହୋଇ ମୋତେ ଦର୍ଶନ ଦେଇଛନ୍ତି, ତେଣୁ ସେ ଭକ୍ତିରେ ବିହ୍ୱଳ ହୋଇ ଡାକୁଛି ଅଗ୍ନି ପ୍ରଦ

0: ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ କରିବେ ଭକ୍ତିପୂତ ଅନ୍ତରରେ ଇନ୍ଦ୍ରଜିତ କହୁଛି ହେ ମୋର ଆରାଧ୍ୟ ଦେବତା ମୋଠାରେ ଏତେ କପଟ କାହିଁକି ଦର୍ଶନ ଦେଇ ଏତେ ଛଳନା କରୁଛ କାହିଁକି ମୋର ଚିର ଶତ୍ରୁ ଯେଉଁ ରାମାନୁଜ ରୂପ ଧରି ମୋର ପୂଜା ଆରାଧନାକୁ କାହିଁକି କଳୁଷିତ କରିଦେଲ
1: ଆଉ କଣ କିଛି ରୂପ ଦେଖିବାକୁ ନଥିଲା
0: ଇନ୍ଦ୍ରଜିତର ଭକ୍ତି ଭାବନା ଶୁଣି ଠିକ ସେତିକି ବେଳେ ଲକ୍ଷ୍ମଣ କହିଲେ ଆରେ

0: ଆଚ୍ଛା ବୀର ଲକ୍ଷ୍ମଣ କହିଲେ ମୁଁ ତୁମର ଆରାଧ୍ୟ ଦେବତା ଅଗ୍ନିଦେବ ନୁହେଁ, ମୁଁ ସେଇ ରାମାନୁଜ ତୁମର ଚିର ଶତ୍ରୁ ଅଗ୍ନି ରୂପରେ ଆସିଛି ତୁମକୁ ବିନାଶ କରିବା ପାଇଁ।
1: ନିଜେ ଆସନ୍ତି।
0: ଏ କଥା ଶୁଣି ଇନ୍ଦ୍ରଜିତ ଲକ୍ଷ୍ମଣଙ୍କର ପ୍ରଶଂସା କରି କହିଲା, ସବୁ ଜାଣେ ତୁମେ ସୁମିତ୍ରା ନନ୍ଦନ, ତୁମେ ଜଣେ ମହାଜ୍ଞାନୀ ମହାଧାର୍ମିକ, ତୁମର ମହିମା ତିନି ଭୁବନରେ ବିଜିତ, ତେଣୁ ସୂର୍ଯ୍ୟ ବଂଶର ସନ୍ତାନ, ତେଣୁ ତୁମେ କେବେ ହେଲେ ଆଉ ନିରସ୍ତ୍ରକୁ ଆକ୍ରମଣ କରିବ ନାହିଁ। ବଳର ପରୀକ୍ଷା ହେବ ତେବେ ଦଣ୍ଡେ ମାତ୍ର ଅପେକ୍ଷା କର, ମୁଁ ଅସ୍ତ୍ରାଗାରରୁ ଖଣ୍ଡେ ଅସ୍ତ୍ର ଆଣେ।
1: ଏଇଟା ନୁହେଁ
0: ଲକ୍ଷ୍ମଣ, ଟିକେ ଛାଡିଦେବାକୁ ଯେତେବେଳେ ଗଲେ ଆଜ୍ଞା ପଛରେ ଥିଲା ବିଭୀଷଣ।
2: ହେଇପାରିବ ନାହିଁ
0: ସେ କଥା, ହେଇପାରିବ ନାହିଁ ବୋଲି ଯେତେବେଳେ ବିଭୀଷଣ କହିଦେଲା, ଅସ୍ତ୍ର ଖଣ୍ଡେ ପାଇଲେ ଇନ୍ଦ୍ରଜିତକୁ ଆଉ କେହି ମଧ୍ୟ ପାରିବେ ନାହିଁ। ଆଜ୍ଞା ଚାହିଁଦେଲା ସେତେବେଳେ ଇନ୍ଦ୍ରଜିତ ବିଭୀଷଣକୁ,

0: ଯେତେବେଳେ ଦେଖିଦେଲା କନିଷ୍ଠ ତାତ ବିଭୀଷଣ ତାର ପରମ ଶତ୍ରୁ ହୋଇ ଠିଆ ହୋଇଛନ୍ତି, ସେତିକି ବେଳେ ବୁଝିଲା ଯେ ଏହି ଗୃହ ଭେଦି ବିଭୀଷଣ ହେଉଛି ସ୍ୱର୍ଣ୍ଣମୟ ଲଙ୍କାର ଧ୍ୱଂସକାରୀ। ଏକମାତ୍ର ଯେତେବେଳେ ଡାକି କହିଲା କକା ଯାହାବର୍ତ୍ତ ହେଇଛି, ତେଣୁ ବିଭୀଷଣ ସେଇଠି ଉତ୍ତର ଦେବାକୁ ଯାଇ
1: ଆରେ
0: ମୁଁ ହଉଛି ଲଙ୍କାର ଧ୍ୱଂସକାରୀ ନୁହେଁ, କିନ୍ତୁ ହୋତା ହଉଛନ୍ତି ତୁମର ପିତା ରାବଣ। ଆରେ ହୋତା ନୁହେଁ ମୁଁ।

ମାନନୀୟ ପଣ୍ଡିତ ମଣ୍ଡଳୀ, ବିଭୀଷଣ କହିଲେ ବାର ନାରୀ ଯେପରି ବୃଦ୍ଧାବସ୍ଥାରେ ରାମାନନ୍ଦୀ ଚିତା ପିନ୍ଧି ରାମ ନାମ ଭଜନ କରେ, ସେହିପରି କେଉଁଦିନ ଠାରୁ ତୁମର ଏ ଧର୍ମ ପ୍ରତି ଏତେ ମମତା ହୋଇଛି? କଥା କଦାପି ହୋଇପାରିବ ନାହିଁ। ଏହା ଶୁଣି ଇନ୍ଦ୍ରଜିତ କ୍ରୋଧାନ୍ୱିତ ହୋଇ କହିଲା, ଲକ୍ଷ୍ମଣ ଯେତେବେଳେ ଡାକିଲେ ଆଉ ରକ୍ଷା ନାହିଁ ତତେ, କ୍ରୋଧେ।

ଆସ ଆସ, ଏ କଥା କହି ଯେତେବେଳେ ଲକ୍ଷ୍ମଣଙ୍କର ହସ୍ତରେ ଦେଖିଲା ଗଡ଼ଚଣ୍ଡୀଙ୍କର ଖଡ଼ଗ, ଆଶ୍ଚର୍ଯ୍ୟ ହେଲା, ଆଶ୍ଚର୍ଯ୍ୟ ହେଲା। ଲଙ୍କା କଟକର ପଶ୍ଚିମ ଭାଗରେ ଯାଇ ସପ୍ତତାଳ ଦଳ ମଧ୍ୟରେ ରୁଦ୍ରଙ୍କର ସିଂହାସନକୁ ଦେଖି ଏ ଦଶାନନଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଏ ନରଦେହୀ ମାନବ କିପରି ଏ ସନ୍ଧାନ ପାଇଲା ବୋଲି ଆଜ୍ଞା ଏ କଥା ମନ ମଧ୍ୟରେ ଇନ୍ଦ୍ରଜିତ ଭାବିଲା। ସେ ତଡ଼ିତ ଆଭାରେ ଚମକିଲା ଆସି ଖସି ପଡ଼ିଲା କି ଜୟ ରାମ ଜୟ ରାମ ସବିଲା ସାଗର ବସୁ। ଏଣେ ଲକ୍ଷ

ଶୁଣିଲେ ପାଲା। ପରିବେଷଣ କରୁଥିଲେ ହେମେନ୍ଦ୍ରନାଥ ମିଶ୍ର ଏବଂ ସାଥୀ ଲକ୍ଷ୍ମୀଧର ମିଶ୍ର, ଶିବକୃଷ୍ଣ ମିଶ୍ର, ଶଙ୍କର୍ଷଣ ପଣ୍ଡା ଓ ମାଗୁନୀ ଚରଣ ଓଝା।

ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ନିଶାକର ଆଣ୍ଡିଆ, ତରୁଣୀ ସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ ଲେଖିଛନ୍ତି କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ଭିକାରୀ ବଳ ଗାଇଛନ୍ତି ନୀଳମାଧବ କଥାଚିତ୍ରରେ।

ପରବର୍ତ୍ତୀ ଗୀତ ଗାଇଛନ୍ତି ସୁଶ୍ରୀ ସଙ୍ଗୀତା, କଥାଚିତ୍ର ସୁବର୍ଣ୍ଣ ସୀତା। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି କୁଞ୍ଜକୁଟୀର କନ୍ତୁଲ ଆଠଗଡ଼ରୁ ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଓ ମାମାଲୀ।

ଏଥର ଗୀତଟି ଗାଇଛନ୍ତି ଅକ୍ଷୟ ମହାନ୍ତି, କଥାଚିତ୍ର ମହାସତୀ ସାବିତ୍ରୀ। ଗୀତଟି ଶୁଣିବାକୁ ଚାହିଁଛନ୍ତି ବନମାଳୀ ଦାସ, ପାଟଣା, ରାମଚଣ୍ଡୀ, ନରଣଗଡ଼, ଖୋର୍ଦ୍ଧା ଜିଲ୍ଲାରୁ।

ଗୀତଟି ଗାଇଛନ୍ତି ତୃପ୍ତି ଦାସ, କଥାଚିତ୍ର ଉଦଣ୍ଡି ସୀତା। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି କୋଠି ଏରସମା ଜଗତସିଂହପୁରରୁ ପ୍ରତାପ ଚନ୍ଦ୍ର ମଲ୍ଲିକ, ରାଣୀ ପ୍ରତିମା ପ୍ରିୟଦର୍ଶିନୀ, ପ୍ରଣତୀ କୁମାରୀ, ପ୍ରିୟଙ୍କା, ପ୍ରଭାତ କୁମାର, ପ୍ରମୋଦିନୀ, ପିୟୁଷ, ପ୍ରକାଶ ଚନ୍ଦ୍ର, ପ୍ରଭଞ୍ଜନ, ପ୍ରସନ୍ନ, ପ୍ରିୟା, ପ୍ରିୟତମା, ଚନ୍ଦ୍ରିକା, ମୟୂରୀ, ମିତାରାଣୀ, ବର୍ଷା, କଣ୍ଢେଇ, ସୁହାନୀ, ବିକା ଭାଇ, ସଞ୍ଜୟ ସାର, କମଳା ବଡ଼ବୋ, ରଶ୍ମିରଞ୍ଜନ, ଝାନ୍ସୀ, ସୁଜାତା, ମମତା, ସ୍ନେହଲତା, ଅଞ୍ଜନ ଭାଇ, ସ୍କୃତିରଞ୍ଜନ, ଭାଗ୍ୟଲକ୍ଷ୍ମୀ ଏବଂ ବାବୁ ଭାଇ।

ଶେଷରେ ଗୀତଟି ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା କଥାଚିତ୍ର ମା ଓ ମମତା। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ପଞ୍ଚୁ ପାଣ୍ଡବ କୁସୁନପୁରରୁ ସରୋଜକାନ୍ତ ପାତ୍ର, ମଞ୍ଜୁଲତା ପାତ୍ର, ମାମନ ସର୍ଜୁ, ଆକୃତି ଏବଂ ନଳନୀ ଭାଉଜ।

ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ ଏତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ସକାଳ 6:35 ଅନୁଚିନ୍ତା ଉପସ୍ଥାପନା ସାରଦା ପ୍ରସାଦ କର ଶ୍ରୀମଦ୍ ଭାଗବତର 75ତମ ଭାଗ ପ୍ରଚାର କରିବୁ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଆରମ୍ଭ କରୁଛୁ ଆଜିର ବନ୍ଦନା ପ୍ରଥମେ କଣ୍ଠଦାନ କରିଛନ୍ତି କଲ୍ୟାଣୀ ଭଟ୍ଟାଚାର୍ଯ୍ୟ ଶିଳ୍ପୀଙ୍କ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନା ସତ୍ୟ ଶିବ ସୁନ୍ଦର ସପନେ ମଗନ ହେଉ ଏ ମନ ସକଳ କରମେ ହେଉ ଏ ଜୀବନେ ସୁନ୍ଦର ରୂପାୟନ

ବର୍ଣ୍ଣନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ। ଶିଳ୍ପୀ ଗାଇଛନ୍ତି ମଧୁସୂଦନ ରାଓଙ୍କ ରଚନା। ଏକମାତ୍ର ପରମାତ୍ମା ବ୍ରହ୍ମାଣ୍ଡ ବିଧାତା, ଏକମାତ୍ର ପ୍ରଭୁ ଗୁରୁ ବନ୍ଧୁ ପିତାମାତା।

ଜହିଁ ଥିଲେ ଥିଲି ଜହିଁ ଗଲେ ଗଲି କାହାକୁ ମୋ ଅଛି ଭୟେ ନିରନ୍ତରେ ଯେବେ ନୀଳାଦ୍ରି ସିଂହକୁ କରିଥିବି ଏକାଲୟେ। ଦୀନକୃଷ୍ଣଙ୍କ ରଚନା ଗାଇଛନ୍ତି ରଶ୍ମି ଦାସ।

କେତେ ଦିନ ପାଇଁ ଏତେ ଘରେ ମମତାରେ ଏହା ତେଜି ରଖ ହେଜି ସର୍ବେ ସମତାରେ। ଦାମୋଦର ମିଶ୍ରଙ୍କ ରଚନା, କଣ୍ଠଦାନ କରିଛନ୍ତି ସତ୍ୟବାଦୀ ମିଶ୍ର।

ଆଜିର ବନ୍ଦନାର ଶେଷ ଭକ୍ତିଗୀତ ସ୍ନେହଲତା ମହାନ୍ତିଙ୍କ ରଚନା ଦ୍ୱୈତକଣ୍ଠରେ ଗାଇଛନ୍ତି ବିନୋଦିନୀ ସାହୁ ଏବଂ ଶୁଭଙ୍କରୀ ସାହୁ। ଜୟ ଜୟ ସଦାଶିବ ଜୟ ଉମାପତେ ଭସ୍ମ ବିଲେପନ ଅଙ୍ଗ ଧବଳ ମୂରତେ।

ପରିଦୃଶ୍ୟମାନ ଜଗତ ବର୍ଣ୍ଣାଢ଼୍ୟ ଓ ବିଚିତ୍ର। ଦୃଷ୍ଟିର ଅନ୍ତରାଳରେ ଥିବା ମହାଜଗତ ମଧ୍ୟ ରହସ୍ୟମୟ। ମଣିଷ ନିଜକୁ ଚିହ୍ନିବା ଓ ଅନନ୍ତ ସୃଷ୍ଟିର ରହସ୍ୟକୁ ଭେଦ କରିବା ପାଇଁ ଚିରକାଳ ଉଦ୍ୟମ କରିଥାଏ। ଶସ୍ୟଶ୍ୟାମଳା ବସୁନ୍ଧରା, ଅନନ୍ତ ଆକାଶ, ସୀମାହୀନ ପାରାବାର, ଘଞ୍ଚ ବନାନୀ, ସମୁଚ୍ଚ ନୀଳଶୈଳରାଜି, ପକ୍ଷୀର କୁଜନ, ପୁଷ୍ପରାଜିର ବିଚିତ୍ର ବର୍ଣ୍ଣ ବୈଭବ ଓ ସୁବାସିତ ସୌରଭ, ଗିରିକନ୍ୟାର ଗୁଣୁଗୁଣ ନିର୍ଚ୍ଛର, ଏପରି ଅସୁମାରୀ ସୌନ୍ଦର୍ଯ୍ୟକୁ ଧାରଣ କରିଛି ମାହେଶ୍ୱରୀ ବିଶ୍ୱ ପ୍ରକୃତି, ଯାହାର ଆଦି ଅନ୍ତ ନାହିଁ। ଆତ୍ମବିଭୋର ହୋଇଉଠେ ମଣିଷର ମନ ଏହି ସୃଷ୍ଟିର ପ୍ରାଚୁର୍ଯ୍ୟପୂର୍ଣ୍ଣ ରୂପ ସମ୍ଭାରରେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୌନ୍ଦର୍ଯ୍ୟଟି ହେଉଛି ପ୍ରେମ, ଯାହା ସୃଷ୍ଟିକୁ ଧାରଣ କରିଛି ତାର ଅନନ୍ତ ମହିମାରେ। ଏହି ପ୍ରେମ ହିଁ ଭାବର ମୂଳ ଉପାଦାନ, କରୁଣାର ମୂଳ ଉତ୍ସ। ସାଗରର ଉର୍ମି ଭଳି ମଣିଷ ହୃଦୟରେ ଉଦ୍ବେଳିତ ହୋଇଥାଏ ପ୍ରେମର ସ୍ପନ୍ଦନ। ସେହି ଦିବ୍ୟ ପ୍ରେମ ଈଶ୍ୱରୀୟ ବିଭୂତି ହୋଇ ନାନା ରୂପରେ ପ୍ରକାଶିତ ହୋଇଥାଏ। କୁହାଯାଇଛି, ନ କଦାଚିତ୍ ଅନିଦୃଶ୍ୟଂ ଜଗତ୍, ଅର୍ଥାତ୍ ଜଗତ ବର୍ତ୍ତମାନ ଯାହା ଅଛି କୌଣସି ସମୟରେ ତାଠାରୁ ଭିନ୍ନ ନଥିଲା। କିନ୍ତୁ ଜଗତ ମଧ୍ୟରେ ଆତଜାତ କରୁଥିବା ମଣିଷ ଏହି ପ୍ରେମକୁ ଭିନ୍ନ ଭିନ୍ନ ରୂପରେ ଆସ୍ୱାଦନ କରିଥାଏ। ସତ୍ୟାସତ୍ୟ, ଧର୍ମାଧର୍ମ, କଳ୍ପନା ବାସ୍ତବତା, ଜ୍ଞାନ ବିଜ୍ଞାନ, ଅନୁଭବ ଅନୁଭୂତିର ବିବିଧ ପ୍ରକାର ବୈଚିତ୍ର୍ୟ ମଧ୍ୟରେ ଏହି ପ୍ରେମ ହିଁ କେନ୍ଦ୍ରବିନ୍ଦୁ ରୂପେ ବିରାଜିତ। ସ୍ୱାମୀ ବିବେକାନନ୍ଦ କହିଥିଲେ, ଜ୍ଞାନ ଓ ପ୍ରେମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଜ୍ଞାନ ଓ ପ୍ରେମକୁ ଆମେ ଭିନ୍ନ ଭିନ୍ନ ରୂପରେ ଉପଲବ୍ଧି କରୁଥିଲେ ହେଁ ଶେଷରେ ଏ ଉଭୟ ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି। ପ୍ରେମରେ ହିଂସା ନାହିଁ, ବିଦ୍ୱେଷ, ଈର୍ଷା, କ୍ରୋଧ, କପଟାଚାର, ଛଳନା, ପ୍ରତାରଣା, ପ୍ରତିହିଂସା ପ୍ରଭୃତି ନକାରାତ୍ମକ ସତ୍ତାର ସ୍ଥିତି ହିଁ ନାହିଁ। କବିଙ୍କ ଭାଷାରେ, କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ପ୍ରେମ ଚିରକାଳ ସୁନ୍ଦର। ପ୍ରେମରେ ପ୍ରତିଦାନର ପ୍ରତ୍ୟାଶା ନଥାଏ, ଭୋଗର ବାସନା ନଥାଏ, ପ୍ରାପ୍ତିର ଆକାଂକ୍ଷା ନଥାଏ, ଆଉ ସମ୍ପୂର୍ଣ୍ଣ ସମର୍ପଣ ହିଁ ଦିବ୍ୟ ପ୍ରେମର ଏକମାତ୍ର ସାଧନ। ପ୍ରେମର ପ୍ରକାଶ ବହୁ ଭାବରେ ହୋଇଥାଏ। ମନୁଷ୍ୟ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଭୂମିକା ନିର୍ବାହ କରିଥାଏ। ଜଣେ ବ୍ୟକ୍ତି ପିତା, ସ୍ୱାମୀ, ଭାଇ, ବନ୍ଧୁ, ପ୍ରଭୁ ବା ସ୍ତ୍ରୀ, କନ୍ୟା, ଭଗିନୀ, ଶାଶୁ, ମାତା, ପ୍ରଶାସିକା, ଏପରି ବହୁ ପ୍ରକାର ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି। ଜଣେ ବ୍ୟକ୍ତି ଜଣକୁ ପ୍ରୀତି ପ୍ରଦାନ କଲେ ଅନ୍ୟମାନଙ୍କୁ ସେଥିରୁ ବଞ୍ଚିତ କରିବ ଏପରି ଭାବିବା ଭୁଲ। ସେହି ବ୍ୟକ୍ତିର ପ୍ରେମ ବହୁ ଧାରାରେ ପ୍ରବାହିତ ହେଲେ ହେଁ ଚିରନ୍ତନ ଶାଶ୍ୱତ ଦିବ୍ୟ ପ୍ରେମର ଅକ୍ଷୟ ଭଣ୍ଡାରରୁ ତାହା ନିଃସୃତ, ଏଥିରେ ସନ୍ଦେହ ନାହିଁ। ପ୍ରେମ ପ୍ରାଣର ଐଶ୍ୱର୍ଯ୍ୟ, ପ୍ରେମହୀନ ହୃଦୟ ଶୁଷ୍କ କାଷ୍ଠ ତୁଲ୍ୟ। ଅଗ୍ନି ସଂଯୋଗ ମାତ୍ରେ କାଷ୍ଠ ଯେପରି ଦଗ୍ଧୀଭୂତ ହୁଏ, ସେହିପରି ପ୍ରେମ ଶୂନ୍ୟ ହୃଦୟରେ ହିଂସା, ଈର୍ଷା, ଅସୂୟାର ହଳାହଳ ମିଶିଲେ ତାହା ଜୀବନକୁ ଧ୍ୱଂସ କରିଦିଏ। ସମର୍ପଣର ଗୋଟିଏ ଚମତ୍କାର ଉଦାହରଣ ହେଉଛି ଶ୍ରୀକୃଷ୍ଣଙ୍କ ବଂଶୀ। ନିଦ୍ରିତାବସ୍ଥା ଛଡ଼ା ଆଉ ସବୁ ସମୟରେ ସେ ବଂଶୀ ଧାରଣ କରୁଥିଲେ, ଏପରିକି କୌଣସି କର୍ମ କଲାବେଳେ ଅଣ୍ଟାରେ ଖୋସି ଦେଉଥିଲେ ବଂଶୀକୁ। ଏହା ଲକ୍ଷ୍ୟ କରି ରାଧିକାଙ୍କ ମନରେ କୌତୁହଳ ଜାତ ହେଲା। ଦିନେ ସେ ଭାବିଲେ, ଏ ବଂଶୀ କ'ଣ ତାଙ୍କଠାରୁ ଓ ଗୋପାଙ୍ଗନାମାନଙ୍କଠାରୁ ବି ତାଙ୍କର ଅଧିକ ପ୍ରିୟ, ଏହାର ରହସ୍ୟ କ'ଣ? ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ସେ ମନ୍ଦ ମନ୍ଦ ହସିଲେ। ରାଧାଙ୍କର ସନ୍ଦେହ ଆହୁରି ଘନୀଭୂତ ହେଲା। ଥରେ କୃଷ୍ଣ ନିଦ୍ରା ଯାଇଥିବା ସମୟରେ ସେ ବଂଶୀକୁ ପଚାରିଲେ, ହେ ମୁରଲୀ, ତୁ କହ କେଉଁଥିପାଇଁ କୃଷ୍ଣଙ୍କର ଏତେ ପ୍ରିୟ ତୁ? ନ କହିଲେ ତତେ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେବି। ବଂଶୀ କହିଲା, ଦେବୀ, ତୁମେ କାହିଁକି ମୋତେ ଈର୍ଷା କରୁଛ? ବଂଶୀ ରାଧିକା ହୋଇପାରିବନି, ତୁମେ ବ୍ରଜବାଳୀ, କୃଷ୍ଣ ମନୋହାରୀ, କୃଷ୍ଣଙ୍କ ପ୍ରତି ତୁମ ପ୍ରେମର ତ ପଟାନ୍ତର ନାହିଁ। ତେବେ ମୋ ପାଇଁ ଏ ପ୍ରଶ୍ନ କାହିଁକି ପଚାରୁଛ? ଯେତେବେଳେ ତେବେ କହୁଛି, ମୋ ଦେହରେ ସତ ଛିଦ୍ର, ଏଇ ଛିଦ୍ର ଦେଇ ମୁଁ

0: ସର୍ବସ୍ୱ ହରାଇ ଦେଇ ନିଶ୍ୱ ହୋଇଯାଇଛି। ମୋର ନିଜର ବୋଲି ଆଉ କିଛି ନାହିଁ, ମୁଁ ସମ୍ପୂର୍ଣ୍ଣ ସମର୍ପିତ। ସେଥିପାଇଁ ସେ ମୋତେ ତାଙ୍କ ଉଠର ସ୍ପର୍ଶ ଦିଅନ୍ତି। ତାଙ୍କର ଏତେ ପ୍ରିୟ ହେବାର କାରଣ ତାଙ୍କ ହାତରେ ରହିବା ପାଇଁ ମୁଁ ନିଜକୁ ନିଶ୍ୱ କରିଦେଇଛି। ରାଧା ନିଜର ଭୁଲ ବୁଝିପାରିଲେ। ବଇଁଶୀ, ତୁ ଧନ୍ୟ, ପ୍ରିୟ ପାଇଁ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରିଦେଇଥିବାରୁ ତୁ ତାଙ୍କର ଏତେ ପ୍ରିୟ।
1: ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସୁଲୋଚନା ଦାସ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 73ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଭକ୍ତ ବିଦୁର ଭାବଗଦଗଦ ହୋଇ ଶୁଣୁଛନ୍ତି। ବ୍ରହ୍ମଜ୍ଞାନୀ ମୈତ୍ରେୟ ଆନନ୍ଦରେ କହୁଛନ୍ତି ଭଗବାନଙ୍କର କଥା। ପୂର୍ବର ବିଶ୍ୱ ସୃଷ୍ଟି ନାଶ କଲା ପରେ ଭଗବାନ ପରମ ସୁଖରେ ଅନନ୍ତ ଶୟନରେ ଥିଲେ। ପୁଣି ସୃଷ୍ଟି ସମୟ ହେବାରୁ ବିଷ୍ଣୁ ନାଭିରୁ ପଦ୍ମ, ପଦ୍ମରେ ବ୍ରହ୍ମା ପିଧାତା ନାମରେ ପ୍ରକାଶ ହେଲେ। ବିଷ୍ଣୁ ଦର୍ଶନ କରି ବିଷ୍ଣୁ ଭାବ ପ୍ରାପ୍ତ ହୋଇ ସର୍ଜନା କର୍ମରେ ଲାଗିଲେ। ବ୍ରହ୍ମାଙ୍କର କୃଷ୍ଣ ଭକ୍ତିର ମହିମା ବଖାଣ ଭିତରେ ମାୟା ସଂସାରରୁ ପାରି ହେବାର ଗୋପନ କଥା।

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 73ତମ ଭାଗ। କଣ୍ଠଦାନ କରିଥିଲେ ଅରବିନ୍ଦ।

0: ଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ହରଡ଼ର ଉନ୍ନତ ଚାଉଳ କିସମଗୁଡ଼ିକ ହେଲା ପିଆର୍ଜି 167, ପିଆର୍ଜି 235, ଭିଏଲ୍ ଅରହର 1, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ଆଶା, ମାରୁତି, ଟିବିଆର୍ଜି 69, ପନ୍ଥଏ 7, ଜିଟି 104 ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ଚାଉଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ଚାଉଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ଚାଉଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପଡ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% ଡବ୍ଲ୍ୟୁପି ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସଜନା ଗଛରେ ଛୁଇଁବିନ୍ଧା ପୋକର ଦମନ ପାଇଁ ସାଇପରମେଥ୍ରିନ୍ 80 ଗ୍ରାମ ଏକର ପ୍ରତି 15 ଦିନ ଅନ୍ତରରେ 2 ଥର ପ୍ରୟୋଗ କରନ୍ତୁ। ଏହି ମାସରେ ଖମ୍ବ ଆଳୁ ଲଗାଯାଏ। ଦେଶୀ ଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପା, ହାତୀ ଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀକଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀ ଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୁଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ, ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। 1 ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ୍ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପରଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବ ଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବ ଆଳୁ ଲଗା ହୋଇଥିଲେ ବିହନ ଲଗାହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢା ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋଲିଓର ଥିବା ସଙ୍ଗ ଆକର୍ଷକ ଜନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ ତାପରେ ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ, 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକି ଟିକି କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚାକୁ ସଦାସର୍ବଦା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡା କ୍ଲୋପ୍ରିଡ୍ 30 SL ଇଞ୍ଜେକ୍ସନ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ। ଆମ୍ବ ଗଛରେ ଫଳମାଛିର ଉପଦ୍ରବ ଅଧିକ ଦେଖାଦେଲେ ଏହାର ନିରୀକ୍ଷଣ ତଥା ନିୟନ୍ତ୍ରଣ ପାଇଁ ଫଳମାଛି ଟ୍ରାପ୍ର ବ୍ୟବହାର କରନ୍ତୁ। ଯଦି ଫଳର ଅଗରେ କଳା ଦାଗ ଦେଖାଯାଏ ତାହେଲେ ଏହାର ନିୟନ୍ତ୍ରଣ ପାଇଁ 1% ବୋରାକ୍ ସିଞ୍ଚନ କରନ୍ତୁ।
0: ଶେଷ ହେଲା କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ ତେବେ ସ୍ନାୟୁକୋଷଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ। ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ଶସ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ। ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

ତାହେଲା ଆମେ ବ୍ୟାପକ ଭାବରେ ବୃକ୍ଷରୋପଣ କରିବା ଏବଂ ଜଙ୍ଗଲ ଛେଦନକୁ ଯେମିତି ଆମେ ରଖିପାରିବା ସ୍କୁଲ କଲେଜ ବିଭିନ୍ନ ଅନୁଷ୍ଠାନରେ ଆୱେରନେସ୍ କ୍ୟାମ୍ପ ବା ସ୍ୱଚ୍ଛ କେନ୍ଦ୍ର ଜାଗ୍ରତ କରିବା, କିନ୍ତୁ ଯୋଉଠି ଯୋଉଠି ବନ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଉଛି ତାକୁ ତ୍ୱରାନ୍ୱିତ କରିବା ବା ଯୋଉଠି ହେଇନାହିଁ ବନ ସଂରକ୍ଷଣ ବିଷୟରେ ସରକାରୀ ଅନୁଷ୍ଠାନକୁ ବେସରକାରୀ ଅନୁଷ୍ଠାନକୁ ସ୍ଥାନୀୟ କମ୍ୟୁନିଟିକୁ ଆମେ ସଚେତନ କରିବା। ତାପରେ ଆମର ଗୋଟେ କାର୍ବନ ଫୁଟପ୍ରିଣ୍ଟ, ତାକୁ କୁହାଯାଏ ଅଙ୍ଗାର ପଦଚିହ୍ନ, ଅର୍ଥ ସେଇ କାର୍ବନ ଫୁଟପ୍ରିଣ୍ଟକୁ କିଭଳି କମେଇ ପାରିବା ସେ ଦିଗରେ ଆମେ ପ୍ରୟାସ ଜାରି ରଖିବା।

0: ଦୀର୍ଘ ସମୟର ବ୍ୟବଧାନ ପରେ ସପିଂ ମଲ୍ରେ ଭେଟାଭେଟି ହୋଇଥିଲେ ଦୁଇଜଣ ସାଙ୍ଗ। ବୋଧହୁଏ ସେମାନେ ଦୁଇଜଣ ବ୍ୟବସାୟୀ ପରିବାରର। କିଛି ଦାମୀ ଜିନିଷ ବଜାରରୁ କିଣିସାରି ବାହାରି ଆସିଲା ପରେ ସେମାନଙ୍କର କଥାବାର୍ତ୍ତା ଥିଲା ଏମିତି। କ'ଣ କରିବା, ଆଜିକାଲି ଯୁଗ ତ ସେଇଆ, ଆଉ ପାରି ହେବନି ଏ ପିଲାମାନଙ୍କୁ। ଏଇଟା ଦରକାର, ସେଇଟା ଦରକାର, ତାର ଏମିତି ଅଛି, ମୋର କାହିଁ ନାହିଁ, ଚାଲିଛି ଏସବୁ, ତାଙ୍କୁ କ'ଣ ଜଣାପଡୁଛି। ଅନ୍ୟ ଜଣକ କହୁଥାନ୍ତି, ଆରେ କେଜାଣି କୋଉଠି ଜଣେ ଜଣେ କିଏ ବୁଝୁଥିବେ, ଖାଲି କ'ଣ ପିଲା, ପିଲାଠାରୁ ବଡ଼ ସମସ୍ତଙ୍କର ପରା ଏଇ ଖିଆଲ। ଏତେ ଅସୁବିଧା ଦେଖିଲେ ମନ କ'ଣ ବୁଝିଲା, ଟିକେ ଦେଖି ରଖି କେମିତି ଖର୍ଚ୍ଚ କରିବୁ, ସେ କଥା ହଉନି। ଆଉ ଆମେ ସିନା କହିଦେଉଛୁ, ଆମେ ତ ସେଇଥିରେ, ପଇସାଟେ କ'ଣ ବଳୁଛି, ତେବେ ଆମେ କ'ଣ କରିବା। ହଁ ଶ୍ରୋତା ବନ୍ଧୁ, ତେବେ ବର୍ତ୍ତମାନ ପରିସ୍ଥିତିରେ ଆମେ ଜାଣିବା ଶୁଣିବା ଲୋକ ଭାବରେ ଆମର ପ୍ରଥମ ପଦକ୍ଷେପ କ'ଣ ହେବା ଉଚିତ। ଚାକଚକ୍ୟ ବିଳାସ ବ୍ୟସନରୁ ଦୂରେଇ ରହିଲେ କ'ଣ ହେବନି, ଆଉ ଆମ ଆୟକୁ ଦେଖି ବ୍ୟୟ କରିବା, ଯାହାକୁ ଆମେ କହୁ ମିତବ୍ୟୟ। ସେମିତି ହେଲେ ସିନା ଯାଇ କିଛି ପଇସା ହାତରେ ବଳିବ, ଆମେ ସଞ୍ଚୟ କରିବା, ଆଉ ଏହି ସଞ୍ଚୟ ଖାଲି ଆମକୁ ନୁହେଁ ସମାଜ ତଥା ଦେଶର ଆର୍ଥିକ ପରିସ୍ଥିତିକୁ କେତେ ସାହାଯ୍ୟ କରିବ ତାହା ଆଲୋଚନାର ବିଷୟ। ତେବେ ସଞ୍ଚୟ ଆମ ପାଇଁ କେତେ ଓ କାହିଁକି ଆବଶ୍ୟକ, ସେହି ସମ୍ପର୍କରେ ପୂର୍ବତନ ବ୍ୟାଙ୍କ ଅଧିକାରୀ ତପନ କୁମାର ରଥଙ୍କର ସଂକ୍ଷିପ୍ତ କଥନ।
1: ଆମର ସ୍ଥିତିକି ଠିକ ଭାବରେ ରଖିବାକୁ ଚାହୁଁଛୁ, ତାହେଲେ ଅର୍ଥର ଯୋଉ ଉପଯୋଗିତା ଅଛି ସେଟା ବହୁତ ଭାବରେ ଆମକୁ ପ୍ରଭାବିତ କରେ। ଯାହା ପାଖରେ ଅର୍ଥ ନାହିଁ ସିଏ କୌଣସି ଦିଗରେ ଉନ୍ନତି କରିପାରିବନି, କିନ୍ତୁ ଅନ୍ୟ ପକ୍ଷରେ ଦେଖିବେ ଯିଏ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ ସେ ପୁରା ଖୁଲା ଫାଙ୍କା ହେଇ ଚଳିବ ପୁରା। ଏଇଠି ଆମର ଆସୁଛି ଅର୍ଥର ଉପଯୋଗିତା ଆମର ଜୀବନରେ କେତେ ପ୍ରଭାବ ପକାଉଛି, ଏଇଟା ହଉଛି ତାର ଗୋଟେ ଉଦାହରଣ। ଅର୍ଥଟା କେମିତି ରହିବ ନା, ଆମେ ଯେତିକି ଆୟ କରିବା ତାର ଯଦି ଖର୍ଚ୍ଚ ଆମର କମ ହେଲା, ତା ମାନେ ଆୟ ବିଯୁକ୍ତ ବ୍ୟୟ ଯାହାର ହେଲା ସେଇଟା ହେଲା ସଞ୍ଚୟ। ସଞ୍ଚୟ ଯେତିକି ଅଧିକ ହବ ଆମର ମନୋବଳ ସେତିକି ଦୃଢ଼ ହବ, ମନୋବଳ ଦୃଢ଼ ହେଲେ ଆମେ ଯେକୌଣସି ପରିସ୍ଥିତିରେ ନିଜକୁ ସାମ୍ନା କରିବାକୁ ଯୋଗ୍ୟତା ଅର୍ଜନ କରିପାରିବା। ଦେଖନ୍ତୁ ଆଉ ଗୋଟେ କଥା ହଉଛି, ଯଦି ଜଣେ ଲୋକର ଏଇ ତାର ଆର୍ଥିକ ଉନ୍ନତି ହେଇକି ଚାଲିଛି, ସେଇଟା ତାର ପରିବାରକୁ ମଧ୍ୟ ନିଶ୍ଚୟ ଗୋଟେ ପ୍ରକାର ପ୍ରଭାବ ପକାଇବ। ଏଇଟା ଯଦି ଆମେ ଦେଖିବା ପୁରା ଦେଶ ଉପରେ ସଞ୍ଚୟର ପ୍ରଭାବଟା ବହୁତ ଲମ୍ବା ଦିଗକୁ ପ୍ରସାରିତ ହେଉଛି। ଯୋଉ ଦେଶର ଆୟ ଆଉ ବ୍ୟୟ ଗଲା ପରେ ସଞ୍ଚୟ ଯେତିକି ଅଧିକ ହେଉଛି ସେମାନେ ସେତିକି ଆତ୍ମନିର୍ଭରଶୀଳ ହେଇପାରୁଛନ୍ତି, ତାଙ୍କର ସେତିକି ଆର୍ଥିକ ସୁଦୃଢ଼ ହେଇପାରୁଛି। ଯେତେବେଳେ ବ୍ୟାଙ୍କ ଋଣ ଦେଉଛି ସେତେବେଳେ ଲୋକଙ୍କଠୁ ଯୋଉ ପଇସାଟା ସଞ୍ଚୟ ହିସାବରେ ଆଦାୟ କରିଥାଉଛି ସେଇ ପଇସାଟା ହିଁ ସେମାନେ ବ୍ୟାଙ୍କରେ ଅନ୍ୟ ଲୋକଙ୍କୁ ଋଣ ଦେଇକିରି ଖର୍ଚ୍ଚ କରୁଛନ୍ତି, ସେଇ ବାବଦରେ ସେମାନେ କିଛି ଯୋଉ ସୁଧ ପାଉଛନ୍ତି ସେଇଟା ସେମାନଙ୍କର ଅନ୍ୟାନ୍ୟ ଖର୍ଚ୍ଚ ଗଲା ପରେ ଯାହା ରହୁଛି ବ୍ୟାଙ୍କର ଲାଭ ହେଉଛି। ସେଇଟା ସେଇ ଅନୁପାତରେ କେତେ ବ୍ୟାଙ୍କ ଆମର ଭାରତରେ ନାହିଁ, ସେଇ ବ୍ୟାଙ୍କ ଗୁଡାକ ଲାଭ ସେମାନେ ଲାଭ ବଢେଇ ବଢେଇ ବଢେଇ ବଢେଇ ଯୋଉ ଦେଶକୁ ଦେଉଛନ୍ତି କି ସରକାରକୁ ଦେଉଛନ୍ତି, ସରକାର ଏଇ ଲାଭରେ ହିଁ ବହୁତ ଜନହିତକର କାମ ନେଇପାରୁଛନ୍ତି। ରାସ୍ତାଘାଟ, ଲୋକଙ୍କର ବିଦ୍ୟୁତକରଣ, ଗାଁ ପରିମଳ, ସ୍ୱାସ୍ଥ୍ୟ ପରିପ୍ରେକ୍ଷୀରେ ସେସବୁ ଖର୍ଚ୍ଚ ମଧ୍ୟ ହେଇପାରୁଛି। ଯେମିତି ଗୋଟେ ବିନ୍ଦୁ ଏମିତି ଜଳ ହେଇକିରି ପୋଖରୀ ସମୁଦ୍ର ହେଇପାରୁଛି, ଗୋଟେ ଗୋଟେ ଲୋକର ସଞ୍ଚୟ, ଗୋଟେ ଗୋଟେ ଘରର ସଞ୍ଚୟ, ଗୋଟେ ଗୋଟେ ଗାଁର ସଞ୍ଚୟ, ସେଇଟା ବଢି ବଢି ଗୋଟେ ଜିଲ୍ଲାର ସଞ୍ଚୟ, ସେଇଟା ବଢି ଗୋଟେ ବ୍ୟାଙ୍କର ସଞ୍ଚୟ, ଏଇଟା ଆମେ ଦେଖିଲେ ଉପରକୁ ଉପରକୁ କଲାବେଳକୁ କେତେ ତାର ପ୍ରଭାବ ନ ପଡୁଛି। ସେଇଥିପାଇଁ ସଞ୍ଚୟଟା ହେଉଛି ଗୋଟେ ପ୍ରକାର ମାଧ୍ୟମ ଯୋଉଟାକୁ ଆମେ ସବୁ ଦିଗରେ ମୂଳରୁ ପୁରା ଘରୁ ପ୍ରୋତ୍ସାହନ ଦେବା କଥା, ଆଉ ସମସ୍ତଙ୍କୁ ଶିଖିବା କଥା, ସଞ୍ଚୟ କରନ୍ତୁ, ସଞ୍ଚୟ କଲେ ଆପଣରେ ବଞ୍ଚିବେ, ଆପଣରେ ବଞ୍ଚିଲେ ଆପଣଙ୍କର ଘର ହସିବ, ଘର ହସିଲେ ସେଇଟା ଅନ୍ୟମାନଙ୍କ ପାଇଁ ଗୋଟେ

0: କାରଣ ହବ ସେଇ ଉଦାହରଣ ଅନ୍ୟମାନେ ଯେତେବେଳେ ଉଦ୍ବୁଦ୍ଧ ହେବେ ସେଇଟା ସମସ୍ତଙ୍କୁ ବ୍ୟାପିବ।
1: ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କ ଠାରୁ ବିଦାୟ ନେଉଛୁ। ନମସ୍କାର।
2: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ। କଥିତରେ ଶୁଣନ୍ତୁ ବର୍ଷା ଜଳ ସଂରକ୍ଷଣର ଆବଶ୍ୟକତା। ଆଲୋଚନା କରିଛନ୍ତି ବିଜୟ କୁମାର ପାଣିଗ୍ରାହୀ।
3: ଜୀବଜନ୍ତୁ, ବୃକ୍ଷଲତା ତଥା ମନୁଷ୍ୟ ସମାଜ ତିଷ୍ଠି ରହିବା ପାଇଁ ଜଳ ନିତାନ୍ତ ଆବଶ୍ୟକ। ଆମ ରାଜ୍ୟରେ ପ୍ରାୟ 1200-1400 ମିଲିମିଟର ବୃଷ୍ଟିପାତ ହୋଇଥାଏ। ଏଥିମଧ୍ୟରୁ ଶତକଡ଼ା 43% ଜଳ ବାଷ୍ପ ହୋଇ ଉଡ଼ିଯାଏ, ଶତକଡ଼ା 32% ଜଳ ସିଧାସଳଖ ସମୁଦ୍ରକୁ ଚାଲିଯାଏ ଓ ବାକି 25% ଜଳ ଭୂପୃଷ୍ଠରେ ରହିଥାଏ। ମାତ୍ର ଶତକଡ଼ା 2% ଜଳକୁ ଆମେ ସ୍ୱଚ୍ଛ ଓ ନିରାପଦ ଜଳ ରୂପେ ପାଇଥାଉ। ଆମର ଜନସମାଜ ବର୍ଷା ଜଳର ସଂରକ୍ଷଣ ପାଇଁ ଏତେ ସଚେତନ ନୁହନ୍ତି। ଯଦି ଶତକଡ଼ା 10% ବୃଷ୍ଟି କମିଯାଏ ଆମେ କହୁ ମରୁଡ଼ି ହୋଇଗଲା। ବର୍ଷର ଖରା 4 ମାସ ଆମର ଅଧିକାଂଶ ନଳକୂଅରୁ ପାଣି ବାହାରେ ନାହିଁ। ଆମ ରାଜ୍ୟରେ ଶତକଡ଼ା 70% ଅଞ୍ଚଳ ବର୍ଷା ପାଣି ଉପରେ ନିର୍ଭର କରି ଚାଷବାସ ହୋଇଥାଏ। ଏହି ଅଞ୍ଚଳରେ ଥିବା ବନ୍ଧ, ପୋଖରୀ, ଜଳ ଅମଳ ପ୍ରକଳ୍ପ, ଉଠା ଜଳସେଚନ ଗଭୀର ନଳକୂପ ଓ ଛୋଟ ଛୋଟ ନାଳମାନଙ୍କର ଜଳକୁ ଚାଷ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ସହରାଞ୍ଚଳର ଲୋକମାନେ ବିଭିନ୍ନ କଳକାରଖାନା ଓ ନୀତିଦିନିଆ ଜଳ ବ୍ୟବହାର ପାଇଁ ସାଧାରଣ ଭାବେ ପାଇପ୍ ଜଳ ଯୋଗାଣ ବା ଗଭୀର ନଳକୂପ ଉପରେ ନିର୍ଭର କରିଥାନ୍ତି। ଆମ ଦେଶରେ ଗ୍ରାମାଞ୍ଚଳରେ ଯୋଗାଉଥିବା ପିଇବା ପାଣିର ଶତକଡ଼ା 85% ଭୂପୃଷ୍ଠ ଓ ଭୂତଳ ଜଳରୁ ହିଁ ମିଳିଥାଏ। ଆଜି ସଘନ କୃଷି, ଶିଳ୍ପ ଓ ଆମର ନୀତିଦିନିଆ ବ୍ୟବହାର ପାଇଁ ଭୂତଳ ଜଳର ବହୁଳ ପରିମାଣରେ ବ୍ୟବହାର ଯୋଗୁଁ ଜଳ ଉତ୍ସର ହ୍ରାସ ଘଟିଛି। ଏହାର ଫଳସ୍ୱରୂପ ମାଟି ତଳ ଜଳପତନ ବର୍ଷକୁ ବର୍ଷ କମି କମି ଯାଉଛି ଓ ଏହି ଜଳରେ ଆର୍ସେନିକ, ଫ୍ଲୋରାଇଡ୍ ଓ ନାଇଟ୍ରେଟ୍ ଆଦି ରାସାୟନିକ ପଦାର୍ଥର ମାତ୍ରା ଅଧିକ ପରିମାଣରେ ବଢ଼ିଯାଇ ଜଳକୁ ବିଷାକ୍ତ କରୁଛି। ଏହାଫଳରେ ବିଭିନ୍ନ ଅଜଣା ରୋଗ ମଧ୍ୟ ବଢ଼ିଛି। ଆମେ ବିଶ୍ୱାସ କରୁ ଯେ ମାଟି ତଳ ଜଳର ଅଧିକ ବ୍ୟବହାର ଯୋଗୁଁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ସେଥିପାଇଁ ଭୂମିକମ୍ପର ମାତ୍ରା ଦିନକୁ ଦିନ ବଢ଼ି ଚାଲିଛି। କିନ୍ତୁ ଆମର ଲୋକମାନେ ବର୍ଷା ଜଳର ସଂରକ୍ଷଣ ପାଇଁ ଏତେ ସଚେତନ ନୁହନ୍ତି। କେବଳ ଜଳବିଭାଗିକା ଅଞ୍ଚଳରେ ସରକାରୀ ସ୍ତରରେ ଜନସହଭାଗିତା ମାଧ୍ୟମରେ ବର୍ଷା ଜଳ ସଂରକ୍ଷଣ ପାଇଁ ପାହାଡ଼ର ଉପରୁ ନିମ୍ନଭାଗ ପର୍ଯ୍ୟନ୍ତ ବିଭିନ୍ନ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏହାର ଉପଯୁକ୍ତ ବିନିଯୋଗ କରାଯାଇପାରୁଛି। ତେଣୁ ଏହି ବର୍ଷା ଜଳର ସଂରକ୍ଷଣ ପାଇଁ ଆମକୁ ସହରଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ସଚେତନ ହେବାକୁ ପଡ଼ିବ। ଜଳ ସଂରକ୍ଷଣ ପାଇଁ ଜନସହଭାଗିତା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର, ଜଳ ଅମଳ ପ୍ରକଳ୍ପ, ନାଳବନ୍ଧ, କ୍ଷେତ ପୋଖରୀ, ହୁଗୁଳା ପଥର ବନ୍ଧ, ସମପତନ ବନ୍ଧ, ଆଡ଼ିବନ୍ଧ ଇତ୍ୟାଦି କରିବାକୁ ହେବ। ଗାଁ ଗାଁରେ ଜଙ୍ଗଲ ସଂରକ୍ଷଣ ସମିତି କରି ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ସହିତ ବ୍ୟାପକ ଭାବରେ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେବାକୁ ହେବ। ନିପାଣିଆ ଜମିରେ ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବାଜରା, ମାଣ୍ଡିଆ, ମୁଗବିରି, ସୋରିଷ ଇତ୍ୟାଦି ଫସଲ କରିବାକୁ ଚାଷୀଭାଇମାନଙ୍କୁ ପ୍ରୋତ୍ସାହିତ କରାଯିବ। ମାଟି ତଳ ଜଳର ସଦ୍ବ୍ୟବହାର କରିବା ସହିତ ଏହାର ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ବର୍ଷା ଜଳ ଅମଳ ପ୍ରକଳ୍ପର ଅନେକ ଆବଶ୍ୟକତା ରହିଛି। ସହରାଞ୍ଚଳରେ ଆମର ଛାତ ଉପରୁ ବହିଯାଉଥିବା ବର୍ଷା ଜଳକୁ ଏକାଠି କରି ବ୍ୟବହାର କରାଯାଏ ଓ ବଳକା ଜଳକୁ ଗୋଟିଏ ଖାତ ଖୋଳି ମାଟି ତଳକୁ ଛଡ଼ାଯାଇପାରିବ। ଏହାକୁ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ କୁହାଯାଏ। ଏହି ଛାତ ଉପରେ ଜଳ ସଂରକ୍ଷଣ ବା ସଂଗ୍ରହ ବ୍ୟବସ୍ଥା 500 ଘନଫୁଟର ଜଳଭଣ୍ଡାର ହୋଇପାରେ, ଯାହା ସେହି ଅଞ୍ଚଳରେ 20 ପରିବାର ପାଇଁ ଯଥେଷ୍ଟ ଅଟେ। ଏହି ମାଟି ତଳକୁ ଛଡ଼ାଯାଉଥିବା ଜଳ ପାଖ ନଳକୂଅ ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ନିଶ୍ଚିତ ରୂପେ ଲାଭ ଦେଇଥାଏ। ଯଦି ଗ୍ରାମ କିମ୍ବା ସହରର ସମସ୍ତ ପରିବାର ଏକାଠି ମିଶି ଆଲୋଚନା କରି ସମସ୍ତଙ୍କ ଛାତରେ ଏହି ପ୍ରକଳ୍ପ ହାତକୁ ନେବେ, ତେବେ ସମସ୍ତେ ଏହାଦ୍ୱାରା ସିଧାସଳଖ ଉପକାର ପାଇପାରିବେ। ଏଥିପାଇଁ ଖୁବ୍ କମ୍ ଖର୍ଚ୍ଚ ଲାଗିଥାଏ। ଯଥା ଗୋଟିଏ 300 ବର୍ଗମିଟର ଛାତରୁ ଅଗଭୀର ଓ ଗଭୀର ଜଳ ଉତ୍ସର ପୂରଣ କରିବା ପାଇଁ ଯଥାକ୍ରମେ 5,000 ଟଙ୍କାରୁ 30,000 ଟଙ୍କା ପର୍ଯ୍ୟନ୍ତ ଲାଗିଥାଏ। ଏହାର ପ୍ରକୃତ ଲାଭ ହେଲା, ବୃଷ୍ଟିପୁଷ୍ଟ ଅଞ୍ଚଳରେ ଜଳର ଅଭାବ ରହିବ ନାହିଁ। ଏହା ମାଟି ତଳ ଜଳସ୍ତରର ପତନ ବଢ଼ାଇଥାଏ, ମରୁଡ଼ି ଦାଉରୁ ସେହି ଅଞ୍ଚଳକୁ ରକ୍ଷା କରିଥାଏ। ଏହି ଜଳକୁ ବ୍ୟବହାର କରି ପ୍ରତ୍ୟେକ ପରିବାର ଗୋଟିଏ ପାକଶାଳା ବଗିଚା କରିପାରିବେ। ଘରର ପାଣି ଘରେ ରହିବାରୁ ବିଭିନ୍ନ ଡ୍ରେନ୍ରେ ଗଡ଼ିଯାଉଥିବା ଜଳସ୍ରୋତକୁ କମାଇ ଦିଏ।

0: ଏବଂ ସହରମାନଙ୍କରେ ଜଳ ନିଷ୍କାସନ ସମସ୍ୟା ରହେ ନାହିଁ। ରାସ୍ତାଘାଟ ଧୋଇ ହୋଇଯିବାରୁ ରକ୍ଷା ମିଳିଥାଏ। ଜଳର ଶୁଦ୍ଧତା ଓ ବ୍ୟବହାରିକ ଗୁଣ ବଢ଼ିଥାଏ। ମୃତ୍ୟୁ କ୍ଷୟକୁ ରୋଧ କରିଥାଏ ଏବଂ ପାଖରେ ଥିବା କୂଅ ନଳକୂଅ ଇତ୍ୟାଦିର ଜଳପତନ ବଢ଼ିଥାଏ। ଏହା ପିଇବା ପାଣି ପାଇଁ ବେଶ୍ ଉପଯୋଗୀ ହୋଇଥାଏ। ପାଣିକୁ ଆମେ ହାତ ପାହାନ୍ତାରେ ପାଇଥାଉ ଓ ଜଳ ସଂଗ୍ରହ ପାଇଁ ଦୂରକୁ ଯିବାର କଷ୍ଟ ବା ଶାରୀରିକ ଶ୍ରମ ଲାଘବ ହୋଇଥାଏ। ତେଣୁ ଶ୍ରୋତାବନ୍ଧୁ, ବର୍ଷା ଜଳର ସଂରକ୍ଷଣର ଆବଶ୍ୟକତା ଏବଂ ଗୁରୁତ୍ୱକୁ ଆମେ ବୁଝି ଯଦି ବର୍ଷା ଜଳର ଅମଳ ଓ ସଂରକ୍ଷଣ କରିପାରିବା, ତେବେ ଜଳର ସୁବିନିଯୋଗ ହେବା ସହ ଆମ୍ଭେମାନେ ଜଳ କଷ୍ଟରୁ ରକ୍ଷା ପାଇପାରିବା।
1: କଥିକାରୀ ଶୁଣୁଥିଲେ ବର୍ଷା ଜଳ ସଂରକ୍ଷଣର ଆବଶ୍ୟକତା, ଆଲୋଚନା କରିଥିଲେ ବିଜୟ କୁମାର ପାଣିଗ୍ରାହୀ, ଆକାଶବାଣୀ କଟକ। ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ବିଜୟ କୁମାର ଜେନା, ସଙ୍ଗୀତ ବିଜୟ କୁମାର ଜେନା, ଶିଳ୍ପୀ ପରିବେଷଣ କରିଛନ୍ତି ଓଡ଼ିଶୀ ଗୀତ ବେଣୁଧରଙ୍କ ରଚନାରେ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ମୋର ଅଙ୍କ ରତନ ଆସ ଆସ ଅଙ୍କେ ବସ ପଙ୍କଜାକ୍ଷି ତେଜ ମାନ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବେଣୁଧରଙ୍କର ଅନ୍ୟ ଏକ ରଚନା ବର ବରନାରେ ମୋର ଚମ୍ପକ ଗୋରୀ କର କରଦନା କାମ ରସ ସାଗରୀ।

0: ଆମେ ଯୋଗ କୁହନ୍ତୁ, ତାପରେ ହେଲା ପ୍ରାଣାୟାମ, ତାପରେ ହେଲା ପ୍ରତ୍ୟାହାର। ମାନେ ଯେବେ ଆମେ ନିଜ ବିଷୟରେ ଜାଣିବା, ଆମେ ଜାଣିପାରିବା ଯେ ଆମ ଭିତରେ କ'ଣ ଗୁଣ ଅଛି, କ'ଣ ଅବଗୁଣ ଅଛି। ତ ସେଇ ଗୁଣ ଆଉ ଅବଗୁଣରୁ ଯୋଉଟା ଆମକୁ ରଖିବା ଦରକାର ଆଉ ଅବଗୁଣଟାକୁ ଆମେ ବାହାର କରିବା ଦରକାର, ସେଟାକୁ କୁହାଯାଏ ପ୍ରତ୍ୟାହାର। ପ୍ରତ୍ୟାହାର କଲା ପରେ ଜଣେ ମଣିଷ ନିଜ ପ୍ରତି ଜାଗ୍ରତ ହୋଇଯାଏ ଆଉ ତାର ଚେତନା ଶକ୍ତି ବଢ଼ିଯାଏ। ତାପରେ ତାର ଷ୍ଟେଜ୍ ଆସେ ଧାରଣା, ଆଉ ସେଇ ଧାରଣା ପରେ ସେ କରନ୍ତି ମାନେ ଯୋଉ ଧ୍ୟାନ ତାଙ୍କର। ମାନେ କୋଉ ବି କାମ କରିଲା ବେଳେ, ଯାହାକି ଆମେ ଅଫିସ କାମ ହଉ କିମ୍ବା ଘର କାମ ହଉ କିମ୍ବା ସୋସାଇଟିରେ ଯାହା ବି କାମ ଆମେ କରୁଛେ, ସେ କାମରେ ଆମର ମନଟା ଲାଗିବ, ଧ୍ୟାନ ଆମେ କରିପାରିବା, ସେଇଟା ହେଲା ଧ୍ୟାନ। ଆଉ ତାପରେ ଯୋଉ ଆଧ୍ୟାତ୍ମିକ ଚେତନା ଆମ ଭିତରେ ଜାଗ୍ରତ ହବ ଶରୀର ଭିତରେ, ସେଇଟାକୁ ହିଁ କହନ୍ତି ସମାଧି। ସମାଧି ମାନେ ନୁହଁ ଯେ ଆମେ ବସିକି ଗୋଟେ ଜାଗାରେ, ଋଷିମୁନି ଆଗ କାଳରେ ଯେମିତି ସମାଧି ଲଗେଇ ଦେଉଥିଲେ, ସେଇଟାକୁ ଆମେ ଯଦି ଆମ ନ୍ୟୁ ୱାର୍ଡରେ, ନ୍ୟୁ ଟର୍ମରେ ଆମେ ବୁଝିପାରିବା, ସେଇଟା ହେଉଛି ସମାଧି। ମାନେ ଆମର ଜୀବନଶୈଳୀଟାକୁ ଆମେ କେମିତି ସାକାର ଭାବେ ବଞ୍ଚିପାରିବା, ଜିଇଁପାରିବା, ସେଇଟା ହେଲା ସମାଧି।
1: ଆପଣ ମ୍ୟାଡାମ ଯେମିତି କହୁଥିଲେ କି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗର 8ଟି ଅଙ୍ଗ କଥା, ତେବେ ବର୍ତ୍ତମାନ ସମାଜରେ କେଉଁ ଅଙ୍ଗଟି ସବୁଠାରୁ ଅଧିକ ପ୍ରାସଙ୍ଗିକ ବୋଲି ଆପଣ ମନେ କରନ୍ତି?
0: ଅଧିକ ପ୍ରାସଙ୍ଗିକ ହେଲା ଆପଣଙ୍କର ଆସନ ଏବଂ ପ୍ରାଣାୟାମ, ଆଉ ବାକି ଜିନିଷ ଗୁଡାକ ବି ବହୁତ ଜରୁରୀ, ବହୁତ ଜରୁରୀ। ମାନେ ଆମେ ଯଦି ସତ କହୁଛେ, ଆମର ବ୍ୟବହାର କେମିତି, ନୀତି ପ୍ରତିଦିନରେ ଆମର ଜୀବନଶୈଳୀଟା କେମିତି, ଆମ ଖାଇବା ପିଇବା ଆହାର କ'ଣ, ବ୍ୟବହାର କ'ଣ, ବିଚାର କ'ଣ, ଏଇ ଜିନିଷ ଗୁଡାକୁ ଆମକୁ ବୁଝିବା ଦରକାର। ତା ବାଦ ହେଲା ଆମେ ପ୍ରାଣାୟାମ କରିବା। ପ୍ରାଣାୟାମ କରିଲେ କେବଳ ମାନେ ଯେଉଁମାନେ ପାରାଲିସିସ୍ ପେସେଣ୍ଟ ଅଛନ୍ତି କିମ୍ବା ଯେଉଁମାନେ ବୁଲି ଚାଲି ପାରୁନାହାନ୍ତି, ଯେଉଁ ମାନେ ସିରିୟସ୍ ପେସେଣ୍ଟ, ଯେଉଁମାନେ ଆଜିକାଲି ଆପଣ ଦେଖୁଛନ୍ତି କ୍ୟାନ୍ସରରୁ ବି ମୁକ୍ତି ପାଉଛନ୍ତି, ତ ସେଇଟା ହେଲା ପ୍ରାଣାୟାମ ଗୋଟେ ଏମିତି ସ୍ଲୋ ପ୍ରୋସେସ୍। ବହୁତ ହି ମାନେ ଆମେ ଭାବିବା କି ଏଇଟା ତ ଖାଲି ନାକ ବନ୍ଦ କରି ନିଶ୍ୱାସ ନେବା ଛାଡ଼ିବା କିମ୍ବା କପାଳ ଭାତି କରିବା, ତ ଏଇଥିରେ କ'ଣ ହିଁ ହେଇଯିବ, କିନ୍ତୁ ଏଇ ପ୍ରୋସେସ୍ଟା ବହୁତ ସ୍ଲୋ, କିନ୍ତୁ ଏଇଟା ବହୁତ ଫାଇଦେମନ୍ଦ। ମାନେ ଏହାର ଏତେ ଫାଇଦା ଅଛି କି ପାରାଲିସିସ୍ ଲୋକର ବି, ଯେଉଁମାନଙ୍କର ହାତ ଗୋଡ଼ ଚାଲୁନି, ଲକୁଆ ମାରିଯାଇଛି, ସେମାନେ ବି ଠିଆ ହେଇଯାଉଛନ୍ତି, ଏଇଟା ଦେଖାଯାଇଛି। ତାପରେ ହେଲା ଆସନ। ଆସନ ଯୋଉଟାକି ଆମେ ଭାବୁଛେ କି ବହୁତ କଷ୍ଟ ଆସନ କରିବା ଦରକାର, ସେମିତି କିଛି ନୁହଁ। ଯୋଉଟା ଆମର ସହଜ ଆସନ, ଯୋଉଟାକି ଆମେ ଟିକେ ସୂକ୍ଷ୍ମ ବ୍ୟାୟାମ କରିଦେବେ, ଟିକେ 10-15 ମିନିଟ ଆମର ସୂର୍ଯ୍ୟ ନମସ୍କାର କଲେ କିମ୍ବା ଆପଣ ବସିକି ଟିକେ ହାତ ଗୋଡ଼ ବୁଲେଇଲେ କିମ୍ବା ଭୁଜଙ୍ଗ ଆସନ କରିଲେ, ଧନୁର ଆସନ କରିଲେ, ଯୋଉ ଜିନିଷଟା ଆମର ମେଟାବଲିଜିମ୍ ମାନେ ଆମର ଯୋଉ ହଜମ ଶକ୍ତି, ସେଇ ଜିନିଷଟା ଭଲ ରଖିବ, ସୁସ୍ଥ ରଖିବ, ଆଉ ଆମର ଦେହ ଯେମିତି ରୋଗ ପ୍ରତିରୋଧକ ଶକ୍ତିଟାକୁ ବଢ଼େଇକି ଆମର ବୀମାର ହେବାକୁ ଦବନି।
1: ମ୍ୟାଡାମ ବର୍ତ୍ତମାନ ଲୋକଙ୍କ ପାଖରେ କାହା ପାଖରେ ସମୟ ନାହିଁ, ସମସ୍ତେ ବ୍ୟସ୍ତତା ଭିତରେ ଯାଉଛନ୍ତି, ଏ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କେଉଁ ଯୋଗ ଆଉ ପ୍ରାଣାୟାମ ଜଣେ ସାଧାରଣ ମଣିଷକୁ ଶାରୀରିକ ଆଉ ମାନସିକ ଭାବରେ ସୁସ୍ଥ ରଖିବାରେ ସହାୟକ ହେବ?
0: ନିଶ୍ଚିତ ଭାବରେ, ଯେତେବେଳେ ଆମର ଆଜିକାଲିକା ବିଜି ସେଡ୍ୟୁଲ ଅଛି, ସମସ୍ତେ ବହୁତ ବ୍ୟସ୍ତ, ଅଫିସ ହଉ କିମ୍ବା ଛୋଟ ଛୁଆ ବି ଆପଣ ଦେଖୁଛନ୍ତି, ତ ସେ ସ୍କୁଲରୁ ଯାଉଛି ଆସୁଛି, ଟ୍ୟୁସନ କରୁଛି, ଆଉ ତାପରେ ଗୃହିଣୀମାନେ ବି ବହୁତ ବ୍ୟସ୍ତ, ତ ଏଇ ଯୋଉ ଆମର ଡେ ଟୁ ଡେ ପ୍ରତିଦିନ ଲାଇଫରେ ବହୁତ ସାରା କଷ୍ଟ ଆଉ ବ୍ୟସ୍ତତା ମଧ୍ୟରେ ଯଦି ଆମେ 10-15 ମିନିଟ ମାତ୍ର ବାହାର କରିବା, କେବଳ ସୂର୍ଯ୍ୟ ନମସ୍କାର କରିବା, କେବଳ 7-8ଟି ସୂର୍ଯ୍ୟ ନମସ୍କାର କଲେ ବି ବହୁତ ସଫିସିଏଣ୍ଟ। ତାପରେ ଆମେ କରିବା ପ୍ରାଣାୟାମ, କପାଳଭାତି, ଅନୁଲୋମ ବିଲୋମ, ଆଉ ହେଲା ଆମର ସୂକ୍ଷ୍ମ ବ୍ୟାୟାମ କିଛିଟା କରିଦେଲେ, ଆମର ଆସନ ଯଦି ଆମେ କରିବା ଯେମିତି ମଧୁମେହ ଅଛି, ଆଉ ତାପରେ ଆମର ରକ୍ତଚାପ ଯୋଉ ବିପି, ତ ଏଇ ଦୁଇଟା ଜିନିଷ ଆଜିକାଲି ବହୁତ ମୁଖ୍ୟ ରୋଗ ଭାବେ ବାହାରକୁ ଆସୁଛି। ଆଉ ମାନେ ବହୁତ ପେସେଣ୍ଟ ଏମିତି ଅଛନ୍ତି ଯେଉଁମାନେ କି କେବଳ ଆସନ ପ୍ରାଣାୟାମରେ ସେମାନେ ସୁସ୍ଥ ହୋଇଛନ୍ତି, ତ ସେମାନଙ୍କର ମଧୁମେହ ଆଉ ରକ୍ତଚାପ ଏଇ ଦୁଇଟା ରୋଗ ପାଇଁ ଆମର ଦରକାର ଧନୁରାସନ, ମଣ୍ଡୁକାସନ ଆଉ ସର୍ବଙ୍ଗାସନ, ଏମିତି କିଛିଟା ଆସନ ରହିଛି। ଏବଂ ସେ ଡେଲି କମ୍ ଖାଇବା, ତେଲ ମସଲା କମ୍ ଖାଇବା, ଏମିତି ଆହାର ପ୍ରତି ବି ନିଜର ଧ୍ୟାନଟା ଦେଲେ ସେ ନିଜ ସ୍ୱସ୍ଥ ରହିବେ।
1: ଆଜ୍ଞା ମ୍ୟାଡାମ, ଆପଣ ଯେମିତି କହୁଥିଲେ କି ଯୋଗ କରିବା ପୂର୍ବରୁ ଆମକୁ ଆହାର ପ୍ରତି ବି ସଚେତନତା ହେବାକୁ ପଡ଼ିବ, ତେବେ ଯୋଗାଭ୍ୟାସ ପୂର୍ବରୁ ଆଉ ପରେ ଖାଦ୍ୟ ଆଉ ପାନୀୟ ସମ୍ପର୍କରେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ?
0: ଯୋଗ ଆରମ୍ଭ କେତେବେଳେ କରିବେ? ଯେତେବେଳେ ଆମର ସୂର୍ଯ୍ୟ ଉଦୟ ହେଉଛି। ସୂର୍ଯ୍ୟ ଉଦୟ ସାଙ୍ଗରେ ଆମେ ଯଦି ଉଠିକି ଆମେ ଯଦି ସଫା

0: ପଥରାଇ କି ଛୋଟିଆ ଜାଗାରେ ଆମେ ବସିକି ଆରାମସେ ଧ୍ୟାନ କରିପାରିବା, ପ୍ରାଣାୟମ କରିପାରିବା ଏବଂ ସୂର୍ଯ୍ୟ ନମସ୍କାର କରିପାରିବା। ତ ସକାଳୁ ଖାଲି ପେଟରେ କରିବା ଦରକାର, ଯାହା ବି କରିବେ ଖାଲି ପେଟରେ କରିବେ। ଉଷୁମ ପାଣି ଗ୍ଲାସ୍ଟେ ପିଇବେ, ତାପରେ ଆମର ତାଡ଼ାସନ କରିବେ ଯେଉଁଟାକି ଆମ ପେଟଟାକୁ ସଫା କରିବ। କନଷ୍ଟିପେସନ ହେଉଛି, ସେମାନଙ୍କର ପେଟ ସଫା ହେବା ଦରକାର। ତ ସକାଳୁ ଉଠିକି ଫାଷ୍ଟ 2 ଗ୍ଲାସ୍ ଗରମ ପାଣି ପିଇବେ, ତାପରେ ସେମାନେ ତାଡ଼ାସନ କରିଲେ ମାଲାସନ କରିବେ, ଏଥିରେ ତାଙ୍କର କନଷ୍ଟିପେସନଟା କ୍ଲିୟର ହେଲା ପରେ ସେମାନେ ବସିବେ ଆସନରେ କରିବେ। ଏଇଟା ଯୋଗରେ କୁହାଯାଏ 3ଟା ସ୍ନାନ ଜରୁରୀ। 3ଟା ସ୍ନାନ ହେଲା, ଆଗେ ଆମେ ସୂର୍ଯ୍ୟ ସ୍ନାନ କରୁ, ସୂର୍ଯ୍ୟ ନମସ୍କାର କରି ସେଇଟା କଲା ପରେ ଆମେ ଝାଳରେ ସ୍ନାନ କରୁ, ଆଉ ତାପରେ ଯାଇ ଆମେ ଜଳ ସ୍ନାନ କରୁ। ତ ଏଇ 3ଟା ସ୍ନାନ କରିବା ଡେଲି ନିହାତି ଦରକାର ସମସ୍ତଙ୍କୁ। ତ ଖାଲି ପେଟରେ କରିବା ଦରକାର, ମାନେ ଆସନ କରିକି 2-3 ଘଣ୍ଟା ପରେ ହିଁ ଖାଇବେ, ଆଉ କିମ୍ବା 3 ଘଣ୍ଟା ଆପଣ ଗ୍ୟାପ୍ ରଖିବା ଦରକାର। ଆସନ କଲେ ତାପରେ 3 ଘଣ୍ଟା ପରେ ଖାଇବେ, ଆଉ ଖାଇସାରିକି 3 ଘଣ୍ଟା ପରେ କରିବେ। ସେଇ ମଝିର ସେଇ ଗ୍ୟାପ୍ଟାକୁ ଆମକୁ ମେଣ୍ଟେନ୍ କରିକି ରଖିବା ଦରକାର।
1: ମ୍ୟାଡାମ, ଯେମିତି ଆପଣ ଏବେ ସବୁ କହୁଥିଲେ କି ଯୋଗ କରିବା ପୂର୍ବରୁ ଆଉ କରିବା ପରେ କଣ କଣ ସବୁ ନିୟମ ଅବଲମ୍ବନ କରିବା ଦରକାର, ଆଉ ଗୋଟିଏ କଥା, ବର୍ତ୍ତମାନ ସମୟରେ ଆମେ ଦେଖିବା ବହୁତ ଜଣ ବ୍ୟକ୍ତି, ସେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ, ଆଣ୍ଠୁ ଗଣ୍ଠି ସମସ୍ୟା ଦେଇକି ଗତି କରୁଛନ୍ତି। ତେବେ ଯେଉଁ ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ଲୋକମାନେ ମାନେ କେଉଁଠି ବସିକି ପ୍ରାଣାୟମ ସୁରକ୍ଷିତ ଭାବେ କରିପାରିବେ, କେଉଁ ପ୍ରକାର ପ୍ରାଣାୟମ କରିବା ଦରକାର, ସେ ସମ୍ପର୍କରେ କିଛି କୁହନ୍ତୁ।
0: ଆଗକାଳରେ ଲୋକ ବହୁତ ପାରିଶ୍ରମିକ କାମ କରୁଥିଲେ, ଆଉ ସେଥିପାଇଁ କେବେ ବି ଆମେ ଦେଖିବାନି ଯେ ଗାଁ ଗହଳିରେ ବି କେବେ ଏମିତି ରୋଗ ହୁଏ। କିନ୍ତୁ ଆଜିକାଲି ଆମେ ଦେଖୁଛେ ଗାଁ ଗହଳି ଲୋକ ବି ତାଙ୍କର ଆର୍ଥରାଇଟିସ୍ ହେଇଥାଏ, ଅଷ୍ଟିଓପରେସିସ୍ ହେଇଥାଏ, ମାନେ ଏତେ ଆଣ୍ଠୁ ଗଣ୍ଠି ବିନ୍ଧା ଯେଉଁ ହେଉଛି, ଏହାର କ୍ଷୟ କାରଣ ହେଲା 1, ଆମେ ଆହାର ଆମର ଖରାପ ହେଇଯାଇଛି, ଆଉ ତାପରେ ଆମର ହେଲା ବାତାବରଣ ବିଶୁଦ୍ଧିକରଣ ହୋଇପାରୁନି, ପଲ୍ୟୁସନ୍ ହେଇଯାଉଛି, ତାପରେ ଆମର ହେଲା ଜୀବନଶୈଳୀଟା ଆମର ବହୁତ ଖରାପ ହେଇଯାଇଛି, ଆମର ଶ୍ରମିକ କାମ ବହୁତ କମ୍ ହେଇଯାଇଛି। ତେଣୁକରି ଆଣ୍ଠୁଗଣ୍ଠି ଠିକ ଯାହାର ନାହିଁ, ସେ ଚେୟାରରେ ବସିକି ବି ପ୍ରାଣାୟମ ଆସନ କରିପାରିବେ। ଯେଉଁଟା ସୂକ୍ଷ୍ମ ବ୍ୟାୟାମ, ମୁଁ ଯେମିତି କହିଲି ହାତ ଗୋଡ଼ ବୁଲେଇବା, ବେକ ବୁଲେଇବା, ଟିକେ ଟିକେ ଆସ୍ତେ ଆସ୍ତେ ଆମେ ଯାହା ବି ନିଜେ ବସିକି ଟିକେ ମୁଭମେଣ୍ଟ ଦରକାର, ମାନେ ଶରୀରଟା ଗୋଟେ ଜାଗାରେ ଯେମିତି ନ ବସୁ। ଆଣ୍ଠୁ ଗଣ୍ଠି ଖରାପ ହେଇଛି ମାନେ ଯଦି ନିହାତି ଖରାପ ହେଇଛି, ଯେମିତି ଯିଏ ଉଠିପାରୁନାହାନ୍ତି ତାଙ୍କ କଥା ଅଲଗା, ସେ ବସିକି କେବଳ ପ୍ରାଣାୟାମ କରିବେ। ଅଥଚ ଦିନକୁ ଘଣ୍ଟାଟେ ଯଦି ଆପଣ ବସିଗଲେ ଲଗାତାର, ତ ଆପଣଙ୍କୁ ଉଠିକି ଠିଆ ହେଇକି ଟିକେ ବୁଲିବା ଦରକାର, ଟିକେ ଚାଲିବା ଦରକାର, ମାନେ ଦେହଟାକୁ ଯେମିତି ପଡିକି ନ ରହିବ ଦେହଟା, ସେଇଟା ଆମେ ଧ୍ୟାନ ରଖିବା। ବାକି ଆମର ଇଜି ଇଜି ମାନେ ସହଜ, ଯେତେ ସହଜ ଆପଣ ହାତ ଗୋଡ଼ ବୁଲେଇଲେ ପ୍ରାଣାୟମ କରିପାରିବେ, ନାଡ଼ି ଶୋଧନ ପ୍ରାଣାୟମ କରିବେ, ଆଉ କପାଳଭାତି ପ୍ରାଣାୟମ କରିବେ, ଆଉ ଭ୍ରାମରୀଟା କରିବେ, ଯାହାକି ନିଦ ଆପଣଙ୍କୁ ବହୁତ ସୁନ୍ଦର ନିଦ ହବ ସେଥିରେ। ତ ଏଇ ସବୁ ଜିନିଷ ଆମେ କରିପାରିବା।
1: ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ମନକୁ ଆସୁଛି କି ମେଦ ବହୁଳତା, ବର୍ତ୍ତମାନ ସମୟରେ ଲୋକମାନେ ମେଦ ବହୁଳତାର ବହୁତ ଶିକାର ହେଉଛନ୍ତି, ଓଜନ ହ୍ରାସ ପାଇଁ କିଏ ଜିମ୍ ଯାଉଛନ୍ତି, ବିଭିନ୍ନ ପ୍ରକାର ମେଡିସିନ୍ ଆପଣାଉଛନ୍ତି, ତ ଏ ପରିପ୍ରେକ୍ଷୀରେ ଆପଣ କେଉଁ ପ୍ରକାର ଆସନ ପାଇଁ କି ପରାମର୍ଶ ଦେବେ?
0: ଜିମ୍ ବି ଗଲେ ବହୁତ ଭଲ, କିଛି ଖରାପ ନାହିଁ, ଜିମ୍ ବି ବହୁତ ଭଲ, କିନ୍ତୁ ମେଦ ଯେଉଁ ବଢୁଛି ଏବେ ବହୁତ, ଗୋଟେ ମାନେ ଇଣ୍ଡିଆ ହେଲା ସବୁଠୁ ବଡ଼ ହେଇଯାଇଛି, ଯେଉଁଟାକି ଆମେ ଓବିସିଟି ପାଇଁ ମାନେ ମେଦ ବୃଦ୍ଧି ପାଇଁ ସବୁଠୁ ବଡ଼ ସଂଖ୍ୟା ଅଛି ଲୋକଙ୍କର, ସେଇଟା ହେଉଛି ଇଣ୍ଡିଆ, ମାନେ ଯେଉଁଟାକି ବହୁତ ଖରାପ ଆମେ ଗୋଟେ ବାହାରକୁ ପ୍ରଦର୍ଶନ କରୁଛେ। ଯେହେତୁ ଆମ ଦେଶ ହିଁ ଯୋଗ କରୁଛି, ଆମେ ହିଁ ଯୋଗ ଗୁରୁ, ବିଶ୍ୱଗୁରୁ, ତ ଆମର ଦରକାର କି ଆମର ଦେଶ ଭିତରେ ଯେତେ ଲୋକ ଅଛନ୍ତି ସମସ୍ତେ ଏହି ଯୋଗଟାକୁ ଆପଣେଇବା ଦରକାର, ଆଉ ଯୋଗ ଆମର ନୀତି ପ୍ରତିଦିନରେ ରହିବା ଦରକାର, ଆଉ ଆମେ ସେବେ ହିଁ ବିଶ୍ୱଗୁରୁ ହୋଇପାରିବା ଯେବେ ଆମେ ନିଜେ ସେଇ ଜିନିଷଟାକୁ ଆପଣେଇବା। ତ ଆମେ ଯୋଗ କରିବା, ଡେଲି ଯୋଗ କରିବା, ଆଉ ସେଥିରେ ମେଦ ବୃଦ୍ଧି ପାଇଁ ଆମେ, ମୁଁ ଯେମିତି କହିଲି, ପେଟ ମାଡ଼ିକି ଯେତେ ଆସନ ଅଛି ଆପଣଙ୍କର, ଭୁଜଙ୍ଗ ଆସନ ଅଛି, ଧନୁରା ଆସନ ଅଛି, ସଲମ୍ବା ଆସନ ଅଛି, ତାପରେ ଓଲଟା ପିଠି ଉପରେ ଆପଣ ଯେମିତି ହଲା ଆସନ ଅଛି, ସର୍ବଙ୍ଗ ଆସନ ଅଛି, ଆଉ ପବନ ମୁକ୍ତ ଆସନ, ତ ଏମିତି କେତେଟା ଆସନ ଅଛି ଆମେ ସେଟାକୁ କରିବା। ସାଇକ୍ଲିଂ ଯୋଉଟା ଆମେ ନର୍ମାଲି କରୁ, ମାନେ ବିନା ସାଇକେଲରେ ଯୋଉ ଖାଲି ପେଡାଲ ମାରିବାଟା, ସେଇଟା ସେଇ ଜିନିଷଟା ଆମେ କରିବା, ପ୍ଲସ୍ ସୂର୍ଯ୍ୟ ନମସ୍କାର କରିବା। ଯୋ ଆମେ ପିଲାମାନଙ୍କୁ ମେନ୍ ହେଲା, ଛୋଟ ଛୁଆମାନଙ୍କୁ ଆମେ ବେଶୀ ଟିକେ ଧ୍ୟାନ ଦେବା, ସେମାନଙ୍କର ଯୋ ରୁଟିନ୍ରେ ଆମେ ଖାଲି ଟ୍ୟୁସନ୍ ଆଉ ପାଠ

0: ଏଗୁଡ଼ାକୁ ବେଶୀ ଧ୍ୟାନ ନ ଦେଇକି କମ୍ ସେ କମ୍ ଆମେ ଦେହ ପ୍ରତି ଟିକେ ଧ୍ୟାନ ଦେବା, ଘଣ୍ଟାଟେ ତାଙ୍କୁ କମ୍ପଲସରି କରିବା, ଯେମିତି ବି ନିହାତି ଭାବରେ ସେମାନେ ନିଜ ଶରୀର ପ୍ରତି ଧ୍ୟାନ ଦେବେ ଆଉ ଏକ୍ସରସାଇଜ୍ କରିବେ, ଯୋଗ କରିବେ।
1: ମ୍ୟାଡାମ୍, 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ପରେ ଜାତିସଂଘ ଜୁନ୍ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସ୍ୱୀକୃତି ଦେଲା। ଏହା ଭାରତ ପାଇଁ କେତେ ଗୌରବର ବିଷୟ ଥିଲା।
0: ବହୁତ ଗୌରବର କଥା କି ଏଇଟା ଗୋଟେ ଏମିତି ଐତିହାସିକ ସମୟ ଯୋଉଟାକି ଆମର ବିଶ୍ୱରେ ଏକମାତ୍ର ଏମିତି ପ୍ରସ୍ତାବ ଗୋଟେ କମ୍ ସମୟରେ ପାରିତ ହେଲା, ଯୋଉଟାକି 177 କଣ୍ଟ୍ରିଜ୍ ମାନେ 177 ଦେଶ ଏକମତ ହେଇଗଲେ ବହୁତ କମ୍ ସମୟରେ। ମାନେ ଏଇଟା ଗୋଟେ ବିଶ୍ୱର ବହୁତ ଚମତ୍କାର ଜିନିଷ ଯୋଉଟାକି ପୁରା ପୃଥିବୀକୁ ସାଙ୍ଗରେ ଆଣିଛି। ଏଇଟା ବହୁତ ହିଁ ନିଶ୍ଚିତ ଭାବରେ ଗୌରବର କଥା କି ଆମ ଯୋଗଟାକୁ ବୈଶ୍ୱିକ ଆମେ ସେଟାକୁ ଆପଣେଇ ପାରିଛେ।
1: ଯୋଗ ବିଶ୍ୱକୁ ଭାରତର ସବୁଠୁ ବଡ଼ ଉପହାର ବୋଲି କୁହାଯାଉଛି, ତେବେ ଏ ଉକ୍ତିର ପ୍ରକୃତ ଅର୍ଥ କ'ଣ, ଆପଣଙ୍କୁ କେମିତି ମୂଲ୍ୟାଙ୍କନ କରୁଛନ୍ତି?
0: ନିଶ୍ଚିତ ଭାବରେ ଯେମିତି ଯୋଗ ହେଉଛି ଏଇଟା ଗୋଟେ ଆମର ଗୋଟେ ଧାର୍ମିକ ଜିନିଷ ନୁହେଁ, ମାନେ ସୂର୍ଯ୍ୟ ନମସ୍କାର ଏବେ ସମସ୍ତେ ବିଶ୍ୱ ସାରା କରୁଛନ୍ତି, ସେମାନେ ଆଫ୍ରିକାନ ହଉ, ଖ୍ରୀଷ୍ଟିଆନ ହଉ, ମୁସଲମାନ ହଉ, କୌଣସି ବି ଧର୍ମର ଲୋକ ସୂର୍ଯ୍ୟ ନମସ୍କାର କରିପାରିବେ କିମ୍ବା ପ୍ରାଣାୟମ କରିପାରିବେ କିମ୍ବା ଏଥିରେ କିଛି ଜାତି ଧର୍ମ ବର୍ଗ କିଛି ବି ଆସେନି। ତ ବିନା ଏଇ ସବୁ ଜିନିଷକୁ ମିଟେଇକି ଆମେ ଦେଖୁଛେ କି ବିଶ୍ୱରେ ଏବେ ବର୍ତ୍ତମାନ ଯୁଦ୍ଧର ସମସ୍ୟା ଚାଲିଛି, ମିଡିଲ ଇଷ୍ଟରେ ଯୁଦ୍ଧ ହେଉଛି, ସେଇଠି ଆମେ ଏବେ ୱାର୍ଲଡ ଚାମ୍ପିୟନସିପ୍ ଯାଇଥିଲେ ସେଇଠି ଇରାନ ଇରାକ ଭଳି ଦେଶ ଆମ ସାଙ୍ଗରେ ଯୋଗ କରୁଛନ୍ତି, ବାଂଲାଦେଶର ଲୋକ ଆସିକି ଆମ ସାଙ୍ଗରେ ଯୋଗ କରୁଛନ୍ତି। ତ ସେଇ ଯୋଗଟା ହେଉଛି ପରସ୍ପରକୁ ଆମେ ଯୋଡ଼ି ପାରୁଛେ, ଯୋଉଟାକି ଆମେ ସେଇଠି ଯୁଦ୍ଧ ଚାଲିଲା ବେଳକୁ ଏଇଠି ଆମେ ଶାନ୍ତିର ପ୍ରସ୍ତାବ ଗୋଟେ ଦେଉଛେ। ତ ଏଇଟା ହେଲା ଗୋଟେ ବହୁତ ସୁନ୍ଦର ଉଦାହରଣ କି ଯୋଗ ମାନେ ବିଶ୍ୱକୁ ଯୋଡ଼ିବାର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଏକ କାରକ।
1: ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ଏକ ଜୀବନଶୈଳୀ। ଆମ ପରମ୍ପରା ସବୁବେଳେ କହେ ସର୍ବେ ସନ୍ତୁ ନିରାମୟ, ଅର୍ଥାତ୍ ସମସ୍ତେ ନିରୋଗ ରୁହନ୍ତୁ, ସୁସ୍ଥ ଶରୀର, ସ୍ଥିର ମନ ଆଉ ସକାରାତ୍ମକ ଚିନ୍ତାଧାରା ପାଇଁ ଆସନ୍ତୁ ଆମେ ସମସ୍ତେ ଯୋଗକୁ ନିଜ ଜୀବନର ଅଂଶ କରିବା। ମ୍ୟାଡାମ୍, ବହୁତ ବହୁତ ଧନ୍ୟବାଦ, ଆପଣ ଶ୍ରୋତାମାନଙ୍କୁ ଏତେ ସରଳ ଭାଷାରେ ଯୋଗର ମହତ୍ୱ ବୁଝାଇଲେ। କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ନମସ୍କାର।
0: ନମସ୍କାର।
2: କଟକ ପ୍ରସ୍ତୁତ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ। ବିଶେଷଜ୍ଞ ଥିଲେ ଯୋଗଗୁରୁ ରିଙ୍କୁ ଟଙ୍କ। ଅଂଶଗ୍ରହଣ କରିଥିଲେ ସ୍ମୃତିରେଖା ତାରିଣିଆ। ଆକାଶବାଣୀ କଟକ। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 62ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ସୀତା ଧିକ୍କାର କରି ରାବଣକୁ କହିବାରୁ ରାବଣ ନିଜ ମୂର୍ତ୍ତି ଧରି ସୀତାଙ୍କୁ ବଳ ପ୍ରୟୋଗ କରି ନେବାକୁ ବାହାରିଲା ବୋଲି ପୂର୍ବ ଭାଗରେ ବର୍ଣ୍ଣନା କରାଯାଇଛି। ଏହି ଭାଗ ଆରମ୍ଭରୁ ଭଞ୍ଜକବି କହିଲେ ଯେ ରାବଣର ଏହି ମନ୍ଦ ଉଦ୍ଦେଶ୍ୟ ଜାଣିପାରି ସୀତା ବରହି ଅନ୍ତରେ ବା ଅଗ୍ନିର ଭିତରେ ଗୁପ୍ତା ହୋଇଗଲେ। ବାଲ୍ମୀକି ବା ବଳରାମ ଦାସଙ୍କ ରାମାୟଣରେ ରାବଣ ନେଇଯିବା ପୂର୍ବରୁ ସୀତା ଅଗ୍ନିରେ ଲୁଚିଯିବା କଥା ନାହିଁ, ଏହି କଥା ପ୍ରଥମ ଥର ପାଇଁ ଆସିଲା ଅଧ୍ୟାତ୍ମ ରାମାୟଣରେ। ତୁଳସୀ ରାମାୟଣରେ ଲକ୍ଷ୍ମଣଙ୍କର ଅନୁପସ୍ଥିତିରେ ରାମ ସୀତାଙ୍କୁ କହୁଛନ୍ତି, ଏବେ ମୁଁ ମଣିଷଙ୍କ ଭଳି ଲୀଳା କରିବି, ତୁମେ ଅଗ୍ନିରେ ଲୁଚିଯାଅ। ବୈଦେହିସ ବିଳାସରେ ଦର୍ଶାଗଲା ଯେ ରାବଣ ସ୍ପର୍ଶ କରିବା ଉଦ୍ୟମ କରିବା ମାତ୍ରେ ସୀତା ଅଗ୍ନିରେ ଲୁଚିଗଲେ। ତାଙ୍କୁ ନ ଦେଖି ଲଙ୍କେଶ ଭାବିଲା ଏ ବେଦମତୀ ଭଳି ହେଲା। ପୂର୍ବରୁ ରାବଣ ସ୍ପର୍ଶ କରିବାରୁ ବେଦମତୀ ଅଗ୍ନିରେ ଝାସ ଦେଇ ଜୀବନ ହାରିଥିଲେ, କିନ୍ତୁ ସୀତା ପୁଣି ବ୍ୟକ୍ତ ହୋଇ ଦିଶିବାରୁ ରାବଣ ବଳେ ଧରି ଅଙ୍ଗନ ବା ଅଗଣାକୁ ଆଣିଲା। ବାତ ସରିତ ସ୍ଥିର ହୋଇଗଲେ, ପାଷାଣ ତରଳିଗଲା ବୋଲି ବର୍ଣ୍ଣନା କଲେ ଭଞ୍ଜକବି। ରଥରେ ବନ୍ଦୀ ଭଳି ସୀତାଙ୍କୁ ରଖି ମଧ୍ୟ ବନ୍ଦୀ ବା ଭାଟ ଭଳି ମନେ ମନେ ଭକ୍ତିରେ ସ୍ତୁତି କରି ରାବଣ ରଥ ଚାଳିଲା।

ଏହା ଶୁଣି ଜଟାୟୁ ତରକିଲା ବା ଚମକି ପଡ଼ିଲା। ସୁରାପ ଅର୍ଥାତ୍ ମଦ୍ୟପ ହାତରେ ବେଦପୋଥି କିଏ ଦେଲା କହି ଚଞ୍ଚୁ ଓ ପକ୍ଷରେ ବିମାନ ଭାଙ୍ଗିଲା ବେଳେ ରାବଣ ବାମ ହାତରେ ସୀତାଙ୍କୁ ଧରି ଦକ୍ଷିଣ ହାତରେ ଜଟାୟୁର ପକ୍ଷ ଛେଦନ କଲା। ଋଷ୍ୟମୁଖ ପର୍ବତରେ ସୁଗ୍ରୀବ ପ୍ରଭୃତିଙ୍କୁ ଦେଖି ବସନରେ ଅଳଙ୍କାର ରଖି କୃପାନିଧି ରାମ ପାଇବେ ଭାବି ସୀତା ପକାଇଦେଲେ। ରାବଣ ଅଶୋକ ବନରେ ପହଞ୍ଚି ସୀତାଙ୍କୁ ସମର୍ପା ରାକ୍ଷସୀକୁ ସମର୍ପି ଦେଇ ତ୍ରିଜଟାକୁ ସଖୀ କରାଇଲା। ନାରଦଙ୍କ ହାତରେ ବିଧାତା ଅମୃତ ପଠାଇଲେ ଓ ଅସୁରୀମାନଙ୍କୁ ବିମୋହିତ କରି କହିଲେ ଏହାଦ୍ୱାରା କ୍ଷୁଧା ତୃଷା ହେବ ନାହିଁ। ଏଇଠି ଶେଷ ହେଉଛି କାବ୍ୟର 24 ଛାନ୍ଦ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀ ବିଳାସ। ଆଜି ଶୁଣୁଥିଲେ ଏହାର 62ତମ ଭାଗ। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ଭିକାରୀ ଚରଣ ବଳ, ରାମହରି ଦାସ ଏବଂ ମମତା ସାହୁ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଅଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା। ଆକାଶବାଣୀ କଟକ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଶୁଣନ୍ତୁ ବିଶେଷ କାର୍ଯ୍ୟକ୍ରମ।
1: ये आकाशवाणी है। 12 साल विश्वास के, विकास के, जन कल्याण के। विशेष श्रृंखला के अंतर्गत आज सुनिए व्यापार में सुगमता, सुधारों से सशक्त होती अर्थव्यवस्था पर परिचर्चा। इसमें भाग ले रहे हैं आर्थिक विश्लेषक दिलीप चिनॉय और डॉक्टर एसपी शर्मा। परिचर्चा का संचालन कर रही हैं सोनू सूद।
2: In the last 12 years of the NDA government, Prime Minister Narendra Modi has always emphasized that ease of doing business is one of the major priorities of the government. And the government has relentlessly been working towards this goal so that business opportunities can be democratized, more and more people can become a part of the nation building exercise. And of course, the concept which has been reiterated time and again, that instead of job seekers, more and more people become job creators. So to discuss this very important topic of ease of doing business, how it has strengthened India's business framework in the last 12 years, we have two economic experts with us, Mr. Dilip Chinoy and Dr. S.P. Sharma, economic experts. A warm welcome to you on Akashwani.
3: Thank you.
2: So, Dr. Sharma, पहले आपके पास आते हैं और मैं आपसे ये जानना चाहूंगी कि पिछले 12 वर्षों में जिस तरह से व्यापार जगत बढ़ा है, जिस

ଜଣଙ୍କୁ ବିଶ୍ୱାସ ଦେଇ ଠକିବା ହେଉଛି ଠକ ମନୋବୃତ୍ତି। ଯଦି କେହି ଆପଣଙ୍କୁ ବିଶ୍ୱାସ କରନ୍ତି, ଆପଣ ତା ବିଶ୍ୱାସରେ ବିଷ ଦେଇ ତାକୁ ହତୋତ୍ସାହିତ କରନ୍ତୁ ନାହିଁ, ତା ମନରେ ଆଦୌ ଗ୍ଲାନି ଦିଅନ୍ତୁ ନାହିଁ, ଯାହା ଆପଣଙ୍କର ନିଜ ମନ ନିଜ ସ୍ୱଭାବର ଲକ୍ଷଣ ହେବ। ବରଂ ତାଙ୍କ ବିଶ୍ୱାସ ଜିତି ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରନ୍ତୁ।

ସବୁବେଳେ ଆପଣଙ୍କୁ ବିଶ୍ୱାସ କରୁଥିବା ଲୋକକୁ ଆଦୌ ମିଛ କୁହନ୍ତୁ ନାହିଁ, ନଚେତ୍ ସେହି ମିଛ ଧରା ପଡ଼ିଗଲେ ଆପଣ କ୍ଷଣକରେ ଅବିଶ୍ୱାସୀ ପାଲଟିଯିବେ, ଅବିଶ୍ୱାସର ପାତ୍ର ହୋଇଯିବେ ଆପଣ। ସତ କୁହନ୍ତୁ ସବୁବେଳେ ସମସ୍ତଙ୍କୁ। ଆଶା, ଭରସା, ବିଶ୍ୱାସ ଏସବୁର ମହତ ଟେକ ରଖନ୍ତୁ।

ଘରେ ହେଉ ଅବା କାର୍ଯ୍ୟସ୍ଥଳୀରେ ଅନ୍ୟର ବିଶ୍ୱାସ ଭାଜନ ହେବା ଏତେ ସହଜ କଥା ନୁହେଁ। ସବୁବେଳେ ଉତ୍ତମ ବ୍ୟବହାର, ସତ୍ ମନୋବୃତ୍ତି, ସଠିକ୍ ସମୟରେ ସଠିକ୍ କାମକୁ ସମ୍ପୂର୍ଣ୍ଣ କରିବା, କଥା ଦେଇ କଥା ରଖିବା, ଏସବୁ ହିଁ ଜଣଙ୍କ ନିକଟରେ ଆପଣଙ୍କୁ ବିଶ୍ୱାସ ଭାଜନ କରାଇଥାଏ, ପରସ୍ପରକୁ ଆପଣେଇଥାଏ। ଏହି ମହତ୍ ଗୁଣଗୁଡ଼ିକ ସମ୍ପର୍କକୁ ମଜବୁତ କରିଥାଏ, ମଧୁମେହ ସମ୍ପର୍କର ଡୋରିକୁ ଅଧିକ ମାଧୁର୍ଯ୍ୟ କରିଥାଏ। ତେଣୁ ଏହି ମହତ୍ ଗୁଣଗୁଡ଼ିକ ପାଳନ କରନ୍ତୁ, ନିଜକୁ ମହତ୍ କରନ୍ତୁ।

ଶୃଙ୍ଖଳିତ ଜୀବନଯାପନରେ ସବୁକିଛି ଠିକ୍ଠାକ୍ ଚାଲେ। ସବୁକିଛି ଠିକ୍ଠାକ୍ ଚାଲିବା ପାଇଁ ନିଜକୁ ଅପଡେଟ୍ କରିବାକୁ ପଡ଼େ। ତେଣୁ ପ୍ରଥମେ ନିଜକୁ ଅପଡେଟ୍ କରନ୍ତୁ, ନିଜେ ଶୃଙ୍ଖଳିତ ହୁଅନ୍ତୁ, ସାମାଜିକ କର୍ମରେ ସହଯୋଗ କରନ୍ତୁ, ସବୁଠି ସବୁବେଳେ ସଂସ୍କୃତି ପରମ୍ପରା ଉତ୍ସବ ଅବସରରେ ସହଯୋଗ କରନ୍ତୁ। ସବୁଠୁ ବଡ଼ କଥା, କଥା ଦେଇ କଥା ରଖନ୍ତୁ, ଏହା ହିଁ ବିଶ୍ୱାସ ଭାଜନର ମୁଖ୍ୟ ଚାବିକାଠି। ବିଶ୍ୱାସକୁ ଆପଣେଇ ବିଶ୍ୱାସର ସହ ଆଗେଇ ଚାଲନ୍ତୁ, ଜୀବନର ନା ବାହି ଏହି ଦୁନିଆ ଭିତରେ ଆଗକୁ ଆଗକୁ। ଗୀତ ଗୀତିକାରେ ଆଜି ଏତିକି କାମନା।

ଗୀତ ଗୀତିକା ଆଜି ପାଇଁ ଏତିକି ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଦେବବ୍ରତ ରଚନା ମାୟାଧର ନନ୍ଦ ପ୍ରଯୋଜନା ରମାପଦ ନନ୍ଦ ନାଟକ ଦେବବ୍ରତ

0: ମହାରାଜ କିମ୍ପାଇଁ ସ୍ମରଣ କଲେ ଅସମୟ ମୋତେ?
1: ମହାମନ୍ତ୍ରୀ, ରାଜାର ଧର୍ମ ପାଳନେ ନୁହଁ ଖାଲି ଉପଦେଷ୍ଟା, ରାଜଧର୍ମ ରାଜଦଣ୍ଡ ପାଳକ ରକ୍ଷକ ଆପଣ।
0: ଜାଣେ ମହାରାଜ।
1: ତେବେ କୁହନ୍ତୁ ମହାମନ୍ତ୍ରୀ, କାହିଁକି କାହିଁକି ଯନ୍ତ୍ରଣା କାତର ମୁହିଁ, ଚତୁର୍ଥୀରେ ଲକ୍ଷ୍ୟ କରେ କାହିଁକି ଶୂନ୍ୟତା ବ୍ୟର୍ଥତା। ହସ୍ତିନର ରାଜା ମୁହିଁ, ବଳ ବୀର୍ଯ୍ୟ ପରାକ୍ରମେ ଯିଏ ଅଦ୍ୱିତୀୟ, ଯାର ନାମେ ଶସାଗରା ଧରା ହୁଏ ପ୍ରକମ୍ପିତ, କାହିଁକି କାହିଁକି ତା ଅଙ୍ଗେ ଆଜି ଏତେ ଶିଥିଳତା, କାହିଁକି ସେ ଶକ୍ତି ଶୂନ୍ୟ ହୀନ ବୀର୍ଯ୍ୟ ଆଜି? ମନେ ହୁଏ ପ୍ରତିଟି ମୁହୂର୍ତ୍ତ ଚିହ୍ନେ ଅଭିଶପ୍ତ ଅଦୃଷ୍ଟ ଇଙ୍ଗିତେ।
0: ମହାରାଜ, ଚିନ୍ତା ତେଜି ମନୁ କରନ୍ତୁ ବିଶ୍ରାମ, ବିଧିର ବିଧାନ କିଏ କରିବ ଆନ? ବିଧି ପାଶେ ନୁହେଁ କେହି ରାଜା, ନୁହେଁ ପ୍ରଜା କେହି, ସର୍ବେ ଏକାକାର।
1: ତଥାପି
0: ଯଦି ଥାଏ କିଛି ମନରେ ଆଶଙ୍କା, କୁହନ୍ତୁ ଫିଟାଇ, ଯଦି ପାରେ କରି ସମାଧାନ।
1: ସମାଧାନ?
0: ମହାରାଜ, ହସ୍ତିନାର ନୁହେଁ ଖାଲି ମହାମନ୍ତ୍ରୀ ମୁହିଁ, ପ୍ରଜାର ସେବକ ମାତ୍ର। ରାଜା ତେଜ ବୀର୍ଯ୍ୟ ହୁଏ ପ୍ରଜାର ସନ୍ତକ, ରାଜ ଆଜ୍ଞା ତାର ଗଣ୍ଠିଧନ। ରାଜା ହେଲେ ବିଚଳିତ ବିପଦ କାତର, ବୁଦ୍ଧିଭ୍ରଂଶ ଦୋଷେ ପ୍ରଜାକୁଳ ଯିବେ ନାଶ।
1: ନା,
0: ତେଣୁ ହେ ରାଜନ୍, କୁହନ୍ତୁ ଫିଟାଇ, କିବା ଦୁଃଖେ ଅସ୍ଥିର ଆପଣ? କୁହନ୍ତୁ ନିଶ୍ଚିନ୍ତ, ହେବି ମୁହିଁ ଦୁଃଖେ ଭାଗି।
1: ମହାମନ୍ତ୍ରୀ, ପ୍ରିୟତମା ରାଣୀ ମୋ ଜାହ୍ନବୀ ଆସନ୍ନ ପ୍ରସବା।
0: ମହାରାଜ, ଏ ଶୁଭ ସମ୍ବାଦେ ଚିନ୍ତିତ ଆପଣ? ଯାଉଛି ମୁଁ ନଗ୍ରେ ନଗ୍ରେ ପ୍ରଚାରିବି ଏଇ ଶୁଭ ବାର୍ତ୍ତା, ଦେଉଛି ନିର୍ଦ୍ଦେଶ ପ୍ରତି ଗୃହ ଆମ୍ର ପତ୍ରେ କରାଇ ସଜ୍ଜିତ, ସମ୍ମୁଖରେ ଦେଇ ଚିତା ପୂର୍ଣ୍ଣ କୁମ୍ଭ ଥୋଇ, ମନା ଆସିବେ ସର୍ବ ଶୁଭ ନବଜାତକର ଜଣାଇ।
1: ନା ନା ମହାମନ୍ତ୍ରୀ, ନୁହେଁ ଆ ଉତ୍ସବ ମୁହୂର୍ତ୍ତ।
0: ମହାରାଜ,
1: ହ ମହାମନ୍ତ୍ରୀ, ଅଦୃଷ୍ଟର ଇଙ୍ଗିତ ଯେ ଦେବେ ଅଗୋଚର, ମୁଁ ଯେ ଛାର ମାନବ ଥରାର,
0: କିନ୍ତୁ

0: ମାତ୍ର ଶକ୍ତି ଉଚ୍ଚ ପିତାମାତା ତେଜିତ ପବନେ କିପରି ବଞ୍ଚିବି ମୁଁ ହୋଇ ନିଶ୍ୱ ଅସହାୟ
1: ଧୈର୍ଯ୍ୟ ଧର ପୁତ୍ର ତୋହ ପରି ବୀର ପୁତ୍ର ମୁଖେ ଶୋଭା ପାଏ ନାହିଁ ଏହି ଦୁର୍ବଳ ସଂଳାପ ପିତା କହିଛନ୍ତି ସତ୍ୟ ଏ ସଂସାରେ କେହି ନୁହେଁ କାର ନୁହେଁ ପିତା ନୁହେଁ ମାତା ନୁହେଁ ପତ୍ନୀ ଭ୍ରାତା ଭଗ୍ନୀ କେହି ନିଜ କର୍ମ ଧର୍ମ ନିଜର ସର୍ବସ୍ୱ ଏକମାତ୍ର ସାଧି ତାହା ଅନ୍ତିମ କାଳରେ ନକରି ସନ୍ତାପ ପିତାଙ୍କ ଆଦେଶ ଘେନ ଆଶୀର୍ବାଦ ଭାବେ
2: ମାତା ଶୁଣ ବତ୍ସ ଏକମାତ୍ର ସତ୍ୟ ଏହା ସଂସାର ଜଞ୍ଜାଳେ ସମ୍ପୂର୍ଣ୍ଣ ସମର୍ଥ ତୁହିଁ ବହିବାକୁ ରାଜ୍ୟ ଭାର ଆମ୍ଭେ ତୁହିଁ ଯିବୁ ତପବନ ଇଷ୍ଟ କର୍ମ ଇଷ୍ଟ ଚିନ୍ତା ଇଷ୍ଟ ସାଧନାରେ ବିତାଇବୁ ଶେଷ କାଳ ନିର୍ବାପିତ ହେବା ଯାଏ ଜୀବନ ପ୍ରଦୀପ କିନ୍ତୁ ଏକ ଅନୁରୋଧ ବତ୍ସ
0: କି ଆଦେଶ ପିତା
2: ଆଦେଶ ନୁହେଁ ଅନୁରୋଧ ପୁତ୍ର ରୂପସୀ ତରୁଣୀ କେହି ଯଦି ଅଯାଚିତେ ବରିବାକୁ ଚାହେଁ ତୋତେ କରିବୁନି ପ୍ରଶ୍ନ ତାରି ମାଗିବୁନି କେବେ ତାର କୁଳ ପରିଚୟ ହୃଷ୍ଟମନେ କରିବୁ ବିବାହ ଏତିକି ମୋ ଉପଦେଶ ରଖିବୁ ସ୍ମରଣ ଯାଅ ବତ୍ସ ସନ୍ଧ୍ୟା ଉପଗତ କାଲି ପ୍ରାତେ ହେବ ଅଭିଷେକ ପୁତ୍ର ହେବ ମୋର ହସ୍ତିନା ଭାଗ୍ୟାଧିପତି ରାଜରାଜେଶ୍ୱର
0: ପ୍ରଣାମ ପିତା ପ୍ରଣାମ ମାତା
1: ଦୀର୍ଘଜୀବୀ ହୁଅ ବତ୍ସ ହୁଅ ତୁ ଯଶସ୍ୱୀ।

0: ଆଦେଶନ୍ତୁ ଦେବ, ମୃଗୟାର ହୋଇବ ପ୍ରସ୍ତୁତି।
1: ମହାମନ୍ତ୍ରୀ ନୁହନ୍ତି ଆପଣ ଖାଲି ଉପଦେଷ୍ଟା ରାଜା ଶାନ୍ତନୁର, ପିତାର ବୟସ ରହି ପିତୃତୁଲ୍ୟ ଆପଣ ତାହାର।
0: ମହାରାଜ
1: ଆପଣଙ୍କ ଉପଦେଶ ମୋର ଶିରୋଧାର୍ଯ୍ୟ, କରନ୍ତୁ ପ୍ରସ୍ତୁତି, ଯିବି ମୃଗୟାରେ।

0: ବହୁଦୂର ଅତିକ୍ରାନ୍ତ ହୋଇଅଛୁ ଆମ୍ଭେ ହୁଅରତାରୂଢ଼ ଫେରିଯିବା ହସ୍ତିନା ଭୁବନେ ସୂର୍ଯ୍ୟାସ୍ତ ପୂର୍ବରୁ।
1: କିନ୍ତୁ ଆର୍ଯ୍ୟପୁତ୍ର, ଅଛି ମୋର ସର୍ତ୍ତ ଏକ।
0: ସର୍ତ୍ତ ଅବିଳମ୍ବେ କୁହ ପ୍ରିୟେ, ନିଃସର୍ତ୍ତରେ କରିବି ପୂରଣ।
1: ମୁଁ ହିଁ ତବ ଅର୍ଦ୍ଧାଙ୍ଗିନୀ, ଧର୍ମେ କର୍ମେ ଜୀବନ ସଙ୍ଗିନୀ ତବ। କିନ୍ତୁ ଆର୍ଯ୍ୟ, ମୋର ଆଚରଣେ କେବେ ଦେବେ ନାହିଁ ବାଧା। କର୍ମ ହେଉ ପଛେ ଯେତେ ପ୍ରିୟ ବା ଅପ୍ରିୟ, ସ୍ୱେଚ୍ଛାରେ ଚଳିବି ମୁହିଁ ହସ୍ତିନା ଭୁବନ।
0: ତଥାସ୍ତୁ, କଲି ମୁଁ ଗ୍ରହଣ।
1: ଯଦି କେବେ ଦେବେ ବାଧା, ମୋ ଇପ୍ସିତ କର୍ମେ ଅବା ହେବେ କ୍ରୁଦ୍ଧ। କରନ୍ତୁ ଶପଥ, ପରିତ୍ୟାଗ କରିବି ମୁଁ ହସ୍ତିନା ଭୁବନ। ନ ଫେରି ପାଇବେ ମୋତେ, ରହିଥିବେ ଚନ୍ଦ୍ର ସୂର୍ଯ୍ୟ ଯେତେ ଦିନ। କହନ୍ତୁ ଆର୍ଯ୍ୟ, ହେବ କି ମୋ ସର୍ତ୍ତ ଅଚିରେ ଗ୍ରହଣ?
0: ଦେବୀ, ହସ୍ତିନାର ଅଧିପତି ମୁହିଁ ସତ୍ୟନିଷ୍ଠ ପ୍ରଦୀପ ନନ୍ଦନ, କରୁଛି ଶପଥ, ସର୍ତ୍ତ ତବ କଲି ମୁଁ ଗ୍ରହଣ।
1: ସାଧୁ ସାଧୁ ଆର୍ଯ୍ୟପୁତ୍ର, ଦେଖିଲି ମୁଁ ବୀରତ୍ୱ ତୁମ୍ଭର। ସାକ୍ଷୀଛନ୍ତି ସର୍ବଦିଗପାଳ, ସାକ୍ଷୀଛନ୍ତି ବୃକ୍ଷଲତା, ସାକ୍ଷୀ ବନଭୂମି। ଗଳେ ଦେଇ ବନପୁଷ୍ପ ମାଲ୍ୟ, ବରିଲି ତୁମ୍ଭଙ୍କୁ ମୁହିଁ ମୋର ସ୍ୱାମୀ ପଦେ। ଘେନନ୍ତୁ ପ୍ରଣାମ ଦେବ।
0: ଧନ୍ୟ ହେଲି ଦେବୀ, ଧନ୍ୟ ମୁହିଁ। ତୁମ୍ଭ ସ୍ପର୍ଶେ ହେବ ହସ୍ତିନା ଭୁବନ, ସ୍ୱର୍ଗର ଅମରାବତୀ। ଆସ ପ୍ରିୟେ, ହେଉଛି ବିଳମ୍ବ, ଚଳିଯିବ।

0: ସ୍ୱର୍ଗର ଅମରାବତୀ ଆସ ପ୍ରିୟେ ହେଉଛି ବିଳମ୍ବ ଚଳିଯିବା ହସ୍ତିନା ଭୁବନେ ଆକୁଳିତ ନେତ୍ରେ ତେଣେ ଚାହିଁଥିବେ ପ୍ରିୟ ପ୍ରଜାକୁଳ ପାରିଷଦ ବର୍ଗ ଆସ
1: ଚାଲନ୍ତୁ ସ୍ୱାମୀ।

0: ମହାରାଜ ସୁସମ୍ବାଦ ମହାରାଜ
1: ହୋଇଅଛି ପୁତ୍ର ଏହି ସୁସମ୍ବାଦ ଆଣିଛ ତ ଦାସୀ
0: ହଁ ମହାରାଜ
1: କୃତଜ୍ଞ ମୁଁ ଯେଣୁ ତୁମ୍ଭେ ଦେଇଛ ସମ୍ବାଦ ନିଅ ଏହି ରତ୍ନହାର ପୁରସ୍କାର ରୂପେ କିନ୍ତୁ ରାଣୀମା ତୁମ୍ଭର
0: ଚେତାଶୂନ୍ୟ ହୋଇଥିଲେ ଜାଣିନା ମୁଁ ପରବର୍ତ୍ତୀ କଥା କିନ୍ତୁ ମହାରାଜ ଜନ୍ମିଛି ଯେ ପୁତ୍ର ଆଜି ଅଦ୍ଭୁତ ସେ କୋଟି ଚନ୍ଦ୍ରଜିଣା କାନ୍ତି ଝଟକୁଛି ସାରା ଅଙ୍ଗ ବିଦ୍ୟୁତ ପରାଏ କାନ୍ଦନର ପରିବର୍ତ୍ତେ ମୁଖେ ହାସ୍ୟ ରେଖା ମନେ ହୁଏ ଦେବ କେଉଁ ଦେବଦୂତ ମାନବ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି ହସ୍ତିନା ଭୁବନେ ଆସୁଛି ମହାରାଜ ମନେ ହୁଏ ଆସୁଛନ୍ତି ରାଣୀମାଏ ଦିଗେ
2: ଆସୁଛି ମୁଁ ମହାରାଜ ଅଳ୍ପ କ୍ଷଣ ପରେ
1: ଜହ୍ନବୀ କିଣି ଯାଉ ତୁମ୍ଭେ ଧରି ନବଜାତ ଶିଶୁ
2: ଆର୍ଯ୍ୟ ପୁତ୍ର ଚିନ୍ତିତ ଆପଣ କି ହୋଇଛି ତବ
1: ଜହ୍ନବୀ କରୋନା ଛଳନା କୁହ ମୋତେ ସ୍ପଷ୍ଟ କରି ସଦ୍ୟଜାତ ଶିଶୁ ପୁତ୍ର ମୋର କିମ୍ପା କର ଜଳେ ବିସର୍ଜନ କି କରିଛି ଅପରାଧ ସେହି ସୁକୁମାର କି କରିଛି ଅପରାଧ ମୁହିଁ
2: କହିଛି ନା ଦେବ ମୋ ଇଚ୍ଛା ବିରୁଦ୍ଧେ କେବେ କରିବେନି ପ୍ରଶ୍ନ ହୋଇଛନ୍ତି ପ୍ରତିଶ୍ରୁତି
1: ପାରୁନାହିଁ ମୁହିଁ ପିତା ମାତା ତୁମ୍ଭେ ଅଥଚ ସପ୍ତ ଶିଶୁ ପୁତ୍ରେ କଲ ହତ୍ୟା ବିସର୍ଜିଣ ଭାଗିରତିନୀରେ ନାହିଁ ଖେଦ ନାହିଁ ଚିନ୍ତା ନିର୍ବିକାର ଭାବେ ଦେଖୁଥିଲି ନିଷ୍ଠୁରା ସେ ମାତୃ ହୃଦୟକୁ ସେହି ନାରୀ ତୁମ୍ଭେ ସେହି ମାତା ତୁମ୍ଭେ ଯା ହୃଦୟ ପୁତ୍ରର ଶୁଣିତେ କରିଅଛି ସ୍ନାନ ପୁତ୍ର ସ୍ନେହ ନାମେ କୁହ ଗଙ୍ଗା କାହିଁକି ଆଚରଣ
2: କର ନାହିଁ ପ୍ରଶ୍ନ ଆର୍ଯ୍ୟ ପୁନର୍ବାର କହୁଛି ମୁଁ ପ୍ରତିଶ୍ରୁତିବଦ୍ଧ ତୁମେ ଦିଅ ନାହିଁ ବାଧା ମୋର ଏହି କର୍ମେ ହେଉ ପଛେ ପ୍ରିୟ ବା ଅପ୍ରିୟ
1: ନା ଅସମ୍ଭବ ପୁତ୍ର ହସ୍ତିନାର ଅଧିପତି ମୁହିଁ କରିବିନି କ୍ଷମା ଦେବ ଦୁଷ୍ଟ ଆଚରଣୀ ହେଉଛି ଆଦେଶ କର ନାହିଁ ପୁତ୍ର ହତ୍ୟା ରାଜାର ଆଦେଶ କଲେ ବିରୁଦ୍ଧ ଆଚରଣ ମନେ ରଖ ଗାଙ୍ଗୀ ରାଜଦ୍ରୋହ ଶିଶୁ ହତ୍ୟା ଅପରାଧେ ଭୋଗିବ ଯନ୍ତ୍ରଣା କାରାଗାର ମଧ୍ୟ ଗାଙ୍ଗୀ ହେଉଛି ନିର୍ଦ୍ଦେଶ କିବା ପରିଚୟ କହ କନ୍ୟା ତୁମେ କିମ୍ପାକର।

0: Rashida.
1: Ma, ma, Gonge, ma.

0: ଆର୍ଯ୍ୟପୁତ୍ର, ଶୁଣିଲେ ତ ସର୍ବ ମହାବିଷ ଅନ୍ୟ କେହି ନୁହେଁ, ସ୍ୱୟଂ ହସ୍ତିନାଧିପତି ଶାନ୍ତନୁ ପ୍ରତିପ ପୁତ୍ର।
1: ମହାବିଷ ମୁଁ ମହାବିଷ, ଏହା କି ସତ୍ୟ ଦେବୀ?
0: ହଁ ମହାରାଜ, ସତ୍ୟ ସତ୍ୟ ଏହା ଦିବାଲୋକ ପରି।
1: କିନ୍ତୁ ମୋ ଜନ୍ମ ବୃତ୍ତାନ୍ତ, ଏହି ଅଷ୍ଟପୁତ୍ର ମୋର କିବା ପରିଚୟ ତାଙ୍କ ଫିଡ଼ାଇ କହନ୍ତୁ ଦେବୀ।
0: ଅଭିଶପ୍ତ ମହାବିଷ ହେଲେ ସ୍ୱର୍ଗ ବିତାଡ଼ିତ ନିଜ କର୍ମ ପାଇଁ, ଏହି ଚିନ୍ତା ଗ୍ରାସିଥିଲା ମନେ ମୋର। ଫେରୁଥିଲି ମାର୍ଗେ, ଦେଖିଲି ମୁଁ ଅଷ୍ଟବସୁ ଗଣେ ସ୍ୱର୍ଗଚ୍ୟୁତ ହୋଇ ବସିଛନ୍ତି ପଥ ଧାରେ, ଜ୍ୟୋତିହୀନ ମହାଚ୍ଛନ୍ନ ବେଶେ ରୁଗ୍ଣ ମସିଲିପ୍ତ ହୋଇ। ସ୍ତମ୍ଭୀଭୂତ ହେଲି ଦେଖି, ପୁଚ୍ଛା କଲି ଅଷ୍ଟମ ବସୁରେ ଦ୍ୟୋ ତାଙ୍କ ନାମ, ଯାହା ସେ କହିଲେ ତାହା କରୁଛି ବର୍ଣ୍ଣନା। କାହିଁ ସେ ଅତୀତ କଥା, ଭ୍ରମ ଭ୍ରମ ବସୁଗଣେ ନିର୍ଜନ କାନ ନେଇ, ନିଜ ନିଜ ପତ୍ନୀ ମେଳେ ପ୍ରବେଶିଲେ ମେରୁ ତଟେ ବଶିଷ୍ଠ ଆଶ୍ରମେ, ମହାତେଜା ବ୍ରହ୍ମର୍ଷି ବଶିଷ୍ଠ।

0: ସ୍ୱାମୀ, ଏହି ତେବେ ବଶିଷ୍ଠ ଆଶ୍ରମ ଯାହାଙ୍କ ତେଜରେ ଜରା ଦିଏ ପୃଷ୍ଠଭଙ୍ଗ?
1: ହଁ ଦେବୀ, ସତ୍ୟ ଏହା। ଚିର ସବୁଜ ଏ ବନ, ଫଳ ପୁଷ୍ପେ ଭରା କୁଞ୍ଜ, ପକ୍ଷୀର କାକଳି ସାଥେ ମଧୁପ ଗୁଞ୍ଜନ, ହରି ନିଏ ଦେହ ମନ ପ୍ରାଣ।
0: ଅଦୂରେ ଦେଖୁଛ ନାଥ, ଚିରସ୍ରୋତା ମେରୁ ନଦୀ, ସୁଶୀତଳ ମଳୟର ସ୍ପର୍ଶେ ଭରି ଜଳକଣା ଜଗାଏ ବେପଥୁ। ଦେଖୁଛନ୍ତି ଦେବ, ଅନ୍ୟ ବସୁଗଣେ କରନ୍ତି ବିହାର ଲତାକୁଞ୍ଜ ତଳେ। ଏଇ ଦେଖୁଛନ୍ତି, ଦେଖୁଛନ୍ତି ସ୍ୱାମୀ ଶ୍ୱେତବର୍ଣ୍ଣା ଧେନୁଟିକୁ ବତ୍ସା ସହ କରୁଛି ଆମୋଦ ଅଦୂର ପ୍ରାନ୍ତରେ। ଆହ କି ସୁନ୍ଦର ତନୁ, ମନ ମୋର ହୁଏ ଆକର୍ଷିତ।
1: ଆଶ୍ରମର ହୋମଧେନୁ ନନ୍ଦିନୀ, ସେ ସୁରଧେନୁ ସୁରଭିଙ୍କର କନ୍ୟା, ତାଙ୍କ ଆଶୀର୍ବାଦେ ବଶିଷ୍ଠ ଆଶ୍ରମେ ସଦା ବିରାଜୋଇ ଶାନ୍ତି। ପାନ କଲେ ହୋମଧେନୁ ନନ୍ଦିନୀଙ୍କ କ୍ଷୀର, ଜରା ହେବ ଦୂର, ଯୌବନର ଦୀପ୍ତି ଖେଳି ଯିବ ତନୁ ମନ ପ୍ରାଣେ, ଅମରତ୍ୱ ଲାଭ ହେବ ତାରେ। ଦେବୀ ଚିନ୍ତାମଗ୍ନ କିମ୍ପା, ଶାନ୍ତ ସ୍ନିଗ୍ଧ ମୁଖ ମଣ୍ଡଳରେ କିମ୍ପା ଏହି ବିଷାଦର ରେଖା? କୁହ କୁହ ଦେବୀ, କି ହୋଇଛି ତବ ଅଚିରେ କରିବି ପୂରଣ?
0: ସ୍ୱାମୀ, ମର୍ତ୍ତ୍ୟରାଜ ଉସିନର କନ୍ୟା ଜିତବତୀ ମୋର ପ୍ରିୟ ସଖୀ, ମୋର ସୁଖ ସ୍ୱାର୍ଥ ପାଇଁ ଜୀବନ ମରଣ କରିଅଛି ପଣ। ଚାହେଁ ମୁହିଁ ନନ୍ଦିନୀକୁ ଦେବୀ ଉପହାର ଜିତବତୀ ହସ୍ତେ, ଋଣ ମୋର ହେବ ପରିଶୋଧ।
1: ନା ନା ଦେବୀ ନା, ତେଜ ଏହି ଆଶା ମନୁ, ଆଶ୍ରମରେ ନାହାନ୍ତି ବଶିଷ୍ଠ।

0: ଶିଷ୍ୟମାନେ ଯାଇଛନ୍ତି ସମିଧ ସଂଗ୍ରହେ, ଫେରିଲେ ନ ଦେଖି ତାଙ୍କ ପ୍ରିୟ ହୋମଧେନୁ ଅଘଟଣ ଘଟିବ ନିଶ୍ଚୟ।
1: କିମ୍ପା କରୁଛ ସନ୍ଦେହ, ବ୍ରହ୍ମର୍ଷି ସେ ଷଡ଼ରିପୁ କରିଛନ୍ତି ଜୟ, ଅଭିଶାପ ଦେବେ ନାହିଁ ଋଷି। ଶୁଣ ମୋ ବଚନ, ବତ୍ସା ସହ ଧେନୁଟିକୁ ଆଣ ହେ ତୁରିତେ।
0: ଯାହା ତୁମ୍ଭ ଇଚ୍ଛା।
2: ଶୁଣ ସପ୍ତ ବସୁଗଣ, ଆଶ୍ରମରେ ନାହାନ୍ତି ବଶିଷ୍ଠ, ରହିଛନ୍ତି ବତ୍ସା ସହ ଏକମାତ୍ର ହୋମ ଧେନୁ। ନେବା ଆମେ ବଳାତ୍କାର କରି, ଆସ

ଏଇ କ'ଣ ନିରବ ନିସ୍ପନ୍ଦ କିମ୍ବା ତପବନ, କର୍ଣ୍ଣେ ଶୁଭୁ ନାହିଁ, କର୍ଣ୍ଣେ ଶୁଭୁ ନାହିଁ କିମ୍ବା ନନ୍ଦିନୀର ଡାକ, ନନ୍ଦିନୀ ନନ୍ଦିନୀ ନନ୍ଦିନୀ ନନ୍ଦିନୀ କାହାନ୍ତି କାହାନ୍ତି ମୋ ପ୍ରାଣପ୍ରିୟ ହୋମଧେନୁ କାହାନ୍ତି, ନ ବଣେଇ ଶୁଭୟା କେହି ଦୁଷ୍ଟ ନେଇଅଛି ହରି ମୋ ପ୍ରିୟ ଧେନୁରେ, କାହାର ଆସ୍ପୃଥା ବିନା କଷ୍ଟେ ନନ୍ଦିନୀ କରିଲା ହରଣ ଆଶ୍ରମ ପ୍ରାଙ୍ଗଣ, ତେବେ କ'ଣ ତେବେ କ'ଣ ତ୍ରିକାଳଜ୍ଞ ହୋମଧେନୁ ଯାଇଛନ୍ତି ନିଜ ଇଚ୍ଛା ମତେ, କର୍ମଫଳ ଭୁଞ୍ଜାଇବା ପାଇଁ ସେ ଦୁଷ୍ଟ ମାନବେ, ମନ କିମ୍ବା ହେଉଛି ଅସ୍ଥିର ଯୋଗ ଧ୍ୟାନେ ଜ୍ଞାତ ହବ ସର୍ବ।

0: ସୁବର୍ଣ୍ଣ ସୁଯୋଗ ଉପସ୍ଥିତ ଏବେ ଧ୍ୟାନମଗ୍ନ ରାଜସ୍ୱୀ ପ୍ରତିପ ଯଦି ପୁତ୍ର ନ ବାଞ୍ଛିବେ ରାଜସ୍ୱୀ ପ୍ରତିପ ବୃଥା ହେବ ପ୍ରତିଶ୍ରୁତି ମୋର କିଏ ହେବ ବସୁବଣ ତାତ ନାହିଁ ପୁତ୍ର ପ୍ରତିପଙ୍କ ଛଳନାରେ ପୁତ୍ର ପ୍ରାପ୍ତି ପାଇଁ ନେବି ପ୍ରତିଶ୍ରୁତି ପୁରିବ ମୋ ମନବାଞ୍ଛା ରାଜସ୍ୱୀ ପ୍ରତିପ ମହାବିଷ ତାତ ପାଇଁ ତୁମେ ଉପଯୁକ୍ତ
1: ଅଦ୍ଭୁତ କିଏ ଏହି କନ୍ୟା ମୂର୍ତ୍ତି ଯୌବନର ଢଳ ଢଳ ରଙ୍ଗ ଖେଳେ ପ୍ରତି ଅଙ୍ଗେ ଅସାମାନ୍ୟା ରୂପସୀ କିଏ ଏହି ନାରୀ ବସି ମୋର ଦକ୍ଷିଣ ଜାନୁରେ କିଏ କିଏ ତୁମେ ଦେବୀ
0: ପ୍ରଣାମ ଚରଣେ ଆର୍ଯ୍ୟ ମୁଁ ହିଁ ଏକ ଦେବକନ୍ୟା ଆସିଥିଲି ହରଦ୍ୱାର ତୀର୍ଥେ ଦୂରୁ ଦେଖି ତବ ଜପ ତପ ଧ୍ୟାନ ବ୍ରହ୍ମ ଜ୍ୟୋତି ଦେଖି ସାରା ଅଙ୍ଗେ ଆକର୍ଷିତା ହୋଇଅଛି।

0: ଅଛି ନାଥ, ଅନ୍ତରର ଭକ୍ତି ଅର୍ଘ୍ୟ ଢାଳିଅଛି ତବ ଶ୍ରୀ ଚରଣେ, ଅଛି ମନେ ଅଭିଳାଷ ଆର୍ଯ୍ୟ।
1: କୁହ ଦେବୀ, ନ କରି ସଂଶୟ,
0: ପତି ରୂପେ ଚାହେଁ ମୁହିଁ ବରିବାକୁ ଆର୍ଯ୍ୟ।
1: ଅସମ୍ଭବ ଅସମ୍ଭବ ତାହା ଦେବୀ, ଅଛନ୍ତି ମୋ ଧର୍ମ ପତ୍ନୀ ସତୀ ସାଧ୍ୱୀ ପତି ପ୍ରାଣା, ନ ଦେବି ମୁଁ ଦୁଃଖ ତାଙ୍କ ମନେ, ବିବାହରେ ଏହା ଅନ୍ତରାୟ।
0: ତେବେ
1: ଦ୍ୱିତୀୟରେ ଦେବୀ, ଉପବିଷ୍ଟ ହୋଇଅଛ ଦକ୍ଷିଣ ଜାନୁରେ, ଅଛି ସେଠି ଅଧିକାର କନ୍ୟା ପୁତ୍ର ବଧୂଙ୍କର, ନୁହଁ ପତ୍ନୀର, ପତ୍ନୀ ସ୍ଥାନ କେକମାତ୍ର ବାମ ଜାନୁ ପରେ, ତେଣୁ ନିରୁପାୟ ଦେବୀ, ହୋଇପାର ତୁମେ ମୋର କନ୍ୟା ଅବା ପୁତ୍ର ବଧୁ।
0: ହେବି ନିରାଶ୍ରୟ ତେବେ?
1: ନା ଦେବୀ, ପ୍ରତିଶ୍ରୁତି ଦେଉଛି ମୁଁ, ଇଚ୍ଛା ତବ କରିବି ପୂରଣ, ହେବ ତୁମ୍ଭେ ମୋର ପୁତ୍ର ବଧୁ। ଯାଉ ଦେବୀ, କର ପ୍ରତୀକ୍ଷା ସେହି ଶୁଭ ମୁହୂର୍ତ୍ତର।
0: ପ୍ରଣାମ ଚରଣେ ଆର୍ଯ୍ୟ।
1: ଆୟୁଷ୍ମତୀ ଯଶସ୍ୱିନୀ ଭବ।

0: ଶୁଣିଲ ତ ଆର୍ଯ୍ୟ, ତବ ପରିଚୟ, ପରିଚୟ ଅଷ୍ଟପୁତ୍ରଙ୍କର।
1: ଦେବୀ
0: ମହାଭୀଷ ରାଜର୍ଷି ଆପଣ, ମୁହିଁ ଗଙ୍ଗା ସୁର ନଦୀ ଜହ୍ନଙ୍କ ନନ୍ଦିନୀ, ଯେଣୁଥିଲି ପ୍ରତିଶ୍ରୁତି ବଦ୍ଧ, କରାଇବି ମୁକ୍ତ ଏହି ଅଷ୍ଟବସୁ ଗଣେ ତୁମରି ସାନ୍ନିଧ୍ୟ ଲଭି। ହସ୍ତିନାଧିପତି, କୃତାଞ୍ଜଳି ପୁଟେ କରୁଛି ପ୍ରାର୍ଥନା, ନ ଘେନିବ ଦୁଃଖ ମନେ, ବିଧିର ବିଧାନ ଏହା ନ ପାରିବ କେହି
1: ଟାଣି। ହୁଅ ନା ନିଷ୍ଠୁର, ଫେରାଇ ନେଉଛି ବାକ୍ୟ, ଯାଅ ନାହିଁ ତେଜି ଏ ଭୁବନ।
0: ମହାରାଜ, ଅଷ୍ଟବସୁ ଜନ୍ମ ପରେ କର୍ତ୍ତବ୍ୟ ହୋଇଛି ଶେଷ, କହନ୍ତୁ ଆର୍ଯ୍ୟ କିପରି ବିଦାୟ ନେବି, ତବ ମାୟା ପାଶୁ ନ ଘଟାଇ ଧୈର୍ଯ୍ୟଚ୍ୟୁତି। ତେଣୁ ହେ ରାଜନ, ଅଷ୍ଟମ ପୁତ୍ରକୁ ତବ ମୋର ପୁତ ଜଳେ ବିସର୍ଜନ ଦେବା ପାଇଁ କରୁଥିଲି ଅଭିନୟ।
1: ଦେବୀ, ଦେବୀ।
0: ନା ଆର୍ଯ୍ୟ, ନ ହୁଅ ଅଧୀର, ମହାଭୀଷ ନଥିଲେ ଦୁର୍ବଳ, ତବ ପରିଚୟ ଖାଲି ନବଜନ୍ମ ମହାଭୀଷଙ୍କର, ପିତା ରୂପେ ବରିବାକୁ ବସୁଗଣ ଚିନ୍ତିଥିଲେ ଜାରେ। ଅଷ୍ଟମ ପୁତ୍ରକୁ ଧରି ନେଉଛି ବିଦାୟ, ଜନନୀ ମୁଁ ତାର, ଶିକ୍ଷା ଦୀକ୍ଷା ଦେଇ କରିବି ସୁଯୋଗ୍ୟ, ଫେରାଇବି ଉଚିତ ସମୟ, ଦେବବ୍ରତ ନାମେ ହେବ ଏହି ପୁତ୍ର ସର୍ବଜନପ୍ରିୟ, ଦିଗ୍ ବିଜୟୀ ବିଦ୍ୱାନ ଧାର୍ମିକ, ଯେଣୁ ଅଛି ସପ୍ତବସୁ ତେଜ ଏହାର ଶ୍ରୀଅଙ୍ଗୀ, ହେବ ଏହା ମହାତେଜା ପ୍ରାତ ସ୍ମରଣୀୟ, ଦେଖୁଅଛି ମୋର ଦିବ୍ୟ ନେତ୍ରୀ ସେହି ପୁତ୍ର କରୁଛି ପ୍ରତିଜ୍ଞା, ଭୀଷ୍ମ ପ୍ରତିଜ୍ଞା।

0: ସିଦ୍ଧାର୍ଥ ମିଶ୍ରଙ୍କ କଣ୍ଠରେ ଶୁଣୁଥିଲେ ଆଧୁନିକ ଗୀତ ନିଜାମଙ୍କ ରଚନାରେ ଆକାଶବାଣୀ କଟକ
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ ତୋ ସୁନିଏ ଇସ୍ ମହିନେ 28 ଜୁନ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଅର୍ ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ଇସ୍କେ ଅତିରିକ୍ତ ଆକାଶବାଣୀ ଅର୍ ଦୂରଦର୍ଶନ କେ ୟୁଟ୍ୟୁବ ଚ୍ୟାନେଲ ଅର୍ ପ୍ରସାର ଭାରତୀ କେ ଆପ୍ ନ୍ୟୁଜ୍ ଅନ୍ ଏୟାର ଅର୍ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ସଜୀବ ପ୍ରସାରଣ ଲାଇଭ ଷ୍ଟ୍ରିମିଙ୍ଗ କେ ମାଧ୍ୟମ ସେ ତୋ ୟାଦ ରଖେ ରବିବାର 28 ଜୁନ ସୁବହ 11 ବଜେ ମନ୍ କି ବାତ୍।

ଅଭିଳଗିତ କାର୍ଯ୍ୟକ୍ରମରେ ଏଥର ଗାଇଛନ୍ତି ଚନ୍ଦନ କୁମାର ଜେନା, ଶିଳ୍ପୀ ଗାଇଛନ୍ତି ମୀନାକ୍ଷୀ ଦେବୀଙ୍କ ରଚନା।

ଅଭୁଲାଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଧୁନିକ ଗୀତ ଆକାଶବାଣୀ କଟକ। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଦଣ୍ଡ ନାଚ ଗୀତ, ପରିବେଷଣ କରିଛନ୍ତି ହୃଦାନନ୍ଦ ସେନାପତି ଏବଂ ସାଥୀ।

ମସ୍ତ କରେ ଜଟା ଜଟି ଭାରତ ମଧ୍ୟ ତ୍ରିବେଣୀ ଧାର ହର ନଛନ୍ତି ଅୟବତୀ ସଙ୍ଗ ମୁଖରେ ଭାଲୁଆ ବାଳ ହସ୍ତରେ ମହା ତ୍ରିଶୂଳ ଭିକାରୀ ଭଜ।

ହରିଣ ବଳିଆର ଧରାକୁ ମଣଇ ସରା ପ୍ରକାର ମତନାବତୀ ତାର ନାରୀ ବର ପତି।

ଭାବିନି ତହୁ ମାୟା କରିଲେ ତୁମ୍ଭଙ୍କୁ ପତି ବରିବି ବୋଇଲେ ଆଉ ଏକ କଥା ଅଛି ମୋହର ଯେ ନୃତ୍ୟ ବଳିବ।

ଲୋକଗୀତରେ ପ୍ରଚାର କଲୁ ଦଣ୍ଡନାଚ ଗୀତ। ପରିବେଷଣ କରିଥିଲେ ହୃଦାନନ୍ଦ ସେନାପତି ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 975 କିଲୋହର୍ଟ୍ଜ ଯୋଗେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଶ୍ରୋତାବନ୍ଧୁମାନଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ମଞ୍ଜୁନାନୀ ତାଙ୍କର ପୁଅ ମୃତ୍ୟୁଞ୍ଜୟ କୋରୁଆ କେନ୍ଦ୍ରାପଡ଼ା ଟିକନପୁରରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ନାରୀ ନୁହେଁ ତୁ ନାରାୟଣର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଇରା ମହାନ୍ତି ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କୁ ଶୁଣାଇ ଦେଉଛୁ

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଅନୁରୋଧ କରିଛନ୍ତି ଅନୁତାପ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ତାନସେନ ସିଂ ଏବଂ ନିର୍ମଳା ମିଶ୍ର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିଷ୍ଟରକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଅନୁରୋଧ କରିଛନ୍ତି ଫକୀରା ଚଳଚ୍ଚିତ୍ରର ଏଇ ଗୀତଟିକୁ ଶୁଣିବା ପାଇଁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ଏହି ସୃଷ୍ଟିକୁ ଦେଇଛନ୍ତି ଭବାନୀ ଦେବୀ, ମହାଜନପୁର ବ୍ଲକ ଛକ, ନିଶ୍ଚିନ୍ତ କୋଇଲି, କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ବାଣୀ ଜୟରାମ, ଗୀତ ରଚନା ଶିବପ୍ରତାପ ଦାସ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ, ମହାସିଂହପୁର, ବହୁଗ୍ରାମ, କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ତୁମ୍ବିନ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣି ଦେଉଛୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲ।

ଏଇସ୍ ଇନଷ୍ଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓସାଇ, କାଦୁଆପଡ଼ା, ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଦିଲୱାଲେ ଦୁଲହନିଆ ଲେ ଜାଏଗା ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବାମଦେବ ପୃଷ୍ଟି ବଳରାମପୁର ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଚକା ଭଉଁରୀ ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ଏବଂ ମହମ୍ମଦ ଅଜିଜ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ସିଟି କଟକ ସେକ୍ଟର 11ରୁ ଆପଣମାନେ ହେଲେ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ସ୍ୱପ୍ନସାଗର ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଶ୍ରୋତାବନ୍ଧୁ ମାନେ ହେଲେ ବୈରାଗୀ ଚରଣ ସାହୁ, ଗୋଦାବରୀ ସାହୁ, କବାଟବନ୍ଧ, ଯାଜପୁର। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ପଦ୍ମିନୀ ରାୟ ଗୋଦାବରୀ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୂଆଁସ, ଗୁଆମାଳ, ଭଦ୍ରକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଆଜା ନଚଲି ଚଳଚ୍ଚିତ୍ରର ଏହି ଗୀତଟିକୁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଅନୁରୋଧ କରିଛନ୍ତି ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ଶ୍ୟାମସୁନ୍ଦର ବେହେରା, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଆଖି ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ, କୁମାର ସାନୁ, ସୁଦେଶ ଭୋସଲେ ଏବଂ ଇନ୍ଦିବନ। ଶ୍ରୋତାବନ୍ଧୁ, ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ଅନୁରାଧା, ଚଳଚ୍ଚିତ୍ର କନ୍ୟାଦାନ, ଗୀତ ରଚନା ଅରୁଣ ମହାନ୍ତି।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୋରିନ୍ ଭଟ୍ଟ, ପାମେଲା ଜୈନ୍ ଚଳଚ୍ଚିତ୍ର ହିରୋ, ଗୀତ ରଚନା ବସନ୍ତରାଜ ସାମଲ।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କୁମାରକାଞ୍ଚ ଏବଂ ତୃପ୍ତି ଦାସ। ଚଳଚ୍ଚିତ୍ର କଥା କହିବ ମୋ ମଥା ସିନ୍ଦୁର, ଗୀତ ରଚନା ଅରୁଣ ମହାନ୍ତି।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମର ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ପ୍ରଥମେ ଗୁରୁ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଉଦୟ ମଜୁମଦାର।